ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଗୋପାଳକୃଷ୍ଣଙ୍କ ରଚନାର ଗାଇଛନ୍ତି ଅନିମା କର।

ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନ ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀ ପାଟଣା ବର୍ତ୍ତମାନ ଶୁଣନ୍ତୁ ଚେତନ ଚିନ୍ତନ। ଉପସ୍ଥାପନା କରିଛନ୍ତି ସଚ୍ଚିଦାନନ୍ଦ ମଲ୍ଲିକ।

ଏକାଗ୍ରତା ଓ ନିଷ୍ଠା ଲକ୍ଷ୍ୟ ସିଦ୍ଧିରେ ସହାୟକ ହେବ ନିଶ୍ଚୟ, ଏ ଧାରଣା ତାଙ୍କ ଭିତରେ ଦୃଢ଼ ହୋଇକି ଥିଲା। ଏହି କାରଣରୁ ବାରମ୍ବାର ବିଫଳ ହେଉଥିଲେ ମଧ୍ୟ ଆଦୌ ହତୋତ୍ସାହିତ ନ ହୋଇ ନୂତନ ଉତ୍ସାହରେ କାମରେ ମନୋନିବେଶ କରୁଥାନ୍ତି ସେ। ଗବେଷଣାଗାରରେ ଏଡିସନଙ୍କ ସକଳ ସହଯୋଗୀ କ୍ଳାନ୍ତ ନିରାଶ ହୋଇଯାଉଥିଲେ, କିନ୍ତୁ ଏଡିସନ ଏହାକୁ ପରବାୟ ନ କରି ପ୍ରତିଟି ଦିନର ଆରମ୍ଭରେ ନୂତନ ଉତ୍ସାହ ଉଦ୍ଦୀପନା ନେଇ ଗବେଷଣା କାମରେ ମନୋନିବେଶ କରୁଥିଲେ। ମନ ଭିତରେ ଏହି ଧାରଣା ଦୃଢ଼ ଥିଲା ଯେ ମୁଁ ଦିନେ ନା ଦିନେ ନିଶ୍ଚୟ ସଫଳ ହେବି। ପ୍ରତିଟି ଅସଫଳତା ସଫଳତାର ଏକ ଏକ ପାହାଚ ଥିଲା ତାଙ୍କ ପାଇଁ। ଶେଷରେ ଦିନେ ସମସ୍ତ ସହଯୋଗୀ ଏକତ୍ର ହୋଇ ନିରାଶ ଭାବ ବ୍ୟକ୍ତ କରି କହିଥିଲେ, ସାର୍, ଆପଣ ଅଯଥାରେ ବିଜୁଳି ଆବିଷ୍କାରରେ ମୂଲ୍ୟବାନ ସମୟ ନଷ୍ଟ କରୁଛନ୍ତି। 3 ବର୍ଷ ଭିତରେ ଆପଣଙ୍କ ନେତୃତ୍ୱରେ ଆମେ 7-7ଟି ପ୍ରୟୋଗ କରି ଅସଫଳ ହୋଇଛୁ। ଏପର୍ଯ୍ୟନ୍ତ ଆମମାନଙ୍କୁ ଆଶାର କିରଣ ଦୃଶ୍ୟମାନ ହେଉନାହିଁ, ସଫଳତା ପାଇବୁ ବୋଲି ଭରସା ମଧ୍ୟ ଆସୁନାହିଁ। ଆମମାନଙ୍କୁ ଲାଗୁଛି ବିଦ୍ୟୁତ୍ ଆବିଷ୍କାରରେ ଆମେ କେବେ ବି ସଫଳ ହୋଇପାରିବୁ ନାହିଁ। ସହଯୋଗୀମାନଙ୍କଠାରୁ ଏଭଳି ନିରାଶାପୂର୍ଣ୍ଣ ବାଣୀ ଶୁଣି ଏଡିସନ୍ ଭାଙ୍ଗି ପଡ଼ିନଥିଲେ। ତାଙ୍କଠାରେ ଥିଲା ଗଭୀର ନିଷ୍ଠା ଓ ଏକାଗ୍ରତା। 3 ବର୍ଷର ଅସଫଳତାକୁ ପୁଞ୍ଜି କରି ସଫଳତା ଦିନେ ନା ଦିନେ ପାଇବେ ବୋଲି ସେ ଧାରଣା ଦୃଢ଼ ଥିଲା ତାଙ୍କ ମନରେ। ସହଯୋଗୀମାନଙ୍କୁ ଆଶ୍ୱାସନା ଦେଇ କହିଲେ, ତୁମେମାନେ ଭ୍ରମ ଧାରଣାର ବଶବର୍ତ୍ତୀ ହୋଇ ଏପରି କହୁଛ। ଏହା ସତ୍ୟ ଯେ 3 ବର୍ଷ ଭିତରେ ଆମେ 7 ଥର ପରୀକ୍ଷାରେ ଅସଫଳ ହୋଇଛୁ, କିନ୍ତୁ କୌଣସି ଆବିଷ୍କାର କରିବାକୁ ଗଲାବେଳେ ହୁଏତ 1000 ବାର ପ୍ରୟାସ ଅସଫଳ ହୋଇପାରେ, ଆଉ ତମେ ତ ମାତ୍ର 7 ଥର ଅସଫଳ ହୋଇଛ। ଯଦି ଏହି କ୍ରମରେ 7 ଥର କ'ଣ 700 ଥର ଆମେ ଅସଫଳ ହେଉ, ତେବେ ବି ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ସକ୍ଷମ ହୋଇପାରିବା ବୋଲି ମୋର ଦୃଢ଼ ଧାରଣା ରହିଛି। ଏଥିରେ ବ୍ୟତିବ୍ୟସ୍ତ ନ ହୋଇ ନିରାଶା ବ୍ୟକ୍ତ କରିବାର କୌଣସି କାରଣ ନାହିଁ, ବରଂ ନୂଆ ଶକ୍ତି, ସାହସ, ଉତ୍ସାହ, ଉଦ୍ଦୀପନାରେ କାମରେ ମନୋନିବେଶ କରିବା ନିହାତି ଜରୁରୀ। ଏହା ସମୟର ଆବଶ୍ୟକତା। ଏହି ଘଟଣାର ଠିକ୍ 6 ମାସ ପରେ ଏଡିସନ୍ ଏବଂ ତାଙ୍କର ସହଯୋଗୀମାନେ ବିଦ୍ୟୁତ୍ ଶକ୍ତି ଆବିଷ୍କାର କରିବାରେ ସଫଳ ହୋଇଥିଲେ। ଯଦି ଏଡିସନ୍ ଅସଫଳତାରେ ହତୋତ୍ସାହିତ ହୋଇ ଲକ୍ଷ୍ୟ ପଥରୁ ଓହରି ଯାଇଥାନ୍ତେ, ତାହେଲେ ସାରା ବିଶ୍ୱରେ ନିଶ୍ଚିତ ଭାବରେ ଏଭଳି ମହାନ ଆବିଷ୍କାର ପ୍ରକ୍ରିୟା କେତେ ବିଳମ୍ବିତ ହୋଇଥାନ୍ତା ତାହା କୁହାଯାଇ ନପାରେ। ଏହା ମାଧ୍ୟମରେ ସେ ସମଗ୍ର ବିଶ୍ୱବାସୀଙ୍କୁ ଦେଖାଇ ଦେଇଛନ୍ତି ଯେ ଲକ୍ଷ୍ୟସିଦ୍ଧି ପଥରେ ଝଡ଼, ଝଞ୍ଜା, ବାଧା, ବିଘ୍ନ, ଅସଫଳତା ଆସିବା ସ୍ୱାଭାବିକ। ହେଲେ ଏହାକୁ ସିଦ୍ଧିପଥର ଏକ ଏକ ସୋପାନ ବୋଲି ଭାବିନେଇ ନୂତନ ଶକ୍ତି, ସାହସ, ଉତ୍ସାହ ଓ ପ୍ରେରଣାରେ ପ୍ରତ୍ୟେକଙ୍କୁ ଅଗ୍ରସର ହେବାକୁ ପଡ଼ିବ।

ପ୍ରଣାମ ଆପଣଙ୍କୁ। ଥୋମାସ୍ ଆଲ୍ଭା ଏଡିସନ୍ଙ୍କର ଜୀବନର ଗୋଟିଏ ପ୍ରେରଣାଦାୟୀ ପ୍ରସଙ୍ଗ ଆଜି କହୁଛି। ସେ ସମୟରେ ଏଡିସନ୍ ବିଦ୍ୟୁତ୍ ଶକ୍ତି ଆବିଷ୍କାର କରିବାରେ ଗଭୀର ଭାବରେ ମନୋନିବେଶ କରିଥାନ୍ତି। କ୍ରମାଗତ ଅସଫଳ ହେଉଥିଲେ ମଧ୍ୟ ଚେଷ୍ଟାରୁ ସେ ବିରତ ହେଉନଥିଲେ। ଏହା ମଧ୍ୟରେ 3 ବର୍ଷ ଅତିବାହିତ ହୋଇଯାଇଥାଏ।

ଚେତନ ଚିନ୍ତନୀ ଶୁଣୁଥିଲେ ଉପସ୍ଥାପନ କରିଥିଲେ ସଚ୍ଚିଦାନନ୍ଦ ମଲ୍ଲିକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭଗବତ।

ଶ୍ରୀକୃଷ୍ଣ ସଂକ୍ଷେପରେ ଜ୍ଞାନଯୋଗ ବର୍ଣ୍ଣନା କରିଛନ୍ତି। ଭାଗବତର ଏହା ପରମାର୍ଥ ନିର୍ଣ୍ଣୟ ପର୍ଯ୍ୟାୟ। ତତ୍ତ୍ୱ ଦୃଷ୍ଟିରୁ ସଂସାରର ଅସ୍ତିତ୍ୱ ଅନୁପସ୍ଥିତ, କିନ୍ତୁ ଦେହ, ଇନ୍ଦ୍ରିୟ ଏବଂ ପ୍ରାଣ ସହିତ ଆତ୍ମାର ଯେଉଁ ପର୍ଯ୍ୟନ୍ତ ଅଜ୍ଞାନକୃତ ସମ୍ବନ୍ଧ ଅଛି ସେ ପର୍ଯ୍ୟନ୍ତ ସଂସାର ଅଛି। ସତ୍ତ୍ୱ, ରଜ, ତମଗୁଣ ଆତ୍ମାକୁ ସ୍ପର୍ଶ କରିପାରନ୍ତି ନାହିଁ। ଭକ୍ତି ଯୋଗ ଦ୍ୱାରା ମନ ନିର୍ମଳ ନ ହେବା ପର୍ଯ୍ୟନ୍ତ ଗୁଣ ଓ ବିଷୟ ପରିତ୍ୟାଗ କରିବା ଉଚିତ।

ପ୍ରଚୁର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା କରିଥିଲେ ରାଖାଲ ଚନ୍ଦ୍ର ମହାନ୍ତି। ଆକାଶବାଣୀ ଭବାନୀପାଟଣା, ବର୍ତ୍ତମାନ ସମୟ 6:45। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପରେ ପରେ ଶୁଣିବେ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଶ୍ରୀକ୍ଷେତ୍ର ପୁରୀ ଗୁଣ୍ଡିଚା ମନ୍ଦିର ଆଜି ସକାଳ ଧୂପ ନୀତି ସର୍ବାର ଉତ୍ତରୁ ମହାପ୍ରଭୁମାନଙ୍କ ତିନି ରଥକେ ଦକ୍ଷିଣ ମୋଡ଼ କରବା ଲାଗି ଆଜ୍ଞାମାଳ ବିଜେ କରାଯିବା। ପୂଜାପଣ୍ଡା ସେବକମାନେ ରଥ ଆଜ୍ଞାମାଳ ନେଇକରି ବିଜେ କରବାର ଉତ୍ତରୁ ପହେଲା ମା ସୁଭଦ୍ରାଙ୍କର ଦର୍ପଦଳନ ରଥ ଦକ୍ଷିଣ ମୋଡ଼ କରାଯାଇକରି ନାକଚଣ ଦ୍ୱାର ଆଗାଡ଼େ ରଖାଯିବା। ତାର ଉତ୍ତରୁ ତାଳଧ୍ୱଜ ନନ୍ଦୀଘୋଷ ରଥକେ ଦକ୍ଷିଣ ମୋଡ଼ କରାଯିବା। ସେଆଡ଼େ ଗଲାକାଲି ଡେରି ରାତିଥି ହେରା ପଞ୍ଚମୀ ନୀତି କରାଯାଇଥିଲା। ଜଗତ ଜନନୀ ମା ଲକ୍ଷ୍ମୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଶ୍ରୀମନ୍ଦିରରୁ ବାହାରିଥିଲେ। ମା ଲକ୍ଷ୍ମୀ ନନ୍ଦୀଘୋଷ ରଥ ପାଶେ ପହଞ୍ଚବାର ଉତ୍ତରୁ ସେଠାରେ ବନ୍ଦାପନା ନୀତି କରାଯାଇଥିଲା। ତା ଋତୁରୁ ମହାପ୍ରଭୁମାନଙ୍କର ଦର୍ଶନ ଲାଗି ଶ୍ରୀଗୁଣ୍ଡିଚା ମନ୍ଦିର ଜୟ ବିଜୟ ଦ୍ୱାର ନ ପହଞ୍ଚିଲା ବେଳକେ ସନ୍ଧ୍ୟା ଧୂପ ନୀତି ଚାଲୁଥିବାରୁ ଡେରା ପଡ଼ିଥିଲା। ମହାପ୍ରଭୁମାନଙ୍କର ଦର୍ଶନ ନାଇଁ ପାଇକରି ମହାଲକ୍ଷ୍ମୀ ଆଜ୍ଞାମାଳ ଧରିକରି ନାକଚଣା ବାଟ ଦେଇକରି ବାହାରି ଆସିଥିଲେ। ତା ଋତୁରୁ ହେରାଗହୀ ଦିଶାହି ଦେଇକରି ଶ୍ରୀମନ୍ଦିରକେ ଫେରିଥିଲେ। ଫେରିଲା ବାଟେ ମା ଲକ୍ଷ୍ମୀ ରାଗେ ନନ୍ଦୀଘୋଷ ରଥର କିଛି ଅଂଶକେ ଭାଙ୍ଗି ଦେଇଥିଲେ। ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଲାଗି ଖାସ୍ କରି ଅନୁନ୍ନତ ଜନଜାତି ଗୋଷ୍ଠୀ ପିଭିଟିଜିଙ୍କର ଅନ୍ତର୍ଭୁକ୍ତିମୂଳକ ବିକାଶ ବହୁତ ଜରୁରୀ ଆଏ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍। ଭୁବନେଶ୍ୱର ଲୋକଭବନଠାରେ ପିଭିଟିଜିସ୍ ଅଫ୍ ଓଡ଼ିଶା ୱେ ଏହେଡ୍ ଶୀର୍ଷକ ଦିନିକିଆ ସମ୍ମିଳନୀଠି ଯୋଗ ଦେଇକି ରାଜ୍ୟପାଳ କହିଛନ୍, ପିଭିଟିଜିଙ୍କର ସଶକ୍ତିକରଣ ଖାଲି ସାମାଜିକ ଦାୟିତ୍ୱ ନୁହେଁ, ଇଟା ଗୋଟିଏ ଜାତୀୟ ଆବଶ୍ୟକତା ଆଏ। ଓଡ଼ିଶାର ଦେଶର ସର୍ବାଧିକ 13 ପିଭିଟିଜି ଗୋଷ୍ଠୀ ରହିଛନ୍। ଶିକ୍ଷା ସ୍ୱାସ୍ଥ୍ୟ ସହିତ ସେମାନଙ୍କର ସଂସ୍କୃତି ଓ ପାରମ୍ପରିକ ଜୀବନଶୈଳୀ ସଂରକ୍ଷଣ ଉପରେ ସମାଜ ଜୋର୍ ଦେବାରକେ ସେ ପରାମର୍ଶ ଦେଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ରବିବାର ଦିନ ସକାଳ 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଦେଶ ଓ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 136 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବ। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆଉ ମାଇଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800117800 ଡାଏଲ୍ କରିକି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ବରକେ ମିସ୍ଡ କଲ୍ ଦେଇକରି ଏସ୍ଏମ୍ଏସ୍ ଜରିଏ ଆଇବା 24 ତାରିଖ ତକ ଲୋକେ ନିଜର ମତାମତ ଦେଇପାରିବେ। 2025-26 କେନ୍ଦ୍ରୀୟ ବଜେଟ୍ଠି ଘୋଷଣା ଅନୁସାରେ ଦେଶେ ବୃତ୍ତିଗତ ତାଲିମ ସାମଗ୍ରୀର ଗୁଣବତ୍ତା ପ୍ରାସଙ୍ଗିକତା ଦେବାର ଲାଗି ଭୁବନେଶ୍ୱର ଚେନ୍ନାଇ ହାଇଦ୍ରାବାଦ କାନପୁର ଆଉ ଲୁଧିଆନାଠାରେ ଜାତୀୟ ଉତ୍କର୍ଷ କେନ୍ଦ୍ର ସ୍ଥାପନା କରାଯିବା। ଦେଶେ କୃତ୍ରିମ ବୁଦ୍ଧିମତା ପ୍ରଚଳନ ଆଉ କୃତ୍ରିମ ବୁଦ୍ଧିମତାକେ ଦେଶ ଲାଗି ଉପଯୋଗ କରବାର ଲକ୍ଷ୍ୟ ନେଇକରି କେନ୍ଦ୍ର ସରକାର 5 ଉତ୍କର୍ଷ କେନ୍ଦ୍ର ସ୍ଥାପନା ଲାଗି 500 କୋଟି ଟଙ୍କା ବ୍ୟବହାର କରିଛନ୍। ନୂଆ ଶିକ୍ଷାନୀତି 2020 ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ସହିତ ସମନ୍ୱିତ କରବାର ଲାଗି କୃତ୍ରିମ ବୁଦ୍ଧିମତା ଆଧାରିତ ବ୍ୟବସ୍ଥା ଶିକ୍ଷା କ୍ଷେତ୍ରଟି ଲାଗୁ କରବା ଲାଗି ଇଟା ତିଆରି କରାଯାଇଛି ବୋଲି ଗଲାକାଲି ଲୋକସଭାର ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ସୁକାନ୍ତ ମଜୁମଦାର ସୂଚନା ଦେଇଛନ୍। ରାଜ୍ୟ ସାର ସଙ୍କଟକେ ଦୂର କରବା ଲାଗି ସରକାର ପଦକ୍ଷେପ ନେଉଛନ୍। ଏ ବାବଦେ କୃଷି ଆଉ କୃଷକ ସଶକ୍ତିକରଣ ବିଭାଗର ସଚିବ ସଚିନ ରାମଚନ୍ଦ୍ର ଯାଦବ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍। ଚିଠିଥି ଡିଏପି ଆର୍ ୟୁରିଆର ବିକଳ୍ପକେ ତହକାବା ଲାଗି କୁହାଯାଇଛି। ବିକଳ୍ପ ହିସାବରେ କମ୍ପ୍ଲେକ୍ସ ଫର୍ଟିଲାଇଜର ଆର୍ ଆମୋନିୟମ୍ ସଲ୍ଫେଟ୍କେ ପ୍ରୋହାହନ ଦେବାରକେ କୁହାଯାଇଛି। ଆମୋନିୟମ୍ ସଲ୍ଫେଟ୍ ମାଇଟ୍ଥି ସଲ୍ଫର ଅଭାବ ଦୂର କରବାର୍ଥି ସାହାଯ୍ୟ କରବା। ସେନ୍ତା ଡିଏପି ଯୋଗାଣ ପ୍ରଭାବିତ ହୋଇଥିବାରୁ କମ୍ପ୍ଲେକ୍ସ ଫର୍ଟିଲାଇଜର ବ୍ୟବହାର କରବାରକେ ଚିଠିଥି କୁହାଯାଇଛି। କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୱାର୍ଡେନମାନଙ୍କ ଲାଗି ଆଞ୍ଚଳିକ ଶିକ୍ଷାନୁଷ୍ଠାନ ଆର୍ଆଇଇ ଠାନେ ଗୋଟିଏ 5-ଦିନିଆ ଆବାସିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମୂଲ ହୋଇଛି। ଜାତୀୟ ଶିକ୍ଷା ଯୋଜନା ଓ ପ୍ରଶାସନ ପ୍ରତିଷ୍ଠାନ ନୂଆଦିଲ୍ଲୀ ଆର୍ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ମିଳିତ ସହଯୋଗଥି ଏହି ପ୍ରଶିକ୍ଷଣ ଆୟୋଜନ କରାଯାଇଛି। କର୍ମଶାଳାଥି ରାଜ୍ୟର 5 ଜିଲ୍ଲାନୁ 57 ଅୟତ୍କା ୱାର୍ଡେନ ଡାଏଟ୍ ଶିକ୍ଷକ ପ୍ରଶିକ୍ଷକ ଆଉ ଜିଲ୍ଲା ଜେଣ୍ଡର କୋଡିନେଟରମାନେ ଯୋଗ ଦେଇଥିଲେ। ଗଲା ଜୁଲାଇ 16 ତାରିଖ ରଥଯାତ୍ରା ଦିନ ଶ୍ରୀକ୍ଷେତ୍ର ପୁରୀନ ଦେହ ଖରାପ ଲାଗି ଚିକିତ୍ସାଧୀନ ଅବସ୍ଥାଥି କଟକ ଆଉ ମୁମ୍ବାଇର ଦୁଇଜଣଙ୍କର ପରଲୋକ ହୋଇଛି।

0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ବିୟୋଗତି ଶୋକ ପ୍ରକାଶ କରିବା ସହିତ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ତାଙ୍କର ପରିବାର ଲୋକଙ୍କ ଲାଗି 10 ଲକ୍ଷ ଟଙ୍କା ଲେଖା ସାହାଯ୍ୟ ଘୋଷଣା କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ବିନ୍କା ବ୍ଲକର ସିଂଘି ଯୁବା ପଞ୍ଚାୟତ କାର୍ଯ୍ୟାଳୟର ଆର୍ଥିକ ସାକ୍ଷରତା ଆଉ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର ହୋଇଯାଇଛି। ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ମଙ୍ଗଳ ପ୍ରଧାନଙ୍କ ଅଧ୍ୟକ୍ଷତାରେ ହୋଇଥିବା ଶିବିରଟି ସ୍ୱୟଂସହାୟକ ଗୋଷ୍ଠୀ ସଦସ୍ୟ, ବ୍ୟାଙ୍କ ମିତ୍ର ଓ ପଞ୍ଚାୟତର ଲୋକମାନେ ଯୋଗ ଦେଇଥିଲେ। ପାଣିପାଗ ଓଡ଼ିଶାର ଉତ୍ତର ଭାଗ ଆଉ ଇତାର ପାଖର ଇଲାକାନ ଇ ହପ୍ତା ଫେର୍ ଗୋଟେ ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ରହିଛି। ଇତାର ପ୍ରଭାବତି ସମୁଦ୍ର ଖଣି ଆଉ ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କୁ ମଧ୍ୟମରୁ ଜବର ବର୍ଷା ହୋଇପାରେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଆଜି ସମ୍ଭଲପୁର, ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ଦେବଗଡ଼ ସହିତ 20 ଜିଲ୍ଲାର ଜବର ବର୍ଷା ଲାଗି ସତର୍କ ସୂଚନା ଜାରି କରାଯାଇଛି। ଇ ବାବଦ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି
1: ଆଗାମୀ 7 ଦିନ ପର୍ଯ୍ୟନ୍ତ ରାଜ୍ୟରେ କିଛି କିଛି ସ୍ଥାନରେ ହାଲକାର ମଧ୍ୟମ ବର୍ଷା ରହିବ। ତା ସହିତ କାମା ସ୍ଥାନରେ କିମ୍ବା ଗୋଟିଏ କିମ୍ବା 2 ସ୍ଥାନରେ ପ୍ରବଳ ବର୍ଷା ରହିବାର ମଧ୍ୟ ସମ୍ଭାବନା ରହିଛି। 21 ତାରିଖରେ ରାଜ୍ୟରେ କିଛି କିଛି ସ୍ଥାନରେ ହାଲକାର ମଧ୍ୟମ ବର୍ଷା ରହିବ। ତା ସହିତ ପ୍ରବଳ ବର୍ଷା ଗୋଟିଏ କିମ୍ବା 2 ସ୍ଥାନରେ ରହିବାର ସମ୍ଭାବନା ରହିଛି। ଏଥିରେ ବର୍ଷା ସହିତ ବିଜୁଳି ଘଡ଼ଘଡ଼ି, ଝଟକା ପବନ, ପବନର ବେଗ ରହିବ 40-50 କିଲୋମିଟର ପର ଆୱାର।
0: ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।

କାର୍ଯ୍ୟକ୍ରମ ଉମଙ୍ଗ ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବଣୀ ଅପରାହ୍ନ 5:30 ଆଜି ଏଥିରେ ଶୁଣିବେ ସିଧା ପ୍ରସାରଣରେ ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ ଗୀତଟିଏ ମିତଟିଏ କ୍ରମରେ ଝୁମର ଗୀତ ପ୍ରଚାର କରିବୁ 6:30 ଶିଳ୍ପୀ ମାଳାବତୀ ଦେବୀ ଜିଲ୍ଲା ହାଲଚାଲରେ ଶୁଣିବେ ବରଗଡ଼ ଜିଲ୍ଲା ସମ୍ପର୍କରେ 7:25 ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଚାଷୀ ଓ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ 7:30 8:00 ଶୁଣିବେ ସଂସଦ ସମୀକ୍ଷା ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ହିନ୍ଦୀ ଭକ୍ତି ଗୀତ 8:15 ସ୍ପୋର୍ଟସ୍କାନ୍ 8:30 ସ୍ପଟ୍ଲାଇଟ୍ 9:15 ମନିଟକ୍ ଆଣ୍ଡ ମନ୍ଥନ୍ 9:30 ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ଉପଲକ୍ଷେ ନାଟକ ଓ ଗୀତିନାଟ୍ୟର ପ୍ରସାରଣ କ୍ରମରେ ଆଜି 10:00 ଶୁଣିବେ ନାଟକ ଗଜପତି ପୁରୁଷୋତ୍ତମ ରଚନା ଚନ୍ଦ୍ରଶେଖର ମିଶ୍ର ପ୍ରଯୋଜନା ସୁରେଶ ଚନ୍ଦ୍ର ନାୟକ ସଙ୍ଗୀତ ପରିଚାଳନା ଭାରତୀ କୃଷ୍ଣ ଦାସ ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଭବାନୀପାଟଣା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। କେନ୍ଦ୍ର ସରକାର ପ୍ରଥମ ଡେଙ୍ଗୁ ଟିକା କ୍ୟୁ ଡେଙ୍ଗାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଟାକୁଡ଼ା ବାୟୋଫାର୍ମାସ୍ୟୁଟିକାଲ୍ସ ବିକଶିତ ଏହି ଟିକାକୁ ଭାରତର ଔଷଧ ମହାନିୟନ୍ତ୍ରକ ବିପଣନ ଅଧିକାର ପ୍ରଦାନ କରିଛନ୍ତି। 4 ବର୍ଷରୁ 60 ବର୍ଷ ବୟସର ଲୋକମାନଙ୍କୁ ଏହି ଟିକା ଦିଆଯାଇପାରିବ। ଟିକାଟି ପୂର୍ବରୁ 40 ଦେଶରେ ଅନୁମୋଦନ ଲାଭ କରିଛି। ମଶା କାମୁଡ଼ା ଦ୍ୱାରା ବ୍ୟାପୁଥିବା ଡେଙ୍ଗୁ ରୋଗରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥାନ୍ତି। ପୁରୀରେ ଆଜି 3 ରଥର ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାର ସମ୍ମୁଖରେ ରଖାଯିବ। ଶ୍ରୀଗୁଣ୍ଡିଚା ମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମା ଲକ୍ଷ୍ମୀଙ୍କ ଅଭିମାନକୁ ଦୃଷ୍ଟିରେ ରଖି 3 ରଥର ଦକ୍ଷିଣ ମୋଡ଼ ପାଇଁ ଆଜ୍ଞାମାଳ ପ୍ରଦାନ କରିବେ। ପୂଜାପଣ୍ଡା ସେବକମାନେ ଆଜ୍ଞାମାଳ ବିଜେ କରିବା ପରେ ପ୍ରଥମେ ମା ସୁଭଦ୍ରାଙ୍କ ଦର୍ପଦଳନ, ପରେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଶେଷରେ ନନ୍ଦୀଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯିବ। ଗତକାଲି ବିଳମ୍ବିତ ରାତିରେ ହେରାପଞ୍ଚମୀ ନୀତି ଅନୁଷ୍ଠିତ ହୋଇଯାଇଛି। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ବିଳମ୍ବିତ ରାତିରେ ମା ଲକ୍ଷ୍ମୀଙ୍କ ହେରାପଞ୍ଚମୀ ନୀତି ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଛି।

0: ମା ଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିର ନିକଟକୁ ବିଜେ କରି ସ୍ୱତନ୍ତ୍ର ପୂଜା ଓ ଭୋଗ ନୈବେଦ୍ୟ ଗ୍ରହଣ କରିଥିଲେ। ପାରମ୍ପରିକ ରୀତିନୀତି ପାଳନ ପରେ ସେ ମୁଖ୍ୟ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ନୟାଗଡ଼ ଜିଲ୍ଲା ରଣପୁରସ୍ଥିତ ଗୁଣ୍ଡିଚା ମନ୍ଦିରରେ ହେରାପଞ୍ଚମୀ ନୀତି ପାଳିତ ହୋଇଛି। ପାରମ୍ପରିକ ରୀତିନୀତି ଅନୁଯାୟୀ ସନ୍ଧ୍ୟା ଆଳତୀ ପରେ ମହାଲକ୍ଷ୍ମୀଙ୍କ ମାଜଣା ନୀତି ଅନୁଷ୍ଠିତ ହୋଇଥିଲା। ପରେ ମହାଲକ୍ଷ୍ମୀ ସୁସଜ୍ଜିତ ଦୋଳ ବିମାନରେ ଶୋଭାଯାତ୍ରା କରି ଗୁଣ୍ଡିଚା ମନ୍ଦିର ନିକଟସ୍ଥ ନନ୍ଦିଘୋଷ ରଥ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ପାରମ୍ପରିକ ନୀତି ସମ୍ପନ୍ନ ହେବା ପରେ ସେ ନିଜ ମନ୍ଦିରକୁ ବାହୁଡ଼ି ଆସିଥିଲେ। ପୁରୀ ରଥଯାତ୍ରା ସମୟରେ ଅସୁସ୍ଥତା ହେତୁ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ 10 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି। ପ୍ରତ୍ୟେକ ନାଗରିକ ବିଶେଷ କରି ସମାଜର ଦୁର୍ବଳ ବର୍ଗର ଲୋକଙ୍କ ଆତ୍ମବିଶ୍ୱାସ ସମ୍ମାନ ଓ ସମାନ ସୁଯୋଗ ସହ ଅଗ୍ରଗତି ମାଧ୍ୟମରେ ବିକଶିତ ଓଡ଼ିଶାର ସ୍ୱପ୍ନ ପୂରଣ ହୋଇପାରିବ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି କହିଛନ୍ତି। ଭୁବନେଶ୍ୱର ଲୋକଭବନରେ ଓଡ଼ିଶାର ଅନୁନ୍ନତ ଜନଜାତି ଗୋଷ୍ଠୀ ଆଗକୁ ରାସ୍ତା ଶୀର୍ଷକ ଏକ ଦିବସୀୟ ସମ୍ମିଳନୀରେ ଯୋଗଦେଇ ରାଜ୍ୟପାଳ ପିଭିଟିଜି ସମୁଦାୟର ଅନ୍ତର୍ଭୁକ୍ତିମୂଳକ ବିକାଶ ଶିକ୍ଷା ସ୍ୱାସ୍ଥ୍ୟ ଓ ଜୀବିକା ସୁବିଧା ବିସ୍ତାର ସହ ସେମାନଙ୍କ ସାଂସ୍କୃତିକ ପରିଚୟ ସଂରକ୍ଷଣ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ଅବସରରେ ପିଭିଟିଜିଙ୍କ ସାମାଜିକ ସାଂସ୍କୃତିକ ପୁଷ୍ଟି ଓ ସ୍ୱାସ୍ଥ୍ୟ ସ୍ଥିତି ସମ୍ପର୍କିତ ଏକ ରିପୋର୍ଟ ଉନ୍ମୋଚିତ ହୋଇଛି। ରାଜ୍ୟର ଜିଲ୍ଲା ଉପଖଣ୍ଡ ତହସିଲ ବ୍ଲକ ଓ ସହରାଞ୍ଚଳମାନଙ୍କର ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ସଂଶୋଧିତ ବନାନକୁ ସମସ୍ତ ସରକାରୀ ଦସ୍ତାବିଜ ପତ୍ରାଳାପ ୱେବ୍ସାଇଟ୍ ପୋର୍ଟାଲ ଓ ନାମଫଳକରେ ବ୍ୟବହାର କରିବାକୁ କୁହାଯାଇଛି। ବେସରକାରୀ ସଂସ୍ଥାମାନଙ୍କୁ ନାମଫଳକ ପରିବର୍ତ୍ତନ ପାଇଁ 6 ମାସ ସମୟ ଦିଆଯାଇଛି। ବିକଶିତ ଗ୍ରାମପଞ୍ଚାୟତ ଯୋଜନାରେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର 30 ପଞ୍ଚାୟତର ବିକାଶ କରାଯିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିଲାଗି ବିସ୍ତୃତ ଯୋଜନା ପ୍ରସ୍ତୁତ କରାଯାଇଛି। ପଞ୍ଚାୟତିରାଜ ବିଭାଗ ଅଧୀନରେ ସମ୍ପୃକ୍ତ ପଞ୍ଚାୟତଗୁଡ଼ିକରେ ଜଳସମ୍ପଦ ପରିଚାଳନା ଭିତ୍ତିଭୂମି ବିକାଶ ଜଳ ସଂରକ୍ଷଣ ଓ ବିପର୍ଯ୍ୟୟ ମୁକାବିଲା ପରିଚାଳନା ଭଳି ପ୍ରକଳ୍ପ କାର୍ଯ୍ୟ କରାଯିବ। ଆସନ୍ତା ମାସ 15 ତାରିଖ ପରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କିଶୋର କିଶୋରୀଙ୍କ ସଶକ୍ତିକରଣ ବାଲ୍ୟ ବିବାହ ନିରାକରଣ ଶିଶୁଶ୍ରମ ଉଚ୍ଛେଦ ଏବଂ ଚାଇଲ୍ଡ ଲାଇନ୍ ଆଡ଼ଭାଇଜରୀ ବୋର୍ଡ ସମ୍ପର୍କିତ ତ୍ରୈମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନାଙ୍କ ଅଧ୍ୟକ୍ଷତାରେ ବୈଠକରେ ଜିଲ୍ଲା କାର୍ଯ୍ୟ ଯୋଜନାର ଅଗ୍ରଗତି ବାଲ୍ୟ ବିବାହମୁକ୍ତ ଗ୍ରାମ ଓ ୱାର୍ଡ଼ ଗଠନ ଶିଶୁ କଲ୍ୟାଣ କମିଟିର ଭୂମିକା ଏବଂ ସଚେତନତା କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା। ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଖଇରପୁଟ ବ୍ଲକର ସିସାପୁଟ ଗ୍ରାମରେ ସିଲଭର ଓକ୍ ଚାରାରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଜନଜାତି ଚାଷୀଙ୍କ ଜୀବିକା ବିକାଶ ଓ ପରିବେଶ ସୁରକ୍ଷା ଉଦ୍ଦେଶ୍ୟରେ ପ୍ରାୟ 180 ହେକ୍ଟର ଜମିରେ ଏହି ଚାରାରୋପଣ କରାଯିବ। ପାଣିପାଗ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ 14 ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ 4 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଅପରପକ୍ଷରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି 6:00 ସୁଦ୍ଧା 617.29 ଘନଫୁଟ ରହିଛି। ଜଳଭଣ୍ଡାର 4 ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତୁ ଶୁଣିବା ଜନ୍ମଗତ ବକ୍ରପାତ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଶକ୍ତି ପ୍ରସାଦ ଦାସ।
2: ମୁଖ୍ୟତଃ 2 ବା 3ଟି କାରଣ ଯୋଗୁଁ ଜନ୍ମ ସମୟରେ ପିଲାର ପାଦଟି ବଙ୍କା ଥାଏ। ଏହି ବକ୍ରପାଦ ଓ କ୍ଲବ୍ ଫୁଟ୍ ଜନ୍ମଗତ ବିକଳାଙ୍ଗ ମଧ୍ୟରେ ସବୁଠାରୁ ଅଧିକ ଦେଖାଦେଇଥାଏ। ଅତି କମ୍ରେ ପ୍ରତି 1000 ଜନ୍ମ ହୋଇଥିବା ପିଲାଙ୍କ ମଧ୍ୟରୁ ଏହା 2 ଜଣଙ୍କୁ ହୋଇଥାଏ। ଗର୍ଭାଶୟ ମଧ୍ୟରେ ସଠିକ ସ୍ଥାନ ନ ରହିବା ଓ ବଂଶଗତ ଜନିତ ଇତ୍ୟାଦି କେତୋଟି କାରଣ ମଧ୍ୟରୁ ଅନ୍ୟତମ। ଆଉ କିଛି ମାଂସପେଶୀ ଜନିତ ରୋଗ ଯୋଗୁଁ ମଧ୍ୟ ଏହା ହୋଇଥାଏ। ଏହା 1 ବା 2 ଗୋଡ଼ରେ ମଧ୍ୟ ହୋଇଥାଏ। ଏହି ଅବସ୍ଥାକୁ ଚିହ୍ନିବାରେ କୌଣସି ଅସୁବିଧା ହୋଇନଥାଏ। ଆଜିକାଲି ତ ପିଲାଟି ମା ପେଟରେ ଥିଲାବେଳେ ଅଲ୍ଟ୍ରାସାଉଣ୍ଡ ମାଧ୍ୟମରେ ମଧ୍ୟ ଏହା ଜଣାପଡ଼ିଯାଉଛି। ଏହି ରୋଗ ସହିତ ସ୍ଥାନଚ୍ୟୁତ ନିତମ୍ବ ବା ଜନ୍ମଗତ ହିପ୍ ଡିସ୍ଲୋକ୍ସନ୍ ମିଶିକରିଥାଏ। ସାଧାରଣତଃ ପାଦଟି ଭିତରପଟକୁ ମୋଡ଼ି ହୋଇଥାଏ। ପାଦର ଭିତରପଟ ମାଂସପେଶୀ ଛୋଟ ହୋଇଯାଇଥାଏ ଓ ଏହା ପାଦକୁ

ବଢ଼ିବାକୁ ଦିଏ ନାହିଁ, ଫଳରେ ବାହାର ପଟଟି ଅଧିକ ବଢ଼ିଥାଏ ଓ ଭିତର ପଟ ବଢ଼ିନଥାଏ। ପାଦର ଛୋଟ ଛୋଟ ହାଡ଼ଗୁଡ଼ିକ ମଧ୍ୟ ନିଜ ସ୍ଥାନରୁ ଖସି ଯାଇଥାନ୍ତି। ଏହି ପାଦଗୁଡ଼ିକ ଅନେକ ସମୟରେ ଅତ୍ୟନ୍ତ ନରମ ଥାନ୍ତି ବା ବହୁତ ଟାଣ ଥାନ୍ତି। ଚିକିତ୍ସାର ଭଲ ଫଳ ନରମ ପାଦରେ ମିଳିଥାଏ। ପୂର୍ବରୁ ପ୍ରଥମ ସପ୍ତାହରୁ ମାଆକୁ ତେଲ ମାଲିସ କରି ସିଧା କରିବାକୁ କୁହାଯାଉଥିଲା ଓ ପିଲାଟି ଏକ ମାସ ହେଲା ପରେ ଗୋଡ଼ରେ ପ୍ରତି ତିନି ସପ୍ତାହରେ ପ୍ଲାଷ୍ଟର କରାଯାଉଥିଲା। ଗତ ଚାରି ବର୍ଷ ହେଲା ଏଥିରେ ପରିବର୍ତ୍ତନ ଘଟିଛି। ପ୍ରଥମ ସପ୍ତାହରୁ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରଣାଳୀ ଦ୍ୱାରା ଗୋଡ଼ରେ ପ୍ଲାଷ୍ଟର ଲଗାଯାଇଥାଏ। ଏହି ପ୍ଲାଷ୍ଟର ପ୍ରତି ସପ୍ତାହରେ ବଦଳା ଯାଇଥାଏ। ସାଧାରଣତଃ ଦେଖାଯାଇଛି ଯେ ଛଅଟି ବା ଆଠଟି ପ୍ଲାଷ୍ଟର କରାଯିବା ପରେ ବକ୍ରପାତ ସମ୍ପୂର୍ଣ୍ଣ ଠିକ୍ ହୋଇଯାଏ। ତାପରେ ଡିବି ସ୍ପ୍ଲିଣ୍ଟ ବା AFO ନାମକ ଜୋତା ଦ୍ୱାରା ପାଦକୁ ଠିକ୍ କରି ରଖାଯାଏ। ଏହି ଜୋତାକୁ ଅତି କମ୍ରେ 20 ଘଣ୍ଟା ପିନ୍ଧିବାକୁ ପଡ଼ିଥାଏ। ସକାଳେ ବା ସନ୍ଧ୍ୟାରେ 2 ଥର 1 ଘଣ୍ଟା କରି ପାଦକୁ କସରତ କରାଯାଇଥାଏ। ପିଲା ଚାଲିଲେ ଅଲଗା ପ୍ରକାର ଜୋତା ଦିଆଯାଏ। ଏହି ପିଲାମାନଙ୍କୁ 4ରୁ 6 ବର୍ଷ ପର୍ଯ୍ୟନ୍ତ ନଜର ରଖାଯାଇଥାଏ। ଏହି ପ୍ରକ୍ରିୟା 10 ମାସ ପର୍ଯ୍ୟନ୍ତ ଚେଷ୍ଟା କରାଯାଇଥାଏ। ଯଦି ପିଲାଟି

0: ପରେ ଗୋଡ଼ରେ ପ୍ରତି ତିନି ସପ୍ତାହରେ ପ୍ଲାଷ୍ଟର କରାଯାଉଥିଲା। ଗତ 4 ବର୍ଷ ହେଲା ଏଥିରେ ପରିବର୍ତ୍ତନ ଘଟିଛି। ପ୍ରଥମ ସପ୍ତାହରୁ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରଣାଳୀ ଦ୍ୱାରା ଗୋଡ଼ରେ ପ୍ଲାଷ୍ଟର ଲଗାଯାଇଥାଏ। ଏହି ପ୍ଲାଷ୍ଟର ପ୍ରତି ସପ୍ତାହରେ ବଦଳାଯାଇଥାଏ। ସାଧାରଣତଃ ଦେଖାଯାଇଛି ଯେ 6ଟି ବା 8ଟି ପ୍ଲାଷ୍ଟର କରାଯିବା ପରେ ବକ୍ରପାତ ସମ୍ପୂର୍ଣ୍ଣ ଠିକ୍ ହୋଇଯାଏ। ତାପରେ ଡିବି ସ୍ପ୍ଲିଣ୍ଟ ବା AFO ନାମକ ଜୋତା ଦ୍ୱାରା ପାଦକୁ ଠିକ୍ କରି ରଖାଯାଏ। ଏହି ଜୋତାକୁ ଅତି କମ୍ରେ 20 ଘଣ୍ଟା ପିନ୍ଧିବାକୁ ପଡ଼ିଥାଏ। ସକାଳେ ବା ସନ୍ଧ୍ୟାରେ 2 ଥର 1 ଘଣ୍ଟା କରି ପାଦକୁ କସରତ କରାଯାଇଥାଏ। ପିଲା ଚାଲିଲେ ଅଲଗା ପ୍ରକାର ଜୋତା ଦିଆଯାଏ। ଏହି ପିଲାମାନଙ୍କୁ 4ରୁ 6 ବର୍ଷ ପର୍ଯ୍ୟନ୍ତ ନଜର ରଖାଯାଇଥାଏ। ଏହି ପ୍ରକ୍ରିୟା 10 ମାସ ପର୍ଯ୍ୟନ୍ତ ଚେଷ୍ଟା କରାଯାଇଥାଏ। ଯଦି ପିଲାଟି 10 ମାସ ପରେ ଆସେ ତେବେ ଅସ୍ତ୍ରୋପଚାର କରି ପାଦକୁ ସିଧା କରିବାକୁ ପଡ଼ିଥାଏ। ମାଂସପେଶୀକୁ କାଟି ଲମ୍ବା କରାଯାଏ। ଯଦି 3 ବର୍ଷ ମଧ୍ୟରେ ପିଲାଟି ଆସେ ତେବେ ଏହି ମାଂସପେଶୀ ଲମ୍ବା କରି ଠିକ୍ କରାଯାଇଥାଏ। ଆମ ଦେଶରେ ପିଲା ବିଭିନ୍ନ ବୟସରେ ଡାକ୍ତରଖାନା ଆସିଥାନ୍ତି। ଯଦି 3ରୁ 10 ବର୍ଷ ମଧ୍ୟରେ ପିଲାଟି ଆସେ ତେବେ ହାଡ଼ କାଟି ପାଦକୁ ସିଧା କରାଯାଇଥାଏ। ବିଭିନ୍ନ ପ୍ରକାର ପରୀକ୍ଷା କରି ଜଣାଯାଇଛି ଯେ ମାଂସପେଶୀ ଲମ୍ବା କରି ଅସ୍ତ୍ରୋପଚାର କରାଗଲେ ପାଦଟି ଦୁର୍ବଳ ହୋଇଯାଏ ଓ ହାଡ଼ କାଟି ପାଦ ସିଧା କଲେ ପାଦ ଛୋଟ ହୋଇଯାଇଥାଏ। ରୁଷିଆର ଡାକ୍ତର ଇଲିଜାରୋ ତାଙ୍କ ଅନୁଧ୍ୟାନ ମାଧ୍ୟମରେ ଜଣାଇଦେଲେ ଯେ ହାଡ଼, ରକ୍ତନଳୀ ଓ ମାଂସପେଶୀ ଇତ୍ୟାଦିକୁ ଧୀରେ ଧୀରେ ଟାଣିଲେ ଏହା ଲମ୍ବା ହୋଇଯାଇଥାଏ। ଏହି ପଦ୍ଧତି ଅନୁସରଣ କରି ଅନେକ ଦେଶରେ ବକ୍ରପାଦର ଚିକିତ୍ସା ମଧ୍ୟ ବଦଳିଗଲା। ଭାରତରେ ଏହି ଚିକିତ୍ସା ଜେସ୍ ବା ଉମେକ୍ସ ନାମକ ଯନ୍ତ୍ର ଦ୍ୱାରା କରାଗଲା। ଯଦି ରୋଗୀଟି 12 ବର୍ଷ ପରେ ଆସେ ତେବେ ଇଲିଜାର ରିଙ୍ଗ ମାଧ୍ୟମରେ ଏହା କରାଯାଇଥାଏ। ଏହି ଜେସ୍ ବା ଇଲିଜାର ପଦ୍ଧତି ଦ୍ୱାରା ଶରୀରର କୌଣସି ଅଂଶକୁ କାଟିବାକୁ ପଡ଼ିନଥାଏ। 7ଟି ବା 8ଟି ତାର ଗୋଡ଼ର ବିଭିନ୍ନ ସ୍ଥାନରେ ହାଡ଼ ଭିତର ଦେଇ ପ୍ରବେଶ କରାଯାଇଥାଏ। ଏହି ତାରକୁ ବାହାରୁ ଯନ୍ତ୍ର ଦ୍ୱାରା ସଂଯୋଗ କରାଯାଏ। ଏହାକୁ ପ୍ରତ୍ୟହ 1 ମିଲିମିଟର ହିସାବରେ ଲମ୍ବା କରାଯାଇଥାଏ। ଫଳରେ ପାଦଟି ଧୀରେ ଧୀରେ ସିଧା ହୋଇଯାଏ। ସିଧା ହେବାକୁ 6 ବା 8 ସପ୍ତାହ ଲାଗିଥାଏ। ତାପରେ ଏହି ଯନ୍ତ୍ର ତା ଦେହରୁ କାଢ଼ି ଦିଆଯାଇଥାଏ। ତେଣୁ ଏଥିରୁ ଜଣାପଡ଼ିଲା ଯେ ପ୍ରଥମ ସପ୍ତାହରୁ ବକ୍ରପାଦର ଚିକିତ୍ସା ସହଜ, ଅଳ୍ପ କଷ୍ଟ ଓ ଅଳ୍ପ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ସିଧା ହୋଇଯାଇଥାଏ। ଶରୀରର କୌଣସି ଜାଗା କଟାଯାଇନଥାଏ। ତେଣୁ ବକ୍ରପାଦ ପିଲା ଜନ୍ମ ହେବାର ପ୍ରଥମ ସପ୍ତାହରେ ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ। ଡେରିରେ ଡାକ୍ତରଙ୍କ ପାଖକୁ ଆସିଲେ ଚିକିତ୍ସା ସମ୍ଭବ, କିନ୍ତୁ ସମୟ ଲମ୍ବା ଲାଗିଥାଏ ଓ କଷ୍ଟସାଧ୍ୟ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଜନ୍ମଗତ ବକ୍ରପାତ। ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଶକ୍ତିପ୍ରସାଦ ଦାସ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତର ମାସିଡୋନିଆରେ ପହଞ୍ଚିଲେ ରାଷ୍ଟ୍ରପତି। ଚଳିତ ବର୍ଷ ଜୁନ୍ ସୁଦ୍ଧା 554 ନିୟୁତରୁ ଅଧିକ ଉପଭୋକ୍ତା ୟୁପିଆଇ ବ୍ୟବସ୍ଥା ସହ ସାମିଲ ହୋଇଥିବା ନେଇ ସୂଚନା ଦେଲେ ଅର୍ଥ ରାଷ୍ଟ୍ରମନ୍ତ୍ରୀ। ଦେଶର ପ୍ରଥମ ଡେଙ୍ଗୁ ଟିକା ବିପଣନକୁ ଅନୁମୋଦନ ପ୍ରଦାନ କଲା ଔଷଧ ନିୟାମକ ସଂସ୍ଥା। ଜାମ୍ମୁ କାଶ୍ମୀରରେ ପ୍ରବଳ ବର୍ଷାଜନିତ ପରିସ୍ଥିତିରେ ମୃତ୍ୟୁ ସଂଖ୍ୟା 23କୁ ବୃଦ୍ଧି ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ଆକଳନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତର ମାସିଡୋନିଆରେ ପହଞ୍ଚିଛନ୍ତି। ଜଣେ ଭାରତୀୟ ରାଷ୍ଟ୍ରପତିଙ୍କର ଏହା ସେହି ରାଷ୍ଟ୍ରକୁ ପ୍ରଥମ ଗସ୍ତ। ରାଷ୍ଟ୍ରପତି ମୁର୍ମୁ ଉତ୍ତର ମାସିଡୋନିଆ ପ୍ରତିପକ୍ଷ ସେଲେଜାନୋଭାସ୍କା ଡାଭୁକୋଭାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ କ୍ରିଷ୍ଟିଜାନ୍ ମିକୋସ୍କି ଏବଂ ସେଠାକାର ସଂସଦର ବାଚସ୍ପତି ଆଫ୍ରିମୋ ଗାସିଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ଅବସରରେ ରାଷ୍ଟ୍ରପତି ଉତ୍ତର ମାସିଡୋନିଆ ସଂସଦକୁ ମଧ୍ୟ ସମ୍ବୋଧନ କରିବେ। ଦୁଇ ଦେଶର ବ୍ୟାବସାୟିକ ସମ୍ମିଳନୀରେ ରାଷ୍ଟ୍ରପତି ମୁର୍ମୁ ଯୋଗଦେବା ସହ ସମାବେଶକୁ ସମ୍ବୋଧନ କରିବେ। କୃଷି, ଔଷଧ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ସୂଚନା ପ୍ରଯୁକ୍ତିବିଦ୍ୟା ଆଧାରିତ ବିଭିନ୍ନ କ୍ଷେତ୍ର ଉପରେ ଅର୍ଥନୈତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାକୁ ଉଭୟ ଦେଶ ଆଗ୍ରହ ପ୍ରକାଶ କରୁଛନ୍ତି।

ରାଷ୍ଟ୍ରପତି ମୁର୍ମୁ ସେଣ୍ଟ ସ୍ପାସ୍ ଚର୍ଚ୍ଚ ପରିଦର୍ଶନ କରିବା ସହ ପ୍ରମୁଖ ମାସିଡୋନିଆ ସଂଗ୍ରାମୀ ଗାସ ଡେଲଚେଭ୍ଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। ନୂଆଦିଲ୍ଲୀସ୍ଥିତ ସଂସଦ ଭବନ ପରିସରରେ ଆଜି ପୂର୍ବାହ୍ନରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ସଂସଦୀୟ ଦଳର ସାପ୍ତାହିକ ରଣନୀତିକ ବୈଠକ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ଯୋଗଦେଇ ସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଅଂଶୀଦାର ଦଳଗୁଡ଼ିକ ମଧ୍ୟରେ ଏକତା ପ୍ରଦର୍ଶନ କରିବା ଲକ୍ଷ୍ୟ ନେଇ ସଂସଦ ଅଧିବେଶନ କାଳରେ ମଙ୍ଗଳବାର ଦିନ ଏହି ବୈଠକ ଆୟୋଜନ କରାଯାଇଥାଏ। ଚଳିତ ବର୍ଷ ଜୁନ୍ ସୁଦ୍ଧା 554.9 ନିୟୁତରୁ ଅଧିକ ଉପଭୋକ୍ତା ୟୁପିଆଇ ବ୍ୟବସ୍ଥା ସହ ସାମିଲ ହୋଇଛନ୍ତି ବୋଲି ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି। ନୂଆଦିଲ୍ଲୀରେ ଗତକାଲି ଲୋକସଭାରେ ଗତକାଲି ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶ୍ରୀ ଚୌଧୁରୀ କହିଛନ୍ତି, ଗତ ଆର୍ଥିକ ବର୍ଷରେ ୟୁପିଆଇ ମାଧ୍ୟମରେ 24,162 କୋଟି କାରବାର ହୋଇଛି। ଏହାଦ୍ୱାରା ଆର୍ଥିକ କାରବାରର ପରିମାଣ 314 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ସୁରକ୍ଷିତ ତଥା ୟୁପିଆଇରେ ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ଭାରତୀୟ ଜାତୀୟ ଦେଣନେଣ ନିଗମ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ୟୁପିଆଇ ଆପ୍କୁ ଅଧିକ ଉନ୍ନୀତ କରାଯାଇ ଉପଭୋକ୍ତାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ସାଇବର ଠକେଇକୁ ରୋକିବା ସହ ମୋବାଇଲ୍ ନମ୍ଘରରେ ବାରମ୍ବାର ପରିବର୍ତ୍ତନ କିମ୍ବା ଏସ୍ଏମ୍ଏସ୍ ଆଧାରିତ ଅପବ୍ୟବହାରକୁ ରୋକାଯାଇପାରିବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ବିଭିନ୍ନ ଦେଶର ଆର୍ଥିକ କାରବାର ବ୍ୟବସ୍ଥା ସହିତ ୟୁପିଆଇକୁ ସମନ୍ୱିତ କରାଯାଇଛି। ଏହାଦ୍ୱାରା ବ୍ୟକ୍ତିଗତ ତଥା ବ୍ୟବସାୟଗତ ଆର୍ଥିକ କାରବାର ଅଧିକ ସହଜ ହୋଇପାରିଛି ବୋଲି ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଚୌଧୁରୀ ଗୃହରେ ସୂଚନା ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତକାଲି ନୂଆଦିଲ୍ଲୀଠାରେ ତାଙ୍କ ପାନାମା ପ୍ରତିପକ୍ଷ ଜାଭିୟର ଏଡୁଆର୍ଡୋ ମାର୍ଟିନେଜ୍ ଆଚା ଭାସ୍କେଜ୍ଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ଆଲୋଚନା କାଳରେ ଡକ୍ଟର ଜୟଶଙ୍କର ଗୁରୁତ୍ୱ ପ୍ରଦାନ କରିଛନ୍ତି। ବାଣିଜ୍ୟ, ବ୍ୟବସାୟ, ଦକ୍ଷତା ବିକାଶ, ସାମୁଦ୍ରିକ ବ୍ୟାପାର, ସ୍ୱାସ୍ଥ୍ୟ, କୃଷି, ଶିକ୍ଷା ଏବଂ ଡିଜିଟାଲ୍ ସହଯୋଗ ନେଇ ବିଭିନ୍ନ ପ୍ରସଙ୍ଗରେ ଦୁଇ ନେତା ମତ ବିନିମୟ କରିଛନ୍ତି। ବିଭିନ୍ନ ବହୁପକ୍ଷ ଫୋରମରେ ପାରସ୍ପରିକ ସହଯୋଗ ଉପରେ ମଧ୍ୟ ଉଭୟ ନେତା ଆଲୋଚନା କରିଥିବା ଜଣାପଡ଼ିଛି। ପାନାମା ବୈଦେଶିକ ମନ୍ତ୍ରୀଙ୍କ ଏହି ଭାରତ ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜବୁତ କରିବ ବୋଲି ଡକ୍ଟର ଜୟଶଙ୍କର ପୂର୍ବରୁ ମତବ୍ୟକ୍ତ କରିଥିଲେ। ଡକ୍ଟର ଜୟଶଙ୍କର କହିଛନ୍ତି, ତାଙ୍କ ପ୍ରତିପକ୍ଷଙ୍କ ଏହି ଗସ୍ତ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ କ୍ଷେତ୍ରଗୁଡ଼ିକରେ ସହଯୋଗ ବୃଦ୍ଧି ନେଇ ନୂତନ ମାର୍ଗ ଉନ୍ମୁକ୍ତ କରିବ। ଭାରତ ଏହାର ପ୍ରଥମ ଡେଙ୍ଗୁଟିକାର ବ୍ୟବସାୟକୁ ଅନୁମୋଦନ ପ୍ରଦାନ କରିଛି। ଟାକୁଡ଼ା ବାୟୋଫାର୍ମାସ୍ୟୁଟିକାଲ୍ସ ଇଣ୍ଡିଆ ଦ୍ୱାରା ବିକଶିତ ଏହି କୋଡେଙ୍ଗା ଟିକାର ବିପଣନକୁ ଔଷଧ ନିୟାମକ ସଂସ୍ଥା ମଞ୍ଜୁରୀ ପ୍ରଦାନ କରିଛି। କମ୍ପାନୀ ଦେଇଥିବା ସୂଚନା ଅନୁଯାୟୀ 4-60 ବର୍ଷ ବୟସ୍କ ଲୋକଙ୍କ ପାଇଁ ଏହି ଟିକା ପ୍ରଦାନ କରାଯାଇପାରିବ। ପୂର୍ବରୁ ଡେଙ୍ଗୁ ସଂକ୍ରମଣ ନେଇ କୌଣସି ତଥ୍ୟ ନଥିଲେ ମଧ୍ୟ ଏହାକୁ ନିଆଯାଇପାରିବ ବୋଲି କମ୍ପାନୀ ସୂଚନା ଦେଇଛି। ୟୁରୋପୀୟ ସଂଘ, ବ୍ରିଟେନ୍, ବ୍ରାଜିଲ୍, ଇଣ୍ଡୋନେସିଆ ଏବଂ ଆର୍ଜେଣ୍ଟିନା ସମେତ 40ରୁ ଅଧିକ ଦେଶରେ ଏହି ଟିକାର ପ୍ରଚଳନ କରାଯାଉଛି ବୋଲି କମ୍ପାନୀ କହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜାମ୍ମୁ କାଶ୍ମୀରରେ ପ୍ରବଳ ବର୍ଷାଜନିତ ପରିସ୍ଥିତିରେ ଗତକାଲି 11 ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଜଣେ ମହିଳା ଏବଂ ତାଙ୍କର 2ଟି ସନ୍ତାନ ରହିଛନ୍ତି। ଏଥିସହ ଗତ 3 ଦିନ ମଧ୍ୟରେ ମୃତ୍ୟୁ ସଂଖ୍ୟା 23କୁ ବୃଦ୍ଧି ପାଇଛି। ସ୍ଥାନୀୟ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ଲଗାତାର ପ୍ରବଳ ବର୍ଷା ଯୋଗୁଁ ପ୍ରଭାବିତ ରାଜୌରୀ ଏବଂ ପୁଞ୍ଚ ଜିଲ୍ଲାରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ସେଠାରେ 7 ଜଣ ନିଖୋଜ ଥିବା ଜଣାପଡ଼ିଛି। ଉପରାଜ୍ୟପାଳ ମନୋଜ ସିହ୍ନା ପ୍ରବଳ ବର୍ଷା ଏବଂ ତତ୍ଜନିତ ଆକସ୍ମିକ ବନ୍ୟା ଓ ଭୂସ୍ଖଳନର ପରିସ୍ଥିତି ନେଇ ସମୀକ୍ଷା କରିଛନ୍ତି। ଉପରାଜ୍ୟପାଳ ଶ୍ରୀ ସିହ୍ନା ଏବଂ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ପ୍ରାଣ ହରାଇଥିବା ଲୋକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ସମବେଦନା ଜ୍ଞାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ଅବଦୁଲ୍ଲା ମୃତକଙ୍କ ପରିବାରବର୍ଗଙ୍କ ଲାଗି 6 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଉଦ୍ଧାର କାର୍ଯ୍ୟରେ ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍, ସେଠାକାର ପୁଲିସ୍ ଏବଂ ସେନା ସମେତ ତ୍ୱରିତ କ୍ରିୟାନୁଷ୍ଠାନ ବାହିନୀ ନିୟୋଜିତ ହୋଇଛନ୍ତି। ଗତକାଲି ଅନ୍ୟ ଏକ ଘଟଣାକ୍ରମରେ ଡୋଡା ଜିଲ୍ଲାର ଜାମ୍ମୁ କିସୁୱର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ରାଗିନାଲ୍ଲାଠାରେ ଏକ ଯାତ୍ରୀବାହୀ ଗାଡ଼ି ଉପରେ ପାହାଡ଼ରୁ ଖସୁଥିବା ପଥର ପଡ଼ିଯିବାରୁ 2 ଜଣଙ୍କର ମୃତ୍ୟୁ ହୋଇଛି। ଆସନ୍ତା 23 ତାରିଖ ପର୍ଯ୍ୟନ୍ତ ଜାମ୍ମୁ କାଶ୍ମୀରର ବିଭିନ୍ନ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ନଦୀ, ଝରଣା ଆଦି ପ୍ରାକୃତିକ ସ୍ରୋତ ନିକଟକୁ ନ ଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ସମନ୍ୱିତ କାର୍ଯ୍ୟାନ୍ୱୟନକୁ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା 24 ତାରିଖ ପର୍ଯ୍ୟନ୍ତ ପ୍ରତି 6 ଘଣ୍ଟା ଅନ୍ତରରେ ପରିସ୍ଥିତି ରିପୋର୍ଟ ଦାଖଲ

0: କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ଅବଦୁଲ୍ଲା ନିର୍ଦ୍ଦେଶ ଦେଇଛନ୍ତି। ଅଯୋଧ୍ୟା ରାମ ମନ୍ଦିରରେ ଦାନ ଅର୍ଥ ହେରଫେର ହୋଇଥିବା ଅଭିଯୋଗର ତଦନ୍ତ ଲାଗି ସ୍ୱତନ୍ତ୍ର ଅନୁସନ୍ଧାନ ଦଳ ଏସ୍ଆଇଟି ଗଠନ କରାଯିବା ଉପରେ ଆବଶ୍ୟକ ନିର୍ଦ୍ଦେଶ ପ୍ରାପ୍ତ କରିବା ଲାଗି ସୁପ୍ରିମକୋର୍ଟ ଗତକାଲି ସଲିସିଟର ଜେନେରାଲଙ୍କୁ କହିଛନ୍ତି। ଏଥିସହିତ ଏହି ଘଟଣାର ରାଜନୀତିକରଣ ନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ସମସ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ବିଚାରପତି ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଏବଂ ଜଷ୍ଟିସ୍ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇ କହିଛନ୍ତି, ଦାନ ଅର୍ଥ ହେରଫେର ଘଟଣାର ଯେଭଳି ଉପଯୁକ୍ତ ତଦନ୍ତ କରାଯିବ ସେ ଦିଗରେ ଅଦାଲତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି। ତେବେ ଏହି ଅଭିଯୋଗର ତଦନ୍ତ କରିବା ଲାଗି ଏସ୍ଆଇଟି ଗଠନ କରାଯାଇଛି ବୋଲି ସଲିସିଟର ଜେନେରାଲ କୋର୍ଟକୁ ଅବଗତ କରାଇବା ସହିତ ବର୍ତ୍ତମାନ ରାଜ୍ୟ ପୁଲିସ୍ ଏହାର ତଦନ୍ତ କରୁଛି ବୋଲି କହିଛନ୍ତି। ଶ୍ରୀ ମେହେଟ୍ଟା କହିଛନ୍ତି, ଏହି ମାମଲାରେ ଏପର୍ଯ୍ୟନ୍ତ 8 ଜଣଙ୍କୁ ଗିରଫ କରାଯାଇଛି। ଏସ୍ଆଇଟି ତଦନ୍ତର ସବିଶେଷ ତଥ୍ୟ ଉତ୍ତରପ୍ରଦେଶ ସରକାର ଅଦାଲତରେ ଉପସ୍ଥାପନ କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ସହିତ ଆସନ୍ତା 27 ତାରିଖରେ ଏହାର ପରବର୍ତ୍ତୀ ଶୁଣାଣି ଲାଗି ଦିନ ଧାର୍ଯ୍ୟ କରିଛନ୍ତି। ଦାନ ଅର୍ଥର ହେରଫେର ଅଭିଯୋଗରେ ମନ୍ଦିର ଟ୍ରଷ୍ଟର ଅନୁରୋଧ କ୍ରମେ ଗତ ମାସ 23 ତାରିଖରେ ଉତ୍ତରପ୍ରଦେଶ ସରକାର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଏସ୍ଆଇଟି ଗଠନ କରିଥିଲେ। ଇରାନ ଉପରେ ଆମେରିକା ସେନା ପକ୍ଷରୁ ପୁନଃ ଆକ୍ରମଣ କରାଯାଇଛି। ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ ସେଣ୍ଟକମ୍ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଇରାନର ସାମରିକ କ୍ଷମତାକୁ ଅଧିକ ଦୁର୍ବଳ କରିବା ଲକ୍ଷ୍ୟ ନେଇ ଏହି ଆକ୍ରମଣ ହୋଇଛି। ଫଳରେ ହର୍ମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ଇରାନ କରୁଥିବା ଆକ୍ରମଣ ବାଧାପ୍ରାପ୍ତ ହେବ ବୋଲି ସେଣ୍ଟକମ୍ କହିଛି। ଅନ୍ୟପକ୍ଷରେ ପୂର୍ବରୁ ଇରାନର ଇସ୍ଲାମିକ୍ ରେଭଲ୍ୟୁସନାରୀ ଗାର୍ଡ କର୍ପସ୍ ଆଇଆର୍ଜିସି ଦେଇଥିବା ସୂଚନା ଅନୁଯାୟୀ ଆମେରିକାର ଆକ୍ରମଣ ଜବାବରେ ଇରାନର ନୌସେନା ପକ୍ଷରୁ ବାହାରିନ୍ ଏବଂ କୁଏତରେ ଥିବା ଆମେରିକୀୟ ଘାଟିଗୁଡ଼ିକ ଉପରେ 3 ପର୍ଯ୍ୟାୟ କ୍ଷେପଣାସ୍ତ୍ର ଡ୍ରୋନ୍ ଆକ୍ରମଣ କରାଯାଇଛି। ଏହାଦ୍ୱାରା ସେଠାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଇଆର୍ଜିସି ଦାବି କରିଛି। ବାହାରିନ୍ର ବୈଦେଶିକ ମନ୍ତ୍ରଣାଳୟ ଇରାନର ବାରମ୍ବାର ଆକ୍ରମଣକୁ ଦୃଢ଼ ନିନ୍ଦା କରିଛି। କୁଏତରେ ନାଗରିକ ବିମାନ ନାଭିଗେସନ୍ ବ୍ୟବସ୍ଥାକୁ ଲକ୍ଷ୍ୟ କରି ଇରାନ ଡ୍ରୋନ୍ ଆକ୍ରମଣ କରିଥିଲେ ମଧ୍ୟ ଏହି ସେବା ପ୍ରଭାବିତ ହୋଇନାହିଁ ବୋଲି ସେଠାକାର କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ଓଡ଼ିଶା ସମେତ ଗୁଜରାଟ, ଝାଡ଼ଖଣ୍ଡ, ରାଜସ୍ଥାନ, ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ, ସିକ୍କିମ୍ ଏବଂ ପଶ୍ଚିମ ମଧ୍ୟପ୍ରଦେଶରେ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ସେହିଭଳି ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ଲଦାଖ, ଗିଲଗିଟ୍, ବାଲ୍ତିସ୍ତାନ ଏବଂ ମୁଜାଫରବାଦରେ ଅତି ପ୍ରବଳ ବର୍ଷା ହୋଇପାରେ। ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ଉତ୍ତର ପୂର୍ବାଞ୍ଚଳ, ବିହାର ଏବଂ ପୂର୍ବ ମଧ୍ୟପ୍ରଦେଶ, କୋଙ୍କଣ ଏବଂ ଗୋଆ ଓ ମଧ୍ୟ ମହାରାଷ୍ଟ୍ର, ପଞ୍ଜାବ ଏବଂ ଉତ୍ତରାଖଣ୍ଡର କେତେକ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତର ମାସିଡୋନିଆରେ ପହଞ୍ଚିଲେ ରାଷ୍ଟ୍ରପତି। ଚଳିତ ବର୍ଷ ଜୁନ୍ ସୁଦ୍ଧା 554 ନିୟୁତର ଅଧିକ ଉପଭୋକ୍ତା ୟୁପିଆଇ ବ୍ୟବସ୍ଥା ସହ ସାମିଲ ହୋଇଥିବା ନେଇ ସୂଚନା ଦେଲେ ଅର୍ଥ ରାଷ୍ଟ୍ରମନ୍ତ୍ରୀ। ଦେଶର ପ୍ରଥମ ଡେଙ୍ଗୁ ଟିକା ବିପଣନକୁ ଅନୁମୋଦନ ପ୍ରଦାନ କଲା ଔଷଧ ନିୟାମକ ସଂସ୍ଥା। ଜାମ୍ମୁ କାଶ୍ମୀରରେ ପ୍ରବଳ ବର୍ଷାଜନିତ ପରିସ୍ଥିତିରେ ମୃତ୍ୟୁ ସଂଖ୍ୟା 23 ବୃଦ୍ଧି ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ଆକଳନ। ସମ୍ବାଦ ଶେଷ ହେଲା।
1: ଯୁଗସାଏ ପାଟଣା ସୁଭଦ୍ରା କ୍ଷେତ୍ରେ ପ୍ରଭୁ ଶ୍ରୀଜଗନ୍ନାଥ ଆଲୋଚନା କରିଛନ୍ତି ଦେବହୂତି କର।
2: ନମସ୍କାର ଶ୍ରୋତାବନ୍ଧୁ, ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମ ସ୍ମରଣ ମାତ୍ରକେ ଆଖି ଆଗରେ ଦୃଶ୍ୟ ହୁଏ ପୁରୁଷୋତ୍ତମ କ୍ଷେତ୍ର ବା ପାବନ ଶ୍ରୀକ୍ଷେତ୍ରର ବଡ଼ ଦେଉଳ। ତହିଁରେ ବିରାଜିତ ଉତ୍କଳବାସୀଙ୍କ ଚିର ନମସ୍ୟ ଦେବତା ଶ୍ରୀ ଜଗନ୍ନାଥ। ସେ ଜଗତର ନାଥ, ସର୍ବଧର୍ମ ସମନ୍ୱୟର ଦେବତା। ଜାତିଧର୍ମର ପ୍ରାଚୀର ଭାଙ୍ଗି ବର୍ଣ୍ଣ ବିଦ୍ୱେଷର ପ୍ରଥା ଉଲ୍ଲଂଘନ କରି ସେ ସାଜିଛନ୍ତି ଗଣଦେବତା, ପତିତ ପାବନ ପ୍ରଭୁ। ପାପି ତପି ସମସ୍ତଙ୍କର ସେ ପ୍ରିୟ, ଅତି ଆପଣାର ପରମ ଆରାଧ୍ୟ। ପତିତ ଜନଙ୍କୁ ଉଦ୍ଧାର କରିବାକୁ ବର୍ଷକୁ ଥରେ ସେ ରଥାରୂଢ଼ ହୋଇଥାନ୍ତି ସେ ଲୀଳାମୟ ଠାକୁର। ନିଜ ଇଚ୍ଛା ବ୍ୟକ୍ତ କରି ତାଙ୍କର ଏହି ପାବନ ରଥଯାତ୍ରା କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀଜଗନ୍ନାଥଙ୍କ 12 ମାସରେ 13 ଜାତ ଅନୁଷ୍ଠିତ ହୁଏ। ଏ ଯାତ୍ରାମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେଉଛି ସ୍ନାନ ଯାତ୍ରା ଓ ଗୁଣ୍ଡିଚା ଯାତ୍ରା। କାରଣ ଅନ୍ୟ ଯାତ୍ରାମାନଙ୍କରେ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ବା ବିଜେ ପ୍ରତିମା ଯାତ୍ରା କରୁ

ଥିବାବେଳେ ସ୍ନାନ ଓ ଗୁଣ୍ଡିଚା ଯାତ୍ରାରେ ସ୍ୱୟଂ ଚତୁର୍ଦ୍ଧାମୂର୍ତ୍ତି ଉପସ୍ଥିତ ରହିଥାନ୍ତି। କହିବାକୁ ଗଲେ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଶ୍ରୀଜୀଉମାନଙ୍କ ଭବ୍ୟ ସ୍ନାନ ପର୍ବ ପରେ ପରେ ହିଁ ଅସୁସ୍ଥ ହୋଇ ଜୀଉମାନେ ଅଣସର ଘରେ ରହିଥାନ୍ତି ଓ ଦଶମୂଳ ପାଚନାଦି ସେବନ ତଥା ଫୁଲୁରୀ ତୈଳ ମର୍ଦ୍ଦନ ପରେ ସୁସ୍ଥ ହୋଇ ପ୍ରଫୁଲ୍ଲ ଚିତ୍ତରେ ଗୁଣ୍ଡିଚା ମନ୍ଦିରକୁ ରଥରେ ଯାତ୍ରା କରିଥାନ୍ତି। ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଅନୁଷ୍ଠିତ ଏହି ଯାତ୍ରାକୁ ରଥଯାତ୍ରା, ଘୋଷଯାତ୍ରା ବା ଗୁଣ୍ଡିଚା ଯାତ୍ରା ବୋଲି ମଧ୍ୟ କୁହାଯାଏ। ଗୁଣ୍ଡିଚା ମନ୍ଦିରରେ କିଛି ଦିନ ରହଣି ପରେ ଶୁକ୍ଳ ଦଶମୀ ଦିନ ପୁଣି ସେହି ରଥରେ ବସି ପ୍ରଭୁମାନେ ଶ୍ରୀ ମନ୍ଦିରକୁ ଫେରିଥାନ୍ତି। ଏହାକୁ ବାହୁଡ଼ା ଯାତ୍ରା କୁହାଯାଇଥାଏ। ଏହା ପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା। ପତିତ ପାବନ ପ୍ରଭୁ ନିଜେ ଅସଂଖ୍ୟ ଭକ୍ତଙ୍କ ମେଳରେ ଗହଳି ଲଗାଇ ଏ ଯାତ୍ରାରେ ଆନନ୍ଦ ଲାଭ କରିଥାନ୍ତି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଭାଷାରେ, ସ୍ନାନ ଗୁଣ୍ଡିଚାଏ ବେନି ସ୍ୱୟଂ ଲୀଳାଜାର, ପତିତ ପାବନ ଅର୍ଥେ ପ୍ରାସାଦୁ ବାହାର। ଉତ୍କଳୀୟ ସଂସ୍କୃତି ହେଉଛି ଜଗନ୍ନାଥ ସଂସ୍କୃତି, ଏଣୁ ଉତ୍କଳର ପ୍ରତି ଛତ୍ରେ ଛତ୍ରେ କୋଣ ଅନୁକୋଣରେ ଗଢ଼ି ଉଠିଛି ଅସଂଖ୍ୟ ଛୋଟ ବଡ଼ ଜଗନ୍ନାଥ ମନ୍ଦିର। ଆଗକାଳରେ ଧର୍ମପରାୟଣ ରାଜାମାନେ ନିଜ ରାଜ୍ୟବାସୀଙ୍କୁ ଆଧ୍ୟାତ୍ମିକତା ଦିଗରେ ପ୍ରବୃତ୍ତ କରିବା ପାଇଁ ନିଜ ରାଜ୍ୟରେ ବିଭିନ୍ନ ଦେବାଦେବୀଙ୍କ ମନ୍ଦିର ତୋଳାଉଥିଲେ। ତାଙ୍କ ଉପଯୁକ୍ତ ପୂଜା ସେବା ପାଇଁ ପ୍ରଭୁତ ଜମିଜମା ଓ ସେବକବର୍ଗ ମଧ୍ୟ ଖଞ୍ଜି ଦେଉଥିଲେ। ସାମନ୍ତ ରାଜା, ଜମିଦାର, ଗୋଉନ୍ତିଆ ଓ ଧନୀ ବ୍ୟକ୍ତିମାନେ ମଧ୍ୟ ଦେଉଳ ତୋଳାଇ କୀର୍ତ୍ତି ଅର୍ଜନ କରୁଥିଲେ। ଏପରିକି କେହି କେହି ଦୃଢ଼ମନା ପୁଣ୍ୟାତ୍ମା ବ୍ୟକ୍ତି ସ୍ୱପ୍ନାଦିଷ୍ଟ ହୋଇ ଲୋକଙ୍କୁ ମାଗି ଯାଚି ମଧ୍ୟ ଦେବଦେବୀ ପାଇଁ ଦେଉଳ ତୋଳାଇଥାନ୍ତି। ଆମ ଧର୍ମ ଧାରଣାରେ ଦେଉଳ ତୋଳାଇବା ଏକ ଅତ୍ୟନ୍ତ ପୁଣ୍ୟ କାମ ଭାବରେ ବିବେଚିତ ହୋଇଥାଏ। ଗାଁ ଗହଳରେ ଲୋକେ ଭଲ କାମ ଓ ମନ୍ଦ କାମର ତୁଳନା କରି ଢଗ ମେଲିଥାନ୍ତି, ଦେଉଳ ତୋଳିଲେ ନା କି ବାଟରେ ହଗିଲେ ନା। ଏହି କ୍ରମରେ ଆମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଅନେକ ଜଗନ୍ନାଥ ମନ୍ଦିର ଦୃଷ୍ଟିଗୋଚର ହୋଇଥାଏ। ତେବେ ମୂଳପୀଠ ଶ୍ରୀମନ୍ଦିରରେ ଯେଉଁ ଭାବରେ ଯେପରି ଆଡ଼ମ୍ବର ସହକାରେ ତିନି ଠାକୁରଙ୍କର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ, ଅନ୍ୟ କୌଣସି ସ୍ଥାନରେ ଅନୁରୂପ ଢଙ୍ଗରେ କରିବା ସମ୍ଭବପର ହୋଇନଥାଏ। ତେବେ ମଧ୍ୟ କିଛି କିଛି ପର୍ବପର୍ବାଣି ପାଳିତ ହୁଏ। ତେବେ ପ୍ରାୟ ଅଧିକାଂଶ ସ୍ଥାନରେ ରଥଯାତ୍ରା ପାଳିତ ହୋଇଥାଏ, କାରଣ ଏହା ପ୍ରଭୁଙ୍କ ପ୍ରିୟଜାତ ଭାବରେ ପରିଚିତ। ଏଇଠି ଆମ ଆଲୋଚନାର ବିଷୟ ହେଲା କଳାହାଣ୍ଡି ଜିଲ୍ଲାର ଜୁକ୍ସାଇ ପାଟଣାର ରଥଯାତ୍ରା। ତେବେ ଏହା ଆଲୋଚନା କରିବା ପୂର୍ବରୁ କଳାହାଣ୍ଡିରେ ଜୁକ୍ସାଇ ପାଟଣାର ଅବସ୍ଥିତି ଓ ତାର ଐତିହାସିକ ଗୁରୁତ୍ୱକୁ ବୁଝିବାକୁ ହେବ। ଏକ କିମ୍ବଦନ୍ତୀ ଅନୁଯାୟୀ ରାଜପରିବାରରେ ପାରିବାରିକ ଷଡ଼ଯନ୍ତ୍ର ଓ ଫଳସ୍ୱରୂପ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଜା ବିଦ୍ରୋହକୁ ନେଇ କାରୁଣ୍ଡ ନାଗବଂଶର ଷଷ୍ଠ ରାଜା ହରିଶ୍ଚନ୍ଦ୍ର ଦେଉଙ୍କ ମୃତ୍ୟୁ ପରେ ତାଙ୍କ ଗର୍ଭବତୀ ବିଧବା ପତ୍ନୀ ଗୋପନରେ ନିଜ ପିତ୍ରାଳୟ ଗୋଦାପୁରକୁ ପଳାୟନ କରିଥିଲେ। ସେଇଠି ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଲେ, ଯାହାଙ୍କ ନାମ ରଖାଗଲା ରାମଚନ୍ଦ୍ର ଦେଉ। ସେ ମାମୁଘରେ ଯତ୍ନରେ ପ୍ରତିପାଳିତ ହେଲେ। ଏଣେ ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ରାଜ୍ୟର ପ୍ରମୁଖ ନାଗରିକମାନେ ରାଣୀଙ୍କୁ ଯୋଗାଯୋଗ କରି ରାଜପୁତ୍ର ସହିତ ତାଙ୍କୁ ରାଜ୍ୟକୁ ଫେରାଇ ଆଣିବାକୁ ଚେଷ୍ଟା କଲେ। ସୁରକ୍ଷାର ପୂର୍ଣ୍ଣ ପ୍ରତିଶ୍ରୁତି ପାଇ ରାଣୀ ସମ୍ମତ ହୋଇ ରାଜ୍ୟକୁ ଫେରିଲେ। ଏହି ଜୁକ୍ସାଇ ପାଟନାରେ ଯୁବରାଜ ରାମଚନ୍ଦ୍ର ଦେଉଙ୍କ ରାଜ୍ୟାଭିଷେକ ହେଲା। କେବଳ ସେତିକି ନୁହଁ, ଯୁବରାଜଙ୍କ ମନରେ ବିଶ୍ୱାସ ଜନ୍ମାଇବାକୁ କନ୍ଧ ପାଟ ମାଝି ନିଜ କନ୍ୟାକୁ ତାଙ୍କ ସହ ବିବାହ ଦେଲେ। ଏକ ପବିତ୍ର ପଥର ଉପରେ ଏହି ଅଭିଷେକ ଅନୁଷ୍ଠିତ ହୋଇଥିଲା। ପରେ ସେ ଶକ୍ତି ସଞ୍ଚୟ କରି ତାଙ୍କ ବଂଶର ପୂର୍ବତନ ରାଜଧାନୀ ଜୁନାଗଡ଼କୁ ଫେରିଯାଇ ସେଠୁ ଶାସନ କାର୍ଯ୍ୟ ଚଳାଇଲେ। ଯୁବରାଜ ରାମଚନ୍ଦ୍ର ଦେଓ କଳାହାଣ୍ଡିକୁ ଆସିଲାବେଳେ ଗୋଦାପୁରର ମାମୁଘରୁ ତାଙ୍କ ଇଷ୍ଟଦେବୀ ମାଣିକେଶ୍ୱରୀଙ୍କୁ ନେଇ ଆସିଥାନ୍ତି। ଏଣୁ ଏହି ଜୁକ୍ସାଇ ପାଟନାରେ ହିଁ ପ୍ରଥମେ ତାଙ୍କୁ ସ୍ଥାପନ କରାଗଲା। ଏବେ ସୁଦ୍ଧା ମା ମାଣିକେଶ୍ୱରୀଙ୍କ ପୁରାତନ ପୀଠ ଭାବରେ ଏହା ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ଦାବି କରେ। ଏହା ସହିତ ଏଠି ଝାଡ଼େଶ୍ୱର ମହାଦେବଙ୍କ ମନ୍ଦିର ମଧ୍ୟ ରହିଛି। ତେବେ ଏତେ ଐତିହାସିକ ତଥ୍ୟ ବହନ କରୁଥିବା ଏହି ଜୁକ୍ସାଇ ପାଟଣା ଅଞ୍ଚଳ କଳାହାଣ୍ଡି ଜିଲ୍ଲାର ଅନ୍ୟତମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବରେ ପରିଚିତ। ଅତୀତରେ ଏ ସ୍ଥାନକୁ ଗମନାଗମନର ସୁବିଧା ନଥିଲା। ଏପରିକି ଜିଲ୍ଲା ସଦର ମହକୁମାଠାରୁ ଜୁକ୍ସାଇ ପାଟଣା ପଞ୍ଚାୟତକୁ ଭଲ ସଡ଼କଟିଏ ମଧ୍ୟ ନଥିଲା। ସେଠାକୁ ଯିବାକୁ ହେଲେ ମୁର୍ଲି ନଦୀକୁ ତିନିଥର ପାର ହୋଇ ଚାଲି ଚାଲି ଯିବାକୁ ପଡ଼ୁଥିଲା। ଜୀବନ ଜୀବିକାର ସର୍ବନିମ୍ନ ସୁବିଧା ମଧ୍ୟ ଉପଲବ୍ଧ ନଥିଲା, ଏଣୁ ଶିକ୍ଷା ସ୍ୱାସ୍ଥ୍ୟ ଆଦି ମଧ୍ୟ ବାଧାପ୍ରାପ୍ତ ହେବା ସ୍ୱାଭାବିକ। ସୌଭାଗ୍ୟକ୍ରମେ 1987 ସେପ୍ଟେମ୍ବର ମାସରେ ଦିବ୍ୟ ଜୀବନ ସଂଘର ଚିଦାନନ୍ଦଜୀ ମହାରାଜାଙ୍କ କଟକଠାରେ ରହଣି ହୋଇଥିଲା।

ସେହି ମାସ 16 ତାରିଖ ତାଙ୍କର ଜନ୍ମଦିନ ପଡ଼ିଲା। ଭକ୍ତମାନେ ବଡ଼ ଉତ୍ସାହରେ ତାଙ୍କ ଜନ୍ମଦିନ ପାଳନ କରୁଥାନ୍ତି। ସେହିଦିନ ଖବରକାଗଜ ପୃଷ୍ଠା ମଣ୍ଡନ କରିଥାଏ ଏହି ଜୁକ୍ସାଇପାଟଣା ଅଞ୍ଚଳର ଜନଜୀବନର ଦୁଃଖ ଦୁର୍ଦ୍ଦଶାର କଥା। ଏସବୁ ପଢ଼ି ତାଙ୍କ ହୃଦୟ କାନ୍ଦି ଉଠିଲା। ସେ ଦରଦି କଣ୍ଠରେ ଭକ୍ତଙ୍କୁ କହିଥିଲେ, ତୁମ୍ଭେମାନେ ଗୁରୁଙ୍କ ଜନ୍ମଜୟନ୍ତୀ ପାଳନ କରୁଛ, ହେଲେ ଏଥିରେ ଆଉ ସମୟ ନଷ୍ଟ ନକରି ଅତିଶୀଘ୍ର କଳାହାଣ୍ଡି ଜିଲ୍ଲାକୁ ଯାଅ ଏବଂ ସେମାନଙ୍କ ଦୁର୍ଦ୍ଦିନରେ ସେମାନଙ୍କର ସେବା କର। ତୁମ ସେବାରେ ତାଙ୍କ ଜୀବନଧାରାରେ କିଛି ଉନ୍ନତି କରିପାରିଲେ ତାହା ହେବ ତୁମର ଉପଯୁକ୍ତ ଗୁରୁ ଦକ୍ଷିଣା। ଗୁରୁ ଆଜ୍ଞା ଶିରୋଧାର୍ଯ୍ୟ। ଗୁରୁଙ୍କ ଆଦେଶ ପାଇ ଏକ ଭକ୍ତ ଦଳ ଅବିଳମ୍ବେ ବଣ ଜଙ୍ଗଲ ଘେରା ଜୁକ୍ସାଇପାଟଣା ଅଭିମୁଖେ ବାହାରିଲେ। ସ୍ୱଚକ୍ଷୁରେ ଲୋକଙ୍କ ଯାହା ଅବସ୍ଥା ଦେଖିଲେ ତାହା ଅବର୍ଣ୍ଣନୀୟ। ସେମାନେ ବିଭିନ୍ନ ପ୍ରକାର ଲୋକଙ୍କ ଅବସ୍ଥାରେ ଉନ୍ନତି ଆଣିବାରେ ଲାଗିପଡ଼ିଲେ। ସେମାନଙ୍କ ଉଦ୍ୟମରେ ତଥା ସ୍ଥାନୀୟ ଅଧିବାସୀଙ୍କ ସହଯୋଗରେ ସେଇଠି ଗଢ଼ି ଉଠିଲା ଗୁରୁ ଆଶ୍ରମ, ଚିଦାନନ୍ଦ ନୀଡ଼ମ ଓ ସୁଦୃଶ୍ୟ ଜଗନ୍ନାଥ ମନ୍ଦିର। ଦେବୀ ମାଣିକେଶ୍ୱରୀଙ୍କ ପୁରାତନ କ୍ଷେତ୍ର ହୋଇଥିବା ଦୃଷ୍ଟିରୁ ଏହି ଅଞ୍ଚଳକୁ ସୁଭଦ୍ରା କ୍ଷେତ୍ର ଭାବରେ ନାମିତ କରାଗଲା। ବର୍ତ୍ତମାନ ଏ ଅଞ୍ଚଳରେ ଅନେକ ଉନ୍ନତି ହୋଇଛି। ମୁରଲି ନଦୀ ଉପରେ ପୋଲ ହେବା ସହ ଯାତାୟାତର ସୁବିଧା ହୋଇଛି। ବିଭିନ୍ନ କ୍ଷେତ୍ରରେ ଜନସଚେତନତା ସୃଷ୍ଟି ହୋଇ ସାମାଜିକ ତଥା ଆଧ୍ୟାତ୍ମିକ ପରିବର୍ତ୍ତନ ମଧ୍ୟ ପରିଲକ୍ଷିତ ହେଉଛି। ସାଧୁକୃପା ଲାଭ କରି ଅଞ୍ଚଳବାସୀ ଉପକୃତ ତଥା ଧନ୍ୟ ହୋଇଛନ୍ତି। ଜଗନ୍ନାଥ ମନ୍ଦିର ଥିବା ଦୃଷ୍ଟିରୁ 1994 ଏଠି ରଥଯାତ୍ରା ମଧ୍ୟ ଉତ୍ସାହ ସହକାରେ ପାଳିତ ହେଉଛି। ଦିବ୍ୟ ଜୀବନ ସଂଘର ସଦସ୍ୟମାନେ ସ୍ଥାନୀୟ ଲୋକଙ୍କ ସହିତ ମିଶି ସୁଚାରୁ ରୂପେ ସମସ୍ତ କାର୍ଯ୍ୟ ସମ୍ପନ୍ନ କରିଥାନ୍ତି। ଦିବ୍ୟ ଜୀବନ ସଂଘର ଜଣେ ବରିଷ୍ଠ ସଦସ୍ୟ ଛେରା ପହଁରା କାର୍ଯ୍ୟ ତୁଲାଇଥାନ୍ତି। ଆଗ ରଥ କାଠରେ ତିଆରି ହେଉଥିଲା, ଏବେ ସ୍ଥାୟୀ ଭାବରେ ଲୁହାରେ ରଥ ତିଆରି ହୋଇଛି। ତେବେ ଏ ସମୟରେ ଏ ଅଞ୍ଚଳର ଆଦିବାସୀଙ୍କ ଉତ୍ସାହ ଲକ୍ଷଣୀୟ। ବହୁ ପଥଶ୍ରମ କରି ଦୂରଦୂରାନ୍ତରୁ ଅଙ୍କା ବଙ୍କା ଘାଟି ରାସ୍ତା ଅତିକ୍ରମ କରି ଆଦିବାସୀ ଲୋକେ ପ୍ରଭୁଙ୍କ ରଥଯାତ୍ରା ଦେଖିବାକୁ ଧାଇଁ ଆସନ୍ତି। ପାରମ୍ପରିକ ବେଶଭୂଷାରେ ସଜ୍ଜିତା ଆଦିବାସୀ ରମଣୀମାନେ ବେଶ ଆନନ୍ଦ ଉଦ୍ଦୀପନାରେ ରଥ ଟାଣନ୍ତି, ରଥଯାତ୍ରାକୁ ପୂର୍ଣ୍ଣ ପ୍ରାଣରେ ଉପଭୋଗ କରନ୍ତି। ଘଣ୍ଟ, ଶଙ୍ଖ, ମୃଦଙ୍ଗ, କରତାଳର ବଜ୍ର ନିନାଦରେ, ଅଜସ୍ର ଉଚ୍ଛ୍ୱସିତ କଣ୍ଠର ହରିବୋଲ ହୁଳହୁଳି ଧ୍ୱନିରେ ତଥା ଆଦିବାସୀଙ୍କ ପାରମ୍ପରିକ ବାଦ୍ୟ ଶବ୍ଦରେ ସେ ସ୍ଥାନ ଉଛୁଳି ଉଠେ। ଲୋକେ ବିଭୁ ପ୍ରେମରେ ବିଭୋର ହୋଇ ଆନନ୍ଦରେ ନୃତ୍ୟ କରୁଥାନ୍ତି। ପୁଣି ସଂସାର ଯନ୍ତ୍ରଣାରେ ଜର୍ଜରିତ ମଣିଷ ନିଜର ସମସ୍ତ ଦୁଃଖ ଦୈନ୍ୟ ତାଙ୍କୁ ସମର୍ପି ଦେଇ ଦୁଇ ହାତ ଟେକି ଦିଅନ୍ତି। ଅପୂର୍ବ ସେ ଦୃଶ୍ୟ, ଅବର୍ଣ୍ଣନୀୟ ସେ ରଥଯାତ୍ରା। ପ୍ରାୟ 300 ମିଟର ଯାଏଁ ରଥ ଟାଣି ଅସ୍ଥାୟୀ ଗୁଣ୍ଡିଚା ଘରକୁ ନିଆଯାଏ। ଭକ୍ତଗଣ ଉଲ୍ଲାସ ମନରେ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଧ୍ୱନି ଦେଇ ଘରକୁ ଫେରନ୍ତି। ଆମ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ହେଉଛନ୍ତି ଦାରୁ ଦେବତା। ଆଦିବାସୀମାନେ ମୁଖ୍ୟତଃ ପ୍ରକୃତିର ଉପାସକ, ବିଶେଷ କରି କନ୍ଧମାନଙ୍କ ମଧ୍ୟରେ ସ୍ତମ୍ଭ ପୂଜନର ପରମ୍ପରା ପ୍ରଚଳିତ। ପରବର୍ତ୍ତୀ କାଳରେ ଆଦିବାସୀ ଓ ଅଣ ଆଦିବାସୀ ସଂସ୍କୃତିର ସ୍ତମ୍ଭେଶ୍ୱରୀ ପୂଜନ ପରମ୍ପରାର ଅୟମାରମ୍ଭ ହୋଇଥିଲା। ଏହିଠାରୁ ଶ୍ରୀଜୀଉମାନଙ୍କ ଦାରୁ ପୂଜନ ପରମ୍ପରାର ସୂତ୍ରପାତ ହୋଇଥିବା ଗବେଷକମାନେ ବିଶ୍ୱାସ କରନ୍ତି। ସେହିପରି ଗଣ୍ଡମାନଙ୍କ 3ଟି ପ୍ରମୁଖ ଦେବତା ହେଉଛନ୍ତି ବୁଢ଼ାଦେଓ ବା ବୁଢ଼ାରଜା, ଲିଙ୍ଗାଦେଓ ଓ ଜଙ୍ଘାଦେଓ। ବୁଢ଼ାଦେଓ ହେଉଛନ୍ତି ଭୈରବ, ଲିଙ୍ଗାଦେଓ ଶିବ ଓ ଜଙ୍ଘାଦେଓ ଜଗନ୍ନାଥଙ୍କ ସ୍ୱରୂପ ବୋଲି ବିଶ୍ୱାସ କରାଯାଏ। କନ୍ଧ ସମ୍ପ୍ରଦାୟରେ ଜାକିରି ପେନୁ, ମୁରବି ପେନୁ ଓ ତାନା ପେନୁ ମଧ୍ୟ ଉପାସ୍ୟ ଦେବାଦେବୀ। ଏହା ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଆଦିମ ରୂପ ବୋଲି ବିଶ୍ୱାସ କରାଯାଏ। କନ୍ଧ ସମ୍ପ୍ରଦାୟର ସ୍ତମ୍ଭ ସ୍ଥାପନର ପରମ୍ପରା ଓ ଦାରୁ ଦେବତା ଚତୁର୍ଦ୍ଧାମୂର୍ତ୍ତିଙ୍କ ନବକଳେବରର ସାଦୃଶ୍ୟ ଥିବା ପ୍ରଣିଧାନ ଯୋଗ୍ୟ। ସମ୍ଭବତଃ ଏହିସବୁ କାରଣରୁ ଜୁକ୍ସାଇପାଟଣା ଅଞ୍ଚଳର ଆଦିବାସୀମାନେ ଜଗନ୍ନାଥଙ୍କୁ ଭଲ ପାଇ ବସିଛନ୍ତି, ଆପଣାର ବୋଲି ମନେ କରିଛନ୍ତି। କୁଟି ଓଡ଼ିଆର ମଉଡ଼ମଣି ପ୍ରଭୁ ଜଗନ୍ନାଥ ଯେ ପ୍ରକୃତରେ ସାରା ଜଗତର ନାଥ, ଏଇଠି ତାହା ପ୍ରମାଣିତ ହୋଇଛି। ସେ ଭକ୍ତର ଭଗବାନ, ଭାବ ବିନୋଦିଆ, ଭାବର ଠାକୁର। ଜାତି ଧର୍ମର ଊର୍ଦ୍ଧ୍ୱରେ ସେ ସମସ୍ତ ପ୍ରାଣୀଙ୍କ ହୃଦୟର ଦେବତା। ଯିଏ ଯେଉଁପରି ଭାବରେ ତାଙ୍କୁ ଡାକିଛି ସେହିପରି ଭାବରେ ଅନୁଭବ କରିଛି, ଯେଉଁ ରୂପରେ ଦେଖିବାକୁ ଚାହିଁଛି ସେହି ରୂପରେ ଦର୍ଶନ ଲାଭ କରିଛି। କାଳେ କାଳେ ସେ ଭକ୍ତକୁ ଟେକି ଧରିଛନ୍ତି, ତାର ମନୋବାଞ୍ଛା ପୂରଣ କରିଛନ୍ତି। ଏଣୁ ଯଥାର୍ଥରେ କୁହାଯାଇଛି, ଭାବକୁ ନିକଟ ସେତ ଅଭାବକୁ ଦୂର। ଭକ୍ତ ସାଲବେଗ ହୁଅନ୍ତୁ କି ଦାସିଆ ବାହାରି ହୁଅନ୍ତୁ, ଭକ୍ତ ବଳରାମ ଦାସ ଅବା ଜଗନ୍ନାଥ ଦାସ ହୁଅନ୍ତୁ, କାଳେ କାଳେ ଏଭଳି ଭକ୍ତ ଜନ୍ମ ନେଉଥାନ୍ତି। ଜଗନ୍ନାଥ ପ୍ରେମରେ ମଜ୍ଜି ଅନ୍ୟମାନଙ୍କ ପାଇଁ ଆଦର୍ଶ ହେଉଥାନ୍ତି। ଏବେ ବି ବଳିଆର ଭୁଜ ପ୍ରଭୁ ଜଗନ୍ନାଥ ସମସ୍ତ

0: ଭକ୍ତଜନଙ୍କୁ ଉଦ୍ଧରିବା ପାଇଁ ଅତ୍ର ତତ୍ର ସର୍ବତ୍ର ବିଜେ କରିଛନ୍ତି। ଜୟ ଜଗନ୍ନାଥ।
1: ଯୁଗସାଇ ପାଟଣା ସୁଭଦ୍ରା କ୍ଷେତ୍ରେ ପ୍ରଭୁ ଶ୍ରୀଜଗନ୍ନାଥ ଏହି ଶୀର୍ଷକ ଓଡ଼ିଆ ଆଲୋଚନା ଶୁଣୁଥିଲେ। ଆଲୋଚନା କରିଥିଲେ ଦେବହୂତି କର। ଶ୍ରୋତାବନ୍ଧୁ ଏଥର ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆସନ୍ତା ଶୁକ୍ରବାର ରାତି 7:30 ଚାଷବାସ କାର୍ଯ୍ୟକ୍ରମରେ ଏକ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ବିଷୟ ରହିଛି ବର୍ଷା ଦିନରେ ଗୃହପାଳିତ ପ୍ରାଣୀଙ୍କର ଯତ୍ନ। ଏଥିରେ ବିଶେଷଜ୍ଞ ଭାବରେ ଷ୍ଟୁଡିଓରେ ଉପସ୍ଥିତ ରହିବେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ କଳାହାଣ୍ଡି ଡକ୍ଟର ନିରଜ ଚନ୍ଦ୍ର କହଁର। ଶ୍ରୋତାବନ୍ଧୁମାନଙ୍କୁ ଅନୁରୋଧ ଏହି କାର୍ଯ୍ୟକ୍ରମକୁ ଫୋନ୍ କରି କୁହାଯାଇଥିବା ବିଷୟ ଉପରେ ପ୍ରଶ୍ନ ପଚାରି ବିଶେଷଜ୍ଞଙ୍କଠାରୁ ସିଧାସଳଖ ଉତ୍ତର ପାଇବାକୁ। ଆମର ଫୋନ୍ ନମ୍ବର 2 ହେଲା 6702953623295628। ଫୋନ୍ ନମ୍ବର 2 ଆଉ ଥରେ କହି ରଖୁଛୁ 6607025623295628। ସୂଚନାଟି ଏତିକିରେ ଶେଷ ହେଲା। ଏଥର ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କିତ ଆଉ ଏକ ସୂଚନା। ଶ୍ରୀଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ଉପଲକ୍ଷେ ନାଟକ ଓ ଗୀତନାଟ୍ୟର ପ୍ରସାରଣ 16 ଜୁଲାଇ 2026 ଆରମ୍ଭ ହୋଇଛି, ଯାହା 27 ଜୁଲାଇ 2026 ପର୍ଯ୍ୟନ୍ତ ପ୍ରସାରିତ ହେବ ପ୍ରତ୍ୟହ ରାତି 10 ଆକାଶବାଣୀ କଟକ କେନ୍ଦ୍ରରୁ। ଏ କ୍ରମରେ ଆଜି ରାତି 10 ଶୁଣିବେ ଗୀତିନାଟ୍ୟ ଗଜପତି ପୁରୁଷୋତ୍ତମ, ରଚନା ଚନ୍ଦ୍ରଶେଖର ମିଶ୍ର, ପ୍ରଯୋଜନା ସୁରେଶ ଚନ୍ଦ୍ର ନାୟକ, ସଙ୍ଗୀତ ପରିଚାଳନା ଡକ୍ଟର ଭାରତୀକୃଷ୍ଣ ଦାସ।

0: আকাশবাণী ভবানী পাটনা বর্তমান শুনন্ত চাষর কথা।
1: ଯେନ୍ଥିର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରସନ୍। ଦିନକେ ଦିନ ଆମର ଲୋକ ସଂଖ୍ୟା ବଢ଼ତେଲ ଯାଉଛେ ସିନା, ଆମର ଠାନେ ଥିବାର କ୍ଷେତ ଖୋଲା ତ ଆର୍ ନେଇ ବଢ଼ବାର। ହେଥିର୍ଲାଗି ଧୀରେ ଧୀରେ ଲୋକର ଅନୁସାରେ କ୍ଷେତ ମନେ ଫୁଣି କମି କମି ଆସୁଛି। ତ ଇ ସମୟନେ ଆମର ସମକର ମୁଡ଼କେ ଗୋଟେ କଥା ଢୁକୁଛେ ଯେ, ଇ କମ୍ ଜମିନେ ବି ଆମେ କେନ୍ତା କଲେ ଅଧିକ ଲାଭ ପାଇପାର୍ମା ବୋଲି। ଇ ସମସ୍ୟାର ସମାଧାନ ପାଇବାର୍ ଲାଗି ପ୍ରଥମେ ଆମେ ଆମର ଠାନେ ଥିବାର ଜମି ଠିକ୍ ହିପାସେ ବ୍ୟବହାର କରବାର କଥା। କେନ୍ ଚାଷର ଲାଗି କେତେ ଜମି ବ୍ୟବହାର କରବାର କଥା ସେ ବିଷୟରେ ଆଗ୍ନୁ ଏକା ଭାବି ଚିନ୍ତି କରି ସେ ହିସାବନେ ଚାଷମାନେ କର୍ମା। ଇ ବିଷୟରେ ଚିନ୍ତା କଲାବେଲ୍କେ ଆମେ ଧ୍ୟାନ ଦେମା ଯେ ଚାଷର ଲାଗି ଯେନ୍ ସବୁ ଜିନିଷ୍ ଦରକାର ତାକେ ଠିକ୍ ହିସାବନେ ବ୍ୟବହାର କର୍ମା।

0: ତାର୍ ଠିକ୍ ସମୟାନେ ଖର୍ଚ୍ଚା କର୍ମା। ଆରୁ ସବା ଶେଷ କଥା ହେଲା, ଆମର୍ କମାଲା ଫସଲର ବିକ୍ରି ବଟା କେନ୍ତା କରି ସୁବିଧାନେ ହେଇପାର୍ବା, କେତେ ଜମିନେ କେନ୍ ଫସଲ କର୍ମା ସେ କଥା ଖାଲି ଚିନ୍ତା କରିଦେଲେ ନାଇଁ ହିଏ। ତାର୍ ହିପାସେ ଉନ୍ନତ କିସମର ବିହନ, ଖତ, ସାର, ଯନ୍ତ୍ରପାତି ଆରୁ ଦରକାର ଅନୁସାରେ ପଇସା ପତର ବି ଯୁଗାଡ଼ କର୍ବାକେ ପଡ଼୍ବା। ତାର୍ ବାଦେ ଆମେ ପୁରୁଣା କାଲିଆ ଢାଞ୍ଚାକେ ଛାଡ଼ିକରି ଏବଂ ନୂଆ ନୂଆ ଉପାୟମାନଙ୍କର ବିଷୟରେ ଶିଖିକରି ତାକେ ଚାଷ କଲାବେଳକେ ଲଗାବାକେ ବି ପଡ଼୍ବା। ଏବେ ଆମେ ଜାନ୍ମା ଯେ କେନ୍ ସବୁ କଥାମାନଙ୍କେ ଧ୍ୟାନ ଦେଲେ ଆମର୍ ଛୋଟମୋଟିଆ ଚାଷୀ ଭାଇମାନେ ବି ଚାଷନୁ ଅଧିକ ଲାଭ ପାଇପାରିବେ। ବିହନ ନେଲାବେଳକେ ଉନ୍ନତ ଆରୁ ଅଧିକ ଅମଲ ଦେଉଥିବାର ବିହନକେ ନେମା। ଆମର୍ କ୍ଷେତ୍ରନୁ କେତେ ଲେଖା ଅମଲ ପାଇପାର୍ମା ସେଟାକେ ଆଇକିନେ ରଖିକରି ଅଲଗା ଅଲଗା ଚାଷ କର୍ମା। ଜମିକେ ଚାଷ କରବାର୍ ଲାଗି ସାଜିଲା ବେଳଠାନୁ ଆରମ୍ଭ କରିକରି ଅମଲ କଲା ତ କୃଷି ଯନ୍ତ୍ରପାତି ବ୍ୟବହାର କର୍ବାକେ ଚେଷ୍ଟା କର୍ମା। ଗଛର ଦରକାର ହିସାବନେ ଖତ ସାର ଦେମା, ତାଠାନୁ ଅଧିକ କି କମ୍ ନେଇ ଦେମା। ଦରକାର ଅନୁସାରେ ଫସଲନେ କିରାମରା ଉଷକଷା ଦେମା ଆରୁ ଯେତେ ହି ପାରୁଛେ ଜୈବ କୀଟନାଶକ ବ୍ୟବହାର ଲାଗି ଚେଷ୍ଟା କର୍ମା। କ୍ଷେତେ ଝାରଝୁରା ମାରବାର୍ ଲାଗି ଉଷମାନଙ୍କର ବି ବ୍ୟବହାର କଲେ ଆର୍ ଭଲ। ଇତାର ବାଦେ ଆମେ ଦେଖ୍ମା ଯେ ଆମର୍ କ୍ଷେତର ମାଏଟ୍ ଆରୁ ପାଏନ୍ କେନ୍ତା କରି କ୍ଷୟତ ନେଇ ହେବା। ଆମର୍ ଚଷା ଭାଇମାନେ ଯଦି ଚାଷର୍ ଲାଗି କାମେ ଉଠିବାର ପଶୁପକ୍ଷୀ ଯେନ୍ତାକି ଗାଈ ଗୋରୁ, ବଲଦ, କୁକୁଡ଼ା ଚେମ୍ରା ଏନ୍ତାଟା ମାନକେ ପୁଷ୍ମା, ସେମାନଙ୍କେ କାମେ ଲଗାବାର ସନେ ସେମାନଙ୍କ ଠାନୁ ଗୋବର ଲେଣି ମାନକେ ଖତ ହିସାବନେ ବି କ୍ଷେତେ ଦେଇପାର୍ମା, ଯେନ୍ଟା ମାନେ ଜୈବିକ ଖତ ଭଳିଆ କାମ ଦେବା। ଆମର୍ କ୍ଷେତ ଖୋଲାର କାମ ସାରିକରି ସମିଆ ଖଣେକ ଯଦି ଆମକେ ମିଳୁଛେ ଆମେ ଛତି ଚାଷ କରବାର୍ ଲାଗି ଚେଷ୍ଟା କର୍ମା। ଏମିତି କଲେ ଆମର୍ କମେଇ ଧମେ ବି ବଢ଼ିପାର୍ବା। ଆମର୍ ମୂଲ ଚାଷକେ ଛାଡ଼ିଦେଲେ ଆମେ ଯଦି ବିହନ ତିଆରି କରବାରଟା, ପଲାମାନେ ଗଜା କରବାରଟା ଆରୁ କୁକୁଡ଼ାମାନଙ୍କେ ପୋଷି ପାର୍ମା ବେଲେ ଏଇଟାମାନଙ୍କ ଠାନୁ ବି ଅଲଗା ପଇସା ଦ୍ୱାରା ଉଇରେଇ ପାର୍ମା, ଯେନ୍ଥିର୍ ଲାଗି ବେଶୀ ଜାଗା ବି ଦରକାର ନେଇ ହିଏ ଆରୁ ଅଧିକ ଲାଭ ପାଇପାର୍ମା। ଆମେ ଯେତ୍କି କଥା ସବୁ ଜାଣିଲୁ ଇଟାମାନଙ୍କେ ବ୍ୟବହାର କରିକରି ଆମର୍ ଠାନେ ଥିବାର ଗୋଟେ ଏକର ଜମିକେ କେନ୍ତା କରି ଆମେ ବ୍ୟବହାର କରିକରି ଅଧିକ ଲାଭ ପାଇପାର୍ମା ସେ ବିଷୟ ନେବେ ଜାନ୍ମା। ଯେନ୍ ଚଷା ଭାଇମାନଙ୍କର ଗୋଟେ ଏକର ଭଳିଆ ଜମି ଅଛେ ସେଥି ଚାଷବାସର ଲାଗି ପାଏନର ସୁବିଧା କର୍ବାର ହିସାବନେ ଛୋଟ ଚହଲା ଗୋଟେ କର୍ମା ଆରୁ ସେ ଚହଲାର ହିରମନ୍କେ ଉନ୍ନତ କିସମର ଆମ, ଲେମ୍ବୁ, ଅମୃତମଡ଼ା, ନଡ଼ିଆ, କଦଲୀ, ମୁନ୍ଗା ଭଳିଆ ଗଛମାନେ ଲଗାମା। ପ୍ରଥମ ବର୍ଷେ ଜମିର ବଲଗିଲା ଜାଗାମାନଙ୍କେ ଭେଣି, ଟମାଟୋ, ବାଇଗନ ଭଳିଆ ପରିବା ପତ୍ରମାନେ ବି କରିପାର୍ମା। ଚହଲାର ପାନ୍କେ ଫସଲ ଥି ଲଗାବାର ସନେ ସେ ଭିତରେ ନେ ମାଛ ଫୁନି ଛାଡ଼ିପାର୍ମା ଆରୁ ତାକେ ଚାଷ ହିସାବରେ ବି କରିପାର୍ମା। ଆରୁ ବି ତାର ହିରମାନଙ୍କର ଉପରେ ନେ ଜାଲି ଘରମାନେ ବନେଇ ଦେଇକରି ସେଥି କୁକୁଡ଼ା ହସ ମାନେ ବି ପୋଷି ପାର୍ମା। ଇମାନଙ୍କର ଗୁକେ ମାଛମାନଙ୍କର ବଢ଼ିଆ ଖାଦ୍ୟ ହିସାବରେ ବି ଚହଲାନେ ଦେମା।
1: ଚାଷର କଥା ଶୁଣୁଥିଲେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ, ପ୍ରଚାର କରୁଛୁ ସଙ୍ଗୀତ ଲହରୀ। ଏଥିରେ ଶୁଣନ୍ତୁ କେତୋଟି ଆଧୁନିକ ଗୀତ। ଶିଳ୍ପୀ ନମ୍ରତା ମହାନ୍ତି, ଗୀତଗୁଡ଼ିକ ରଚନା କରିଛନ୍ତି ଅକ୍ଷୟ ମହାନ୍ତି, ସଙ୍ଗୀତ ପରିଚାଳନା କରିଛନ୍ତି ଓମ୍ ପ୍ରକାଶ ମହାନ୍ତି।
2: ନମସ୍କାର, ମୁଁ ପ୍ରବୀଣା ମହାନ୍ତି, ଅକ୍ଷୟ ମହାନ୍ତିଙ୍କ ଧର୍ମପତ୍ନୀ ରୂପେ ଆପଣଙ୍କ ନିକଟରେ

ଶ୍ରୀକ୍ଷେତ୍ର ମାଧୁରୀ ଆଜି ଏଥିରେ ଆସନ୍ତୁ ଶୁଣିବା ଶ୍ରୀଗୁଣ୍ଡିଚା ମନ୍ଦିରରେ ମାର୍ଜନା ଲୀଳା। ଆଲୋଚନା କରିଛନ୍ତି ଗବେଷକ ସଚ୍ଚିଦାନନ୍ଦ ଦାସ ମହାରାଜ। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ।

ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଲୀଳା ଯେମିତି ମହତ୍ତ୍ୱପୂର୍ଣ୍ଣ ସେମିତି ରହସ୍ୟାତ୍ମକ। କେବଳ ଲୀଳା କାହିଁକି, ନାମ ରୂପ ଗୁଣ ଓ ତତ୍ତ୍ୱ ମଧ୍ୟ ଅନନ୍ତ ତଥା ଅଚିନ୍ତ୍ୟ। ଭଗବାନଙ୍କର ଏହି ଲୀଳା ସାଧାରଣତଃ ଚାରି ଭାଗରେ ବିଭାଜିତ, ଯଥା ଐଶ୍ୱର୍ଯ୍ୟମୟୀ, ମାଧୁର୍ଯ୍ୟମୟୀ, ଔଦାର୍ଯ୍ୟମୟୀ ଏବଂ ପ୍ରେମମୟୀ। ଏହିସବୁ ଲୀଳା ତରଙ୍ଗ ବାର ମାସରେ ତେର ଯାତ୍ରାକୁ ମାଧ୍ୟମ କରି ପ୍ରଭୁ ସମ୍ପାଦନ କରିଥାନ୍ତି। ତେଣୁ ତ କଲ୍ୟାଣ କଳ୍ପତରୁ ଆନନ୍ଦକନ୍ଦ ଭଗବାନ ଶ୍ରୀଜଗନ୍ନାଥଙ୍କ ଲୀଳାସାଗରରେ ଅବଗାହନ କରି ମୁକ୍ତିଲାଭ ନିମିତ୍ତ ପୁଣ୍ୟଭୂମି ଭାରତବର୍ଷରେ ଜନ୍ମଗ୍ରହଣ କରିଥିବା ଅନେକ ସାଧୁ ସନ୍ଥ ମହାତ୍ମା ମହାପୁରୁଷମାନେ ସେମାନଙ୍କର ଅନନ୍ୟ ଭାବନା ସହ ନୀଳାଚଳ ଧାମକୁ ଆସି ନିଜକୁ ପ୍ରଭୁଙ୍କ ପାଦରେ ସମର୍ପଣ କରିଛନ୍ତି।

0: ଉତ୍ତମ ଧାମର ଆକାଶ ବତାସ ଶ୍ରୀଚୈତନ୍ୟଙ୍କ ଜଳଦମନ୍ଦ୍ର ଆହ୍ୱାନରେ ଚିରନିନାଦିତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ସମେତ ସମସ୍ତ ପର୍ବପର୍ବାଣୀ ଦର୍ଶନ କରି ଆଉ ସେଥିରେ ସ୍ୱୟଂ ଅଂଶଗ୍ରହଣ କରି ସେ ଅତ୍ୟନ୍ତ ଆନନ୍ଦ ପାଉଥିଲେ। ଶ୍ରୀଚୈତନ୍ୟଙ୍କ ଅଜସ୍ର ଲୀଳା କାହାଣୀର ସ୍ମୃତି ବହନ କରିଛି ପରମ ତୀର୍ଥ ପୁରୁଷୋତ୍ତମ କ୍ଷେତ୍ର। ସେହିସବୁ ସ୍ମୃତି ମଧ୍ୟରୁ ଶ୍ରୀଗୁଣ୍ଡିଚା ମନ୍ଦିରର ମାର୍ଜନା ଲୀଳା ଅନ୍ୟତମ। ତେବେ କ'ଣ ଏହି ମାର୍ଜନା ଲୀଳା? ଶ୍ରୀଗୁଣ୍ଡିଚା ମନ୍ଦିରର ମାର୍ଜନା ଲୀଳା ହେଉଛି ଆଜି ଆମର ଆଲୋଚନାର ମୁଖ୍ୟ ପ୍ରସଙ୍ଗ। ଏ ସମ୍ପର୍କରେ ଆଲୋକପାତ କରିବେ ଆମ ଗହଣରେ ଉପସ୍ଥିତ ଶ୍ରୀ ସଚ୍ଚିଦାନନ୍ଦ ଦାସ ମହାରାଜ।
1: ଚୈତନ୍ୟ ମହାପ୍ରଭୁ ଯେତେବେଳେ ଥିଲେ ସେତେବେଳେ ତତ୍କାଳୀନ ରାଜଗୁରୁ କାଶୀ ମିଶ୍ର ଏବଂ ତତ୍କାଳୀନ ପରିଛା ଆଉ ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କୁ ନେଇ ଗୋଟିଏ ପ୍ରସ୍ତାବ ଥୋଇଥିଲେ ଯେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଗୁଣ୍ଡିଚା ମନ୍ଦିରକୁ ଆସିବା ପୂର୍ବରୁ ବର୍ଷ ବର୍ଷ ଧରି ଯାହା ସେ ମଇଳା ଆବର୍ଜନା ହୋଇ ପଡ଼ି ରହିଛି ତାକୁ ସଫା ସୁତୁରା କରି ପ୍ରସ୍ତୁତ କରିବାର ସେବା ଆମକୁ ମିଳୁ। ଏଥିରେ ତତ୍କାଳୀନ ରାଜା ପ୍ରତାପରୁଦ୍ର ଦେବ ମଧ୍ୟ ସ୍ୱୀକୃତି ଦେଇଥିଲେ। ସେଇଦିନ ଠାରୁ ଏପର୍ଯ୍ୟନ୍ତ ଗୁଣ୍ଡିଚା ମାର୍ଜନ ଲୀଳା ହେଇଆସୁଛି। ତା ପୂର୍ବରୁ ହେବାର କୌଣସି ପ୍ରମାଣ ମିଳୁନି। ଚୈତନ୍ୟ ମହାପ୍ରଭୁ ସହସ୍ରାଧିକ ଭକ୍ତଙ୍କ ସହ ମାଠିଆରେ ଜଳ ଏବଂ ସମାର୍ଜନୀ ଅର୍ଥାତ୍ ନଡ଼ିଆ ଖଡ଼ିକାର ଛାଞ୍ଚୁଣି ନେଇ ଗଛ ଲତା ଘାସ ଇତ୍ୟାଦି ସବୁ ଗୁଣ୍ଡିଚା ମନ୍ଦିରରୁ ଉପାଡ଼ି ଆଉ ସିଂହାସନ ପ୍ରଭୃତି ମନ୍ଦିର ପ୍ରଭୃତି ମନ୍ଦିର ଚଟାଣ ପ୍ରଭୃତି ଧୁଆ ଧୋଇ ସଫା ସୁତୁରା କରି ଧୂଳି ମଇଳା ସବୁ ଦୂର କରି ସଂକୀର୍ତ୍ତନ ମାଧ୍ୟମରେ ଏ ସମସ୍ତ କାର୍ଯ୍ୟ ନିର୍ବାହ କରିଥିଲେ ଏବଂ ସ୍ୱହସ୍ତରେ ମଧ୍ୟ କରିଥିଲେ। ଗୁଣ୍ଡିଚା ମାର୍ଜନ ମହୋତ୍ସବର ଉଦ୍ଦେଶ୍ୟ ଓ ତାତ୍ପର୍ଯ୍ୟ ବଡ଼ ମହାନ। ଏହା ତ ଚୈତନ୍ୟ ମହାପ୍ରଭୁଙ୍କ ଠାରୁ ଆରମ୍ଭ ହୋଇଛି। ଚୈତନ୍ୟ ମହାପ୍ରଭୁ ନିଜକୁ ଗୋପୀ ଭାବରେ ଭାବୁଥିଲେ ଏବଂ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ କୃଷ୍ଣ ରୂପେ ଗ୍ରହଣ କରିଥିଲେ। ତେଣୁ ମୋ ମନ୍ଦିରକୁ ମୋ ଗୃହକୁ ଆମ ବ୍ରଜକୁ ଆମ ଗୋପକୁ କୃଷ୍ଣ ରୂପୀ ଶ୍ରୀ ଜଗନ୍ନାଥ ଆସିବେ ତା ପୂର୍ବରୁ ତାର ପ୍ରସ୍ତୁତି ତାଙ୍କର ସ୍ୱାଗତ ଓ ତାଙ୍କର ଅଭିବାଦନ ଓ ତାଙ୍କ ସେବା ଶୁଶ୍ରୂଷା ନିମନ୍ତେ ଯେଉଁ ପ୍ରସ୍ତୁତି ତାହା ହିଁ ଏ ଗୁଣ୍ଡିଚା ମାର୍ଜନ ଲୀଳାର ତାତ୍ପର୍ଯ୍ୟ।

ଯେତେ ମହାପୁରୁଷ ଶ୍ରୀକ୍ଷେତ୍ରକୁ ଆସି ଶ୍ରୀଜଗନ୍ନାଥଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି ସେମାନଙ୍କ ମଧ୍ୟରୁ ଶ୍ରୀଚୈତନ୍ୟ ଅନ୍ୟତମ।

0: ସମ୍ପ୍ରତି ସେହି ସ୍ମୃତିକୁ ବଜାୟ ରଖି ଝାଞ୍ଜପିଟା ମଠରୁ ଗୋଟିଏ ଦଳ, ରାଧାକାନ୍ଥ ମଠରୁ ଆଉ ଗୋଟିଏ ଦଳ, ଏହିପରି ଦୁଇ ଦଳଙ୍କର ପ୍ରଚେଷ୍ଟାରେ ସମସ୍ତ ବୈଷ୍ଣବ ସମ୍ପ୍ରଦାୟ ଗୁଣ୍ଡିଚା ମାର୍ଜନ ଲୀଳା ସମ୍ପାଦନ କରନ୍ତି। ହାତରେ ଝାଡ଼ୁ ମାଠିଆ ଧରି ସଂକୀର୍ତ୍ତନ ଗାନ କରି ସେମାନେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ସମୁଦାୟ ମନ୍ଦିର ପରିସରକୁ ସଫା କରି ଧୋଇଦେଇ ଶ୍ରୀଜୀଉମାନଙ୍କର ଆଗମନ ଉଦ୍ଦେଶ୍ୟରେ ପ୍ରସ୍ତୁତ କରିଦେଉଛନ୍ତି। ଶ୍ରୀ ଚୈତନ୍ୟଙ୍କ ସ୍ମୃତିରେ ପୂର୍ବରୁ ଯାହା କରାଯାଉଥିଲା ଠିକ୍ ସେହିପରି ଆଜି ବି ଏହି ମାର୍ଜନ ସେବାକୁ ସମ୍ପନ୍ନ କରାଯାଏ।
1: ଯେତେବେଳେ ପ୍ରଥମ କରି ଚୈତନ୍ୟ ମହାପ୍ରଭୁ ଏହି ଲୀଳା ସମ୍ପାଦନ କରିଥିଲେ ସେତେବେଳେ ରାଜା ପ୍ରତାପ ରୁଦ୍ରଦେବ ମଧ୍ୟ ବଡ଼ ଖୁସି ହୋଇଥିଲେ ଏବଂ ମହାପ୍ରଭୁଙ୍କର କଠୋର ପରିଶ୍ରମ, ଭକ୍ତମାନଙ୍କର ମଧ୍ୟ କ୍ଳାନ୍ତ ଶ୍ରାନ୍ତ ଅବସ୍ଥାରେ ଥିବା ପରିଶ୍ରମକୁ ଲକ୍ଷ୍ୟ କରି ସେମାନଙ୍କ ଭୋଜନ ନିମନ୍ତେ ପ୍ରତାପ ରୁଦ୍ରଦେବ ଦହି ପଖାଳ ଓ ଅନ୍ୟାନ୍ୟ ମହାପ୍ରସାଦ ଏବଂ ଖଜା ପିଠା ପ୍ରଭୃତି ପଠାଇ ଦେଇଥିଲେ। ସେହି ସ୍ମୃତି ଚାରଣ କରି ବର୍ତ୍ତମାନ ଝାଞ୍ଜପିଟା ମଠ ତରଫରୁ ମଧ୍ୟ ଏହି ଦିନ ପ୍ରାୟ 40 ହାଣ୍ଡି ମହାପ୍ରସାଦର ଦହି ପଖାଳ ବ୍ୟବସ୍ଥା ହୋଇଥାଏ। ଆଗନ୍ତୁକ ସହସ୍ରାଧିକ ଭକ୍ତ ଏବଂ ସମସ୍ତ ସାଧୁ ସନ୍ନ୍ୟାସୀ ସେଠାରେ ଏ ମହାପ୍ରସାଦ ସେବନ କରନ୍ତି ଏବଂ ଗୁଣ୍ଡିଚା ମନ୍ଦିରକୁ ଧୋଇଧାଇ ସଫା କରନ୍ତି। ଏଥିରେ ମହାପ୍ରଭୁଙ୍କର ସ୍ମରଣ ନିମନ୍ତେ ସେ ଯାହା ଯାହା କରିଥିଲେ ତା ତ ହେଉଛି, ତା ଛଡ଼ା ଆଉ ଅଧିକା ହିସାବରେ ଏତିକି ହେଉଛି ଯେ ଆଗନ୍ତୁକ ଭକ୍ତମାନଙ୍କୁ ଯିଏ ଆସିପାରିଲେ ସେମାନଙ୍କ ପାଇଁକି ପ୍ରସାଦ ବ୍ୟବସ୍ଥା ହେଉଛି। ଆଉ ଦିନକୁ ଦିନ କୀର୍ତ୍ତନରେ ମଧ୍ୟ କିଛି ସଂସ୍କାର ହୋଇ ନୂଆ ନୂଆ କୀର୍ତ୍ତନ ଧାରାରେ ସଂକୀର୍ତ୍ତନ ହେଉଛି, କିନ୍ତୁ ସଫା ସୁତୁରା କାର୍ଯ୍ୟ ପୂର୍ବବତ ହିଁ ନିର୍ବାହ ହେଉଛି।

ଗୁଣ୍ଡିଚା ମାର୍ଜନ ଲୀଳାର ଏକ ମହାନ ପ୍ରଭାବ ସାମୂହିକ ସମାଜ ଉପରେ ଅବଶ୍ୟ ରହିଛି। ଚିନ୍ତା କଲେ ଦେଖାଯାଏ, ରଥଯାତ୍ରା ଏକ ଧାର୍ମିକ ବ୍ୟବସ୍ଥା ଏବଂ ଧାର୍ମିକ ଚେତନା ସୃଷ୍ଟି କରିବା ଏହାର ଲକ୍ଷ୍ୟ। ଧାର୍ମିକ ଚେତନା ମନରେ ରହିଲେ ମନୁଷ୍ୟର ଚରିତ୍ର ବକ୍ତା ସୃଷ୍ଟି ହୁଏ, ସେ ଦୁଷ୍ଟକର୍ମରୁ ନିବୃତ୍ତ ହୁଏ, ଅତଏବ ସମାଜରେ ଶାନ୍ତି ଶୃଙ୍ଖଳା ସହାବସ୍ଥାନ ସହାନୁଭୂତି ପ୍ରଭୃତି ବିରାଜେ। ଏହି ମୂଳ ଉଦ୍ଦେଶ୍ୟକୁ ନେଇ ରଥଯାତ୍ରାର ଯେପରି ପ୍ରାଧାନ୍ୟ ରହିଛି, ଗୁଣ୍ଡିଚା ମର୍ଜନ ଲାଳାର ମଧ୍ୟ ତାଠୁ ଅଧିକ ପ୍ରାଧାନ୍ୟ ରହିଛି ଯେ କୌଣସି ଅନୁଷ୍ଠାନ ରଥଯାତ୍ରା ପ୍ରଭୃତି କରିବା ପୂର୍ବରୁ ତାର ପୂର୍ବ ପ୍ରସ୍ତୁତି, ମାନସିକ ପ୍ରସ୍ତୁତି, କେବଳ କାର୍ଯ୍ୟ ନୁହେଁ ମାନସିକ ପ୍ରସ୍ତୁତି ମଧ୍ୟ। ଗୁଣ୍ଡିଚା ମାର୍ଜନ ଦିନ ପୁରୀ ଧାମରେ ଥିବା ଲକ୍ଷ ଲକ୍ଷ ଭକ୍ତ ଉଦ୍ବୁଦ୍ଧ ହୋଇ ଆନନ୍ଦରେ ନାଚୁଥାନ୍ତି। କାଲି ଜଗନ୍ନାଥ ଆସିବେ, କାଲି ରଥରେ ଆମେ ଜଗନ୍ନାଥଙ୍କୁ ଦର୍ଶନ କରିବା, ପୁରୀ ଆସିବାର ଶ୍ରମ ଆମର ସାର୍ଥକ ହେବ, ଏହି ଉନ୍ମାଦନା ମନ ଭିତରେ ଆସେ, ଏକ ମାନସିକ ପ୍ରସ୍ତୁତି ସୃଷ୍ଟି ହୁଏ। ଉତ୍ତମ ମାନସିକ ପ୍ରସ୍ତୁତି ଦ୍ୱାରା ରଥଯାତ୍ରାକୁ ଯେପରି ଉତ୍ତମ ରୂପେ ଉପଭୋଗ କରିହୁଏ, ମାନସିକ ପ୍ରସ୍ତୁତି ନଥିଲେ କୌଣସି କାର୍ଯ୍ୟ ହୁଏ ନା। ତେଣୁ ସମାଜର ସାମୂହିକ ଭାବରେ ଧର୍ମଚେତନା ମୂଳକ ମାନସିକ ପ୍ରସ୍ତୁତିକୁ ଉନ୍ମୋଚିତ କରେ ଏହି ଗୁଣ୍ଡିଚା ମାର୍ଜନ ଲୀଳା। ଏବଂ ସର୍ବସାଧାରଣ ରଥଯାତ୍ରା ପାଇଁ ବ୍ୟାକୁଳିତ ଓ ବ୍ୟଗ୍ରଚିତ୍ତରେ ଏହି ଦିନଠାରୁ ହିଁ ଅପେକ୍ଷା କରନ୍ତି।

ନୀଳାଚଳର ନୀଳସାଗରର ବେଳାଭୂମିରେ ମହାପ୍ରଭୁଙ୍କର ଅଜସ୍ର ଲୀଳାବିଳାସ ସଂଘଟିତ ହୋଇଛି। ଏହି ପୁଣ୍ୟକ୍ଷେତ୍ରରେ ବହୁ ଭକ୍ତ ସନ୍ନ୍ୟାସୀ ପଣ୍ଡିତ ମହାପୁରୁଷ ପ୍ରଭୁଙ୍କର ଦର୍ଶନ ନିମନ୍ତେ ଆବିର୍ଭୂତ ହୋଇ ତାଙ୍କର ନାମ ସଂକୀର୍ତ୍ତନ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରି ନିଜକୁ ଧନ୍ୟ କରିବା ସହିତ ସେବା ଧର୍ମର ମହତ୍ତ୍ୱକୁ ଯୁଗେ ଯୁଗେ ପ୍ରତିଷ୍ଠା କରିଛନ୍ତି।

ମନ୍ଦିରର ଭିତର ବେଢ଼ାର ଚାରିଦ୍ୱାର ମଧ୍ୟରୁ ସବୁଠୁ ସୁଦୃଶ୍ୟ ସୁନ୍ଦର କାରୁକାର୍ଯ୍ୟ ସମ୍ପନ୍ନ ହେଲା କୁର୍ମବେଢ଼ା। ସିଂହଦ୍ୱାର ବାଟେ ବାଇଶି ପାହାଚ ଅତିକ୍ରମ କଲାବେଳେ କୁର୍ମବେଢ଼ା ସମ୍ମୁଖରେ ପଡ଼େ। ପ୍ରକୃତରେ ମନ୍ଦିରର ଚାରି ପ୍ରବେଶ ଦ୍ୱାରର ଠିକ୍ ପଶ୍ଚାତରେ ପ୍ରଧାନ ଦ୍ୱାରଗୁଡ଼ିକ ସହ ଗୋଟିଏ ସରଳରେଖାରେ ଭିତର ବେଢ଼ା ପାଚେରୀ ସହ ସଂଯୁକ୍ତ ହୋଇ ରହିଛି ଚାରିଗୋଟି ଦ୍ୱାର। ମନ୍ଦିରର ବାହାର ବେଢ଼ା ପରିସରରୁ ଭିତର ବେଢ଼ା ପରିସରକୁ ଯିବାକୁ ହୁଏ ଏହି ଦ୍ୱାରଗୁଡ଼ିକ ଦେଇ। ପୂର୍ବପଟେ ସିଂହଦ୍ୱାର ସହ ଗୋଟିଏ ସରଳରେଖାରେ ରହିଥିବା ଭିତର ବେଢ଼ାର ଦ୍ୱାରଟିକୁ କୁହାଯାଏ କୁର୍ମବେଢ଼ା ଦ୍ୱାର। ସାଣ ପଥରରେ ନିର୍ମିତ ଏବଂ ବହୁ ଭାସ୍କର୍ଯ୍ୟ ପରିଶୋଭିତ ଏହି ଦ୍ୱାରଟି ଅନ୍ୟ ସମସ୍ତ ଦ୍ୱାରଠାରୁ ଯଥେଷ୍ଟ

ଅଧିକ ସୁନ୍ଦର। ପାଚେରୀ ମଝିରେ ଥିବା ଦ୍ୱାର ପଥର ପ୍ରସ୍ତ ପ୍ରାୟ 6 ଫୁଟ। ଦ୍ୱାରର ଉଭୟ ପାର୍ଶ୍ୱର କାନ୍ଥ ଉତ୍ତର ଦକ୍ଷିଣ ହୋଇ ରହିଛି ଏବଂ ଉଭୟ ପାର୍ଶ୍ୱରେ 10 ଫୁଟ ଆକ୍ରାନ୍ତରେ ପ୍ରାଚୀରଟି କାରୁକାର୍ଯ୍ୟ ସମ୍ପନ୍ନ ହୋଇଛି। ବେଢ଼ାରେ ଖୋଦିତ ଭାସ୍କର୍ଯ୍ୟଗୁଡ଼ିକର ସୌନ୍ଦର୍ଯ୍ୟ ଏବଂ ବୈଚିତ୍ର୍ୟ ଏହି ବେଢ଼ାକୁ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ପ୍ରଦାନ କରିଛି। ପୁରୀ ମନ୍ଦିର ବିଷ୍ଣୁଙ୍କ ଆବାସ ରୂପେ ପରିଗଣିତ ହୋଇଥିବାରୁ କୁର୍ମବେଡ଼ାରେ ପ୍ରଧାନତଃ ଶ୍ରୀକୃଷ୍ଣଙ୍କ ଲୀଳା ରୂପାୟିତ ହୋଇଛି। ପ୍ରାଚୀରର ଉତ୍ତର ଭାଗରେ 2ଟି ରାଧାକୃଷ୍ଣ ଯୁଗଳମୂର୍ତ୍ତି ରହିଛି। ପ୍ରାଚୀରର ଦକ୍ଷିଣ ପଟ ଅଂଶରେ ବଂଶୀ ବାଦନରତ ଶ୍ରୀକୃଷ୍ଣ, ରାମ ଲକ୍ଷ୍ମଣ ଏବଂ ସେମାନଙ୍କୁ ସମ୍ମାନ ପ୍ରଦର୍ଶନ କରୁଥିବା ବାନର ସେନାଙ୍କ ଭାସ୍କର୍ଯ୍ୟ ବିଦ୍ୟମାନ। ପ୍ରବେଶ ଦ୍ୱାରର ଦ୍ୱାରବନ୍ଧଟି ମଧ୍ୟ ସୂକ୍ଷ୍ମ ଖୋଦନରେ ସୁଶୋଭିତ ହୋଇଛି। ଲତା, ପୁଷ୍ପ, ସରୀସୃପ ପ୍ରଭୃତି ଆକୃତି ଧାଡ଼ି ଧାଡ଼ି ଭାସ୍କର୍ଯ୍ୟ ଦ୍ୱାରବନ୍ଧର 3ଟି ଯାକ ପଟକୁ ସୁଦୃଶ୍ୟ କରିଛି। କୁର୍ମବେଢ଼ାର ସମସ୍ତ ଭାସ୍କର୍ଯ୍ୟ ଉପରେ ଗେରୁଆ ରଙ୍ଗର ପ୍ରଲେପ ମଧ୍ୟ ରହିଛି। ଗବେଷକମାନଙ୍କ ମତରେ ମହାରାଜା ପୁରୁଷୋତ୍ତମ ଦେବ ତାଙ୍କ ରାଜତ୍ୱର 7 ଅଙ୍କରେ ଅର୍ଥାତ୍ 1470 ସାଲରେ କୁର୍ମବେଢ଼ା ନିର୍ମାଣ କରିଥିଲେ।

0: ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ। ଆଜି ଏଥିରେ ବିଷୟ ଥିଲା ଶ୍ରୀଗୁଣ୍ଡିଚା ମନ୍ଦିରର ମାର୍ଜନା ଲୀଳା। ଏ ସମ୍ପର୍କରେ ଆଲୋଚନା କଲେ ଗବେଷକ ସଚ୍ଚିଦାନନ୍ଦ ଦାସ ମହାରାଜ, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ପ୍ରଯୋଜନାରେ ସହାୟତା ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ।
1: ଏତେବେଳ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଓ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ଶୁଣନ୍ତୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ।

31 ଛାନ୍ଦ ଆରମ୍ଭରେ ରାମଚନ୍ଦ୍ରଙ୍କ ଆଦେଶ ପାଇ ଲକ୍ଷ୍ମଣ ମାଲ୍ୟବନ୍ତରୁ ଯାଇ କିସ୍କିନ୍ଧ୍ୟାପୁରରେ ଉପସ୍ଥିତ ହେଲେ। ତାଙ୍କୁ ଦେଖି ମନେ ହେଲା, ବସନ୍ତ ମଳୟ ପର୍ବତରୁ ଆସୁଛି କି? ସର୍ବତ୍ର ସୌନ୍ଦର୍ଯ୍ୟ ଲକ୍ଷ୍ୟ କରୁଥିବା କବି ଉପେନ୍ଦ୍ର ଭଞ୍ଜ ଲକ୍ଷ୍ମଣଙ୍କ ଗମନକୁ ମଧ୍ୟ ସୌନ୍ଦର୍ଯ୍ୟ ମଣ୍ଡିତ କରିଛନ୍ତି। ନଦୀ ବଢ଼ୁଥିବା ସମୟରେ ଉଭୟ ପାର୍ଶ୍ୱରେ ଥିବା ବନ୍ଧ ଦ୍ୱାରା ଅଟକି ରହିଲା ପରେ ଲକ୍ଷ୍ମଣ ରାଜସିଂହଦ୍ୱାର ପର୍ଯ୍ୟନ୍ତ ଯାଇ ସେଠାରେ ବିଜେ କଲେ। ଏହି ସମୟରେ ଦୁଇବିଧ ନାମକ ଏକ ବାନର ସିଂହଦ୍ୱାରରେ ବସିଥିଲା। ଲକ୍ଷ୍ମଣ ତାକୁ କହିଲେ, ତୋ ରାଜାକୁ ଜଣାଅ ଲକ୍ଷ୍ମଣ ଆସିଛନ୍ତି। ସେ ବାନର ଲକ୍ଷ୍ମଣଙ୍କୁ ବେଖାତିର କରି କଥା କହିଲା, ତୁ କିଏ ବୋଲି ପଚାରିଲା। ଲକ୍ଷ୍ମଣ ତାକୁ ଧମକେଇ ସୁଗ୍ରୀବ ପାଖକୁ ଯାଇ ଖବର ଦେବା ପାଇଁ ଆଦେଶ ଦେଲେ। ସେ ବାନର ସିଂହଦ୍ୱାର ପାରି ହୋଇ ଭିତରକୁ ଯାଇ ଦେଖିଲା, ବାନର ଚନ୍ଦ୍ର ସୁଗ୍ରୀବ ଆକାଶରେ ଝୁଲୁଥିବା ଦୋଳିରେ କୋଳରେ ତାରାକୁ ବସେଇ ଝୁଲୁଛି। ବାନର ଜଣାଇଲା, ହେ ଦେବ, ସିଂହଦ୍ୱାରରେ ଲକ୍ଷ୍ମଣ ନାମକ ଜଣେ ପୁରୁଷ ବିଜେ କରିଛନ୍ତି। ସୁଗ୍ରୀବ କହିଲା, ଲକ୍ଷ୍ମଣ ତ ଚନ୍ଦ୍ରରେ ଥାଏ, 32 ଲକ୍ଷ୍ମଣ ତ ଦେହରେ ଥାଏ, ସେ ଏଠାକୁ କୁଆଡ଼େ ଆସିଛି? ତାକୁ ପଚାର ସିଏ କେଉଁ ଲକ୍ଷ୍ମଣ। ଦ୍ୱାର ରକ୍ଷକ ବାନର ଫେରି ଲକ୍ଷ୍ମଣଙ୍କୁ ଏକଥା କହିବାରୁ ଲକ୍ଷ୍ମଣ ପୁଣି କହିଲେ, ଯା କହିବୁ, ଯିଏ ତୋତେ ଏହି ରାଜସମ୍ପଦ ଦେଇଛନ୍ତି ସେଇ ରାମଙ୍କର

ସାନ ଭାଇ ଲକ୍ଷ୍ମଣ ଆସିଛନ୍ତି। ଲକ୍ଷ୍ମଣ ଭାବିଲେ ଖେଳାଳି ହାତରୁ ପୋଷା ମାଙ୍କର ଖସିଯିବା ପରେ ସେ ଖେଳାଳିକୁ ଯେପରି ବିକୃତ ମୁହଁ ଦେଖାଏ ଏ ସୁଗ୍ରୀବ ସେହିପରି ବ୍ୟବହାର କରୁଛି, କାରଣ ଇଏ ମଧ୍ୟ ଗୋଟିଏ ମାଙ୍କଡ଼। ଏହା ବିଚାର କରି ଲକ୍ଷ୍ମଣ ଧନୁରେ ସର ଜୋଖିଲେ ଏବଂ କହିଲେ, ହେ ସର, ତୁ ଯାଇ ସୁଗ୍ରୀବ ଝୁଲୁଥିବା ଦୋଳିର ସ୍ତମ୍ଭକୁ ଭାଙ୍ଗିଦେ। ଏତିକିବେଳେ ତାରା ସୁଗ୍ରୀବକୁ କହିଲା, ହେ ନାଥ, ତୁମେ ରଘୁକୁଳ ଶ୍ରେଷ୍ଠ ରାମଙ୍କ ଭାଇ ଲକ୍ଷ୍ମଣଙ୍କୁ କାହିଁକି ଭୁଲି ଯାଉଛ? ସେ ରାମ ତୁମକୁ ଏ ସମ୍ପଦ ଦେଇଛନ୍ତି, ତୁମେ ସେ ସମ୍ପତ୍ତିରେ ଭୋଳ ହୋଇ ତାଙ୍କୁ ମଧ୍ୟ ଭୁଲି ଯାଉଛ। ଏ ସମୟରେ ସର ଆସି ଦୋଳିରେ ବାଜିଲା। ସୁଗ୍ରୀବ ସେ ସର ତେଜରେ ମୂର୍ଚ୍ଛିତ ହୋଇଗଲା। ଏହାପରେ ରାଣୀ ତାର ବନ୍ଦାପନା ଥାଳି ନେଇ ଲକ୍ଷ୍ମଣଙ୍କୁ ବୋଧିବା ପାଇଁ ବାହାରିଲେ। ସୁଗ୍ରୀବ ଲକ୍ଷ୍ମଣଙ୍କୁ ସ୍ତୁତି କରି କ୍ଷମା ପ୍ରାର୍ଥନା କଲେ। ରାମଙ୍କ ଆଦେଶ ଲକ୍ଷ୍ମଣଙ୍କଠାରୁ ପାଇବା ପରେ ସୁଗ୍ରୀବ ବାନରମାନଙ୍କ ସହିତ ଲଙ୍କାକୁ ଯିବା ପାଇଁ ଅନୁକୂଳ କଲେ। ଭୋଗ ବିଳାସରେ ପ୍ରମତ୍ତ ମଣିଷ କିପରି କର୍ତ୍ତବ୍ୟ ଜ୍ଞାନ ଭୁଲିଯାଏ ଏବଂ ନିଜର ଲକ୍ଷ୍ୟକୁ ପାସରିଯାଏ, ତାହା ସୁଗ୍ରୀବ ଚରିତ୍ର ମାଧ୍ୟମରେ ଖୁବ୍ ନାଟକୀୟ ଭାବରେ ବର୍ଣ୍ଣନା କରିଛନ୍ତି ଉପେନ୍ଦ୍ର ଭଞ୍ଜ।

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈତେହିସ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା କରିଥିଲେ ପ୍ରସେନଜିତ ମହାନ୍ତି ଓ ଡକ୍ଟର ଶାନ୍ତନୁ କୁମାର ରଥ। ବର୍ଣ୍ଣନା ଡକ୍ଟର ଶାନ୍ତନୁ କୁମାର ରଥ। ସଙ୍ଗୀତ ପରିଚାଳନା କରିଥିଲେ ଡକ୍ଟର ସୁଚିତ୍ରା ମହାପାତ୍ର। କଣ୍ଠଶିଳ୍ପୀମାନେ ଥିଲେ ଘନଶ୍ୟାମ ପଣ୍ଡା, ଗୀତାରାଣୀ ଦାସ, ଦିବାକର ମହାନ୍ତି ଓ ସେବାରାଣୀ ମହାପାତ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ବାଜିଗର କଥାଚିତ୍ରରୁ। ଗାଇଛନ୍ତି କୁମାର ସାନୁ ଓ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ନବାବ ଆର୍ଜୁ। ସଙ୍ଗୀତ ନିର୍ଦ୍ଦେଶନା ଅନ୍ନୁ ମଲ୍ଲିକ।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଦିଲ୍ ତୋ ପାଗଲ ହୈ କଥାଚିତ୍ରରୁ ଆନନ୍ଦ ବକ୍ସିଙ୍କ ଗୀତ ରଚନା ଏବଂ ଉତ୍ତମ ସିଂଙ୍କର ସଙ୍ଗୀତ ନିର୍ଦ୍ଦେଶନାରେ ଗାଇଛନ୍ତି ଲତା ମଙ୍ଗେସ୍କର ଓ ଉଦିତ ନାରାୟଣ।

ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଶୁଣନ୍ତୁ ହମ୍ ଆପ୍କେ ହେ କୌନ୍ କଥାଚିତ୍ରରୁ ଗାଇଛନ୍ତି ଲତା ମଙ୍ଗେସ୍କର। ଗୀତ ରଚନା କରିଛନ୍ତି ଦେବ କୋହଲି। ସଙ୍ଗୀତ ନିର୍ଦ୍ଦେଶନା ରାମ ଲକ୍ଷ୍ମଣ।

0: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
1: ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ଇବ୍ରାହ କଥାଚିତ୍ରରୁ ଗାଇଛନ୍ତି ଅଲକା ୟାଗ୍ନିକ ଓ ଜାଭେଦ ଅଲ୍ଲୀ। ଗୀତ ରଚନା କରିଛନ୍ତି ଗୁଲଜାର। ସଙ୍ଗୀତ ନିର୍ଦ୍ଦେଶନା ଏ ଆର୍ ରେହମାନ।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି।

0: ପ୍ୟାକ୍ସ ଲ୍ୟାମ୍ପସ୍ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଥିଲେ।

ଶ୍ରୋତାବନ୍ଧୁ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ସୂଚନା। ଆସନ୍ତା ଶୁକ୍ରବାର ରାତି 7:30 ଚାଷବାସ କାର୍ଯ୍ୟକ୍ରମରେ ଏକ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ବିଷୟ ରହିଛି ବର୍ଷା ଦିନରେ ଗୃହପାଳିତ ପ୍ରାଣୀଙ୍କର ଯତ୍ନ। ବିଶେଷଜ୍ଞ ଭାବରେ ଷ୍ଟୁଡିଓରେ ଉପସ୍ଥିତ ରହିବେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ କଳାହାଣ୍ଡି ଡକ୍ଟର ନିରଜ ଚନ୍ଦ୍ର କହଁର। ଶ୍ରୋତାବନ୍ଧୁମାନଙ୍କୁ ଅନୁରୋଧ, ଏହି କାର୍ଯ୍ୟକ୍ରମକୁ ଫୋନ୍ କରି କୁହାଯାଇଥିବା ବିଷୟ ଉପରେ ପ୍ରଶ୍ନ ପଚାରି ବିଶେଷଜ୍ଞଙ୍କଠାରୁ ସିଧାସଳଖ ଉତ୍ତର ପାଇବାକୁ। ଫୋନ୍ ନମ୍ବର ଦୁଇଟି ହେଲା 0667029523 ଏବଂ 295628। ଆଉ ଥରେ କହି ରଖୁଛୁ 0667029523 295628। ଶୁଣୁଥିଲେ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ଦିୱାନା କଥାଚିତ୍ରରୁ ଗାଇଛନ୍ତି ବାବୁଲ ସୁପ୍ରିୟ। ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ମଳୟ ମିଶ୍ର।

ଓଡ଼ିଆ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଶୁଣନ୍ତୁ କିଏ ଜିତେ କିଏ ହାରେ କଥାଚିତ୍ରର ଗୀତ ସଙ୍ଗୀତ ଓ କଣ୍ଠଶିଳ୍ପୀ ହେଉଛନ୍ତି ଅକ୍ଷୟ ମହାନ୍ତି।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ଫୁଲଚନ୍ଦନ କଥାଚିତ୍ରରୁ ଗାଇଛନ୍ତି ଅଲକା ୟାଗ୍ନିକ, ଗୀତ ରଚନା କରିଛନ୍ତି ନିଜ, ସଙ୍ଗୀତ ନିର୍ଦ୍ଦେଶନା ସରୋଜ ପଟ୍ଟନାୟକ।

ଶୁଭ ସକାଳ ଶ୍ରୋତା ବନ୍ଧୁ। ଠାକୁର ସେ ଏମିତି ଯାହାଙ୍କ ଆଖି ପାଇନି, ଆଖି ପାଇନି ବୋଲି ହିଁ ସେ ଅସୀମ, ଆଉ ସେ ଅସୀମ ବ୍ୟାପ୍ତିକୁ ଆଖିରେ ଭରି ନିଜେ ହୋଇଯାଇଛନ୍ତି ଚକା ଆଖି। ଓଡ଼ିଆର ଅତି ଆପଣାର ଠାକୁର ସିଏ, ଭାବରେ ବନ୍ଧା ଭାବଗ୍ରାହୀ, ନିଜ ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ ରତ୍ନବେଦୀରୁ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ଏବେ ମହାପ୍ରଭୁ। ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ଶ୍ରୀଜୀଉ ଯାଇଛନ୍ତି ମାଉସୀ ଗୁଣ୍ଡିଚା ଘରକୁ। ଏ ରଥ, ଏ ପଥ, ଏ ବଡ଼ଦାଣ୍ଡ, ଏ ଶରଧାବାଲି ସମସ୍ତେ ଧନ୍ୟ ମହାପ୍ରଭୁଙ୍କୁ ଅତି ନିକଟରେ ପାଇ। ସେହି ଚକାଆଖି କଳଠାକୁରଙ୍କର ନବଦିନ ବ୍ୟାପୀ ପବିତ୍ର ଘୋଷଯାତ୍ରା ଅବସରରେ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ତଥା ଶୁଭକାମନା ଜଣାଇ ଆରମ୍ଭ କରୁଛି ଆଜିର ଖୋଲା ଝରକା କାର୍ଯ୍ୟକ୍ରମ। ଉପସ୍ଥାପନାରେ ମୁଁ ଅଳକା ନାୟକ। ନମସ୍କାର।

ଶ୍ରୋତାବନ୍ଧ ମାନବୀୟ ଲୀଳା କରୁଛନ୍ତି ମହାପ୍ରଭୁ। ରତ୍ନ ସିଂହାସନ ଛାଡ଼ି ଜନ୍ମବେଦୀରେ ପୂଜା ପାଉଛନ୍ତି ତିନି ଠାକୁର। ଏଥିପାଇଁ କେବଳ ଓଡ଼ିଶାରେ ନୁହେଁ, ସାରା ବିଶ୍ୱରେ ପାଳିତ ହେଉଛି ରଥଯାତ୍ରା। ଶ୍ରୀଜଗନ୍ନାଥ ପରମାତ୍ମା ପରମବ୍ରହ୍ମ ହେଲେ ମଧ୍ୟ ସାଧାରଣ ଭକ୍ତର ଅତି ଆପଣାର, ସିଏ ଭାବର ଦେବତା। ସେଥିପାଇଁ ଏହି ରଥଯାତ୍ରାରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ଓ ଚଳଣି ପ୍ରଚଳିତ। ସେହିଭଳି ଏକ ଭିନ୍ନ ପରମ୍ପରାର ରଥଯାତ୍ରା ପାଳନ କରାଯାଇଥାଏ ଝାରସୁଗୁଡ଼ାର ଲଖନପୁର ବ୍ଲକର ରେମେଣ୍ଡା ଗାଁରେ। ଏହି ଗ୍ରାମରେ ଜଗନ୍ନାଥ ମନ୍ଦିର ନଥାଇ ମଧ୍ୟ 100 ବର୍ଷରୁ ଉର୍ଦ୍ଧ୍ୱକାଳ ହେଲା ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି। ଗ୍ରାମବାସୀଙ୍କର କହିବା ଅନୁଯାୟୀ ସବୁଆଡ଼େ ରଥଯାତ୍ରା ହେଉଥିବା ଦେଖି ରେମେଣ୍ଡା ଗ୍ରାମବାସୀମାନେ ଗୌତିଆ ୱାରିସ୍ ମହମ୍ମଦଙ୍କ ପାଖକୁ ଯାଇ ଗାଁରେ ରଥଯାତ୍ରା ଉତ୍ସବ ପାଳନ କରିବାକୁ ଅନୁରୋଧ କରିଥିଲେ। ଗୌତିଆ ଜନତାଙ୍କର ଅନୁରୋଧକୁ ରକ୍ଷା କରି ଗୋଟିଏ ନିଆରା ପରମ୍ପରା ସୃଷ୍ଟି କରିଦେଲେ। 1900 ମସିହାରେ ଜମିଦାର ୱାରିସ୍ ମହମ୍ମଦ ରେମେଣ୍ଡାରେ ରଥଯାତ୍ରା ଆରମ୍ଭ କରିବା ସହିତ ରଥରେ ଛେରାପହଁରା ସେବା ମଧ୍ୟ ସମ୍ପାଦନ କରିଥିଲେ। ସେହି ବର୍ଷଠାରୁ ଆଜି ପର୍ଯ୍ୟନ୍ତ ବଂଶାନୁକ୍ରମିକ ଭାବରେ ଉତ୍ତରାଧିକାରୀ ଭିତ୍ତିରେ ଗୌତିଆଙ୍କ ପରିବାରର ମୁଖ୍ୟ ସଦସ୍ୟମାନେ ଗ୍ରାମବାସୀଙ୍କର ସହାୟତାରେ ରଥଯାତ୍ରା ପରିଚାଳନା କରିବା ସହିତ ଛେରା ପହଁରା ସେବା ସମ୍ପନ୍ନ କରିଆସୁଛନ୍ତି। ପୁରୀ ରଥଯାତ୍ରାର 3 ଦିନ ପରେ ଅର୍ଥାତ୍ ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ମହାପ୍ରଭୁଙ୍କର ରଥଯାତ୍ରା ଅନୁଷ୍ଠିତ ହୋଇଥାଏ ଏବଂ ବାହୁଡ଼ାଯାତ୍ରା ତ୍ରୟୋଦଶୀ ତିଥିରେ ହୋଇଥାଏ। ପୂର୍ବରୁ ପାଖ ଗ୍ରାମ କୁଲସର ଆଉ ସୁନାରୀ ଗ୍ରାମରୁ ଜଗନ୍ନାଥଙ୍କୁ ଆଣି ଯାତ୍ରା କରାଯାଉଥିଲା। ଏବେ ଗ୍ରାମବାସୀ ତିନି ଠାକୁରଙ୍କର ବିଗ୍ରହକୁ ଗ୍ରାମର ଗୁଡ଼ିଘରେ ସ୍ଥାପନ କରି ପୂଜାର୍ଚ୍ଚନା କରିବା ସହିତ ରଥଯାତ୍ରା ପାଳନ କରୁଛନ୍ତି। ରଥଯାତ୍ରା ଦିନ ଗ୍ରାମର ସବୁ ସମ୍ପ୍ରଦାୟର ଲୋକେ ନୂଆଲୁଗା ପିନ୍ଧି ସଜବାଜ ହୋଇ ଗୁଡ଼ିଘରେ ଏକତ୍ରିତ ହୁଅନ୍ତି। ରଥଯାତ୍ରାର ପ୍ରାରମ୍ଭିକ ରୀତିନୀତି ସମ୍ପନ୍ନ ହେଲା ପରେ ଛେରାପହଁରା ହୋଇଥାଏ। ସାମ୍ପ୍ରଦାୟିକ ସଦ୍ଭାବନା, ସଂହତି ଏବଂ ଭାତୃତ୍ୱ ଭାବର ଭାବନାକୁ ଆଦର୍ଶ ଭାବରେ ଗ୍ରହଣ କରି ରେମେଣ୍ଡାବାସୀ ପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରା କରିଆସୁଛନ୍ତି। ତେଣୁ ଗ୍ରାମଟି ସଦ୍ଭାବନାର ଶ୍ରୀକ୍ଷେତ୍ର ଭାବରେ ପରିଚିତ।

ଶ୍ରୋତାବନ୍ଧୁ, ଏଥର ଆସନ୍ତୁ ଜାଣିବା ଆଉ ଏକ ଭିନ୍ନ ରଥଯାତ୍ରା ସମ୍ପର୍କରେ, ଯେଉଁଠି ନାହିଁ ଚାକଚକ୍ୟ କି ନାହିଁ ନନ୍ଦିଘୋଷ, ରହିଛି କେବଳ ଗ୍ରାମବାସୀଙ୍କର ଆସ୍ଥା ଓ ବିଶ୍ୱାସ। କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ନିକଟସ୍ଥ ପିପ୍ଲା ଗ୍ରାମର ରଥଯାତ୍ରା ଅନ୍ୟ ଏକ ଭିନ୍ନ ପରମ୍ପରାରେ ଅନୁଷ୍ଠିତ ହୋଇଥାଏ। ଏହି ଗ୍ରାମର ବାଲାଜୀ ମନ୍ଦିର ବର୍ଷସାରା ବନ୍ଦ ଥାଏ, କାରଣ ମନ୍ଦିର ତ ଅଛି କିନ୍ତୁ ମହାପ୍ରଭୁ ମନ୍ଦିରରେ ନଥାନ୍ତି। ପ୍ରଭୁ ବର୍ଷସାରା ଜୁନାଗଡ଼ର ବାଲାଜୀ ମନ୍ଦିରରେ ପୂଜା ପାଇଥାନ୍ତି। ରଥଯାତ୍ରା ନିମନ୍ତେ ଗୋଟିଏ ଦିନ ଆଗରୁ ଜୁନାଗଡ଼ରୁ ପ୍ରଭୁଙ୍କୁ ବାଉଁଶ ଟୋକେଇ ଭାରରେ ଭକ୍ତମାନେ ପିପ୍ଲା ଗ୍ରାମକୁ ନେଇଥାନ୍ତି ଓ ସେଠାକାର ମନ୍ଦିରରେ ପ୍ରଭୁ ବିଜେ କରନ୍ତି। ତାପରେ ରଥଯାତ୍ରା ଯଥାରୀତି ପାଳିତ ହୋଇଥାଏ। ବାହୁଡ଼ା ପରେ ପୁନଶ୍ଚ ଭାରରେ ବସି ଠାକୁର ଜୁନାଗଡ଼କୁ ଫେରିଆସନ୍ତି। ଏଠାରେ ପ୍ରଭୁ ନିଜ ମନ୍ଦିରକୁ କୁଣିଆ ହୋଇ ଆସି ରଥଯାତ୍ରାରେ ଯୋଗଦେଇ ପୁଣି ଫେରିଯାଆନ୍ତି ବର୍ଷକ ପାଇଁ ଜୁନାଗଡ଼କୁ। ଯୁଗ ଯୁଗ ଧରି ପ୍ରଚଳିତ ରଥଯାତ୍ରାର ଏହି ଧାରା ଶ୍ରୀଜଗନ୍ନାଥ ସଂସ୍କୃତିକୁ ଜୀବନ୍ତ ଆଉ ଶାଶ୍ୱତ ମାନବୀୟ ଧର୍ମରେ ପରିଣତ କରିପାରିଛି। ସେ ଭକ୍ତର ଅତି

ଭିତରେ ଥିବା କଙ୍କଣ ଶିଖରୀ ରଥଯାତ୍ରା ସମୟରେ ଚିଲିକାର ନୀଳ ଜଳରାଶିରେ ଅନୁଷ୍ଠିତ ହୋଇଥାଏ ମହାପ୍ରଭୁଙ୍କର ଘୋଷଯାତ୍ରା। ବଡ଼ଦାଣ୍ଡ ପାଲଟି ଯାଇଥିବା ଚିଲିକାର ନୀଳ ଜଳରାଶି ଡଙ୍ଗାରେ ବସି ନୌବିହାର କରିଥାନ୍ତି ଚତୁର୍ଦ୍ଧା ବିଗ୍ରହ। କହି ଶାସକଙ୍କ ଆକ୍ରମଣରୁ ବର୍ତ୍ତିବାକୁ ଗଜପତି ଓ ସେବାୟତମାନେ ମହାପ୍ରଭୁଙ୍କୁ ବଡ଼ ଦେଉଳରୁ ଆଣି ପାରିକୁଦର ଗୁରୁବାଇକୁ ନେଇଥିଲେ। ସେଠାରେ ଗୋଟିଏ ରାତି ରହିବା ପରେ ନଈରି ନିକଟତ ଏହି କୁଦରେ ଆଣି ରଖିଥିଲେ। ସେଠାରେ ଭୋଗ ଲାଗି କାଙ୍କଡ଼ ଫଳ ବ୍ୟତୀତ ଅନ୍ୟ କିଛି ନଥିଲା। ମହାପ୍ରଭୁଙ୍କୁ କାଙ୍କଡ଼ ଭୋଗ ଲାଗି ହେଉଥିବାରୁ ଏହି ସ୍ଥାନ ହେଉଛି କାଙ୍କଣ ଶିଖରୀ ଭାବରେ ପ୍ରସିଦ୍ଧ ଲାଭ କରିଅଛି। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଚିଲିକା ମଝିରେ ରହିଛି ଲୀଳାକ୍ଷେତ୍ର କାଙ୍କଣ ଶିଖରୀ। ପରମ୍ପରା ଅନୁସାରେ ଏଠି ପାଳିତ ହୋଇଥାଏ ସମସ୍ତ ପର୍ବପର୍ବାଣୀ। ଶ୍ରୀଗୁଣ୍ଡିଚାରେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି କାଳିଆ ସାଆନ୍ତ ଡଙ୍ଗାରେ ଚିଲିକା ପରିଭ୍ରମଣ କରନ୍ତି। ସାରା ବିଶ୍ୱରେ କାଙ୍କଣ ଶିଖରୀର ଏହି ଘୋଷଯାତ୍ରା ବେଶ୍ ନିଆରା। ଏହାକୁ ଦେଖିବାକୁ ଡଙ୍ଗା ଗାଁରୁ ଆସିଥାନ୍ତି ଶହ ଶହ ଶ୍ରଦ୍ଧାଳୁ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ବିରତି ପରେ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଖୋଲା ଝରକା କାର୍ଯ୍ୟକ୍ରମକୁ। ଶ୍ରୋତାବନ୍ଧୁ, ଶ୍ରୀଜଗନ୍ନାଥ ହେଉଛନ୍ତି ଏକ ବୈଚିତ୍ର୍ୟମୟ ଦେବତା। ଶ୍ରୀକ୍ଷେତ୍ର ବ୍ୟତୀତ ରାଜ୍ୟ ତଥା ଦେଶର ଭିନ୍ନ ଭିନ୍ନ କ୍ଷେତ୍ରରେ ପୂଜା ପାଆନ୍ତି ମହାବାହୁ। ତେବେ କେତେକ ଜାଗାରେ ବଡ଼ ଠାକୁରଙ୍କର ରଥଯାତ୍ରା ପାଳିତ ହୋଇଥାଏ ଭିନ୍ନ ପରମ୍ପରାରେ। ଏଇ ଯେମିତି କଳାହାଣ୍ଡି ଜିଲ୍ଲାର କୋକ୍ସରା ବ୍ଲକର ଅନେକ ଗାଁରେ ଏହିସବୁ ଗାଁମାନଙ୍କରେ ଜଗନ୍ନାଥଙ୍କର ଏକକ ବିଗ୍ରହ ଦଧି ବାମନଙ୍କର ରଥଯାତ୍ରା ହୋଇଥାଏ। ଏହାକୁ ସ୍ଥାନୀୟ ଅଞ୍ଚଳରେ ରଥ ଦ୍ୱିତୀୟା ବା ଗୁନାରଥ ବୋଲି କୁହାଯାଇଥାଏ। ଏହି ଅଞ୍ଚଳରେ ରଥ ଛୁଆଁ ଗୋଟିଏ ଅଲଗା ଓ ନିଆରା ପରମ୍ପରା।

ମାଟିର ଭାତଖିଆ ହେଲା ପରେ ଦେଉଳ ପ୍ରବେଶ ବିଧି ଅଛି। ଏହା ଆଗରୁ ରଥ ଛୁଆଁ ବିଧି କରାଯାଏ। ରଥଯାତ୍ରା ବେଳେ ଛୁଆମାନଙ୍କୁ ନୂଆ ଜାମା ପିନ୍ଧାଇ ରଥ ଉପରକୁ ଚଢ଼ାଯାଇ ବିଗ୍ରହମାନଙ୍କର ଦର୍ଶନ କରାଯାଏ। ଏହାଦ୍ୱାରା ଶିଶୁର ଭବିଷ୍ୟତ ଉଜ୍ଜଳ ହେବାର ବିଶ୍ୱାସ କରାଯାଏ। ସେଥିପାଇଁ ମା ବାପାମାନେ ଛୁଆକୁ ରଥ ଛୁଆଁ କରିଥାନ୍ତି। ଅନ୍ୟପକ୍ଷରେ ବ୍ଲକର ଗୋତମୁଣ୍ଡାଠାରେ ନିଆରା ଢଙ୍ଗରେ ରଥଯାତ୍ରା ପାଳିତ ହୋଇଥାଏ। ଦ୍ୱିତୀୟ ତିଥିରେ ଅନୁଷ୍ଠିତ ରଥଯାତ୍ରାରେ ରଥକୁ ସର୍ବସାଧାରଣ ଟାଣିଥିବା ବେଳେ ବାହୁଡ଼ା ଯାତ୍ରା ଦିନ ଗ୍ରାମ୍ୟ ଦେବାଦେବୀ ଲାଠି କାଳସୀ ହିଁ ଟାଣିଥାନ୍ତି। ଏହା ଆଦିବାସୀ ସଂସ୍କୃତିର ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହୋଇଥାଏ।

ଶ୍ରୀକ୍ଷେତ୍ର ପୁରୀ ଭଳି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ରଥଯାତ୍ରା ପରମ୍ପରା ବେଶ୍ ନିଆରା ଏବଂ ସମୃଦ୍ଧ ଅଟେ। ମାଙ୍କର ନୀତିକାନ୍ତିଠାରୁ ଆରମ୍ଭ କରି ରଥ ଟଣା ଓ ପ୍ରସାଦ ପର୍ଯ୍ୟନ୍ତ ଏଠାରେ ସବୁକିଛି ସ୍ୱତନ୍ତ୍ର। ବିଶେଷ କରି ମହିଳାମାନଙ୍କ ଦ୍ୱାରା ମା ସୁଭଦ୍ରାଙ୍କର ରଥଟଣା ଏହି ଯାତ୍ରାକୁ ବିଶ୍ୱ ପ୍ରସିଦ୍ଧ କରିଛି। ପୁରୀଠାରୁ ଏଠାକାର ରଥଯାତ୍ରା ନୀତି ସମ୍ପୂର୍ଣ୍ଣ ଭିନ୍ନ। ପୁରୀରେ ରଥଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ଅନୁଷ୍ଠିତ ହେଉଥିବା ବେଳେ ବାରିପଦା

ମଧ୍ୟରେ ଦ୍ୱିତୀୟ ଦିନ କେବଳ ପହଣ୍ଡି ହୋଇଥାଏ ଏବଂ ତୃତୀୟ ଓ ଚତୁର୍ଥୀ ଦୁଇ ଦିନ ଧରି ରଥଟଣା ହୁଏ। ପ୍ରଥମେ ବଳଭଦ୍ରଙ୍କର ରଥ ମାଉସୀମା ମନ୍ଦିରକୁ ଯାଏ। ଦ୍ୱିତୀୟ ଦିନ ମା ସୁଭଦ୍ରା ଓ ଜଗନ୍ନାଥଙ୍କର ରଥ ମାଉସୀମା ମନ୍ଦିରରେ ପହଞ୍ଚିଥାଏ। ହେଲେ ବାହୁଡ଼ା ଯାତ୍ରାରେ ଏହାର ଓଲଟା ହୋଇଥାଏ, ଅର୍ଥାତ୍ ପ୍ରଥମେ ଜଗନ୍ନାଥ ଆସନ୍ତି ଏବଂ ଶେଷ ଦିବସରେ ବଡ଼ ଭାଇ ବଳଭଦ୍ରଙ୍କର ତାଳଧ୍ୱଜ ରଥ ଟଣା ହୋଇ ମନ୍ଦିରକୁ ଆସିଥାଏ। ସବୁଠାରୁ ବଡ଼ କଥା ହେଲା, 1975 ଆନ୍ତର୍ଜାତୀୟ ମହିଳା ବର୍ଷ ପ୍ରାରମ୍ଭ ଅବସରରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କର ପ୍ରେରଣାରେ ଏଠାରେ ମହିଳାଙ୍କ ଦ୍ୱାରା ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ରଥଟଣା ପ୍ରଥା ଆରମ୍ଭ ହୋଇଥିଲା, ଯାହା ବିଶ୍ୱ ଇତିହାସରେ ସ୍ୱତନ୍ତ୍ର ସ୍ଥାନ ପାଇଛି ଓ ନାରୀ ସଶକ୍ତିକରଣର ମହାନ ବାର୍ତ୍ତା ଦେଇଛି।

ଏଥର ଆସନ୍ତୁ ଜାଣିନେବା ଇତିହାସର ଆଇନାରେ ଆଜିର ଦିନର ଘଟଣାବଳୀ ସମ୍ପର୍କରେ। 1963 ଜୁଲାଇ 21 ତାରିଖରେ ପ୍ରସିଦ୍ଧ କାଶୀ ବିଦ୍ୟାପୀଠ କାଶୀ ବିଶ୍ୱବିଦ୍ୟାଳୟରେ ପରିଣତ ହୋଇଥିଲା। 1969 ଜୁଲାଇ 21 ତାରିଖରେ ଆମେରିକାର ମହାକାଶଚାରୀ ନିଲ୍ ଆର୍ମଷ୍ଟ୍ରଙ୍ଗ ଚନ୍ଦ୍ରପୃଷ୍ଠରେ ପଦାର୍ପଣ କରିଥିଲେ। 1988 ଜୁଲାଇ 21ରେ ଭାରତର ବହୁମୁଖୀ ଉପଗ୍ରହ ଇନ୍ସାଟ୍1C ସଫଳତାର ସହିତ ଅନ୍ତରୀକ୍ଷରେ ପ୍ରକ୍ଷେପିତ କରାଯାଇଥିଲା। 2007 ଜୁଲାଇ 21 ତାରିଖ ଦିନ ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ତଥା ଦେଶର ଦ୍ୱାଦଶ ରାଷ୍ଟ୍ରପତି ରୂପେ ପ୍ରତିଭା ପାଟିଲ ଶପଥ ଗ୍ରହଣ କରିଥିଲେ। ପ୍ରସିଦ୍ଧ ଭାରତୀୟ ଗୀତିକାର ତଥା କବି ଆନନ୍ଦ ବକ୍ସି 1930 ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ। 1906 ଆଜିର ଦିନରେ ଭାରତୀୟ କଂଗ୍ରେସର ପ୍ରଥମ ଅଧ୍ୟକ୍ଷ ଉମେଶ ଚନ୍ଦ୍ର ବାନାର୍ଜୀଙ୍କର ପରଲୋକ ଘଟିଥିଲା।

ଏଥର ସମୟ ସ୍ଥାନୀୟ ଖବରର। ସୁସ୍ଥ ଶରୀର, ସୁଦୃଢ଼ ମନ ଓ ନିଶାମୁକ୍ତ ସମାଜ ଗଠନର ବାର୍ତ୍ତାକୁ ନେଇ ନୂଆପଡ଼ା ପୁଲିସ ପକ୍ଷରୁ ମିଶନ ଫିଟ୍ ନୂଆପଡ଼ା ଅଭିଯାନ ଅଧୀନରେ 5 କିଲୋମିଟର ୱାକଥନ ଆୟୋଜିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା କୁକ୍ସରା ବ୍ଲକ ଚିତ୍ରଶିଳ୍ପୀ ସଂଘ ପକ୍ଷରୁ ରବିବାର କୁକ୍ସରା ସ୍ଥିତ ଶିଶୁମନ୍ଦିର ପରିସରରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ନୂଆପଡ଼ା ପରିସରରେ ଅନୁଷ୍ଠାନର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ସମାରୋହ ମହାସମାରୋହରେ ପାଳିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା କୁକ୍ସରା ବ୍ଲକ ବଡ଼ପୁଡ଼ାଗଡ଼ା ପଞ୍ଚାୟତର ତଲା ଗାଁରେ ଆରାଧ୍ୟ ଦେବତା ପ୍ରଭୁ ବାଆଦି ଠାକୁରଙ୍କର ପ୍ରସିଦ୍ଧ ଗୁଣ୍ଡିଚା ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଭବାନୀପାଟଣାସ୍ଥିତ ବିବେକ କନ୍ଫରେନ୍ସ ହଲ୍ଠାରେ

ଏଥର ଆସନ୍ତୁ ଜାଣିବା ପାଣିପାଗ ସମ୍ପର୍କିତ ସୂଚନା। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱରଙ୍କର ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ଯୋଗୁଁ ରାଜ୍ୟରେ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ଆଉ କେତେକ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। କଳାହାଣ୍ଡି ଜିଲ୍ଲାରେ ମଧ୍ୟ କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ଓ କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା।

ସମୟ ହୋଇଗଲାଣି। ଆଜିର ଦିନଟି ଆପଣ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ ଏହି କାମନା ସହିତ କାର୍ଯ୍ୟକ୍ରମରୁ ବିଦାୟ ନେଉଛି। ଉପସ୍ଥାପନାରେ ଥିଲି ଅଳକା ନାୟକ। ନମସ୍କାର।

ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ସମୟ ଦିନ 11:10। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଦିନ 12:00 ଶୁଣିବେ ସୁଗମ ସଙ୍ଗୀତ। କଣ୍ଠଶିଳ୍ପୀମାନେ ହେଲେ ସୁବାସ ଦାସ, ଲୋପିତା ମିଶ୍ର, ଲକ୍ଷ୍ମୀ ନାରାୟଣ ବେହେରା, ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ, ବନବିହାରୀ ଜେନା ଓ ରମାରାଣୀ ପରିକ। ଗାଁ ମାଆର କଥା ଦିନ 12:30। ଦିନ 1:10 ଶୁଣିବେ ଚାଷର କଥା। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା ପ୍ରଚାର କରିବୁ। ଦିନ 1:20 ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ। ଦିନ 2:45। ଏଥିଲା ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନକୁ। ଆମର ଦ୍ୱିତୀୟ ଅଧିବେଶନ ଆରମ୍ଭ କରିବୁ ଦିନ 12:00। ସେତେବେଳେ ଯାଏଁ ବିଦାୟ ନେଉଛୁ।

0: আচ্ছা দাসবাবু, আপনার ঘরটা 1970 তৈরি হয়েছিল, রাইট? তাহলে এই পর্যন্ত এত স্ট্রং কেমিতে আছে?
1: আরে এইটা একদম সিম্পল, এবং সেইথিপাই মু সেতবেলে মোর বিশ্বাস রাখিলি এবং আজি মধ্য চেটিনাড সিমেন্ট উপরে
2: শক্তি যাহা বর্ষ বর্ষ নুহে বরং পিঢ়ি পাই রহি থাকে। চেটিনাড সিমেন্ট সুপার গ্রেড সিমেন্ট 64 বর্ষর দৃঢ় মূলদুয়া। চেটিনাড সিমেন্ট, দ্য পারফেক্ট কনক্রিট চয়েস।
3: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
4: ଏଥର ନିଜସ୍ୱ ଗୀତ ରଚନାକୁ କଣ୍ଠ ଦେଇଛନ୍ତି ଲକ୍ଷ୍ମୀନାରାୟଣ ବେହେରା।

0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: एक प्रकार से पीएम जय अब गरीबों की जय बन गई है।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ବନବିହାରୀ ଜେନାଙ୍କ କଣ୍ଠରେ ଗୀତିକାର ହେଲେ ଗଗନ ମହାପାତ୍ର।

ପ୍ରଚାରକଲୁ କେତୋଟି ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ କାର୍ଯ୍ୟକ୍ରମ ଗାଁ ମାର କଥା।

0: ଅଣ୍ଡା ଦେବା, ଅଣ୍ଡା ଦେଲେ ସେନେ ଛୁଆ ହେବା, ସେ ଛୁଆ ଆମକେ ସନ୍ଧ୍ୟାରେ ଚାପବା, ସେ ମ୍ୟାଲେରିଆ ଆମକେ ହେବା, ତାର ଦ୍ୱାରା ଆମର କ୍ଷତି ହେବା। ସେଥିର ଲାଗି ମୁଇଁ ମା ମନକେ ଘର ଘର ବୁଲି କରି ସନ୍ଧ୍ୟା ବେଲେ କିଏ ମଶାରୀ ଟାଣୁଛେ କିଏ ନେଇ ଟାଣବା ସବୁ ମୁଇଁ ନେଇକେ ଚେକ୍ କରି ବୁଲସି। ଆରୁ ସେ ମା ମନକେ ବୋଲସି, ବାପା ମନକେ ହେଲେ ପୁରା ପ୍ୟାଣ୍ଟ ପୁରା ସାର୍ଟ ପିନ୍ଧବ, ମା ମନକେ ହେଲେ ନାଇଟି ପିନ୍ଧବ ବୋଲିକରି ବୁଝାସି ଘର ଘର। ଆର ହାତ ଧୋଇ କରି ଆକା ଖାନା ଖାଇବ, ହାତ ଧୋଇ କରି ରୋଷେଇ କରବ, ହାତ ଧୋଇ କରି ଆକା ଛୁଆକେ ଧରବ, ପାଣିକେ ଢାଙ୍କି କରି ରଖବ, ହଁ ରଖବ ବୋଲି ମା ମନକେ ବୁଝାସି। ଗରମ ଖାଦ୍ୟ ଖାଇବ, ଗରମ ପାଣି ବି ପିଇବ, ନଳକୂଅ ପାଣି ପିଇବ ବୋଲି ବି ବତାସି।
1: ମା ମାନଙ୍କର ଯେତେବେଳେ ପ୍ରସୂତି ସମୟ ମାନେ ଆସି ଯାଇସି, ମାନେ ସେ ସମୟରେ ମାନେ ଆପଣ କେମିତି ସବୁ ତାଙ୍କୁ ସହଯୋଗ କରୁଛ?
0: ସେମାନଙ୍କୁ ମୁଇଁ କହିସି, ଡିଟେଲରେ ତମର କପଡ଼ା ଲତା ସଫା କରି ଧୋଇଥିବ, ଆଗରୁ ଛୁଆ ହେବାକେ ମାସେ ଥିବା ଆର୍ ତମେ କପଡ଼ା ଲତା ସଫା କରି ଧୋଇଥିବ, ଆରୁ ଚୌତି ଚୌତି କରି ଗୋଟେ ବାକ୍ସରେ ରଖିଥିବ କି ଗୋଟେ ମୁନାରେ ରଖିଥିବ, ଆର୍ ସେ ମୁନାକେ ଢାକି କରି ରଖିଥିବ, କୌଣସି ଅସର୍ପା କି କୌଣସି ଧୁଇଲ ମାଇଟ ନେଇ ସମ୍ବା ଆର୍ କପଡ଼ାକେ ନେଇ କାଟବା, ଡିଟେଲ ଦିକର ଧୁଇ କରି ରଖିଥିବ ବୋଲସି। ଆରୁ ସଫା ସୁତରା ଆକା ସବୁ ରଖିଥିବ ବୋଲି କହିସି, ପଟି ବି ସଫା କରିଥିବ, ଗନ୍ଥା ବି ସଫା, ଗିନା ବି ସଫା, ବାଲଟିନ ବି ସଫା, ଚାମୁଚ ବି ସଫା, ସବୁ ସଫା ଜିନିଷ ଧରି କରି ଯିମା ବୋଲି କରି ସେମାନଙ୍କେ ଆଗରୁ କହିସି। କିଛି ପଇସା ବି ସଞ୍ଚୟ କରି ରଖିଥିବ, ଆବଶ୍ୟକ ତମେ ମେଜି ମନୁଷ ଦୁଇଲ ପଇସା ପତ୍ର ବି କିଛି ଟିକେ ସଞ୍ଚୟ କରି ରଖିଥିବ ବୋଲି କରି ସେମାନଙ୍କେ ବତାସି।
1: ଯେତେବେଳେ ତାଙ୍କର ପ୍ରସୂତି ସମୟ ଆଇସି, ତ ହସ୍ପିଟାଲ କେ ଯିବାର ଆସିବାର ଲାଗି ଯେନ୍ ଆମ୍ବୁଲାନ୍ସ ର ବ୍ୟବସ୍ଥା ଅଛି,
0: ହଁ ଅଛି। ଯଦି ସେମାନଙ୍କେ ବାରମ୍ବାର ଯଦି ନିକେ ପାଞ୍ଚ ମିନିଟ କେ ଥରେ ପାଞ୍ଚ ମିନିଟ କେ ଥରେ ଯଦି ପେନ୍ ହେଲା, ଆଶା ଦିଦି କେ ସେମାନେ ଯଦି ଜଲ୍ଦି ଫୋନ୍ କଲେ ବୋଇଲେ ମୁଇଁ ଯାଇକରି ସେ ମା କେ ଆଗେ ଦେଖସି, ତାର ପେଟ ଟିକେ ବଜର ହେଲା, ମା କେ ଟାଇମ ଦେଖସି କେତେ ମିନିଟରେ କେତେ ତାକେ ପେନ୍ ହଉଛି, ସେ ହିସାବରେ ସାଙ୍ଗେ ସାଙ୍ଗେ ଆମ୍ବୁଲାନ୍ସ କେ ଡକାସି। ମା କେ ପଚରାସି ପାଣି ଗଲା ନେକେ, କେନ୍ଟା ପେଟ ଦୁଖୁଛେ, କେନ୍ଟା ଗୋଡ ଦୁଖୁଛେ, ଅଣ୍ଟା ଦୁଖୁଛେ, ସବୁ ବିଷୟରେ ପଚରାଇ ସାରିଲା ପରେ ଆମ୍ବୁଲାନ୍ସ କେ ଫୋନ କରସି। ଆମ୍ବୁଲାନ୍ସ ଆଇଲେ ମା କେ ଧରିକରି ହସ୍ପିଟାଲ ପହଞ୍ଚାସି। ଯଦି କେନ୍ ମା କେ କି ଯଦି କିଶୋରୀ ଝିଅ କେ କି ଛୁଆ କେ କି ଯଦି ବୁଢା ମନକେ କି ବୁଢ଼ୀ ମା ମନକେ ଯଦି ଖାସଲେ ବୋଲେ ତାଙ୍କର କଫ ବାସିଟା ମାଗିନି କରି ମୁଇଁ ନିଜେ ହସ୍ପିଟାଲରେ କଫ ପରୀକ୍ଷା କରସି। ଯେନ୍ ମା କେ କି ଯେନ୍ ଛୁଆ କେ କି ଯେନ୍ ବୁଢା ମନକେ ଯଦି ବାହାରିଲା ଟିଭି ବୋଲେ ସେମାନଙ୍କେ ମୁଇଁ ଟିଭିରେ ଔଷଧ ରିସିଭ କରି କରି ତାଙ୍କ ଘରକେ ଯାଇକରି ଖୁଆସି।
1: ଯାହା ହଉ ଦିଦି, ଆଜି ଆପଣଙ୍କର ଏତିକି ମୂଲ୍ୟବାନ ସମୟ ଆଜି ଆମର କାର୍ଯ୍ୟକ୍ରମକେ ଆପଣ ଦେଲେ, ଆପଣଙ୍କର ଏତିକି ମୂଲ୍ୟବାନ କଥା ସବୁ ଆମର ଶ୍ରୋତା ବନ୍ଧୁମାନଙ୍କେ କହିଗଲେ। ଆପଣଙ୍କର ଏତିକି ମୂଲ୍ୟବାନ କଥା କହିଥିବାର କାରଣନୁ, ଆରୁ ଆମର କାର୍ଯ୍ୟକ୍ରମକେ ଏତିକି ଆପଣଙ୍କର ମୂଲ୍ୟବାନ ସମୟ ଦେଇଥିବାର କାରଣନୁ ଆମର କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆରୁ ଜୁହାର ଦିଦି।
0: ନମସ୍କାର ଆଜ୍ଞା।
1: ତ ଶ୍ରୋତା ବନ୍ଧୁ, ଆମେ ପାଷ୍ଟିଗୁଡ଼ି ଗାଁକେ ଯେତେବେଳେ ଆସିଛୁଁ, ଚାଲନ୍ ସେନର ଜଣେ ଆଙ୍ଗନବାଡ଼ି କର୍ମୀ ଆଙ୍ଗନବାଡ଼ି ଦିଦିଙ୍କେ ଆମେ ଭେଟମା। ତାଙ୍କୁ ଭେଟିକରି ପଚାରିକରି ଜାନମା ଯେ ସେ ତାଙ୍କର ଗାଁରେ ସରକାରଙ୍କର ଯେନ୍ ବିଭିନ୍ନ ପ୍ରକାର ଯୋଜନା ସବୁ ଚାଲିଛି ଆଉ ସେ ଉପରେ ଯେନ୍ କାମ କରୁଛନ୍ ସେଟା ମାନେ କେନ୍ ହିପା ସେ ଚାଲିଛି। ଚାଲନ୍ ତାଙ୍କୁ ପଚାରିକରି ଜାନମା। ଦିଦି ନମସ୍କାର।
2: ନମସ୍କାର ସାର୍।
1: ଆପଣଙ୍କର ପରିଚୟ ଟିକେ ଆମର ଶ୍ରୋତା ବନ୍ଧୁ ମାନଙ୍କେ ଦେବେ।
2: ମୋ ନାଁ ହଉଛି ଅମ୍ବିକା କୁମାର, ମୁଁ ଏଇ ପାଷ୍ଟିଗୁଡ଼ି ଗାଁର ଅଙ୍ଗନବାଡ଼ି କର୍ମୀ ଅଟେ। ମୁଁ 10 ବର୍ଷ ହେଲା କାମ କରି ଆସୁଛି ସାର୍।
1: ଏବେ କହନ୍ ଯେ ଆପଣଙ୍କର ଗାଁରେ ଆପଣ ଅଙ୍ଗନବାଡ଼ି କର୍ମୀ ହିସାବରେ ତ ବହୁତ ଦିନ ହେଲା କାମ କରି ଆସୁଛନ୍, ତ ସେନେ ଯେନ୍ ସରକାରଙ୍କର ବିଭିନ୍ନ ପ୍ରକାର ଯୋଜନା ସବୁ ଚାଲିଛି, ତ କେନ୍ କେନ୍ ଉପରେ ଆପଣ କାମ କରୁଛନ୍ ଆଉ ତାର ଦ୍ୱାରା ଗାଁର ପିଲା ଠାନୁ ବୁଢା ପଦକେ ସେମାନେ କେନ୍ତା ଉପକୃତ ହଉଛନ୍ ସେ ବିଷୟରେ ଟିକେ ଆମର ଶ୍ରୋତା ବନ୍ଧୁ ମାନଙ୍କେ କହିବେ।
2: ସାର୍, ଅଙ୍ଗନବାଡ଼ି କର୍ମୀ ବୋଇଲେ ତ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ କାମ କରୁଛି, ଯେନ୍ଟାକି ଆମେ କରୁଛୁ। ଗୋଟେ ଛୁଆ ଜନ୍ମ ଗର୍ଭରୁ, ଜନ୍ମରୁ ତ ନାଇଁ ସେ ଗର୍ଭରୁ ଆମେ କାମ କରୁଛୁ। ସେ ଛୁଆ ଯେତେବେଳେ ଗର୍ଭରେ ରହିଲା, ସେ ମାଆକେ ଡାକିକିନା ଅଙ୍ଗନବାଡ଼ି ସେଣ୍ଟରରେ ପଞ୍ଜୀକରଣ କରୁଛୁ। ପଞ୍ଜୀକରଣ ପରେ ତାର ମାନେ ଭ୍ୟାକ୍ସିନ୍ ନଉଛେ ସେ, ତାପରେ ତାର ଲାଗି ପରିପୂରକ ଖାଦ୍ୟ ଯେନ୍ଟା ଖାଦ୍ୟ ଦେବା ଲାଗି ଦିଆ ହଉଛେ। ଆଉ ଯଦି ସେ ଯଦି ମାନେ କିଛି ସରକାରୀ ଚାକିରି ନେଇ କରିଥିବେ କି କିଛି ନେଇ କରିଥିବେ ବୋଲେ ସେମାନଙ୍କୁ ମାନେ ମମତା ଯେନ୍ଟା PMMY ଯେନ୍ଟା ମାତୃବନ୍ଦନା ଯୋଜନାରେ, ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାରେ ସେମାନଙ୍କେ ନିଆ ହଉଛେ। ଯେନ୍ଟାକି 2ଟା ଛୁଆ ତକ ସେଟା ଦିଆ ହଉଛେ। ଝିଅ ହେଲା ବେଲେ 12,000 ଦିଆ ହଉଛେ, ଆଉ ପୁଅ ଯଦି ହେବା ବେଲେ 10,000 ଟଙ୍କା ଦିଆ ହଉଛେ ସେଟା। ତାପରେ ଆମେ ତାଙ୍କୁ ଖାଦ୍ୟ ଦିଆ ହଉଛେ, ଯେନ୍ଟା ଅଙ୍ଗନବାଡ଼ି ସେଣ୍ଟରରେ ଡାକି ଟେକ୍ ହୋମ୍ ରେସନ୍ ଯେନ୍ଟା THR କରାଯାଉଛେ। ହଁ, ଆଉ ଗୋଟେ ହେଲା MSPY, MSPYରେ ବି ସେମାନେ ଲିଆ ଚଣା ଲଡ଼ୁ ଖଜୁରା ଏଟା ସବୁ ଦିଆ ହଉଛେ ସାର୍। ଆଉ ଯେତେବେଳେ ଛୁଆ ହେବା, ଛୁଆ ହେଲା ବେଲେ ସେ ପ୍ରସୂତି ହେଇଯିବା, ପ୍ରସୂତିକେ 6 ମାସ ତକ ସେ ସବୁ ଦିଆ। ହଉଛି, ଗୋଟେ ଗର୍ଭବତୀ ଆଉ ପ୍ରସୂତି ସମାନ ଖାଦ୍ୟ ଦିଆ ହଉଛି, ଆଉ ଅଣ୍ଡା ବି ଦିଆ ହଉଛି ସାର୍। ତାପରେ ଛୁଆ ଯେତେବେଳେ 6 ମାସ ହେଲା ପରେ ସେ ଛୁଆ କେ ତାପରେ ନିଆ ହଉଛି, ସେନେ ପଞ୍ଜୀକରଣ କରା।

0: ହଉଛି ଛୁଆକେ ଛୁଆକେ 3 ବର୍ଷ ତକ ଟେକ୍ ହୋମ୍ ରେସନ୍ ଯେନ୍ଟା ଦିଆ ହଉଛି, ଆଉ 3 ବର୍ଷ ପରେ ସେ ପ୍ରି ସ୍କୁଲ ଆସ୍ବା, ମାନେ ଅଙ୍ଗନବାଡି ସେଣ୍ଟର ଆସ୍ବା, ସେନେ ଯାହା ଯାହା ଦିଆ ହେବା ନା ଗାଁ ସବୁ ଚଢି ଆପେ ଚଢ଼ବା ନା ସାର୍, ସେ 3 ବର୍ଷ ପରେ ସେ ପ୍ରି ସ୍କୁଲକେ ଆସ୍ବା ନା, ସେ ପୋଷଣ ଯେନ୍ଟା ପୋଷଣ ଟ୍ରାକରରେ ସେ ଆସିଯିବା, ଆସିଲା ପରେ ସେମାନଙ୍କୁ ଆମେ ପ୍ରି ସ୍କୁଲରେ ରଖିକିନା ସେମାନଙ୍କୁ ଯାହା ଆମେ ଶିକ୍ଷା ଦେବା କଥା ଦିଆ ହେଉଛେ, ଯେନ୍ଟା ମେନ୍ୟୁ ହିସାବରେ ଖାଦ୍ୟ ଦିଆ ହେଉଛେ, ସକାଳ ଜଳଖିଆ, ଗରମ ରନ୍ଧନ ଖାଦ୍ୟ, ଯେନ୍ଟା ଅଣ୍ଡା ଆମେ ଗୋଟେ ଦିନ ସୋମବାର ଡାଲମା ଦଉଛୁ,
1: ଆଉ ଗୋଟେ ସପ୍ତାହରେ ସବୁ ହଁ ପ୍ରତିଦିନ ଅଲଗା ଅଲଗା ଜିନିଷ ସବୁ ଆପଣ ଦଉଛୁ?
0: ହଁ ସାର୍, ଆମେ ମେନ୍ୟୁ ହିସାବରେ ଏକା ଯେନ୍ଟା ଦିଆ ହେଉଛେ, ଡାଲମା ସୋମବାର ଦିନ ଦିଆ ହେଉଛେ, ବାକି ଦିନ ଅଣ୍ଡା ତରକାରୀ ଆଉ ଭାତ ଦିଆ ହେଉଛେ ସାର୍। ଆଉ ତାପରେ କିଶୋରୀ ବାଳିକା 14-18 ବର୍ଷ କିଶୋରୀ ବାଳିକା କେ ବି ଟିଏଚାର କରାଯାଉଛି, ଆଉ MSPI ଯେନ୍ଟା ସେଟା 18-19 ବର୍ଷ ଝିଅ କେ ଲିଆ ଚଣା ଆଉ ଅଣ୍ଡା ଦିଆ ହଉଛି,
1: ମାନେ ତାଙ୍କର ପୋଷଣ
0: ପୋଷଣ ପୋଷଣରେ ସେଟା ଯାଉଛି ଯାଉଛି। ହଁ, ତାପରେ ଶନିବାର କେ ଶନିବାର ଅଧିକା ମିଟିଂ କରା ହଉଛି, ଅଧିକା ମିଟିଂରେ ସେଟା ବି 12 ମାସର ଥିମ୍ ରହୁଛି, ସେ ବିଷୟରେ କେନ୍ ମାସ ଝିଅମାନଙ୍କର କାଣା ସୁରକ୍ଷା ବିଷୟରେ ତ କେନ୍ ମାସ ସଫା ସୁତୁରା ବିଷୟରେ ହଁ ଅଛେ ସାର୍, ହଁ ସେ ବିଷୟରେ ବୁଝା ହଉଛି। ଆର IFA ଟେବ୍ଲେଟ ସେମାନଙ୍କେ ଶନିବାର କେ ଶନିବାର ଆମେ ବଣ୍ଟନ କରୁଛୁ, ଝିଅମାନଙ୍କର ହିମୋଗ୍ଲୋବିନ ବଢ଼ିବା ଲାଗି ସବୁ ଜିନିଷକେ ଦେଖିକିନା IFA ଟେବ୍ଲେଟ ଦିଆ ହଉଛି, ଆଇରନ୍ ଆଣ୍ଡ ଫଲିକ୍ ଏସିଡ୍ ଯେନ୍ଟା ସେ ମେଡିସିନ ଦିଆ ହଉଛି ସାର୍, ଆଉ ଶନିବାର କେ ଶନିବାର ସେମାନଙ୍କେ ଡାକିକିନା ମିଟିଂ କରା ହଉଛି।
2: ଆପଣଙ୍କର ଅଙ୍ଗନବାଡି କେନ୍ଦ୍ରରେ ସବୁ ବିଭିନ୍ନ କଣ୍ଢେଇ ସବୁ ଆପଣ ରଖିଛନ୍, ସେଟା କୁନି କଣ୍ଢେଇ ବୋଲିକରି କାଣା ଗୋଟେ ସେଟା କହୁଛନ୍, ସେ ବିଷୟରେ ଟିକେ କହ।
0: କଣ୍ଢେଇ କୋଣ କରା ହେଇଛି, ଯେନ୍ଟା କି ଛୁଆମାନଙ୍କେ ସବୁ ମାନେ ଜଣେଇବା ଲାଗି ସେମାନେ ଖେଳିବା ଲାଗି ସବୁ କୋଣ କରା ହେଇଛି ସାର୍, ସବୁ କୋଣରେ ସବୁ ଜିନିଷ ରହିବା, ଛୁଆମାନେ କରେ ଦର୍ପଣ କୋଣ ବି କରା ହେଇଛି, ଯେ ମାନେ ଛୁଆମାନେ ସେଟା ଦର୍ପଣ ଦେଖିକିନା ସେମାନେ ବିଭିନ୍ନ ମାନେ ପଶୁ ପକ୍ଷୀର ଅଭିନୟ କରିବେ, ଜାଣିବେ, ଜାଣିବା ଲାଗି ଜିଣିବା ଲାଗି ତ ସବୁ କରା ହଉଛି, ଯେନ୍ଟା କି ଅଙ୍ଗନବାଡ଼ିରେ ସବୁ ପ୍ରକାର ସୁବିଧା ଦିଆଯାଉଛି ସାର୍।
2: ଛୁଆମାନେ କେନ୍ତା ମାନେ ନିଜେ ସଫା ସୁତୁରା ରହିବେ, ନିଜର ମାନେ ଘରକେ ଗଲା ପରେ ବି ଘରର ଲୋକ କେନ୍ତା ସଫା ସୁତୁରା ରହିବେ ସେମାନଙ୍କୁ ସେମାନେ ବୁଝେଇବେ, ତ ସେଥିଲାଗି ଆପଣ କାଣା କାଣା ମାନେ ତାଙ୍କୁ ଶିଖଉଛନ୍?
0: ସାର୍, ଆମେ ତ ହୋମ୍ ଭିଜିଟ୍ କରୁଛୁ, ହୋମ୍ ଭିଜିଟ୍ କରି କରି ବି ମା ମାନଙ୍କେ ବୁଝଉଛୁ, ଛୁଆ ଖାଲି ସଫା ରହିବା ବିଷୟରେ ବୋଲି ନାଇଁ, ଛୁଆ ଛୋଟ ଛୁଆ ଯେନ୍ଟାକି ଜନ୍ମରୁ 3 ବର୍ଷ ଛୁଆକେ କେନ୍ତା କିନା ଖୁଆବେ, କ୍ଷୀର କେନ୍ତା କିନା ପିଇବେ, ସଫା ସୁତୁରା କେନ୍ତା କିନା ରଖ୍ବେ, 6 ମାସ ପରେ ଖାଦ୍ୟ ଯେନ୍ତା ଦେବେ, ଉପରି ଖାଦ୍ୟ ଯେନ୍ଟା କୁହାଯାଉଛେ ସେଟା କେନ୍ତା କିନା ଦେବେ, ସବୁ ବିଷୟରେ ଆମେ ହୋମ୍ ଭିଜିଟ୍ କରିକିନା ଜଣଉଛୁ, ଆଉ ସେଣ୍ଟରରେ ବି ଆମେ ମିଟିଂ କରୁଛୁ, ଯେନ୍ଟା କି ମାନେ ପ୍ୟାରେଣ୍ଟସ୍ ମିଟିଂ ଯେନ୍ଟା ସେଟା କରି କରି ବି ଆମେ ଜେଜେମା ଜେଜେବାପାଙ୍କୁ ବି କେବେ ଡାକୁଛୁ, କେବେ ମା ବାପାଙ୍କୁ ଡାକି କରି ବି
1: ଆମେ
0: ସମସ୍ତଙ୍କୁ ଇନକ୍ଲୁଡ୍ କରାହଉଛି ସାର୍ ସେନେ, ଆଉ ଡାକି କରି ଆମେ ବୁଝଉଛୁ ଛୁଆମାନଙ୍କେ। 6 ମାସ ପୁରିଲା ପରେ ସାର୍ ଆମ ଅଙ୍ଗନବାଡି ସେଣ୍ଟରରେ ଗୋଟେ ଅନ୍ନପ୍ରାସନ ଦିବସ ରଖ୍ସୁଁ, ଅନ୍ନପ୍ରାସନ କ୍ଷୀରି କ୍ଷୀରି ବନେଇକିନା ବୋଲେ ସେଦିନ ସେ ଷ୍ଟାର୍ଟ କରିବା ଛୁଆ ଉପରି ଖାଦ୍ୟ ଖାଇବା ଲାଗି, ତ ସେଟା ଆମେ ଷ୍ଟାର୍ଟ କରିକିନା ମା ମାନଙ୍କୁ ଡାକି କରି ସେଟା ଅନ୍ନପ୍ରାସନ ଦିବସ କରସୁଁ। ଗୋଟେ ଗର୍ଭବତୀ ଆମେ ଯେତେବେଳେ ଜାଣିଲୁ ଗର୍ଭରେ ରହିଲା ବୋଲେ 4 ମାସ ହଉ 5 ମାସ ହଉ ଗଲା ପରେ ଆମେ ସେଟା ଗୋଦ ଭରାଇ ଗୋଟେ ମାନେ ହଁ ସେଟା ଗୋଦ ଭରାଇ ପ୍ରୋଗ୍ରାମ ଗୋଟେ ସେଟା କରସୁଁ, ସବୁ ଗର୍ଭବତୀକେ ଡାକିକିନା ଆମେ ଫଳମୂଳ ଯେତେ ଜିନିଷ ସେ ଖାଇବା ପରିପୂରକ ଖାଦ୍ୟ ପୁଷ୍ଟିକର ଖାଦ୍ୟ ଯେତେ ଜିନିଷ ଖାଇବା ସବୁ ଟିକେ ସେ ଡେମୋନଷ୍ଟ୍ରେସନ କରି କରି ଦେଖେଇ କରି ସେମାନଙ୍କୁ ସବୁ ବୁଝେଇସୁଁ, ମିଟିଂ କରି କରି ଗୋଦ ଭରାଇ କାର୍ଯ୍ୟକ୍ରମ ବି କରସୁଁ ସାର୍।
2: ଯା ହଉ ଦିଦି, ଆଜି ଆପଣ ଆମର ଆକାଶବାଣୀକେ ଆପଣଙ୍କର ଏତିକି ମୂଲ୍ୟବାନ ସମୟ ଦେଲେ, ଆପଣ ସରକାରଙ୍କର ଯେନ୍ ବିଭିନ୍ନ ଯୋଜନା ଉପରେ କାମ କରୁଛନ୍ ଆର୍ ତାର ଦ୍ୱାରା ଗାଁର ସବୁ ପିଲାଠାନୁ ବୁଢ଼ାପତକେ ଯେତିକି ଉପକୃତ ହଉଛନ୍ ସେ ବିଷୟରେ ବହୁତ ବଢ଼ିଆ କରି ଆମର ଶ୍ରୋତା ବନ୍ଧୁମାନଙ୍କୁ ଆପଣ ବୁଝେଇ ଗଲେ, ଆପଣଙ୍କର ଏତିକି ମୂଲ୍ୟବାନ ସମୟ ଆମର ଆକାଶବାଣୀ ଆଉ ଆମର କାର୍ଯ୍ୟକ୍ରମକେ ଦେଇଥିବାର କାରଣରୁ ଆପଣଙ୍କୁ ଆମର ଆକାଶବାଣୀ ତରଫରୁ ବହୁତ ବହୁତ ଧନ୍ୟବାଦ ଆରୁ ଜୁହାର ଦିଦି।
0: ଜୁହାର ସାର୍, ଧନ୍ୟବାଦ।
2: ଶ୍ରୋତା ବନ୍ଧୁ, ଆମେ ପାଷ୍ଟିଗୁଡ଼ି ଗାଁକେ ଯେତେବେଳେ ଆସିଛୁଁ, ଚାଲନ୍ ସେନର୍ ଜଣେ ସଫଲ ଚାଷୀ ଦଦାକେ ଆମେ ତାଙ୍କୁ ଭେଟିକରି ତାଙ୍କୁ ପଚାରିକରି ଜାନ୍ମା ସେ କେନ୍ତା କରି ଚାଷ କାମ କରିକରି ଜଣେ ସଫଲ ଚାଷୀ ହେଇପାରିଛନ୍, ଆଉ ନିଜେ ସଫଲ ଚାଷୀ ହେବାର ସନେ ସନେ ତାଙ୍କର ମାନେ ପରିବାରକେ କେନ୍ତା ଆଗ୍କେ ଉଠେଇ ପାରିଛନ୍, ଆଉ ଅନ୍ୟ ଚାଷୀ ଦଦାମାନଙ୍କର ଲାଗି କେନ୍ତା ପ୍ରେରଣା ସାଜିଛନ୍, ଚାଲନ୍ ତାଙ୍କୁ ପଚାରିକରି ଜାନ୍ମା। ଦାଦା ଜୁହାର।
3: ଜୁହାର ଆଜ୍ଞା।
2: ଆପଣଙ୍କର ପରିଚୟ ଟିକେ ଆମର ଶ୍ରୋତା ବନ୍ଧୁମାନଙ୍କୁ ଦେବେ?
3: ମୋ ନାଁ ହେଉଛି ମୋହନ ଗହିର, ଗାଁ ହେଉଛି ପାଷ୍ଟିଗୁଡ଼ି, ଆର ପଞ୍ଚାୟତ ବି ପାଷ୍ଟିଗୁଡ଼ି।
2: ଏବେ କହନ୍ ଯେ ଆପଣଙ୍କର କେତେ ଜମି ଅଛି?
3: 2 ଏକର ଖଣ୍ଡେ ଅଛି।
2: ଆପଣ 2 ଏକର ଜମିନେ କେନ୍ କେନ୍ ଚାଷ ସବୁ କରୁଛନ୍?
3: ଧାନ ଚାଷ କରସୁଁ, କପା ଚାଷ କରସୁଁ।
2: ଆମେ ଦେଖିବାକେ ପାଉଛୁଁ ଯେ ଆପଣଙ୍କର ମାନେ ଘରେ ବି ଆପଣ ଛେଲ ମେଢା ଗାଈ ବୁଛରା ସବୁ ରଖିଛନ୍, ଆପଣ ପ୍ରାଣୀ ପାଳନ ବି କରସନ୍ କି ରଖିଛନ୍ କି ସବୁ ସେଟା ବି ପୁଷନ୍?
3: ହଁ, ଛେଲ ଅଛି 10 ପଟ ବାଗି।

0: କୌଣସି ଗାଡ଼ି ମଟର ଚାଲୁନଥିଲା। ଆମେ ଜୁନାଗଡ଼ରୁ କଲମପୁର ଦେଇକରି ଘାଟିକେ ଚାଲି ଚାଲି ଯାଇକରି 2-3 ଘଣ୍ଟା ଘାଟି ଲାଗୁଥିଲା, ଯାଇକରି ଆମେ ସ୍କୁଲରେ ପହଞ୍ଚୁଥିଲୁ।
1: ପହଞ୍ଚିକରି ଆପଣଙ୍କର ଆପଣଙ୍କ ଶିକ୍ଷାଦାନ ମାନେ ପିଲାମାନଙ୍କୁ ଦଉଥିଲେ?
0: ପିଲାମାନଙ୍କୁ ଆମେ ଶିକ୍ଷାଦାନ ଦଉଥିଲୁ, ନିଜେ ରହୁଥିଲୁ।
1: ପାହାଡ଼ ପର୍ବତ
0: ଡେଗିକରି ବାଘ ଭାଲୁ ସେ ଟାଇମ୍ରେ ବହୁତ ଥିଲା, ଆଉ ସ୍କୁଲ ଭିତରକେ ବି ଭାଲୁ ପଶି ଯାଉଥିଲେ। ସେଠି ଏକଦମ ଛୋଟ ଛୋଟ ଛୁଆ ସରକାରୀ ସ୍କୁଲ ରହୁଥିବେ, ବାଉଣ୍ଡ୍ରି କିଛି ନେଇ ଥାଇ ଆମେ ନିଜେ ବାଉଣ୍ଡ୍ରି କରିକରି ବିଭିନ୍ନ ପ୍ରକାର ପନିପରିବା ନିଜେ ଉତ୍ପାଦନ କରିକରି ପିଲାମାନଙ୍କେ ଖାଇବାକେ ଦଉଥିଲୁ। ବହୁତ ପିଲାମାନେ ବି ବହୁତ ପରିଶ୍ରମୀ, ମାନେ ପାହାଡ଼ ଅଞ୍ଚଳର ପିଲା ବହୁତ ପରିଶ୍ରମୀ, କିନ୍ତୁ ଆମର ଲୋକାଲ ପିଲାମାନେ ସେତେ ପରିଶ୍ରମୀ ନୁହଁ। ସେମାନଙ୍କେ ମାନେ ଗୋଟେ କାମ କଲେ ସେମାନେ ନାଇଁ ଆଜ୍ଞା ଆର 2-3 ବି କାମ କର୍ମୁ ବୋଲବେ, ଘଣ୍ଟେ କାମ କର୍ମା ବୋଲେ ନାଇଁ 2-3 ଘଣ୍ଟା କର୍ମୁ ବୋଲିକରି ବହୁତ ପରିଶ୍ରମୀ ପିଲାମାନେ।
1: ଆଚ୍ଛା, ଆପଣ ଛୋଟ ଥିଲା ବେଲେ ଭାବିଥିଲେ କି ମୁଇଁ ବଡ଼ ହେଲେ ଶିକ୍ଷକତା କରିବି, କି ଅଲଗା କାଣା ଆପଣଙ୍କର ଜୀବନର ଲକ୍ଷ୍ୟ ଥିଲା?
0: ମୋର ଜୀବନର ଲକ୍ଷ୍ୟ ଥିଲା ମୁଇଁ ସ୍କୁଲକେ ଯାଉଥିଲି ପଢ଼ି, ତ TRW ସ୍କୁଲ ପାଷ୍ଟିଗୁଡ଼ିରେ ପଢ଼ୁଥିଲି। ତ ମୋତେ ଆମର ଏଗ୍ରିକଲଚର ଟିଚର ଦିନେ ବହୁତ ପିଟିଲେ, କାମ କରି ଚାଲ ଜିମା ପିଲେ ପନିପରିବା ଲଗାମା ବାଲାକେ ସବୁଦିନ ଗୋଟେ କାଣା କାମ କର୍ମା ବୋଲି କହିଲି ଆର୍ ମୁଁ ଟିକେ ଲୁଚି ଦେଇଥିଲି। ତ ଲୁଚି କରି କିଛି ସମୟ ଗଲା ପରେ ଆଜ୍ଞା ମୋତେ ଖୋଜି କରି ବାହାର କଲେ, ଆଉ ବହୁତ ପିଟିଲେ। ସେତେବେଳେ ମାଡ଼ ଶାସନ ଚାଲୁଥିଲା, ମାଡ଼ ଶାସନ ଚାଲିଥିଲା ବୋଲିକରି ଆଜିକାଲି ଆମେ ମଣିଷଟେ ହେଇପାରିଲୁ। ସେତେବେଳେ ମୁଁ ଆଜ୍ଞାକେ କିଛି ନେଇ କହିପାରି ଆଜ୍ଞା ବାଡ଼ିକେ ଚପ୍କିରି ଧରିକରି ମୁଇଁ ଦୌଡ଼ି ଦୌଡ଼ି ପଳେଇଲି, ଆର୍ ଯେତେ ମୁଇଁ ଯାହା ବି ହଉ ମୁଇଁ ଗୋଟେ ଦିନ ବି କୃଷି ମାଷ୍ଟର ହେବି, ଆଉ ଆପଣଙ୍କୁ ଦେଖେଇବି ବୋଲିକରି ମୁଁ ଦୌଡ଼ି ଦୌଡ଼ି ପଳେଇଥିଲି,
1: ପ୍ରତିଜ୍ଞା
0: କରିଥିଲି। ଆଉ ସେ ହିସାବରେ ମୁଁ ଏଗ୍ରିକଲଚର ଟ୍ରେନିଂ ଗଲି, ଆଉ ଟ୍ରେନିଂ ଯାଇକରି ସେଇ ଥାମୁ ରାମପୁରରୁ ମୁଇଁ ପାଷ୍ଟିଗୁଡ଼ି ସ୍କୁଲରେ ବି ଟିଚରସିପ୍ 3-4 ବର୍ଷ କରିଛେ। ମୋର ଗୁରୁମାନେ ସେ ସମୟରେ ଥିଲେ, ମୋର ଗୁରୁମାନେ ମୋତେ ମଝିରେ ଗୋଟେ ଚେୟାର ପକାଇଦେବେ, ଆଉ ମୋର 10-12 ଗୁରୁ ମୋର ଚାରିଆଡ଼େ ରାଉଣ୍ଡ ହେଇକରି ବସ୍ବେ, ଆଉ ମୋତେ ସବୁ ପ୍ରକାର ଉପଦେଶ ଦେବେ, କେନ୍ତା ଶିଖିବା ମୋର ପୁଅ, ଆମର ପୁଅ ଶିଖିବା ସବୁ ଜିନିଷ, TRW କାମ ଦାମ ମାନେ କେମିତି କେସବୁକ୍ ମେଣ୍ଟେନାନ୍ସ ହେବା, କେମିତି ପିଲାମାନଙ୍କର ମେଣ୍ଟେନାନ୍ସ ପଢ଼ବା କାଣା, ମୋତେ ସେ ବାବଦରେ ସବୁ ଖିଆଦାନ ଦେଲେ ବୋଲିକରି ଆଜି ମୁଇଁ 35-36 ବର୍ଷ ବହୁତ ସୁରୁଖୁରୁରେ ବହୁତ ଶାନ୍ତିରେ ମୋର ଜୀବନ କଟେଇ ନେଲି, ଆଉ ଏଇ ମାସର 31 ଦିନ ମୋର ଚାକିରିରେ ଅବସର ସମାପ୍ତ ହବ।
1: ଯେ ଶିକ୍ଷକ ବୋଇଲେ ଖାଲି ତାଙ୍କର ଭିତରେ ମାନେ ଗୋଟେ ଗୁଣ ନେଇଥାଏ, ସେମାନେ ସର୍ବଗୁଣ ସମ୍ପନ୍ନ, ତ ସେନ୍ତା ଆପଣଙ୍କର ଆଉ କେନ୍ କେନ୍ ବିଷୟରେ ମାନେ ରୁଚି ଅଛେ?
0: ମୋର ତ ଆଜ୍ଞା ଏଗ୍ରିକଲଚର ବାବଦରେ ବହୁତ ମାନେ ରୁଚି, ସ୍ପୋର୍ଟସ ବାବଦରେ ମୁଁ ଜଣେ ବି ସ୍ପୋର୍ଟସ ଥିଲି, ଫୁଟବଲ ପ୍ଲେୟାର ଥିଲି, ଡିଷ୍ଟ୍ରିକ୍ଟ ବି ପାଇଛେ, ଆଉ କଳାହାଣ୍ଡିର ବହୁତ ଜାଗାରେ ମୁଁ ଖେଳି ଯାଇଛେ, ଆପଣଙ୍କର କେସିଙ୍ଗା, ବରଗଡ଼, ରାୟଗଡ଼ା, ତାପରେ ଜୁନାଗଡ଼, ଧର୍ମଗଡ଼, ସବୁଆଡ଼େ ମୁଁ ଫୁଟବଲ ଖେଳି ଯାଇଥିଲି। ମୋର ଗୋଡ଼ ଭାଇ ଗଲା ପରେ ମୁଁ ଆଉ ଖେଳାଖେଳି ନେଇ କରି ତାପରେ କ୍ରିକେଟ ବି ଖେଳିଥିଲି, କ୍ରିକେଟ ବି ବହୁତ ଜାଗା ଖେଳି ଯାଉଥିଲୁ, ଆଉ ମୁଁ ଗୋଟେ ଆର୍ଟିଷ୍ଟ ବି ଗୋଟେ ଭଲ ବିଭିନ୍ନ ପ୍ରକାର ଆର୍ଟ ଫାର୍ଟ କରସି, ଆଉ ମୋର ସାଙ୍ଗ ଗୋଟେ ସେ ବି ରେଞ୍ଜର ଥିଲେ ପଦ୍ମନାଭ କୁମ୍ଭାର, ତାଙ୍କର ସାଙ୍ଗେ ମୁଁ ମିଶିକରି ଆମେ ବହୁତ ମାନେ ଆର୍ଟ ବୋଲେ ରୋଡ୍ ସାଇଡ୍ର ମାଇଲ ଖୁଣ୍ଟ ମାନେ ଲେଖି ବୁଲମୁ, ବିଭିନ୍ନ ପ୍ରକାର କପଡ଼ାରେ ବେନର ବନାମୁ, ଷ୍ଟୁଡ଼ିଓର ଯାଇକରି ସିନ୍ ସିରେରି ବନେଇକରି ଆର୍ଟ କାମ ବି କରୁଥିଲୁ। ମୋର ବହୁତ ରୁଚି ବାଡ଼ି ବଗିଚା କରବା ଲାଗି ମୋର ବହୁତ ରୁଚି, ମୋର ଘରେ ଗୋଟେ ଅଛେ 12-14 ଡିସିମିଲ ଜାଗା, ମୁଇଁ କେବେ ବି ଖାଲି ନେଇ ରଖେ, ମୋର ସମୟ ଦେଖିକିରି ମୋର ଟାଇମଲି ମୋର ବାଡ଼ିରେ ମୁଇଁ କିଆଡ଼େ ଆଡ଼େ ବୁଲାବୁଲି ନେଇ କରେ, ମୋର ବାଡ଼ି ବଗିଚାରେ ମୁଇଁ ଆରାମସେ ପନିପରିବା ସବୁ ପ୍ରକାର ପନିପରିବା ଚାଷ କରସି, ଫର୍ଟିଲାଇଜର ପ୍ରାୟ ବ୍ୟବହାର ନେଇ କରେ, ମୁଇଁ ପ୍ରାୟ ଜୈବ ସାରରେ ମୋର ବହୁତ
1: ଜୈବିକ
0: ପ୍ରାକୃତିକ ସାର ଉପରେ ବେଶୀ ପ୍ରୟୋଗ କରସି, ଆଉ ସାର ଉପରେ ମୋର ଏତେ ପ୍ରୟୋଗ ମୁଁ ନାଇଁ କରେ।
1: ଆଚ୍ଛା, ଆଉ ଗୋଟେ କଥା କହନ୍ ଯେ ଆପଣ ଛୋଟ ଥିଲା ବେଳେ ଗାଁର ମାନେ ଆପଣଙ୍କର ପାଠପଢ଼ା ବ୍ୟବସ୍ଥା କେନ୍ତା ଥିଲା, ଆର୍ ବର୍ତ୍ତମାନ କେତେ ଦୂର ମାନେ ବଦଲିଛି ସେ ବିଷୟରେ ଟିକେ କହିବେ?
0: ଆଜ୍ଞା, ଆମର ଟାଇମରେ ଆମେ ଯେନ୍ ପାଠ ପଢ଼ୁଥିଲୁ ସେତିକି ବେଳେ କାଣା କହିମି ଆଜ୍ଞା, ଆମେ ସରକାରୀ UP ସ୍କୁଲରେ ପଢ଼ୁଥିଲୁ, ଆମର ସବୁଠୁ ପ୍ରଥମ ହେଲା ସିଲେଟ ଖଡ଼ି, ଆମେ 7ମ-8ମ ତକ ବି ସିଲେଟ ଖଡ଼ି ଧରିକରି ଯାଇଛୁ, ଆଉ ଏବେ କଲମ ବାହାରିଲା, ଡଟ୍ ପେନ୍ ବାହାରିଲା, ହେତ୍କି ବେଲେ କଲମ ବି ନେଇଥାଏ କି ଡଟ୍ ପେନ୍ ବି ନେଇଥାଏ,
1: ଘର ଦୁଆର ସବୁ ବଦଳିଲା
0: ବଦଳିଲା, ଆମେ ସେ କାଠି କଲମ ଗୋଟେ ମିଳୁଥିଲା, ଦୁଆ ଗୋଟେ ଧରିକରି ଯାଉଥିଲୁ, ସେନ ବୁଡ଼େଇ ବୁଡ଼େଇ କରିକା ଲେଖୁଥିଲୁ।
1: ଏବେ ତ ସରକାର ସବୁ
0: ଏବେ ସରକାର ପିଲାମାନଙ୍କେ ବାପା ମା 1 ଟଙ୍କା ଖର୍ଚ୍ଚା ନେଇ କରବାର, ସରକାର ପ୍ରଥମରୁ +2 ପର୍ଯ୍ୟନ୍ତ ସବୁ ପ୍ରକାର ଫେସିଲିଟି ଦେଲେ, ଫିସ୍ ଛାଡ଼ ହେଲା, ବହିପତ୍ର ଗଭର୍ଣ୍ଣମେଣ୍ଟ ଦଉଛେ, ଖାଇବା ପିଇବାକେ ଦଉଛେ, ପୋଷାକ ଦଉଛେ, କମ୍ପ୍ୟୁଟର ଦଉଛେ, ଇଭିନ୍ ଛୁଟି ଟାଇମରେ ମଧ୍ୟ ମଧ୍ୟାହ୍ନ ଭୋଜନ ଲାଗି ବି ସେମାନଙ୍କେ ରାସନ, ଡାଲି, ଚାଉଳ, କାଠ ଇତ୍ୟାଦି ସରକାର ସବୁ ପ୍ରକାର ବ୍ୟବସ୍ଥା କରୁଥିଲେ। ଆମର ଟାଇମରେ ଆଜ୍ଞା ଏସବୁ କିଛି ନେଇଥାଏ, ଖାଲି ସେତେବେଳେ ଗହମ ଦାନା ଆଗୁଥିଲା, ଗହମ ଦାନାକେ ଭାଜିକରି ଆମକେ ମାନେ ହଲୁଆ କରିକିରି ଦିଆ ହଉଥିଲା।

0: ଆଉ ମଝି ମଝିରେ ଅମୁଲ ଟିକେ ଆସେ, ଅମୁଲ ଟିକେ ଗୁଲି କରି ଆମକେ ପିଇବାକେ ଦିଆ ହଉଥିଲା।
1: ଆଜ୍ଞା, ଏବେ କହନ୍ ଯେ ଗାଁର ପିଲାମାନେ ପାଠ ପଢି ସାରିଲା ପରେ ମାନେ କେନ୍ କେନ୍ କ୍ଷେତ୍ରରେ ସେମାନେ କାମ କରୁଛନ୍ ଆଉ ତାଙ୍କର ମାନେ ଜୀବନର ଲକ୍ଷ୍ୟରେ ସେମାନେ ପହଞ୍ଚି ପାରିଛନ୍, ସେ ବିଷୟରେ ଟିକେ କହିବେ।
0: ଦେଖନ୍ ଆଜ୍ଞା, ଏ ଗାଁର ପିଲାମାନେ ବହୁତ ଭଲ ପାଠ ପଢିବାର, ତାଙ୍କର ବହୁତ ମନ,
1: ବହୁତ ଆଗ୍ରହ
0: ପାଠର ବହୁତ ମୂଲ୍ୟ। ଆଜ୍ଞା, ପାଠ ପଢିବା ପାଇଁ ବହୁତ ଇଚ୍ଛା କରିକିରି ପିଲାମାନେ ଏଠିକି ଆସୁଥିଲେ, ଆଉ ଆଜି ପର୍ଯ୍ୟନ୍ତ ଏ ଗାଁରେ ଯେତେ ଚାକିରି ଅଛନ୍ତି ମାନେ ବହୁତ ପିଲା ଚାକିରି କରୁଛନ୍ତି, ବାହାରକେ ଯାଇକିରି ବ୍ୟାଙ୍କ ମ୍ୟାନେଜର ହେଲେଣି, ବିଡ଼ିଓ ମାଇ ବି ହେଇଛନ୍ତି, ପିଓ ବି ହେଇଛନ୍ତି, ରେଞ୍ଜରରେ ବି ରେଞ୍ଜର ଚାକିରି ବି କରୁଛନ୍ତି, ହେଡ଼ମାଷ୍ଟର ହେଇଛନ୍ତି। ବୋଲେ ଆମର ପ୍ରାୟ 27 ପିଲା ଭିତରୁ ଆମେ 25 ଜଣ ଖଣ୍ଡେ ଚାକିରି କଲୁ, ଆଉ ବାକି 4-5 ଜଣ ଚାଷୀ ହେଇକିରି ରହିଲେ। ଆଉ ଏଠି ଯେତେ ପିଲା ଅଛନ୍ତି ପ୍ରାୟ ସମସ୍ତେ ଚାକିରି ସରକାରୀ ଚାକିରି କରୁଛନ୍ତି। ସରକାରୀ ଚାକିରି ତ ଏବେ ମିଳୁନି, କମ୍ପାନୀ ମାନଙ୍କରେ ବହୁତ ଚାକିରି କରୁଛନ୍ତି। ପ୍ଲସ 70% ପିଲା ଏଠିକାର ସବୁ ମାନେ ପ୍ରାଇଭେଟ କମ୍ପାନୀରେ ଚାକିରି କରୁଛନ୍ତି।
1: ଯାହା ହଉ ଆଜ୍ଞା, ଆଜି ଆମର କାର୍ଯ୍ୟକ୍ରମ ଲାଗି ଆପଣ ବଢ଼ିଆ ବଢ଼ିଆ କଥା ସବୁ କହିଲେ, ଆପଣଙ୍କର ଜୀବନର କିଛି ମାନେ ମିଠା ମିଠା କଥା, ଆପଣଙ୍କର ଜୀବନର କିଛି ସୁଖ ଦୁଃଖ, ଆପଣ ନୂଆ ପିଢ଼ି ଲାଗି ଯେନ୍ ପ୍ରେରଣା ଦେଲେ ସେଇଟା ନିଶ୍ଚିତ ଭାବରେ ଆମର ନୂଆ ପିଢ଼ି ଲାଗି ଗୋଟେ ଦୀପ ସଦୃଶ, ସେଇଟା ସମସ୍ତଙ୍କୁ ନିଶ୍ଚିତ ଭାବରେ ବାଟ ଦେଖାବା ବୋଲି ଆମେ ଆଶା କରୁଛୁ। ଯାହା ହଉ, ଏତିକି ଆପଣଙ୍କର ମୂଲ୍ୟବାନ ସମୟ ଆମର ଆକାଶବାଣୀକେ ଆପଣ ଦେଇଥିବାର କାରଣରୁ, ଆମର ଆକାଶବାଣୀ ତରଫରୁ ଆରୁ ଆମର କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆରୁ ଜୁହାର ଆଜ୍ଞା।
0: ଜୁହାର ଜୁହାର ଆଜ୍ଞା।
2: ତ ଶ୍ରୋତା ବନ୍ଧୁ, ଆଜି ତ ସମିଆ ହେଇଗଲାନା, ଇ କାର୍ଯ୍ୟକ୍ରମକେ ଇନ ରଖବାକେ ପଡ଼ବା। ଆଜିର ଇ କାର୍ଯ୍ୟକ୍ରମକେ ନେଇକରି ଆପଣଙ୍କର ସଙ୍ଗେ ମୁଇଁ ଥିଲି ଉପସ୍ଥାପକ ଶିବ ପ୍ରଧାନ। ଜୁହାର।

ଶୁଣିଲେ କାର୍ଯ୍ୟକ୍ରମ ଗାଁ ମାର କଥା ଆକାଶବାଣୀ ଭବାନୀପାଟଣା ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ସୂଚନା। ଆସନ୍ତା ଶୁକ୍ରବାର ଦିନ ରାତି 7:30 ଚାଷବାସ କାର୍ଯ୍ୟକ୍ରମରେ ଏକ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ବିଷୟ ରହିଛି ବର୍ଷା ଦିନରେ ଗୃହପାଳିତ ପ୍ରାଣୀଙ୍କର ଯତ୍ନ। ଏଥିରେ ବିଶେଷଜ୍ଞ ଭାବରେ ଷ୍ଟୁଡିଓରେ ଉପସ୍ଥିତ ରହିବେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ କଳାହାଣ୍ଡି ଡକ୍ଟର ନିରଜ ଚନ୍ଦ୍ର କହଁର। ଶ୍ରୋତାବନ୍ଧୁଙ୍କୁ ଅନୁରୋଧ, ଏହି କାର୍ଯ୍ୟକ୍ରମକୁ ଫୋନ୍ କରି କୁହାଯାଇଥିବା ବିଷୟ ସମ୍ପର୍କରେ ପ୍ରଶ୍ନ ପଚାରି ବିଶେଷଜ୍ଞଙ୍କଠାରୁ ସିଧାସଳଖ ଉତ୍ତର ପାଇପାରିବେ। ଫୋନ୍ ନମ୍ବର 0667029562 ପୁଣି ଥରେ କହି ରଖୁଛୁ 0667029562 0667029562। ସୂଚନାଟି ଏତିକିରେ ଶେଷ ହେଲା।

ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ଦିନ ଗୋଟାଏ ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ ଅଳ୍ପ ସମୟ ମଧ୍ୟରେ।

0: ଗଛମାନେ ଦୁଇ ପ୍ରକାରେ ତାଙ୍କର ବଂଶକେ ବଢ଼େଇଥିସନ୍। ଗୋଟେ ହେଲା ମଞ୍ଜିନୁ ଆର୍ ଗୋଟେ ହେଲା ଗଛର ଡାଲ ପତନ। ଏ ଯେନ୍ ଡାଲ ପତନୁ ଗଛର ବଂଶ ବଢ଼ାବାରଟାକେ କଲମି ବୋଲିକରି କହେସନ୍। ମଞ୍ଜିନୁ ହେଇଥିବାର ଗଛଟାନୁ କଲମି କଲା ଗଛମାନେ ଛୋଟ ଛୋଟ ହେସନ୍, ଫଲ ଜଲ୍ଦି ଦେସନ୍, ଆରୁ ଫଲ ବି ଜହ ମିଠା ଲାଗ୍ସି। ଆରୁ ମଞ୍ଜିନୁ ହେଲା ଗଛନେ ମିଠା କି ଖଟା ଫଲ ଫଲ୍ବା ଜାଣିନି କିଏ, ମାତର୍କ କଲମି ଗଛନେ ସେନ୍ତା ନେଇ କିଏ। ସେଥିର୍ଲାଗି ଆମର ଚାଷୀ ଭାଇମାନେ କଲମି ଗଛକେ ଲଗାବାର୍ ଲାଗି ବେଶୀ ପସନ୍ଦ କରୁଛନ୍। କଲମି ରକମର ରକମର ଅଛେ, ଯେନ୍ତା ଡାଲ କଲମି, ଗୁଟି କଲମି, ଯୋଡ଼ କଲମି, ଆଖି କଲମି, ଏସବୁ ଯାକ। ଆଜିକାଲ ଜାମ ଗଛନେ ଫୁନି ଆଇକ କଲମି କରା ହଉଛେ ନା। ଇ ଉପେନେ କରବାର୍ ଲାଗି ହେଲେ ପ୍ରଥମେ ଛୋଟ ଗଛକେ ପଲିଥିନ୍ ବେଗ୍ କି ମାଟ ଗମଲାନେ ଲଗା ହେସି, ଯେନ୍ଟାକି ମୂଲ ଗଛ ବୋଲି ବି କହେସନ୍। ଗଛର ଯେନ୍ ଜାଗାନେ କଲମି କରବାର ଥିବା ସେ ଜାଗାନେ ପିଲକୁ ଥିବାର ସବୁ ଡାଲକେ କାଟିଦେମା। ମା ଗଛନେ ପଛା ହେଇଥିବାର ପତର ବାହାରୁଥିବାର ଆଇକେ କାଟିକରି ଛୁଲକା ସଙ୍ଗେ ଛଡ଼େଇ ଆନ୍ମା। ତେନ୍କେ ତାର ଗଛନେ ବି ମା ଗଛନେ କାଟିଲା ଏତ୍କି କାଟି ଦେଇକରି ମା ଗଛନୁ ଆଣିଲା ଆଇକେ ଯତ୍ନ କରି କରି ଲଗାମା। ତାର ଉପରକେ ଦୁଇ ଆଙ୍ଗୁଲ ଚୌଡ଼ାର ଜରି ଫିତାକେ ଆଇକର ପତର ବାହାରବାର ଜାଗାକେ ଛାଡ଼ି ଦେଇକରି ବାକି ଜାଗାନେ ଭଲ କରି ବାନ୍ଧିଦେମା। ଆଇକନୁ ପତର ବାହାରବାର ତକ 25-30 ଦିନ ଜଗବାକେ ପଡ଼ସି। ପତର ବାହାରିଲେ ମୂଲ ଗଛ ଟିପିକେ ଛୁରୀନେ କାଟିଦେମା। ବେଲେ ବେଲେ ପତର ବାହାରବାର ଆଗନୁ ବି କାଟିଦେଲେ ଚଲବା। ଏଇ କଲମି କରବାର ଲାଗି ମୂଲ ଗଛର ଗୁଲେଇ 1.5 ଆଙ୍ଗୁଲ ହେଇଥିବାର ଦରକାର। ଏବେ ଆମେ ଜାନମା ଜାମ ଗଛନେ କରା ହଉଥିବାର ଗୁଟି କଲମି ବିଷେନେ। ଜାମ ଗଛର ବଂଶ ବଢ଼ାବାର ଲାଗି ହେଲେ ଏଇଟା ସବୁଠାନୁ ଶସ୍ତା ଉପେ। ଏଇଟା ଲାଗି ବି 1.5 ଆଙ୍ଗୁଲ ମୋଟାର ଡାଲକେ କଲମିର ଲାଗି ବଛା ହେସି। ପ୍ରାୟ 3-4 ଆଙ୍ଗୁଲ ଲମାର ଛୁଲକା କାଟବାକେ ପଡ଼ିଥିସି ଇ କଲମିର ଲାଗି। କଟା ହେଇଥିବାର ଛୁଲକାଠାନୁ ଉପରକେ ଡାଲର ଲମା 2 ଫୁଟ ପରା ଥିଲେ ବନେ। ଆରୁ ଡାଲ 8-12 ମାସ ବାଗିର ହେଇଥିଲାଟା ନେମା। ବେପାର ହିସାବରେ ଇ କଲମି କରୁଛୁ ବେଲେ ରୁଟେକ୍ସ କି ଏରେଡିକ୍ସ ବୋଲି ହରମୋନକେ ଗୁଲି କରି କଟା ହେଇଥିବାର ଜାଗାର ଉପରେ ନେ ଭଲ କରି ଲଗେଇଦେମା। ତାର ଉପରେ ପାଇନ୍ରେ ଭିଜାଲା ଗ୍ରାମ ସ୍ପଗ୍ନମ ମୋସ୍ ବୋଲି ଘାସକେ ଉଦା କରି କରି କାଟିଲା ଜାଗାନେ ପୁରାପୁରି ଢାବି ଦେଇକରି ସୁତିଲିନେ ଭଲ କରି ବାନ୍ଧିଦେମା। କଲମି କରି କରି 2 ମାସ ବାଗିରି ହେଇଗଲେ ଗୁଡ଼ା ହେଇଥିଲା ପଲିଥିନ୍ ଭିତରେ ନେ ଧଲା ଧଲା ଚେର ବାହାରବାର ଦେଖବାକେ ମିଲ୍ସି। ଏତ୍କି ବେଲେ ଗୁଟି ବନ୍ଧା ହେଲା ଡାଲକେ କଟାଯିବାର ସମୟ ହେଇଯାଏସି। ଏବେ ଆମେ ଗମଲାନେ ବଗିଚାର ମାଟ ବାଏଲ ଆରୁ ଖତ୍କେ ସମାନ ହିସାବରେ ଭିରେଇ କରି ଭର୍ତ୍ତି କରିଦେମା। କଲମି ଡାଲକେ କାଟି ଆନିକରି ବନ୍ଧା ହେଇଥିବାର ପଲିଥିନ୍କେ ଯତ୍ନ କରି ଅଲଗା କରି ବାହାରିଥିବାର ଚେରକେ 2 ଗ୍ରାମ ବାବିଷ୍ଟିନ୍ ଆରୁ 2 ମିଲିଲିଟର ମନୋକ୍ରୋଟୋଫସ୍କେ ଲିଟ୍ରେକ୍ ପାନ୍ନେ ଗୁଲି କରି 10 ମିନିଟ୍ ବାଗି ରଖିଦେମା। ତେନ୍କେ ଗୋଟେ ଭିତା ଗଡ଼ିଆନେ ଗମଲାନେ ଚାରାକେ ଲଗାମା। କଲମି ଗଛକେ ଲଗାବାର ଆଗନୁ 2 ଫୁଟ ଲମା ସେତ୍କି ଚୌଡ଼ା ଆରୁ ସେତ୍କି ଗଡ଼ିଆର ଗାତ ଖୁଲବାକେ ପଡ଼ବା। ଗାତ ଖୁଲ୍ଲା ମ୍ୟାଟ୍ର ଉପର ଅଧାକେ ଗୁଟେ ଆଡ଼େ ଆରୁ ତଲର ମ୍ୟାଟ୍କେ ଆର୍ ଗୁଟେ ଗାଡ଼େ ଗଦାମା। ତେନ୍କେ ଖରା 2 ମାସ ଗାତକେ ଖୁଲା ଛାଡ଼ିଦେମା। ତାରୁ ତାରୁ ବର୍ଷା ଆରମ୍ଭ ହେଲା ବେଲିକେ ଉପର ମ୍ୟାଟ୍କେ ତଲେ ଆରୁ ତଲର ମ୍ୟାଟ୍କେ ଉପରେ ଦେଇକରି ଗାତକେ ଭରିଦେମା। 3-4 ଥର ବର୍ଷା ହେଲା ଉତାରୁ ଗାତନେ ଥିଲା ମ୍ୟାଟ୍ ଭଲ କରି ବସିଯାଏସି। ଏବେ ଆମେ ଗମଲାନୁ କଲମି ଗଛକେ ଆନିକରି ଗାତେନେ ଲଗେଇକରି ମୂଲକେ ଭଲ କରି ମ୍ୟାଟ୍ ଦେଇକରି ଦବେଇ ଦବେଇ ଦେମା। ଗଛ ସିଧା ହେଇକରି ବଢ଼ବାର୍ ଲାଗି ଗଛକେ ଛାଡ଼ିକରି ଟିକେ ଦୂରେନେ 3-4ଟା ବଂଶ ଖୁଟା ତୁପି ତୁପି ଦେମା। କଲମି ଗଲା ଗଛର ପଛକେ ଭଲ କରି ଯତ୍ନ କଲେ ଫଲ ଚାଷନୁ ଆମେ ଅଧିକ ପଇସା ଦୂରା କମେଇ ପାର୍ମା।
1: ଶୁଣିଲି କୃଷିଭିତ୍ତିକ କାର୍ଯ୍ୟକ୍ରମ ଚାଷର କଥା। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ସ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ସ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ।
2: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ଏକ ପ୍ରକାର ସେ ପିଏମ୍ ଜୟ ଅବ ଗରିବୋ କି ଜୟ ବନ ଗଈ ହୈ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା ହେଲେ ତା ପୂର୍ବରୁ ଏହି ବିଜ୍ଞାପନ
2: ଆଚ୍ଛା ଦାସବାବୁ ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
3: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଛି

ଭାରି ଅଦ୍ଭୁତ ନା ଆମ ଜୀବନ? କେଉଁଠି କେଉଁଠି ବର୍ତ୍ତମାନ ମଧ୍ୟ ତାର ଜନ୍ମକୁ ଅଭିଶାପ ମନେ କରୁଛନ୍ତି ବାପା ମା, ତ କେଉଁଠି କେଉଁଠି ଆଶୀର୍ବାଦ, ସୁଖ, ଶାନ୍ତି, ଏମିତିକି ଲକ୍ଷ୍ମୀଙ୍କ ଆଗମନ। ସମାଜରେ ଘଟୁଥିବା ଅନେକ ଘଟଣାକୁ ନେଇକି ଆମେ ଯଦି ଚିନ୍ତା କରିବା, ତାହେଲେ ଅନେକ ଜାଗାରେ ତାର ଦୁର୍ବଳତାର ଲାଭ ଉଠାଉଛନ୍ତି, ତା ଭାବାବେଗ ସହିତ ଖେଳୁଛନ୍ତି ଅନେକ ଅବିବେକୀ, ବ୍ୟଭିଚାରୀ, କୁତ୍ସିତ ମାନସିକତା ସମ୍ପନ୍ନ ଲୋକ। ଆପଣ ଏ ବିଷୟରେ ପୁରାପୁରି ଭଲ ଭାବରେ ଜାଣିଛନ୍ତି, କିନ୍ତୁ ପ୍ରକାଶ କରିବାକୁ, ତା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ସାହସ ନଥାଏ ଅଧିକାଂଶ ଲୋକଙ୍କ ପାଖରେ। ଭଉଣୀମାନେ, ଏମିତିକି ଅନେକ ଲୋକ ଅଛନ୍ତି ଯେଉଁମାନେ କି ନା ତାର ତ୍ୟାଗ ସମର୍ପଣକୁ ସମ୍ମାନ ଦେଉଛନ୍ତି, ନା ତାକୁ ସମ୍ମାନର ସହିତ ବଞ୍ଚିବାକୁ ଦେଉଛନ୍ତି। ଏମିତିକି କେତେକ ଜାଗାରେ ତ ନିଜର ସ୍ୱାର୍ଥ ପୂରଣ ପାଇଁ ଗୋଟିଏ ବସ୍ତୁ ରୂପେ ବ୍ୟବହାର କରୁଛନ୍ତି ମଧ୍ୟ। ଏହା କ'ଣ ଉଚିତ କି କହିଲେ? ଯଦି ବା କାଁ ଭାଁ କେଉଁଠି ସେ କିଛି ଦୁର୍ଭାଗ୍ୟବଶତଃ ମୂର୍ଖାମି କଲା ବା ଅବିବେକୀ କାମ କଲା ବା କରୁଛି, ତାହେଲେ ସାରା ନାରୀ ସମାଜ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରାଯାଉଛି। କେତେକଙ୍କୁ ଛାଡ଼ିଦେଲେ ଏମିତି ଅନେକ ଅଛନ୍ତି ଯେଉଁମାନେ କି ଅନେକ କ୍ଷେତ୍ରରେ ନାରୀର ସ୍ୱାଧୀନତାକୁ, ଅଗ୍ରଗତିକୁ, ଉନ୍ନତିକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ସେହି ନିଚ ମାନସିକତା ସମ୍ପନ୍ନ ଲୋକଙ୍କ ଇଚ୍ଛା ଏଇଆ ଯେ ନାରୀ ଆଗରୁ ଯେମିତି ଥିଲା ତା ଅବସ୍ଥା ସେମିତି ହିଁ ରହୁ, ସେ ସବୁ ସହିକି ରହୁ। ସେଥିପାଇଁ ତ ତାକୁ ବିଭିନ୍ନ ରୂପରେ ମାନସିକ ସ୍ତରରେ ଦୁର୍ବଳ କରିବା ପାଇଁ ଅନେକ ବାଟ ଆପଣାଉଛନ୍ତି। ଭଉଣୀମାନେ, ଆପଣ ତ ଜାଣନ୍ତି ଯେକୌଣସି ସମସ୍ୟାର ସମାଧାନ ଅଛି, କେବଳ ଦରକାର ଟିକେ ସମୟ ନିଜେ ହିଁ ଚିନ୍ତା କରିବା, ନିଜ ସମସ୍ୟା ସମାଧାନର ଉପାୟ। ଏ ବିଷୟରେ ଚର୍ଚ୍ଚା କରିବା ଆଗକୁ ଆଉ ବାଟ ମଧ୍ୟ ବାହାର କରିବା କିଛି ମାଧ୍ୟମ ଅଛି ଭଉଣୀମାନେ, ତାକୁ ଦୂରେଇବାର, ତାହା ଜାଣିବା। କିନ୍ତୁ ଟିକେ ସମୟ ବିରତି ଏଇ ଗୀତ ପାଇଁ।

ମନ ଶାନ୍ତ ରହିଲେ, ଖୁସି ରହିଲେ ଉପାୟ ଆପେ ଆପେ ଆସିଯାଏ। ଏମିତିକି ସକାରାତ୍ମକ ଚିନ୍ତାଧାରା ମଧ୍ୟ ଘର କରେ। ତ ଭଉଣୀମାନେ, ଆଜି ପରିସ୍ଥିତି ଏମିତି ଯେ ନିଜକୁ ସର୍ବଦା ସଜାଗ ରଖିବାକୁ ହେବ। ନିଜର ସମ୍ମାନ କେମିତି ନିଜେ ରକ୍ଷା କରିବା ତାହା ଭାବିବାକୁ ହେବ। ଏମିତିକି ବିବେକପୂର୍ଣ୍ଣ ଆଚରଣ ଦେଖାଇବାକୁ ପଡ଼ିବ। ନିଜର ଆତ୍ମରକ୍ଷାର ବାଟ ନିଜେ ହିଁ ଆମେ ଚିନ୍ତା କରିବା। ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ତାର ପରିଣାମ ବା ତାର ଫଳ କ'ଣ ହେବ ତାହା ତ ନିଶ୍ଚିତ ରୂପେ ଭାବିବା ଦରକାର। ଏସବୁ ବିଷୟ ପ୍ରତି ଧ୍ୟାନ ଦେଲେ ହିଁ କିଛି ମାତ୍ରାରେ ସମାଜରେ ଅରାଜକତା ଅନ୍ୟାୟ କମିବ, ନହେଲେ ବଢ଼ି ଚାଲିବ ସିନା, ଆଦୌ କମିବ ନାହିଁ। ଆଗରୁ ତ କହିଥିଲି, ମନ ଶାନ୍ତ ରହିଲେ, ଖୁସି ରହିଲେ ସକାରାତ୍ମକ ଉର୍ଜା ପ୍ରବାହିତ ହୁଏ।

0: ମନରେ ଭଲ କାମରେ ମନୋନିବେଶ କରିବା ପାଇଁ ଇଚ୍ଛା ହୁଏ। ତାହା ନିର୍ଭର କରେ ନିଜର ଭଲ କାମ, ଭଲ କଥାବାର୍ତ୍ତା, ଭଲ ବ୍ୟବହାର, ଭଲ ଆଚରଣ ଉପରେ। ତାହେଲେ ପ୍ରତିକ୍ଷଣେ କେମିତି ମନଟା ଶାନ୍ତ ରହୁ, କିପରି ନିଜର ଯାହା କର୍ତ୍ତବ୍ୟ ତାହାକୁ ସୁଚାରୁ ରୂପେ କରିପାରିବା, କେମିତି ନିଜର ପରିବାରର ସମସ୍ତଙ୍କ ମନରେ ଦୁଃଖ ନ ଆସୁ ଆମ ଯୋଗୁଁ, ସେ ବିଷୟକୁ ଧ୍ୟାନରେ ରଖି ଆମେ ସମସ୍ତ କାର୍ଯ୍ୟ ଯଦି କରିବା, ତାହେଲେ ଶୃଙ୍ଖଳା ବି ରହିବ, ଶାନ୍ତି ବି ରହିବ ଆମ ଜୀବନରେ, ଆମ ପରିବାରରେ। ତାହେଲେ ଆସନ୍ତୁ ଏଇଠି ଜଣେ ଭଉଣୀଙ୍କ ସହିତ କଥାବାର୍ତ୍ତା କରିବା, ଆଉ ତାଙ୍କର କବିତାର ମର୍ମକୁ ବୁଝିବା, ଯେଉଁଥିରେ ସେ ବଖାଣିଛନ୍ତି ଅନେକ କଥା ବାସ୍ତବତାକୁ ନେଇ। ମ୍ୟାଡାମ ନମସ୍କାର।
1: ନମସ୍କାର,
0: ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଆମ କାର୍ଯ୍ୟକ୍ରମକୁ।
1: ଧନ୍ୟବାଦ ମ୍ୟାଡାମ, ମତେ ବି ବହୁତ ଭଲ ଲାଗୁଛି ଆପଣଙ୍କର ଏ କାର୍ଯ୍ୟକ୍ରମରେ ଆସିକି।
0: ତ ପ୍ରଥମେ ଆପଣଙ୍କ ବିଷୟରେ ଆମେ ନିଶ୍ଚୟ ଜାଣିବାକୁ ଚାହିଁବୁ, ଆପଣଙ୍କର କାମ, ଆପଣଙ୍କର ରୁଚି କ'ଣ ସେ ବିଷୟରେ।
1: ମୁଁ ଗୋଟେ ବାଳିକା ହାଇସ୍କୁଲରେ ବିଜ୍ଞାନ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟରତ ଅଛି। ମୋର ରୁଚି ହେଲା, ମୁଁ ଟିକେ ପଢ଼ାପଢ଼ି କରିବାକୁ ଭଲ ଲାଗେ, ଆଉ ସମୟ ପାଇଲେ ମୁଁ କବିତା ଲେଖେ।
0: ଆପଣ ପଢ଼ାପଢ଼ିକୁ ବେଶୀ ଭଲ ପାଆନ୍ତି, ଆଉ ତା ସହିତ କବିତା ମଧ୍ୟ ଲେଖନ୍ତି।
1: ହଁ, କବିତା ଲେଖିବାକୁ ମତେ ଭାରି ଭଲ ଲାଗେ।
0: ତ ଏଇ କବିତା ଲେଖା ପ୍ରତି ମାନେ ଆପଣଙ୍କର ଆଗ୍ରହ କେମିତି ଆସିଲା?
1: କବିତା ଲେଖା ପ୍ରତି ତ ଆଗ୍ରହ ମୋର ବହୁତ ପିଲାଦିନରୁ ଅଛି। ମୁଁ ପିଲାବେଳୁ ବହୁତ ଭଲ ପାଏ କବିତା ପଢ଼ିବାକୁ, ଆଉ କାହାର କାହାର ଭଲ ଭଲ ଲେଖା ଦେଖିଲେ ବି ମୋତେ ବହୁତ ଭଲ ଲାଗେ ପଢ଼ିବାକୁ। ମୁଁ ସେମିତି ନିଜେ ନିଜେ ଟିକେ କିଛି କିଛି ସବୁବେଳେ ଗାରେଇ ଗାରେଇ ଲେଖି ଲେଖି ରଖେ ମୋ ପାଖରେ, ଆଉ ଲେଖୁଛି ସେମିତି ଟିକେ ଟିକେ ଆଉ।
0: ଆଜ୍ଞା, ଅନେକ ଏମିତି ଅଛନ୍ତି ଯେଉଁମାନେ କବିତା ଲେଖନ୍ତି, ଗଳ୍ପ ଲେଖନ୍ତି ଅନେକ ପ୍ରସଙ୍ଗକୁ ନେଇ, ତ ଆପଣ କେଉଁ କେଉଁ ବିଶେଷ ପ୍ରସଙ୍ଗକୁ ଗୁରୁତ୍ୱ ଦେଇକି ଲେଖିଛନ୍ତି?
1: ଆମର ଦୈନନ୍ଦିନ ଜୀବନରେ ଆମେ ପ୍ରତିଦିନ ବହୁତ ସମସ୍ୟାର ସମ୍ମୁଖୀନ ହୋଇଥାଉ, ତ ଆମେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉ, ତ ସେତେବେଳେ ଗୋଟେ ମନରେ ଗୋଟେ କେତେବେଳେ କେଉଁ ପ୍ରକାର ଇମୋସନ୍ ଆମର ହୁଏ, କେତେବେଳେ ମନରେ କେତେବେଳେ ଦୁଃଖ ଲାଗେ, କେତେବେଳେ ବହୁତ ଖୁସି ଲାଗେ, ସେ ସବୁକୁ ଆମର ବ୍ୟସ୍ତବହୁଳ ଜୀବନ ଭିତରେ ସେ ଯେଉଁ ସବୁ ସମସ୍ୟାକୁ ନେଇକିନା ମୁଁ କବିତା ଲେଖିଛି, ଆଉ ସବୁ ଲାଷ୍ଟରେ ମୁଁ ସବୁବେଳେ ସବୁ ସମସ୍ୟାକୁ ଭଗବାନଙ୍କ ଉପରେ ଛାଡ଼ିଦିଏ କବିତା ଲେଖିଲା ବେଳେ।
0: ଆପଣ ବହୁତ ଭାବନ୍ତି, ଆଉ ଏଇଟା ସତ କଥା ମଧ୍ୟ ଯେ ଆମ ମହିଳାମାନଙ୍କର ଅନେକ ସମସ୍ୟା ଦୈନନ୍ଦିନ ଜୀବନରେ ଆସେ, ତ ଆପଣ ସମସ୍ୟା ଯେତେବେଳେ ଆସେ ସବୁ କିଛି ମାନେ ଭଗବାନଙ୍କୁ ଜଣେଇଥାନ୍ତି, ତ ସେମିତି କିଛି କବିତା ଅଛି କି ପ୍ରଥମେ ଆମକୁ ଆପଣ ଶୁଣିବାକୁ ଚାହିଁବେ?
1: ହଁ, ମୁଁ ମୋର ଗୋଟେ ପ୍ରଥମ କବିତା ଲେଖିଥିଲି ଭଗବାନଙ୍କର ଉଦ୍ଦେଶ୍ୟରେ, ତୁମରି ଚରଣ ତଳେ। କବିତାର ନାଁ ହେଲା ତୁମରି ଚରଣ ତଳେ। ଜୀବନର ସୁଖ ଦୁଃଖକୁ ସାଉଁଟିଲା ବେଳେ, ଲୁହଭରା ଆଖିରେ ସୁଖର ଅନ୍ୱେଷଣ କଲାବେଳେ, ଜୀବନର ସୁଖ ଦୁଃଖକୁ ସାଉଁଟିଲା ବେଳେ, ଲୁହଭରା ଆଖିରେ ସୁଖର ଅନ୍ୱେଷଣ କଲାବେଳେ, ମୋ ଆଖିରେ ଆଲୋକ ଓ ଆଶାର ପ୍ରଦୀପ ଧରି ଦଣ୍ଡାୟମାନ ହୁଅ ତୁମେ। ଅନ୍ଧାର ରାତିରେ ବାଟ ଚାଲିଲା ବେଳେ, କଣ୍ଟକିତ ପଥରେ ପାଦରୁ ରକ୍ତ ଝରିଲା ବେଳେ, ଫୁଲର କୋମଳ ସ୍ପର୍ଶ ଦେଇ ମୋ ମନକୁ ଆଚ୍ଛାଦିତ କର ତୁମେ। ଅବୁଝା ଉଦ୍ବେଳିତ ଅଶାନ୍ତ ମନରେ ଶାନ୍ତିକୁ ଅନ୍ୱେଷଣ କଲାବେଳେ, ଶାନ୍ତିର ପ୍ରତୀକ ରୂପେ ଦଣ୍ଡାୟମାନ ହୁଅ ତୁମେ। ଶାନ୍ତିର ପ୍ରତୀକ ରୂପେ ଦଣ୍ଡାୟମାନ ହୁଅ ତୁମେ। ଧୈର୍ଯ୍ୟର ବନ୍ଧ ଭାଙ୍ଗିଲା ବେଳେ, ଅଧୈର୍ଯ୍ୟ ଉଦ୍ବେଳିତ ମନରେ ଦମ୍ଭର ସେତୁ ହୋଇ ଠିଆ ହୁଅ ତୁମେ। ଜୀବନର ଚିରନ୍ତନ ସତ୍ୟକୁ ଖୋଜିଲା ବେଳେ, ମୋ ମନ ଲାଖିଯାଏ ତୁମରି ଚରଣ ତଳେ।
0: କେତେ ସୁନ୍ଦର ଲେଖିଛନ୍ତି ଆପଣ, ଆଉ ଭଗବାନଙ୍କୁ ଅର୍ପଣ କରିଛନ୍ତି ଆପଣ ଯେଉଁ ମନର ଭାବକୁ। ତ ବର୍ତ୍ତମାନର ଏଇ ଯେଉଁ ଅଶାନ୍ତିରେ ଭରା ବ୍ୟସ୍ତବହୁଳ ଜୀବନରେ ଅନେକ ମାଧ୍ୟମ ଅଛି ମନକୁ ଶାନ୍ତି ଦେବା ପାଇଁ, କିନ୍ତୁ ଆପଣ କବିତା ଲେଖାକୁ ହିଁ କାହିଁକି ବାଛିଲେ?
1: ଯେତେବେଳେ ମନ ବହୁତ ଦୁଃଖ ହୁଏ କିମ୍ବା କିଛି ଗୋଟେ ଜିନିଷ ମନକୁ ବହୁତ ଆଘାତ ଦିଏ, ସେତେବେଳେ ତାକୁ ଯେତେବେଳେ ଭାଷା ମାଧ୍ୟମରେ କବିତା ମାଧ୍ୟମରେ ମୁଁ ପ୍ରକାଶ କରିଦିଏ, ସେତେବେଳେ ମୋ ମନକୁ ବହୁତ ଖୁସି ଲାଗେ ଆଉ ଶାନ୍ତି ଲାଗେ।
0: ଆଜ୍ଞା, ଆଉ ଏଇ ଯେଉଁ କବିତା ଲେଖିବା ସମୟରେ ସୁନ୍ଦର ସୁନ୍ଦର ଶବ୍ଦ ସାଉଁଟିବାକୁ ହେଇଥାଏ, ତାକୁ ସଜେଇଲେ ଯାଇକି ଅର୍ଥପୂର୍ଣ୍ଣ କବିତାଟି ସୃଷ୍ଟି ହୁଏ, ତ ଭାବପୂର୍ଣ୍ଣ ପୁଣି ସଠିକ୍ ଜାଗାରେ ତାକୁ ଥୋଇବା ପାଇଁ ସମୟ ତ ନିହାତି ଲାଗିଥାଏ, ତ ଆପଣ କେମିତି ସମୟ ବାହାର କରନ୍ତି?
1: ଏଇ ବ୍ୟସ୍ତବହୁଳ ଜୀବନ ଭିତରେ ଯେତେବେଳେ ବି ଟିକେ ବି ସମୟ ପାଏ, ମୁଁ ସେତେବେଳେ କବିତା ହିଁ ଲେଖିବା ପାଇଁ ଭଲ ପାଏ, ଆଉ ସେମିତି ସମୟ ଦେଖିକି ଲେଖେ ଟିକେ।
0: ଆଜ୍ଞା, ସମୟ ପାଇଲେ ଆପଣ କବିତା ଲେଖନ୍ତି, ତ ବର୍ତ୍ତମାନ ମଧ୍ୟ କିଛି ଶୁଣିବାକୁ ଆପଣ ଚାହୁଁଛନ୍ତି ବୋଧେ?
1: ସମୟ ବିଷୟରେ ବି ଗୋଟେ କବିତା ଲେଖିଛି ମୁଁ, ସେଇଟା ବି ଶୁଣିବାକୁ ଚାହୁଁଛି। କବିତାର ନାଁ ହେଲା ସମୟ ସ୍ରୋତରେ। ସମୟ ସ୍ରୋତରେ ଭାସି ଭାସି ଯାଏ କୁଟା କ୍ଷୀରଟିଏ ପରି, ଅନାଥ ଜନଙ୍କ ନାଥ ବୋଲାଉଛ କରୁନାହ କିଆଁ ପାରି। ସମୟ ସ୍ରୋତରେ ଭାସି ଭାସି ଯାଏ କୁଟା କ୍ଷୀରଟିଏ ପରି, ଅନାଥ ଜନଙ୍କ ନାଥ ବୋଲାଉଛ କରୁନାହ କିଆଁ ପାରି। ଦୁଃଖ ଯନ୍ତ୍ରଣାରେ ଜର୍ଜରିତ ମୁହିଁ, ସାହା ମୋର କେହି ନାହିଁ, ଆଶ୍ରା ଖୋଜୁଅଛି ତୁମରି ଚରଣେ ସାହା ହେଉନାହ କାହିଁ। ଦୁଃଖ

0: ଯନ୍ତ୍ରଣାରେ ଭରାଏ ସଂସାର, ସୁଖର ସ୍ଥାନ ନାହିଁ। ଖୋଜି ବୁଲେ ମୁହିଁ ସୁଖର ସନ୍ଧାନେ, ବାଟ ଦିଶୁ ନାହିଁ କାହିଁ। ଦେହେ ଶକ୍ତି ସହିବାକୁ ପ୍ରଭୁ ସଂସାରର, ସୁଖ ଦୁଃଖ ଭଲ ମନ୍ଦ। ସାର୍ଥକ କରହେ ଜନ୍ମ ମୋହର, କରମ ଜୀବନ ଧନ୍ୟ। ଦେହେ ଭକ୍ତି ବିରାଜ ମହୃଦେ, ଦିନ ରାତି ଅବିରତ। ତୁମରି ସ୍ମରଣେ ତୁମ୍ଭରି ଭଜନେ, ସଦା ରହୁ ମୋର ଚିତ।
1: ଏଇ କବିତା ଯୋଉ ଆପଣ ଆବୃତ୍ତି କଲେ, ଏଇଠି ମଧ୍ୟ ଭଗବାନଙ୍କର ଅବସ୍ଥିତିଟା ପୁରା ପୁରି ମାନେ ସ୍ପଷ୍ଟ ରୂପେ ଜାଣି ହଉଛି। ତ ମ୍ୟାଡାମ, ଆମେ ଏଇଠି ଆଉ ଗୋଟିଏ କଥା ଜାଣିବାକୁ ଚାହିଁବୁ, ଏଇ କବିତା ଲେଖିବା ପାଇଁ ଆପଣଙ୍କୁ କିଏ ଉତ୍ସାହିତ କଲେ କି?
0: କବିତା ମୋ ବାପା ଯେତେବେଳେ ଥିଲେ, ବାପା ଛୋଟ ଛୋଟ କବିତା ଲେଖନ୍ତି, ସେଇଟା ମୁଁ ଦେଖେ, ପିଲାଦିନେ ଦେଖେ ଆଉ ପଢ଼େ ବି ବାପାଙ୍କ କବିତା। ସେଇଥିରୁ ଟିକେ ଟିକେ ମୋତେ ବି ଇଚ୍ଛା ହେଲା ଲେଖିବା ପାଇଁ, ଆଉ ମୁଁ ସେଇଠୁ ଟିକେ ଟିକେ ପ୍ରେରଣା ପାଇଥିଲି ଆଉ ଲେଖୁଛି ଆଉ।
1: ଆଜ୍ଞା, ଆଉ ଆପଣଙ୍କର ଅନେକ କବିତାରେ ଆଧ୍ୟାତ୍ମିକତାର ଝଲକ ମାନେ ଦେଖାଯାଉଛି, ଆଉ ରାଗ ରୋଷ ଆପଣଙ୍କର ଯାହା ବି ଅଭିଯୋଗ ଅଛି ସବୁ ଆପଣ ଭଗବାନଙ୍କୁ ଜଣାଉଛନ୍ତି କବିତା ମାଧ୍ୟମରେ। ତ ବର୍ତ୍ତମାନ ଆଉ କିଛି ଏମିତି କବିତା ଅଛି କି ଯୋଉଟା କି ଭଗବାନଙ୍କୁ ସମର୍ପିତ?
0: ସେ ରାଗ ରୋଷ ସବୁ ଭଗବାନଙ୍କୁ ହିଁ ସମର୍ପଣ କରେ ମୁଁ, ଆଉ ସେ ଭଗବାନଙ୍କର ଉଦ୍ଦେଶ୍ୟରେ ମୁଁ ଗୋଟେ କବିତା ଲେଖିଛି, ଜଗନ୍ନାଥଙ୍କୁ ପଦେ, ସେଇଟା ମୁଁ ଆପଣମାନଙ୍କୁ ଶୁଣେଇବା ପାଇଁ ଚାହୁଁଛି।
1: ନିଶ୍ଚୟ।
0: ପଦଟିଏ କଥା କହିବି ତୁମ୍ଭକୁ, ବହୁତ ଦିନରୁ ଭାବୁଛି, କହିବା ପୂର୍ବରୁ କାନ ନାହିଁ ତୁମ, ଶୁଣିବ କି ନାହିଁ ମନେ ମନେ ଗାରି ହେଉଛି। ପଦଟିଏ କଥା କହିବି ତୁମକୁ, ବହୁତ ଦିନରୁ ଭାବୁଛି, କହିବା ପୂର୍ବରୁ କାନ ନାହିଁ ତୁମ, ଶୁଣିବ କି ନାହିଁ ମନେ ମନେ ଘାରି ହେଉଛି। ଦେଖିଲା ବେଳକୁ ସଭିଏ କହନ୍ତି, ତୁମେ ସବୁ ଶୁଣି ପାରୁଛ, ମୋ ବେଳକୁ କାହିଁ ନ ଶୁଣି ପ୍ରଭୁଏ ମୋତେ ଗାଲୁ ମାରି ଦେଉଛ। ପିଲାଟି ଦିନରୁ ତୁମେ ଅଛ ବୋଲି ବାପା ମାଆଙ୍କଠୁ ଶୁଣିଛି, ତେଣୁ କେବେ ହେଲେ ଡରୁ ନାହିଁ ପ୍ରଭୁ ତୁମକୁ ଆଶରା କରିଛି। କେତେ ବଡ଼ ବଡ଼ ବିପତ୍ତିର ପ୍ରଭୁ ଉଦ୍ଧାର ମୋତେ ତ କରିଛ, ଆଜି ପୁଣି କାହିଁକି ପ୍ରଭୁ ଏ ଆଖିକୁ ମିଟିକା ମାରୁଛ। ତୁମେ ଅଛ ପ୍ରଭୁ ଦୂରରେ ମୋଠାରୁ, ମନେ ମୋର ଦୁଃଖ ହଉଛି, ତୁମ ପାଖେ ପାଖେ ରହିବା ପାଇଁକି ସପନ ମୁଁ ନୀତି ଦେଖୁଛି। ତୁମ କୃପା କଲେ ଆର ଜନ୍ମରେ ତୁମ ପାଖେ ରହିବି ଭାବୁଛି, ମୋ ମନ କାମନା ପୂରଣ କରିବ ବୋଲି ଆଶା ମନେ ବାନ୍ଧିଛି। ସକାଳୁ ଉଠିଲେ କଳା ମୁଖ ଦେଖି ଖୁସିରେ ମୋ ମନ ନାଚି ଯାଉଛି, ଭାବୁଛି ଖାଲି ମୁଁ କେତେ ବଡ଼ ଭାଗ୍ୟ ସକାଳୁ ତୁମ୍ଭକୁ ଦେଖୁଛି। ପ୍ରତି ମୁହୂର୍ତ୍ତରେ ତୁମକୁ ପାଇବା ପାଇଁ ପ୍ରାଣପ୍ରାଣେ ଚେଷ୍ଟା କରୁଛି, ତୁମେ କୃପା କଲେ ଜୀବନ ସଫଳ ହୋଇବ ମୁଁ ମନେ ଭାବୁଛି। ଜୀବନର ପ୍ରତିଟି ପଦରେ ତୁମ ଉପସ୍ଥିତି ଜାଣିପାରୁଛି, ପ୍ରତି ନିଶ୍ୱାସରେ ତୁମ୍ଭକୁ ପ୍ରଭୁଏ ମନେ ମନେ ଡାକି ଥାଉଛି। ଉଦ୍ଧାର କରିବ ଏ ଭବସାଗରୁ ମନେ ମନେ ମୁଁ ଭାବୁଛି, ଶେଷବେଳେ ନିଶ୍ଚୟ ଦେଖାଦେବ ବୋଲି ବିଶ୍ୱାସ ତୁମଠି ରଖିଛି। ଉଦ୍ଧାର କରିବ ଏ ଭବସାଗରୁ ମନେ ମନେ ମୁଁ ଭାବୁଛି, ଶେଷବେଳେ ନିଶ୍ଚୟ ଦେଖାଦେବ ବୋଲି ବିଶ୍ୱାସ ତୁମଠି ରଖିଛି।
1: ଆପଣ ଯେଉଁଭଳି ଭାବରେ କବିତା ମାଧ୍ୟମରେ ଜଗନ୍ନାଥଙ୍କୁ ଜଣେଇଛନ୍ତି ଆପଣଙ୍କର ମନ କଥା, ଭଗବାନ ନିଶ୍ଚୟ ଆମକୁ ଏଇ ସମସ୍ୟାରୁ ଉଦ୍ଧାର କରିବେ। ତ ଆପଣ ଏତେ ସୁନ୍ଦର ମାନେ ଆଧ୍ୟାତ୍ମିକତାରେ ଭରା କବିତା ସବୁ ତ ଲେଖିଛନ୍ତି, ବର୍ତ୍ତମାନ ଦେଖୁଛନ୍ତି ଆପଣ ଆମ ସମାଜରେ ଅନେକ ପ୍ରକାର ଅଘଟଣ ଘଟୁଛି ନାରୀମାନଙ୍କ ସହିତ, ତ ସାମ୍ପ୍ରତିକ ଘଟଣା ସବୁ ନିଶ୍ଚିତ ରୂପେ ଆପଣଙ୍କ ମନକୁ ଆନ୍ଦୋଳିତ କରୁଥିବ, ତାହେଲେ ସେ ପ୍ରସଙ୍ଗକୁ ନେଇକି କେବେ ଆପଣ ଲେଖିବାକୁ ଚେଷ୍ଟା କରିଛନ୍ତି କି?
0: ନାଇଁ, ନାରୀମାନଙ୍କ ବିଷୟରେ ତ ମୁଁ ସବୁବେଳେ ମାନେ ନାରୀମାନେ ଯୋଉ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଯୋଉ ସବୁ ଅସୁବିଧା ସମ୍ମୁଖୀନ ହୋଇକି ସେମାନେ କଷ୍ଟ ସହୁଛନ୍ତି କରୁଛନ୍ତି, ସେସବୁକୁ ନେଇକି ମୁଁ ଗୋଟେ କବିତା ଲେଖିଥିଲି, ସେ କବିତା ନାଁ ହେଲା ଇଞ୍ଜିନ, ଆଉ ସେଟା ବି ମୁଁ ଟିକେ ସମସ୍ତଙ୍କୁ ଶୁଣେଇବା ପାଇଁ ଚାହୁଁ। ଯନ୍ତ୍ର ଚାଳିତ ଇଞ୍ଜିନ ଟିଏ ମୁଁ, ସ୍ଥିତି ମୋ ନିଜର ନାହିଁ। ଯନ୍ତ୍ର ଚାଳିତ ଇଞ୍ଜିନ ଟିଏ ମୁଁ, ସ୍ଥିତି ମୋ ନିଜର ନାହିଁ। ସୁଇଚ ଚିପିଲେ ଚାଲଇ ମୁହିଁ ଯେ, ନ ଚାଲିବାକୁ ବାଟ କାହିଁ। ସୁଇଚ ଚିପିଲେ ଚାଲଇ ମୁଁ ଯେ, ନ ଚାଲିବାକୁ ବାଟ କାହିଁ। ଯନ୍ତ୍ର ଚାଳିତ ଇଞ୍ଜିନ ଟିଏ ମୁଁ, ସ୍ଥିତି ମୋ ନିଜର ନାହିଁ। ଇଚ୍ଛା ଅନିଚ୍ଛା ନାହିଁ ମୋ ନିଜର, ପ୍ରତିବାଦ କରେ ନାହିଁ। ଯନ୍ତ୍ର ମୁଁ ଯେ କିପରି କରିବି, ପ୍ରତିବାଦ କାହା ପାଇଁ। ଯନ୍ତ୍ର ଚାଳିତ ଇଞ୍ଜିନ ଟିଏ ମୁଁ, ସ୍ଥିତି ମୋ ନିଜର ନାହିଁ। ସବୁ ଅନ୍ୟାୟ ସବୁ ଅତ୍ୟାଚାର ମୌନେ ମୁଁ ଦେଖୁଥାଏ, ବିରୋଧ କରିବାକୁ ଶକ୍ତି ନାହିଁ ମୋ ନୀରବରେ ଚାଲୁଥାଏ। ଯନ୍ତ୍ର ଚାଳିତ ଇଞ୍ଜିନ ଟିଏ ମୁଁ, ସ୍ଥିତି ମୋ ନିଜର ନାହିଁ। ଯନ୍ତ୍ର ଚାଳିତ ଇଞ୍ଜିନ ଟିଏ ମୁଁ, ଘୁରି ଘୁରି ଚାଲୁଥାଏ। ଘୁରି ଘୁରି ଦିନେ ଘୋରି ହୋଇଯିବି ମନେ ମନେ ଭାବୁଥାଏ। ଯନ୍ତ୍ର ଚାଳିତ ଇଞ୍ଜିନ ଟିଏ ମୁଁ, ସ୍ଥିତି ମୋ ନିଜର ନାହିଁ। ଘୋରି ହୋଇଗଲେ ସରିଯିବ ଦିନ, ନ ପଚାରିବେ ଆଉ କେହି, ଫିଙ୍ଗିଦେବେ ନେଇ କୋଉ ଅଳିଆରେ ଆଉ ନ ଚାହିଁବେ କାହିଁ। ଯନ୍ତ୍ର ଚାଳିତ ଇଞ୍ଜିନ ଟିଏ ମୁଁ, ସ୍ଥିତି ମୋ ନିଜର ନାହିଁ। ଇଞ୍ଜିନ ପରି ଏ ମଣିଷ ଜୀବନ ଶେଷ ହୋଇଯିବ ଦିନେ, ଇଞ୍ଜିନ ପରି ଏ ମଣିଷ ଜୀବନ ଶେଷ ହୋଇଯିବ ଦିନେ। ଶେଷ ହୋଇଗଲେ ଫିଙ୍ଗିଦେବେ ନେଇ ଆଉ ନ ପକାଇ ମନେ, ଶେଷ ହୋଇଗଲେ ଫିଙ୍ଗିଦେବେ ନେଇ ଆଉ ନ ପକାଇ ମନେ। ଯନ୍ତ୍ର ଚାଳିତ ଇଞ୍ଜିନ ଟିଏ ମୁଁ, ସ୍ଥିତି ମୋ ନିଜର ନାହିଁ।
1: ଆପଣ ବାସ୍ତବତାକୁ ନେଇକି ଆମର ମହିଳାମାନଙ୍କ ସମ୍ପର୍କରେ କେତେ ସୁନ୍ଦର କବିତା ଲେଖିଛନ୍ତି ମ୍ୟାଡାମ। ଆପଣ ଜଣେ କବୟିତ୍ରୀ, ଆଉ ବିଶେଷ କରି କବିମାନେ ଭାରି କଳ୍ପନା ପ୍ରେମୀ, ଯଦିଓ ବାସ୍ତବତାକୁ ମଧ୍ୟ ସେମାନେ ଗୁରୁତ୍ୱ ଦେଇକି ଲେଖନ୍ତି, ତ ଏଇ ଯୋଉ ବାସ୍ତବତା ଏବଂ କଳ୍ପନା ଉଭୟ

0: ମଧ୍ୟରୁ କୋଉ ବିଷୟକୁ ଆପଣ ନିଜ ଲେଖାରେ ବେଶି ଗୁରୁତ୍ୱ ଦିଅନ୍ତି?
1: ମୋତେ କଳ୍ପନା କରିବାକୁ ଭଲ ଲାଗେ, ହେଲେ ବି ଯେତେବେଳେ ଲେଖେ ସେତେବେଳେ ମୁଁ ବାସ୍ତବତାକୁ ହିଁ ବେଶୀ ଗୁରୁତ୍ୱ ଦେଇଥାଏ।
0: ଆଜ୍ଞା, କାହିଁକି?
1: କାହିଁକି ମାନେ ବାସ୍ତବତାକୁ ମୋତେ ମାନେ ବାସ୍ତବ ଜିନିଷଟା ହିଁ ମୋତେ ବହୁତ ଭଲ ଲାଗେ। ଯୋଉଟା ରିଏଲ ଜିନିଷ, ଯୋଉଟା ବାସ୍ତବ ପ୍ରକୃତି ଜିନିଷ, ସେଇ ଜିନିଷଟାକୁ ଲେଖନୀ ମାଧ୍ୟମରେ ପ୍ରକାଶ କରିବାକୁ ମୋତେ ଭଲ ଲାଗେ।
0: ଆଜ୍ଞା, ଆଉ ସେଇଟା ସମାଜରେ ମାନେ ସମାଜରେ ପ୍ରଭାବ ଭଲ ପକାଏ।
1: ହଁ, ସେଇଟା ସମାଜରେ ଭଲ ପ୍ରଭାବ ପକାଏ ଆଉ ସମସ୍ତେ ବି ସେ ଜିନିଷଟାକୁ ବୁଝିପାରନ୍ତି, ସେଇଥିରୁ କିଛି ଶିକ୍ଷା ବି ମିଳିଥାଏ ସମସ୍ତଙ୍କୁ।
0: ଆଜ୍ଞା,
1: ବାସ୍ତବତାରୁ କିଛି ଶିକ୍ଷା ବି ମିଳେ।
0: ଆଜ୍ଞା, ଆଉ ଗୋଟିଏ ବିଷୟ ହେଉଛି ଆମେ ମହିଳାମାନେ ମ୍ୟାଡାମ ବ୍ୟକ୍ତିଗତ ଜୀବନରେ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥାଉ, ଆଉ ଆପଣ ମଧ୍ୟ ନିଜେ ଭକ୍ତଭୋଗୀ। ତଥାପି ଅନେକ ମହିଳା ଏମିତି ଅଛନ୍ତି କାହା ଆଗରେ ପ୍ରକାଶ କରିବାକୁ ଚାହାନ୍ତିନି, ତାହା କାହିଁକି? ଆଉ ଏଇଠି ସେମିତି କିଛି ସାମଞ୍ଜସ୍ୟ ବା ସମାନତା ଥିଲା ଭଳି କିଛି କବିତା ଆପଣଙ୍କର ରହିଛି କି?
1: ମହିଳାମାନେ ସାଧାରଣତଃ କାହା ଆଗରେ କୌଣସି କଥା ପ୍ରକାଶ କରିବାକୁ ଭଲ ପାଆନ୍ତିନି, ସେମାନେ ସବୁ ଦୁଃଖ ନିଜ ଭିତରେ ହିଁ ରଖିକି ସହିଯାନ୍ତି।
0: ଆଜ୍ଞା,
1: ନାରୀ ସର୍ବସ୍ୱାଂ ଅଛି ନା ଆମର ସଂସ୍କୃତିରେ ଗୋଟେ ଶ୍ଳୋକ।
0: ଆଜ୍ଞା, ଆଉ ଆମ ସମାଜ ମଧ୍ୟ ସେମିତି ଆମକୁ ମାନେ ପିଲାବେଳୁ ସେମିତି ଗୋଟେ ଧାରଣା ଜନ୍ମେଇ ଦିଆଯାଇଥାଏ ଯେ ଝିଅ ପିଲା ସବୁ ସହିକି ରହିବେ ବୋଲି।
1: ସେଇଟା ଠିକ କଥା।
0: ଆଜ୍ଞା,
1: ଆମର ତ ପୁରୁଷ କେନ୍ଦ୍ରିକ ସମାଜ ବର୍ତ୍ତମାନ ଚାଲିଛି, ଆଉ ଏଇଟା ବୋଧେ ପରିବର୍ତ୍ତନ ହେବା ପାଇଁ ବହୁତ ସମୟ ଲାଗିଯିବ। ଆମେ ଯେତେ ଆଜିକାଲି କହିଲେ ବି ନାରୀମାନେ ପାଠ ପଢିକି ଆଗ ହେଲେଣି, ନାରୀ ପୁରୁଷ ସମାନ, ଫେର ବି କୋଉଠି ନା କୋଉଠି ପୁରୁଷମାନଙ୍କର ଆଧିପତ୍ୟ ରହିଛି ହିଁ ରହିଛି।
0: ଆଜ୍ଞା, ପୁରୁଷ ପ୍ରଧାନ ସମାଜ
1: ନିହାତି ରହିଛି, ଆଉ ସେଇ ସମୟକୁ ଆମକୁ ଅପେକ୍ଷା କରିବାକୁ ପଡିବ ଯେ କେତେ ବର୍ଷ କେତେ ପରେ ନାରୀ ପୁରୁଷ ପୁରାପୁରି ସମାନ ହେଇପାରିବେ କି ହେଇପାରିବେନି, ସେଟା ସମୟ ହିଁ କହିବ, ସମୟକୁ ଅପେକ୍ଷା କରିବାକୁ ପଡିବ। ତ ତାର ଉପରେ ବି ଗୋଟେ ସମୟ ବୋଲି ଗୋଟେ କବିତା ମୁଁ ଲେଖିଛି, ମୁଁ ଏଠି ଆପଣମାନଙ୍କୁ ଶୁଣେଇବା ପାଇଁ ଚାହୁଁଛି। କବିତାର ନାଁ ହେଲା ସମୟ। ନିଶବ୍ଦରେ ଆସିଥାଅ ତୁମେ, ନିରବତାରେ ଆସିଥାଅ, ଦେଇଯାଅ ପୁଣି ସ୍ମୃତି ମଧୁର ଅବା ଦୁଃଖ ଗଭୀର। ନିଶବ୍ଦରେ ଆସିଥାଅ ତୁମେ, ନିରବତାରେ ଆସିଥାଅ, ଦେଇଯାଅ ପୁଣି ସ୍ମୃତି ମଧୁର ଅବା ଦୁଃଖ ଗଭୀର। ତୁମର ଆଗମନକୁ ପ୍ରତୀକ୍ଷା ଥାଏ କାହାର ତ, ପୁଣି କାହାର ଥାଏ ଭୟ, କାହାକୁ ଦେଇଥାଅ ଦୁଃଖ ଯନ୍ତ୍ରଣ, କାହାକୁ ଦେଇଥାଅ ସୁଖ ସମ୍ଭାର। ସୁଖ ବା ଦୁଃଖ ହଉ ଗତି ତୁମର ନିରନ୍ତର, କାହାକୁ ଅପେକ୍ଷା ନ କରି ସୁଖ ଦୁଃଖ ଲିଭାଇବାକୁ ତୁମେ ସଦା ତତ୍ପର। ଗ୍ରୀଷ୍ମ ପରେ ବର୍ଷା ଯେପରି ହୋଇଥାଏ ଋତୁ ପରିବର୍ତ୍ତନ, ଗ୍ରୀଷ୍ମ ପରେ ବର୍ଷା ଯେପରି ହୋଇଥାଏ ଋତୁ ପରିବର୍ତ୍ତନ, ସମସ୍ତଙ୍କ ଜୀବନରେ ହୋଇଥାଏ ସୁଖ ଦୁଃଖ ସମୟର ପରିବର୍ତ୍ତନ। ସକାଳ ହେଲେ ସଞ୍ଜ ହୁଏ, ଦୁଃଖ ପରେ ସୁଖ ଆସେ, ଏ ତ ସୃଷ୍ଟିର ସତ୍ୟ ଚିରନ୍ତନ। ସମୟ ସ୍ରୋତରେ ବାଟ ଚାଲୁ ଚାଲୁ ଅପେକ୍ଷା ତୁମ ଆଗମନର, ତୁମ ଆଗମନେ ପୁଲକିତ ହେବ ଆତ୍ମା ମୋହର, ଫିଟିଯିବ ବାଟ ପ୍ରତ୍ୟାଗମନର। ତୁମ ଆଗମନେ ପୁଲକିତ ହେବ ଆତ୍ମା ମୋହର, ଫିଟିଯିବ ବାଟ ପ୍ରତ୍ୟାଗମନର।
0: ଆପଣଙ୍କର କବିତା ସବୁ ବହୁତ ସୁନ୍ଦର ହେଇଛି ମ୍ୟାଡାମ, ଆଉ ଆପଣଙ୍କର ଯେତେ କବିତା ବାସ୍ତବତାରେ ଭରା, ତାହା ପୁଣି ଭଗବାନଙ୍କୁ ମାଧ୍ୟମ କରିକି, ଭଗବାନଙ୍କୁ ଆଧାର କରିକି ଆପଣ କେତେ ସୁନ୍ଦର କବିତା ସବୁ ଲେଖିଛନ୍ତି, ତ ଏଇ କବିତାକୁ ନେଇକି ଆପଣଙ୍କର ସ୍ୱପ୍ନ କ'ଣ?
1: କବିତାକୁ ନେଇକି ଏବ ପର୍ଯ୍ୟନ୍ତ କୌଣସି ସ୍ୱପ୍ନ ମୁଁ ଦେଖିନି, ଭଗବାନଙ୍କର ଇଚ୍ଛା। ଭବିଷ୍ୟତରେ ଯଦି କିଛି ଭଲ ଆଉ ଲେଖିପାରିବି ମୁଁ ଲେଖେ, ଆଉ ମୋ ଖୁସି ପାଇଁ ମୁଁ ତାକୁ ସାଇତିକି ରଖିଥାଏ ମୋ ଡାଇରୀରେ, ଆଉ ଗୋଟେ ବହି ଭଳିଆ ମୁଁ ନିଜେ ନିଜେ କରିଛି, ଆଉ ସେଠି ସବୁ କବିତା ସଂଗ୍ରହ କରିକି ରଖିଛି।
0: ଆପଣ ଯାହା ଭାବୁଛନ୍ତି ଆପଣଙ୍କର ସ୍ୱପ୍ନ ସବୁ ସାକାର ହଉ, ଆଉ ଆପଣ ଏମିତି ସୁନ୍ଦର ସୁନ୍ଦର କବିତା ଲେଖୁଥାନ୍ତୁ, ଏହା ଆମର କାମନା। ଆଉ ଆପଣ ଆମକୁ ଯୋଉ ଆପଣଙ୍କର ଗୁରୁତ୍ୱପୂର୍ଣ୍ଣ ସମୟ କିଛି କାଢ଼ିକି ଦେଲେ, ଆଉ ଏତେ ସୁନ୍ଦର କବିତା ଆବୃତ୍ତି କଲେ, କେତେ ସୁନ୍ଦର କଥା କହିଲେ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ।
0: ରଶ୍ମିରାଣୀ ମହାପାତ୍ରଙ୍କ ସହିତ କଥାବାର୍ତ୍ତା ତ ଶୁଣିଲେ, ଆଉ କେତୋଟି ମନଲାଖି କବିତା ମଧ୍ୟ ଶୁଣିଲେ। ତାହେଲେ ବର୍ତ୍ତମାନ ଆମ କାର୍ଯ୍ୟକ୍ରମକୁ ଆଗେଇ ନେବା ଏଇ ସୁନ୍ଦର ଗୀତ ମାଧ୍ୟମରେ।

0: ସମୟ କେତେ ଜୋରରେ ତା ବାଟରେ ଧାଉଁଛି ଆଉ କହୁଛି ଆମର କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବାକୁ। ତାହେଲେ କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଆପଣମାନେ ଆପଣଙ୍କର ମତାମତ ଆମର ହ୍ୱାଟ୍ସଆପ୍ ନମ୍ବରରେ ପଠାଇଦେବେ। ଆମର ନମ୍ବରଟି ହେଉଛି 8895994143। ଆଜି ପାଇଁ ରହୁଛି, ବିଦାୟ ଦିଅନ୍ତୁ ପଙ୍କଜିନୀ ଗୁରୁକୁ। ନମସ୍କାର।
1: ପ୍ରଚାର କଲୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା ଆକାଶବାଣୀ ଭବାନୀପାଟଣା। ଆମର ପରବର୍ତ୍ତୀ ପ୍ରସାରଣ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ, ପରେ ଶୁଣିବେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ, ଶେଷରେ ଶୁଣିବେ ଆଞ୍ଚଳିକ ସମ୍ବାଦ। ରିଲି କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।
3: ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ଭବିଷ୍ୟତରେ ପ୍ରଶ୍ନପତ୍ର ପ୍ରଘଟ ଭଳି ଘଟଣାରେ ପୁନରାବୃତ୍ତି ନ ହେବା ଲାଗି ସମନ୍ୱିତ ପଦକ୍ଷେପର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ସିକ୍କିମରେ ନିର୍ମାଣାଧୀନ ଟନେଲ୍ ଭୁଷୁଡ଼ି

9 ଜଣଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଯୁକ୍ତରାଜ୍ୟର ନୂତନ ପ୍ରଧାନମନ୍ତ୍ରୀ ଆଣ୍ଡି ବର୍ଣ୍ଣହାମ୍ଙ୍କ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା ଏବଂ ଓଡ଼ିଶା ସମେତ କେତେକ ରାଜ୍ୟରେ ଆସନ୍ତା 3 ଦିନ ପର୍ଯ୍ୟନ୍ତ ବଜ୍ରପାତ ଓ ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଆଜି ମଧ୍ୟାହ୍ନ 12 ପ୍ରଥମ ମୁଲତବୀ ପରେ ଲୋକସଭା ସମ୍ମିଳିତ ହେବା ପରେ ହଟ୍ଟଗୋଳ ମଧ୍ୟରେ ବିଭିନ୍ନ କମିଟି ଲାଗି ସଦସ୍ୟ ନିର୍ବାଚନ ନିମନ୍ତେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଗୃହରେ ଅଧ୍ୟକ୍ଷତା କରୁଥିବା ସନ୍ଧ୍ୟା ରାୟ ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯାଇ ଗୃହ କାର୍ଯ୍ୟ ସୁରୁଖୁରୁରେ ଚଳାଇବାକୁ ନିବେଦନ କରିଥିଲେ। ସେ କହିଥିଲେ ଶୂନ୍ୟକାଳ ସଦସ୍ୟମାନଙ୍କ ଲାଗି ଉଦ୍ଦିଷ୍ଟ ଏବଂ ସାରା ଦେଶ ଗୃହର କାର୍ଯ୍ୟକଳାପ ଅନୁଧ୍ୟାନ କରୁଛନ୍ତି। ତେବେ ବିରୋଧୀ ସଦସ୍ୟମାନେ ପ୍ଲାକାର୍ଡ ଧରି ଗୃହର ମଧ୍ୟଭାଗରେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଓ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ ନେଇ ସ୍ଲୋଗାନ ଦେଇଥିଲେ, ଫଳରେ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ଗୃହ କାର୍ଯ୍ୟ ଆଜି ସକାଳ 11 ଆରମ୍ଭ ହେବା ମାତ୍ରେ ବାଚସ୍ପତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗ ନେଇ ହଟ୍ଟଗୋଳ କରିଥିଲେ। ଶ୍ରୀ ବିର୍ଲା ଗୃହ କାର୍ଯ୍ୟ ଚଳାଇବା ଲାଗି ସେମାନଙ୍କୁ ଆହ୍ୱାନ ଦେଇଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିଥିଲେ। ଶ୍ରୀ ବିର୍ଲା ଲୋକସଭାକୁ ମଧ୍ୟାହ୍ନ 12 ଯାଏଁ ମୁଲତବୀ ଘୋଷଣା କରିଥିଲେ। ରାଜ୍ୟସଭାରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା। ପ୍ରଥମେ ମୁଲତବୀ, ପରେ ମଧ୍ୟାହ୍ନ 12 ଗୃହ ଏକତ୍ର ହେବା କ୍ଷଣି ଅଧ୍ୟକ୍ଷ ସିପି ରାଧାକୃଷ୍ଣନ୍ ବିରୋଧୀ ସଦସ୍ୟମାନଙ୍କୁ ସେମାନଙ୍କ ଆସନକୁ ଫେରିଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବା ଲାଗି କହିଥିଲେ। ତେବେ ବିରୋଧୀ ସଦସ୍ୟମାନେ ସେଥିପ୍ରତି ଧ୍ୟାନ ଦେଇନଥିଲେ, ଫଳରେ ହଟ୍ଟଗୋଳ ମଧ୍ୟରେ ରାଜ୍ୟସଭାକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ପୂର୍ବରୁ ଆଜି ରାଜ୍ୟସଭାର ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଅଧ୍ୟକ୍ଷ ସିପି ରାଧାକୃଷ୍ଣନ୍ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେଙ୍କୁ ପ୍ରସଙ୍ଗ ଉତ୍ଥାପନ ପାଇଁ ଅନୁମତି ଦେଇଥିଲେ। ଶ୍ରୀ ଖଡ୍ଗେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ଗତକାଲି ନୂଆଦିଲ୍ଲୀରେ ଛାତ୍ରଛାତ୍ରୀମାନଙ୍କ ପ୍ରତିବାଦ ବିଷୟରେ ଉପସ୍ଥାପନ କରିଥିଲେ। ତେବେ ଅନ୍ୟ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିବାରୁ ଗୃହକୁ ପ୍ରଥମ ପର୍ଯ୍ୟାୟରେ ମଧ୍ୟାହ୍ନ 12 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ଦେଶରେ ଭବିଷ୍ୟତରେ ହେବାକୁ ଥିବା ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଭଳି ଘଟଣା ଯେଭଳି ପୁନରାବୃତ୍ତି ନ ହୁଏ ସେଥିଲାଗି ସମସ୍ତଙ୍କର ସମନ୍ୱିତ ପଦକ୍ଷେପର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଜଡ଼ିତ ଲୋକମାନଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିବା ଏବଂ ଯୁବପିଢ଼ିର ସ୍ୱାର୍ଥର ସୁରକ୍ଷା ଦିଗରେ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ମୋଦି କହିଛନ୍ତି। ଆଜି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସଂସଦୀୟ ଦଳର ବୈଠକରେ ଶ୍ରୀ ମୋଦି ଏହା କହିଛନ୍ତି। ଗଣମାଧ୍ୟମକୁ ସମ୍ବୋଧିତ କରି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ସମ୍ପର୍କରେ ଅବଗତ ହେବା ପରେ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଏହି ଘଟଣାରେ ଜଡ଼ିତ ସମସ୍ତଙ୍କୁ ଗିରଫ କରାଯାଇଛି ଏବଂ 13 ଅଭିଯୁକ୍ତ ଏବେ ଜେଲ୍ରେ ଅଛନ୍ତି। ଘଟଣାରେ ସମ୍ପୃକ୍ତ ସମସ୍ତଙ୍କୁ କଠୋର ଦଣ୍ଡବିଧାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିବା ଶ୍ରୀ ରିଜିଜୁ କହିଛନ୍ତି। ଶ୍ରୀ ରିଜିଜୁ କହିଛନ୍ତି, ବିଭିନ୍ନ ଦେଶ ସହ ଭାରତ ସ୍ୱାକ୍ଷର କରିଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା ବିଷୟରେ ବୈଠକରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକଟି ମୁକ୍ତ ବାଣିଜ୍ୟ ଚୁକ୍ତିନାମାରେ ଦେଶର କୃଷକମାନଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦିଆଯାଇଛି। ଚଳିତ ମୌସୁମୀ ଅଧିବେଶନ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ବିଭିନ୍ନ ବିଧେୟକର ଆଲୋଚନା ସମୟରେ ଗଠନମୂଳକ ଭୂମିକା ନିର୍ବାହ କରିବେ। ଶ୍ରୀ ରିଜିଜୁ ଏହି ଅବସରରେ ବିରୋଧୀ ଦଳଗୁଡ଼ିକୁ ସଂସଦରେ ସହଯୋଗ କରିବା ଲାଗି ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ରାଜନୈତିକ ମତଭେଦ ଥାଇପାରେ, କିନ୍ତୁ ସଦସ୍ୟମାନେ ଦେଶକୁ ଚଳାଇବା ଲାଗି ନିର୍ବାଚିତ ହୋଇଥିବାରୁ ସେମାନଙ୍କୁ ଦେଶର ବୃହତ୍ତର ସ୍ୱାର୍ଥ ଦିଗରେ କାର୍ଯ୍ୟ କରିବାକୁ ପଡ଼ିବ। ବୈଠକରେ ଏନ୍ଡିଏର ସହଯୋଗୀ ଦଳଗୁଡ଼ିକ ପ୍ରଧାନମନ୍ତ୍ରୀଙ୍କୁ ଦୀର୍ଘ ସମୟର କାର୍ଯ୍ୟକାଳ ପାଇଁ ଏକ ଶୁଭେଚ୍ଛା ପ୍ରସ୍ତାବ ଗ୍ରହଣ କରିଥିଲେ। ଏନ୍ଡିଏ ବୈଠକରେ ଯୋଗ ଦେଇଥିବା ସାଂସଦଗଣ, ବିଶେଷକରି ରାଷ୍ଟ୍ରୀୟ ଲୋକମୋର୍ଚ୍ଚାର ଅଧ୍ୟକ୍ଷ ଉପେନ୍ଦ୍ର କୁଶୱା, ବିଜେପି ରାଜ୍ୟସଭା ସଦସ୍ୟ ଅଶୋକ ମିତଲ, ସଦସ୍ୟ ଜନାର୍ଦ୍ଦନ ସିଂ ସିଗ୍ରିୱାଲ ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷାରେ ସଂସ୍କାର ପ୍ରତିବଦ୍ଧତା ପ୍ରଶଂସା କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସିକିମ୍ର ନମ୍ଚି ଜିଲ୍ଲା ଅନ୍ତର୍ଗତ ସମରଦୁମ୍ଠାରେ ଏକ ଜଳବିଦ୍ୟୁତ୍ ପ୍ରକଳ୍ପର ନିର୍ମାଣାଧୀନ ଟନେଲ୍ ଭୁଶୁଡ଼ି ପଡ଼ିବା ଫଳରେ 9 ଜଣଙ୍କର ମୃତ୍ୟୁ ଘଟିଛି। ଟନେଲ୍ ଭିତରେ ପ୍ରାୟ 25 ଜଣ ଫସି ରହିଥିବା ଜଣାପଡ଼ିଛି। ଭୂସ୍କଳନ ଯୋଗୁଁ ନିର୍ମାଣାଧୀନ ଟନେଲ୍ କ୍ଷତିଗ୍ରସ୍ତ ହୋଇଥିବା ପ୍ରାଥମିକ ଭାବେ କୁହାଯାଇଛି। ଏହି ଘଟଣାରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶୋକସନ୍ତପ୍ତ ପରିବାରଗୁଡ଼ିକୁ ସମବେଦନା ଜଣାଇଛନ୍ତି। ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ

0: ରାଷ୍ଟ୍ରପତି ଟନେଲ ଭିତରେ ଫସି ରହିଥିବା ଲୋକମାନଙ୍କୁ ଶୀଘ୍ର ଉଦ୍ଧାର ଲାଗି ପ୍ରାର୍ଥନା କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରଗୁଡ଼ିକୁ ସମବେଦନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣା ସମ୍ପର୍କରେ ସିକ୍କିମ୍ ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ ତମାଙ୍ଗ ଗୋଲେଙ୍କ ସହ କଥା ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ବୋଲି ଜଣାପଡ଼ିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଶ୍ରୀ ମୋଦି ମୃତକଙ୍କ ପରିବାର ପିଛା ପିଏମ୍ ରାଷ୍ଟ୍ରୀୟ ରିଲିଫ୍ ପାଣ୍ଠିରୁ 2 ଲକ୍ଷ ଟଙ୍କା ଲେଖାଏଁ ଓ ଆହତମାନଙ୍କୁ 50,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସିକ୍କିମ୍ ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ ତମାଙ୍କ ସହ ଟନେଲ ଦୁର୍ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ସେଠାରେ ଚାଲିଥିବା ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଶ୍ରୀ ତମାଙ୍ଗ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ବିସ୍ତୃତ ସୂଚନା ପ୍ରଦାନ କରିଥିବା ଜଣାପଡ଼ିଛି। ଶ୍ରୀ ଶାହା କହିଛନ୍ତି ଉଦ୍ଧାର କାର୍ଯ୍ୟ ଏବଂ ପ୍ରଭାବିତ ଲୋକମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯିବ। ଭାରତୀୟ ଭେଷଜ ଗବେଷଣା ପରିଷଦ ICMR କର୍କଟ ଏବଂ ସଂକ୍ରାମକ ରୋଗର ଚିକିତ୍ସା ଉପାୟ ବିକାଶ କରିବା ନିମନ୍ତେ ପ୍ରମୁଖ ଭାରତୀୟ ଔଷଧ ଓ ଟିକା ନିର୍ମାତାଙ୍କୁ 3 ସ୍ୱଦେଶୀ ଜୈବ ଚିକିତ୍ସା ପ୍ରଯୁକ୍ତି ବିଦ୍ୟା ବ୍ୟବହାର ଲାଗି ଅନୁମତି ପ୍ରଦାନ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ପ୍ରଯୁକ୍ତି ବିଦ୍ୟା ଆଗାମୀ ପିଢ଼ିର ସ୍ୱଦେଶୀ ଚିକିତ୍ସା ସମାଧାନ ଉପାୟ ଟିକା ଏବଂ ଚିକିତ୍ସା ଉଦ୍ୟୋଗ ବୃଦ୍ଧି ଦିଗରେ ସହାୟକ ହେବ। ଏ ଅବସରରେ ICMRର ମହାନିର୍ଦ୍ଦେଶକ ଡକ୍ଟର ରାଜୀବ ବହଲ କହିଛନ୍ତି ସମ୍ପୃକ୍ତ ପ୍ରତିଷ୍ଠାନଗୁଡ଼ିକ ଏ କ୍ଷେତ୍ରରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକର ସମାଧାନ କରିବା ଦିଗରେ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁକ୍ତରାଜ୍ୟର ନୂତନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଆଣ୍ଡି ବର୍ନହାମ୍ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଭାରତ ଏବଂ ୟୁକେ ସମାନ ଗଣତାନ୍ତ୍ରିକ ମୂଲ୍ୟବୋଧ ବହନ କରୁଛନ୍ତି ଏବଂ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ପୁଞ୍ଜିନିବେଶ ପ୍ରଯୁକ୍ତି ବିଦ୍ୟା ପ୍ରତିରକ୍ଷା ଆଦି କ୍ଷେତ୍ରରେ ସହଯୋଗ ରହିଛି। ଏ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଭାରତ ୟୁକେ ଅର୍ଥନୈତିକ ଓ ବାଣିଜ୍ୟ ଚୁକ୍ତି ଚଳିତ ମାସରୁ କାର୍ଯ୍ୟକାରୀ ହେଉଥିବା କହିଛନ୍ତି। ଆଗାମୀ ଦିନରେ ଭାରତ ୟୁକେ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଭାଗିଦାରିତା ଓ ସହଯୋଗ ଆହୁରି ଦୃଢ଼ ହେବ ବୋଲି ସେ କହିଛନ୍ତି। ଇସଲାମିକ୍ ଷ୍ଟେଟ୍ ଅଫ୍ ଇରାକ୍ ଆଣ୍ଡ ସିରିଆ ISIS ଆତଙ୍କବାଦୀ ଗୋଷ୍ଠୀରେ ଲୋକମାନଙ୍କୁ ସାମିଲ କରିବା ଘଟଣାରେ ବାଙ୍ଗାଲୋର ଜୋନ୍ର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି 8 ସ୍ଥାନରେ ଚଢ଼ଉ କରିଛି। ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ଦ୍ୱାରା ଦାଖଲ ଏତଲା ଉପରେ ଭିତ୍ତି କରି ଏହି ଚଢ଼ଉ କରାଯାଇଥିବା ଜଣାପଡ଼ିଛି। ISIS ଲୋକମାନଙ୍କୁ ଭର୍ତ୍ତି କରିବା ଲାଗି ବାଙ୍ଗାଲୋର ସ୍ଥିତ ଇକ୍ରା ୱେଲ୍ଫେୟାର ଟ୍ରଷ୍ଟ ଗାଇଡେନ୍ସ ଫର ମ୍ୟାନ୍କାଇଣ୍ଡ ଏବଂ ଅନ୍ୟ ବ୍ୟକ୍ତିବିଶେଷ ନିଯୁକ୍ତି ପ୍ରକ୍ରିୟା ଆୟୋଜନ କରୁଥିବା ଜଣାପଡ଼ିବା ପରେ ଇଡି 5 ଗିରଫ କରିଛି। ଏନ୍ଆଇଏ ପକ୍ଷରୁ ବେନିୟମ କାର୍ଯ୍ୟକଳାପ ନିବାରଣ ଆଇନ ଅଧୀନରେ ଚାର୍ଜସିଟ୍ ଦାଖଲ କରାଯାଇଛି। ସମ୍ପୃକ୍ତ ବ୍ୟକ୍ତି ଓ ସଂଗଠନଗୁଡ଼ିକ ଆଇଏସ୍ଆଇଏସ୍ ସହିତ ଜଡ଼ିତ ଥାଇ ବେଙ୍ଗାଲୁରୁ ମୁସଲିମ୍ ସମ୍ପ୍ରଦାୟର ଯୁବକମାନଙ୍କୁ ସେଥିରେ ଯୋଗଦେବା ଲାଗି ପ୍ରବର୍ତ୍ତାଉଥିବା କୁହାଯାଇଛି। ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ହିମାଚଳ ପ୍ରଦେଶ ଜାମ୍ମୁ କାଶ୍ମୀର ଲଦାଖ ଓ ମୁଜାଫରବାଦକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି। ଏହାବ୍ୟତୀତ ଦିଲ୍ଲୀ ହରିୟାଣା ଚଣ୍ଡିଗଡ଼ ପଞ୍ଜାବ ଓ ଉତ୍ତରପ୍ରଦେଶ ସମେତ ଅନ୍ୟ 6 ରାଜ୍ୟକୁ ମଧ୍ୟ ପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି। ଆହୁରି 3 ପର୍ଯ୍ୟନ୍ତ ଓଡ଼ିଶା ସମେତ କେତେକ ରାଜ୍ୟରେ ବଜ୍ରପାତ ଓ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଜାମ୍ମୁ କାଶ୍ମୀରରେ ପ୍ରବଳ ବର୍ଷା ଜନିତ ପରିସ୍ଥିତିରେ ଗତକାଲି 11 ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଜଣେ ମହିଳା ଏବଂ ତାଙ୍କର 2 ସନ୍ତାନ ଅନ୍ତର୍ଭୁକ୍ତ। ଏଥିସହ ଗତ 3 ମଧ୍ୟରେ ମୃତ୍ୟୁ ସଂଖ୍ୟା 23 ବୃଦ୍ଧି ପାଇଛି। ସ୍ଥାନୀୟ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ଲଗାତାର ପ୍ରବଳ ବର୍ଷା ଯୋଗୁଁ ପ୍ରଭାବିତ ରାଜୌରି ଏବଂ ପୁଞ୍ଚ ଜିଲ୍ଲାରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ଭବିଷ୍ୟତରେ ପ୍ରଶ୍ନପତ୍ର ପ୍ରଘଟ ଭଳି ଘଟଣାର ପୁନରାବୃତ୍ତି ନ ହେବା ଲାଗି ସମନ୍ୱିତ ପଦକ୍ଷେପର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ସିକ୍କିମ୍ରେ ନିର୍ମାଣାଧୀନ ଟନେଲ ଭୁଶୁଡ଼ି 9 ମୃତ୍ୟୁ। ଘଟଣାରେ ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଯୁକ୍ତରାଜ୍ୟର ନୂତନ ପ୍ରଧାନମନ୍ତ୍ରୀ ଆଣ୍ଡି ବର୍ନହାମ୍ଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା ଏବଂ ଓଡ଼ିଶା ସମେତ କେତେକ ରାଜ୍ୟରେ ଆସନ୍ତା 3 ପର୍ଯ୍ୟନ୍ତ ବଜ୍ରପାତ ଓ ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ। ସମ୍ବାଦ ଶେଷ ହେଲା।
1: Good afternoon. This is Akashwani and I am Valsa Williams with the midday news. The headlines. Prime Minister Narendra Modi calls for coordinated efforts to prevent paper leaks in future examinations. Reiterates government's commitment to ensuring strict action against those involved in NEET paper leak. proceedings in both houses of parliament disrupt several

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32 ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ବିଭିନ୍ନ ପ୍ରସଙ୍ଗରେ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ। ଭବିଷ୍ୟତରେ ପ୍ରଶ୍ନପତ୍ର ପ୍ରଘଟର ପୁନରାବୃତ୍ତି ନ ହେବା ପାଇଁ ସମ୍ମିଳିତ ପଦକ୍ଷେପ ଜରୁରୀ କହିଲେ ପ୍ରଧାନମନ୍ତ୍ରୀ। ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ନେଇ ଆସନ୍ତା ଅକ୍ଟୋବର 26 ତାରିଖରୁ ଆରମ୍ଭ ହେବ ଘରକୁ ଘର ସର୍ଭେ। ତୃଣମୂଳ ସ୍ତରରେ ଅଙ୍ଗନବାଡ଼ି ସେବାକୁ ସୁଦୃଢ଼ କରିବା ପାଇଁ ଗଠନ ହେବ ପରିଚାଳନା କମିଟି ଏବଂ ଶ୍ରୀଜୀଉଙ୍କର ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ ନେଇ ଆଜି ଦକ୍ଷିଣ ମୋଡ଼ ନେଲା ତିନି ରଥ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଆଜି ମଧ୍ୟାହ୍ନ 12:00 ପ୍ରଥମ ମୁଲତବୀ ପରେ ଲୋକସଭା ସମ୍ମିଳିତ ହେବା ପରେ ହଟ୍ଟଗୋଳ ମଧ୍ୟରେ ବିଭିନ୍ନ କମିଟି ଲାଗି ସଦସ୍ୟ ନିର୍ବାଚନ ନିମନ୍ତେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଗୃହରେ ଅଧ୍ୟକ୍ଷତା କରୁଥିବା ସନ୍ଧ୍ୟା ରାୟ ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯାଇ ଗୃହ କାର୍ଯ୍ୟ ସୁରୁଖୁରୁରେ ଚଳାଇବାକୁ ନିବେଦନ କରିଥିଲେ ମଧ୍ୟ ଗୃହରେ ହଟ୍ଟଗୋଳ ଜାରି ରହିଥିଲା। ପରେ ଗୃହକୁ ଅପରାହ୍ନ 2:00 ପର୍ଯ୍ୟନ୍ତ ମୁଲତବୀ କରାଯାଇ ଗୃହ କାର୍ଯ୍ୟ ପୁନଃ ଆରମ୍ଭ କରାଯାଇଥିଲେ ମଧ୍ୟ ପରିସ୍ଥିତିରେ କୌଣସି ସୁଧାର ନ ଆସିବାରୁ ଆସନ୍ତାକାଲି ପୂର୍ବାହ୍ନ 11:00 ପର୍ଯ୍ୟନ୍ତ ଲୋକସଭାକୁ ମୁଲତବୀ ରଖାଯାଇଛି। ରାଜ୍ୟସଭାରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା। ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12:00 ଗୃହ ଏକତ୍ର ହେବା କ୍ଷଣି ଅଧ୍ୟକ୍ଷ ସିପି ରାଧାକୃଷ୍ଣନ୍ ବିରୋଧୀ ସଦସ୍ୟମାନଙ୍କୁ ସେମାନଙ୍କ ଆସନକୁ ଫେରିଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବା ଲାଗି ନିବେଦନ କରିଥିଲେ। ତେବେ ବିରୋଧୀ ସଦସ୍ୟମାନେ ସେଥିପ୍ରତି ଧ୍ୟାନ ଦେଇନଥିଲେ। ପରେ ରାଜ୍ୟସଭାକୁ ମଧ୍ୟ ଆସନ୍ତାକାଲି ପୂର୍ବାହ୍ନ 11:00 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଦେଶରେ ଭବିଷ୍ୟତରେ ହେବାକୁ ଥିବା ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଭଳି ଘଟଣା ଯେପରି ପୁନରାବୃତ୍ତି ନ ହୁଏ ସେଥିଲାଗି ସମସ୍ତଙ୍କର ସମନ୍ୱିତ ପଦକ୍ଷେପର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି। ଆଜି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସଂସଦୀୟ ଦଳର ବୈଠକରେ ଶ୍ରୀ ମୋଦି କହିଛନ୍ତି, ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଜଡ଼ିତ ଲୋକମାନଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ। ଯୁବପିଢ଼ିଙ୍କ ସ୍ୱାର୍ଥର ସୁରକ୍ଷା ଦିଗରେ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ମୋଦି କହିଛନ୍ତି। ଗଣମାଧ୍ୟମକୁ ସମ୍ବୋଧିତ କରି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ସମ୍ପର୍କରେ ଅବଗତ ହେବା ପରେ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ନେଇ ଭୁବନେଶ୍ୱରଠାରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ସନ୍ତୋଷ କୁମାର ଦାସ ଅଧ୍ୟକ୍ଷତା କରି କହିଛନ୍ତି, ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟା ଶେଷ ହେବା ପରେ ଆସନ୍ତା ଅକ୍ଟୋବର ମାସ 26 ତାରିଖରୁ ନଭେମ୍ବର ମାସ 7 ତାରିଖ ପର୍ଯ୍ୟନ୍ତ ଘରକୁ ଘର ସର୍ଭେ କରାଯାଇ ଭୋଟର ତାଲିକା ପ୍ରସ୍ତୁତ କରାଯିବ। ଫେବୃୟାରୀ 10 ତାରିଖ ସୁଦ୍ଧା ସମସ୍ତ ୱାର୍ଡର ଭୋଟର ତାଲିକା ପ୍ରକାଶ ପାଇବ। ଘରକୁ ଘର ସର୍ବେକ୍ଷଣ କରାଯିବା ପାଇଁ ଚଳିତ ମାସ 31 ତାରିଖ ସୁଦ୍ଧା ଏକ ଦଳ ଗଠନ ହେବ। ଏହି ଦଳରେ ବ୍ଲକସ୍ତରୀୟ ଅଧିକାରୀ, ବିଏଲ୍ଓ, ଅଙ୍ଗନବାଡ଼ି ଓ ଆଶାକର୍ମୀଙ୍କୁ ସାମିଲ କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି।
1: ଆମ ଗୋଟେ କ୍ଲିନ୍ ଭୋଟର ଲିଷ୍ଟ ଆମ ପଞ୍ଚାୟତ ନିର୍ବାଚନ ବା ଆମ ପୌରାଞ୍ଚଳ ନିର୍ବାଚନ ପାଇଁ ତିଆରି କରିବା, ତାହା ହିଁ ଥିଲା ଆଜିର ମୁଖ୍ୟ ପ୍ରସଙ୍ଗ। ସେଥିପାଇଁ ଆମେ ଡୋର ଟୁ ଡୋର ସର୍ଭେ କରିବୁ। ଅକ୍ଟୋବର ଦ୍ୱିତୀୟ ଫର୍ଟନାଇଟ୍ରେ ଏହି ଡୋର ଟୁ ଡୋର ସର୍ଭେ ହେଇ ତା ନଭେମ୍ବର ମାସ ପର୍ଯ୍ୟନ୍ତ ଚାଲିବ ଏବଂ ସେହି ଡୋର ଟୁ ଡୋର ସର୍ଭେ ମାଧ୍ୟମରେ ଆମର ଭୋଟର ଲିଷ୍ଟ ତିଆରି ହେବ।
0: ଜନଗଣନା ପାଇଁ ପଞ୍ଚାୟତ ଓ ପୌର ନିର୍ବାଚନରେ ସାମାନ୍ୟ ବିଳମ୍ବ ହେବ। ପୁରୁଣା ବାଲଟ ବକ୍ସର ମରାମତି, ନୂଆ ବାଲଟ ବକ୍ସ କ୍ରୟ ନେଇ ବୈଠକରେ ନିଷ୍ପତ୍ତି ହୋଇଛି। ଜଣେ ଭୋଟର ଦୁଇଟି ସ୍ଥାନରେ ଯେପରି ଭୋଟ୍ ନ ଦେଇପାରିବେ ସେ ନେଇ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ କହିଛନ୍ତି। ଭୁବନେଶ୍ୱର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆଜି ଅପରାହ୍ନରେ ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ 2026 ଏସ୍ଆଇଆର୍ ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ସନ୍ଥଗୋପାଳନ ଗଣମାଧ୍ୟମକୁ ଏସ୍ଆଇଆର୍ର ଅଗ୍ରଗତି ସମ୍ପର୍କରେ ସୂଚନା ପ୍ରଦାନ କରିବେ। ମୁଖ୍ୟମନ୍ତ୍ରୀ

0: ଚରଣ ମାଝି ଆସନ୍ତା 27 ତାରିଖ ସୋମବାର ଦିନ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ସେଥିପାଇଁ ଆସନ୍ତାକାଲିଠାରୁ ଅନ୍ଲାଇନ୍ ପଞ୍ଜୀକରଣ ଆରମ୍ଭ ହେବ। ଜନସାଧାରଣ janashunani.odisha.gov.in ପୋର୍ଟାଲରେ ପଞ୍ଜୀକରଣ କରିପାରିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସିଡିପିଓଙ୍କ ଅଧୀନରେ ପରିଚାଳନା କମିଟି ଗଠନ କରାଯିବ। ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ତୃଣମୂଳ ସ୍ତରରେ ଅଙ୍ଗନବାଡ଼ି ସେବାକୁ ସୁଦୃଢ଼ କରିବା ପାଇଁ ସକ୍ଷମ ଅଙ୍ଗନବାଡ଼ି ଓ ପୋଷଣ 2.0 ଅଧୀନରେ ଏହି କମିଟି ଗଠନ କରାଯିବ। ସୁପରଭାଇଜର ଅଧ୍ୟକ୍ଷ ଦାୟିତ୍ୱ ନିର୍ବାହ କରିବା ସହ ଅଙ୍ଗନବାଡ଼ି କର୍ମୀ ସଦସ୍ୟ ତଥା ଆବାହକ ରହିବେ ବୋଲି ଚିଠିରେ ଉଲ୍ଲେଖ ରହିଛି। ନବଦିନାତ୍ମକ ଘୋଷଯାତ୍ରା ଅବସରରେ ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତି ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ଗତକାଲି ପୁରୀରେ ହେରାପଞ୍ଚମୀ ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଛି। ଶ୍ରୀଜୀଉଙ୍କୁ ପୁଣି ରତ୍ନବେଦୀକୁ ପାଛୋଟି ନେବା ପାଇଁ ଆଜି 3 ରଥର ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାର ସମ୍ମୁଖରେ ରଖାଯାଇଛି। ଶ୍ରୀଗୁଣ୍ଡିଚା ମନ୍ଦିରରେ ସକାଳ ଧୂପନୀତି ଶେଷ ହେବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମା ଲକ୍ଷ୍ମୀଙ୍କ ଅଭିମାନକୁ ଦୃଷ୍ଟିରେ ରଖି 3 ରଥର ଦକ୍ଷିଣ ମୋଡ଼ ପାଇଁ ଆଜ୍ଞାମାଳ ପ୍ରଦାନ କରିଥିଲେ। ପୂଜାପଣ୍ଡା ସେବକମାନେ ଆଜ୍ଞାମାଳ ବିଜେ କରିବା ପରେ ପ୍ରଥମେ ମା ସୁଭଦ୍ରାଙ୍କ ଦର୍ପଦଳନ, ପରେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଶେଷରେ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ କରାଯାଇଛି। ହେରାପଞ୍ଚମୀ ନୀତି ପରେ ରଥର ଦକ୍ଷିଣ ମୋଡ଼ ସମ୍ପର୍କରେ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ସୌମ୍ୟ ପଣ୍ଡା ଆକାଶବାଣୀକୁ କହିଛନ୍ତି,
1: ମହାପ୍ରଭୁ ଦକ୍ଷିଣ ମୋଡ଼ କରିବେ। ଯାତାୟତର ଦ୍ୱୟର ମଧ୍ୟ ସପ୍ତାହ ମୁଣ୍ଡପ ସ୍ଥିତ ମହାପ୍ରଭୁ 7 ଦିନ ଅବସ୍ଥାନ କରିସାରିଲା ପରେ ଦକ୍ଷିଣାୟନ ଯାତ୍ରାକୁ ଆରମ୍ଭ କରିଥାନ୍ତି। ତାହାର ପୂର୍ବ ପ୍ରସ୍ତୁତି ଅନୁସାରେ ମହାପ୍ରଭୁଙ୍କର ଦକ୍ଷିଣ ମୋଡ଼ ଯାତ୍ରା ସ୍ୱତନ୍ତ୍ର ଭାବର ସହିତ ସପ୍ତମୀ ଦିନ ଆଜ୍ଞାମାଳ ପ୍ରଦାନ କରି ମହାପ୍ରଭୁ ରଥକୁ ଦକ୍ଷିଣ ମୋଡ଼ ଆଡ଼କୁ ଗମନ କରିଥାନ୍ତି। ସେଥିପାଇଁ ଅଧର ଚୁମ୍ବିତ ମାଳ ସକାଳ ଧୂପ ପରେ ପରେ ମହାପ୍ରଭୁଙ୍କର ଅଧର ଚୁମ୍ବିତ ମାଳକୁ ପ୍ରଦାନ କରି ମହାପ୍ରଭୁ ପ୍ରଥମେ ଦେବୀ ସୁଭଦ୍ରାଙ୍କର ରଥ ଦକ୍ଷିଣ ମୋଡ଼, ତାପରେ ବଡ଼ବାଡ଼ ସାମନ୍ତଙ୍କର ଦକ୍ଷିଣ ମୋଡ଼, ତାପରେ ଜଗନ୍ନାଥଙ୍କର ରଥକୁ ମଧ୍ୟ ଦକ୍ଷିଣ ମୋଡ଼ କରାଯାଇଥାଏ।
0: ନୂଆପଡ଼ା ଜିଲ୍ଲା ଖଡ଼ିଆଳର ପ୍ରଭୁ ଦଧିବାମନ ଓ ପତିତ ପାବନ ନବଦିନାତ୍ମକ ଯାତ୍ରାରେ ମାଉସୀମା ମନ୍ଦିରକୁ ଯାଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ସ୍ୱର୍ଣ୍ଣ ଅଳଙ୍କାରରେ ଭୂଷିତ ଶ୍ରୀଜଗନ୍ନାଥ ବାମନ ରୂପେ ପୂଜା ପାଉଥିବା ବେଳେ ଯୋଡ଼ା ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଜନ୍ମମଣ୍ଡପରେ ବିରାଜମାନ ଅଛନ୍ତି। ଭୁବନେଶ୍ୱରଠାରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ କାରାଗାର ବିକାଶ ବୋର୍ଡର ଚତୁର୍ଥ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀମତୀ ଗର୍ଗ ରାଜ୍ୟରେ ଥିବା କାରାଗାରଗୁଡ଼ିକର ସୁରକ୍ଷା ବ୍ୟବସ୍ଥାର ଆଧୁନିକରଣ ଓ ଅନ୍ତେବାସୀଙ୍କ କଲ୍ୟାଣ ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପର ସମୀକ୍ଷା କରିଛନ୍ତି। 20ଟି କାରାଗାରରେ କୃତ୍ରିମ ବୁଦ୍ଧିମତ୍ତା, ଏଆଇ ଆଧାରିତ ସିସିଟିଭି ଓ ଭିଡ଼ିଓ ଆନାଲିଟିକ୍ସ ବ୍ୟବସ୍ଥା ସ୍ଥାପନ, କାରାଗାର ପ୍ରାଚୀର ଉଚ୍ଚତା ବୃଦ୍ଧି ସହ ଡ୍ରୋନ୍, ବଡି କ୍ୟାମେରା ଓ ମୋବାଇଲ୍ ଫୋନ୍ ଚିହ୍ନଟ ପାଇଁ ବିଭିନ୍ନ ଆଧୁନିକ ସୁରକ୍ଷା ଉପକରଣ ବ୍ୟବହାର ଉପରେ ବୈଠକରେ ଆଲୋଚନା ହୋଇଥିଲା। ଏହାସହ କାରାଗାରରେ ଗୁଇନ୍ଦା ୟୁନିଟ୍ ଗଠନ ଏବଂ କର୍ତ୍ତବ୍ୟରେ ଅବହେଳା କ୍ଷେତ୍ରରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଅନ୍ତେବାସୀଙ୍କ ଜୀବନଧାରଣ ମାନର ଉନ୍ନତି ଏବଂ ମୁକ୍ତି ପରେ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଭଦ୍ରକ ଜିଲ୍ଲା ଲାଙ୍ଗୁଡ଼ିସ୍ଥିତ ଘରୋଇ ମୁକବଧିର ବାଳିକା ଉଚ୍ଚ ବିଦ୍ୟାଳୟରେ କର୍କଟ ରୋଗ ସଚେତନତା ଓ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବରିଷ୍ଠ ଡାକ୍ତର, ନାଗରିକ, ସାମାଜିକ କର୍ମୀ ଯୋଗଦେଇ କର୍କଟ ରୋଗର ନିରାକରଣ, ସଠିକ୍ ସମୟରେ ରୋଗ ଚିହ୍ନଟ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ସ୍ୱଚ୍ଛ ସବୁଜ ପରିବେଶ ସୃଷ୍ଟି ପାଇଁ ବିଦ୍ୟାଳୟ ପରିସରରେ ଚାରାରୋପଣ କରାଯାଇଥିଲା। ନୂଆପଡ଼ା ଜିଲ୍ଲାର ସମସ୍ତ ତହସିଲ କାର୍ଯ୍ୟାଳୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟ ଜାରି ରହିଛି। ଭୋଟର ତାଲିକାରେ ନାମ ପଞ୍ଜୀକରଣ ପାଇଁ ଉଦ୍ଦିଷ୍ଟ 12ଟି ପ୍ରମାଣପତ୍ର ମଧ୍ୟରୁ ଆଧାର କାର୍ଡ ସହିତ ଯେକୌଣସି ଗୋଟିଏ ପ୍ରମାଣପତ୍ର ଦାଖଲ କରି ତାଲିକାରେ ନାମ ସାମିଲ କରିବାକୁ ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି। ଖଡ଼ିଆଳ ତହସିଲରେ ଏ ସମ୍ପର୍କିତ ଏକ ଯାଞ୍ଚ କାର୍ଯ୍ୟ କରାଯାଇଛି। ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 20ଟି ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆଜି କେନ୍ଦୁଝର, ସୁନ୍ଦରଗଡ଼ ଓ ମୟୂରଭଞ୍ଜରେ ଅଧିକ ବର୍ଷାର ସମ୍ଭାବନା ରହିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ଝଡ଼ ବର୍ଷା ହୋଇପାରେ। ଆଗାମୀ ଶୁକ୍ରବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ମଧ୍ୟାହ୍ନ 12ଟା ସୁଦ୍ଧା 613.5 ଘନଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 1,23,109 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 95,025 ଘନଫୁଟ ଜଳ ନିଷ୍କାସିତ ହେଉଛି। ସମ୍ବାଦ ଶେଷ ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ।

ବିଭିନ୍ନ ପ୍ରସଙ୍ଗରେ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ। ଭବିଷ୍ୟତରେ ପ୍ରଶ୍ନପତ୍ର ପ୍ରଘଟର ପୁନରାବୃତ୍ତି ନ ହେବା ପାଇଁ ସମ୍ମିଳିତ ପଦକ୍ଷେପ ଜରୁରୀ କହିଲେ ପ୍ରଧାନମନ୍ତ୍ରୀ। ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ନେଇ ଆସନ୍ତା ଅକ୍ଟୋବର 26 ତାରିଖରୁ ଆରମ୍ଭ ହେବ ଘରକୁ ଘର ସର୍ଭେ। ତୃଣମୂଳ ସ୍ତରରେ ଅଙ୍ଗନବାଡ଼ି ସେବାକୁ ସୁଦୃଢ଼ କରିବା ପାଇଁ ଗଠନ ହେବ ପରିଚାଳନା କମିଟି ଏବଂ ଶ୍ରୀଜୀଉଙ୍କର ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ ନେଇ ଆଜି ଦକ୍ଷିଣ ମୋଡ଼ ନେଲା ତିନି ରଥ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ। କଥାଚିତ୍ର ବାଗି ଫୋର୍ରୁ ଗାଇଛନ୍ତି ପରମ୍ପରା ଟଣ୍ଡନ। ଗୀତିକାର ହେଲେ ଫରହାନ ମେମନ। ସଙ୍ଗୀତ ନିର୍ଦ୍ଦେଶନା ଗୌରବ ଦାସ ଗୁପ୍ତା।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଶ୍ରେୟା ଘୋଷାଲଙ୍କ କଣ୍ଠରେ। ଗୀତିକାର ହେଲେ ରକିବ ଆଲମ, ସଙ୍ଗୀତ ଦେବୀ ଶ୍ରୀପ୍ରସାଦ, କଥାଚିତ୍ର ପୁଷ୍ପାରାଜ ଟୁ।

ଶ୍ରୋତା ବନ୍ଧୁ, ଆପଣମାନେ ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶୁଣନ୍ତୁ ଏକ ସୂଚନା। ଆସନ୍ତା ଶୁକ୍ରବାର ଦିନ ରାତି 7:30 ଚାଷବାସ କାର୍ଯ୍ୟକ୍ରମରେ ଏକ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ବିଷୟ ରହିଛି ବର୍ଷା ଦିନରେ ଗୃହପାଳିତ ପ୍ରାଣୀଙ୍କର ଯତ୍ନ। ଏଥିରେ ବିଶେଷଜ୍ଞ ଭାବରେ ଷ୍ଟୁଡିଓରେ ଉପସ୍ଥିତ ରହିବେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ କଳାହାଣ୍ଡି ଡକ୍ଟର ନିରଜ ଚନ୍ଦ୍ର କହଁର। ଶ୍ରୋତା ବନ୍ଧୁଙ୍କ ଅନୁରୋଧ, ଏହି କାର୍ଯ୍ୟକ୍ରମକୁ ଫୋନ୍ କରି କୁହାଯାଇଥିବା ବିଷୟ ସମ୍ପର୍କରେ ପ୍ରଶ୍ନ ପଚାରି ବିଶେଷଜ୍ଞଙ୍କଠାରୁ ସିଧାସଳଖ ଉତ୍ତର ପାଆନ୍ତୁ। ଫୋନ୍ ନମ୍ବର 0667029562306 607029562 8। ପୁଣି ଥରେ କହି ରଖୁଛୁ, 0667029562306 607029562 8। ସୂଚନାଟି ଏତିକିରେ ଶେଷ ହେଲା। କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ, ୟାରିଆ ଟୁରୁ ଗାଇଛନ୍ତି ପରମ୍ପରା ଟଣ୍ଡନ। ଗୀତ ଓ ସଙ୍ଗୀତ ମନନ ଭରଦ୍ୱାଜ।

ପ୍ରଚାର କଲୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ଭବାନୀପାଟଣ, ସମୟ ବର୍ତ୍ତମାନ ଦିନ 3ଟା ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ। ରିଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ଭବାନୀ ପାଟଣା। ଶ୍ରୋତା ବନ୍ଧୁ ନମସ୍କାର, ଆପଣମାନଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡ଼ିୟମ ୱେଭ୍ରେ 248 ମିଟର ଏବଂ 1206 କିଲୋ ହର୍ଟ୍ସ ଯୋଗେ ଏବଂ ଏଫ୍ଏମ୍ ମାଧ୍ୟମରେ 100.3 ମେଗା ହର୍ଟ୍ସରେ। ନ୍ୟୁଜ୍ ଅନ୍ ଏଆଇଆର୍ ଏପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରକୁ ଶୁଣିପାରିବେ। ବର୍ତ୍ତମାନ ସମୟ ଅପରାହ୍ନ 5:00। ଅଧିବେଶନରେ ଆରମ୍ଭରେ ପ୍ରଚାର କରୁଛୁ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ ଧାରାବାହିକ କାର୍ଯ୍ୟକ୍ରମ ଉମଙ୍ଗ। ଆଜି ଶୁଣନ୍ତୁ ଏହାର 1332 ଅଧ୍ୟାୟ।

ବର୍ଷାର ଏହି ମିଠା ମିଠା ଟିପ୍ ଟିପ୍ ଶବ୍ଦ, ଆକାଶରେ ମେଘର ଲୁଚକାଳି, ଆଉ ଚାରିଆଡ଼େ ରଥଯାତ୍ରାର ଆନନ୍ଦ ଏବଂ ଉତ୍ସବର ପରିବେଶ। ରଥଯାତ୍ରା ତ କେବଳ ଗୋଟିଏ ଦିନର ପର୍ବ ନୁହେଁ, ମହାପ୍ରଭୁଙ୍କ ଏହି ପବିତ୍ର ଯାତ୍ରା ସହିତ ଯୋଡ଼ି ରହିଛି ଅନେକ ଦିନର ପରମ୍ପରା, ଅନେକ ଭକ୍ତି, ଅନେକ ଭାବନା ଏବଂ ଅନେକ ସୁନ୍ଦର ସ୍ମୃତି। କେଉଁଠି ରଥ ଦର୍ଶନ ଆନନ୍ଦ, କେଉଁଠି ମେଳାର ଉତ୍ସାହ, ତ ଆଉ କେଉଁଠି ଭଜନ ଓ କୀର୍ତ୍ତନରେ ଭକ୍ତିମୟ ହୋଇ ଉଠୁଛି ପରିବେଶ। ଆଉ ଏହିସବୁ ମଧ୍ୟରେ ବର୍ଷାର ଆଗମନ ପ୍ରକୃତିକୁ ଯେମିତି ଆହୁରି ସୁନ୍ଦର କରିଦେଇଛି। ବର୍ଷା ହେଲେ ନା ମନଟା ଟିକେ ନିଆରା ହୋଇଯାଏ, ଝରକା ବାହାରି ବର୍ଷାର ଟୁପ୍ ଟାପ୍ ଶବ୍ଦ, ଥଣ୍ଡା ଥଣ୍ଡା ପବନ, ଆଉ ମନ ଭିତରେ ଭାସି ଆସେ କିଛି ପୁରୁଣା ସ୍ମୃତି, କେବେ ପିଲାଦିନର ସ୍ମୃତି, କେବେ ସାଙ୍ଗସାଥୀଙ୍କ ସହ ବିତାଇଥିବା ସେହି ସୁନ୍ଦର ସମୟ, ଆଉ ମଣିଷଙ୍କ କଥା ଯେଉଁମାନେ ଆମ ଜୀବନରେ ଆଜି ନଥିଲେ ବି ଆମ ସ୍ମୃତିରେ ସବୁବେଳେ ରହିଥାନ୍ତି। ପରିବେଶରେ ଯଦି ସାଥୀ ହୋଇଯାଏ ଏକ ସୁନ୍ଦର ଗୀତ, ତାହେଲେ ମନଟା ଆହୁରି ଖୁସି ହୋଇଯାଏ ନା। ତେବେ ଶ୍ରୋତାବନ୍ଧୁ, ଆପଣ ଯେଉଁଠି ଥାଆନ୍ତୁ ନା କାହିଁକି, ଘରେ ଥାଆନ୍ତୁ, କାମରେ ବ୍ୟସ୍ତ ଥାଆନ୍ତୁ, ବର୍ଷାରୁ ବଞ୍ଚିବା ପାଇଁ କୌଣସି ଛାତ ତଳେ ଠିଆ ହୋଇଥାନ୍ତୁ, କିମ୍ବା ହୁଏତ ଏହି ସମୟରେ ରଥଯାତ୍ରାର ଉତ୍ସବରେ ସାମିଲ ହୋଇଥାନ୍ତୁ। ଆପଣଙ୍କର ସାଥୀ ହୋଇ ଆମେ ଆସିଛୁ ଆପଣଙ୍କ ନିଜର, ଆପଣଙ୍କ ମନପସନ୍ଦର କାର୍ଯ୍ୟକ୍ରମ ଗୀତଟିଏ ମିତଟିଏ କାର୍ଯ୍ୟକ୍ରମକୁ ନେଇ। ଆଉ ଆଜିର ଏହି ଗୀତଟିଏ ମିତଟିଏ କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଅଛି ଆପଣଙ୍କ ସହ, ଆପଣଙ୍କର ସାଥୀ ଶିବଶକ୍ତି ପୁରୋହିତ। ଏହି କାର୍ଯ୍ୟକ୍ରମରେ ଗୀତ ତ ରହିବ, କିନ୍ତୁ ତା ସହିତ ରହିବ ଆପଣଙ୍କ ମନର କଥା, ଆପଣଙ୍କର ଭଲ।

0: ପଠାଇବା ଆପଣଙ୍କର ଅନୁଭୂତି, ଆପଣଙ୍କର ସ୍ମୃତି ଏବଂ ଆପଣଙ୍କ ମନପସନ୍ଦର ଗୀତ, କାହିଁକି ନା ଆପଣଙ୍କର କଥା ହିଁ ଆମର ଆଲୋଚନା ଆଉ ଆପଣଙ୍କ ମନପସନ୍ଦର ଗୀତ ହିଁ ଆଜି ଆମର ସଙ୍ଗୀତ। ତେବେ ଆସନ୍ତୁ ବର୍ଷାର ଏହି ମିଠା ମିଠା ପରିବେଶରେ, ରଥଯାତ୍ରାର ଏହି ସୁନ୍ଦର ଉତ୍ସବର ମାହୋଲ ଭିତରେ, ଗୀତରେ ଗୀତରେ, କଥାରେ କଥାରେ ଆଜିର ଏହି ସମୟକୁ ଆହୁରି ସୁନ୍ଦର କରିବା। ଆଜିର କାର୍ଯ୍ୟକ୍ରମରେ ରହିଛି କିଛି ମନଛୁଆ ସୁନ୍ଦର ଓଡ଼ିଆ ଗୀତ, କିଛି ହିନ୍ଦୀ ଚଳଚ୍ଚିତ୍ର ଏବଂ ତା ସହିତ ରହିଛି ଶ୍ରୀ ଜଗନ୍ନାଥଙ୍କ ଭକ୍ତିଭରା ଭଜନ। ଯେମିତିକି ହିନ୍ଦୀ ଚଳଚ୍ଚିତ୍ର ମଧ୍ୟରେ ସନମରେ, କ୍ରିଏଟର 3D, ୱଜା ତୁମ ହୋ, ଓଡ଼ିଆ ଚଳଚ୍ଚିତ୍ର ମଧ୍ୟରୁ ଅନାମିକା ନାୟିକା, ଡେଉଁଛି ମୋ ପା ଆଖି, ଅଳ୍ପ ଅଳ୍ପ କଥା ଏବଂ କିଛି ଭଗବାନଙ୍କ ଭକ୍ତିଭରା ଭଜନ ରହିଛି। ତେବେ ଆମକୁ ଯୋଗାଯୋଗ କରିବା ପାଇଁ ନମ୍ବରଟି ହେଉଛି 0667029568। ଆଉ ଏକ ନମ୍ବରଟି ହେଉଛି 0667029563। ପୁଣି ଥରେ କହି ରଖୁଛି 0667029568। ଆଉ ଏକ ନମ୍ବରଟି ହେଉଛି 0667029563। ଯାହା ଲାଗୁଛି ଆମର ଶ୍ରୋତା ବନ୍ଧୁ ଫୋନ୍ କରିସାରିଲେଣି, ଆସନ୍ତୁ କଥାବାର୍ତ୍ତା ହୋଇଯିବା। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ
0: ଭାଇ ନମସ୍କାର, ଶୁଭ ସନ୍ଧ୍ୟା।
1: ହ୍ୟାଲୋ ହ୍ୟାଲୋ ଭାଇ ନମସ୍କାର।
0: ଭାଇ ଶୁଭ ସନ୍ଧ୍ୟା, କେମିତି ଅଛନ୍ତି?
1: ଶୁଭ ସନ୍ଧ୍ୟା ଭାଇ, ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ ସିଲୁଆ ଗ୍ରାମରୁ ନିରାକାର ରଣା କହୁଥିଲି।
0: ନିରାକାର ରଣା ଭାଇ
1: କହୁଥିଲି ଭାଇ।
0: ଆଉ ଭାଇ କେମିତି ଅଛନ୍ତି, ବହୁତ ଦିନ ପରେ?
1: ବହୁତ ଭଲ ଅଛି ଭାଇ, ଆଉ ବହୁତ ଖୁସି ଲାଗୁଛି ଆଜି ପ୍ରଥମ କଲ ଟି ଲାଗି ଯାଇଛି ଆଉ।
0: ଠିକ ଠିକ
1: ହଏ।
0: ତେବେ ଭାଇ ଆଜି କୋଉ ଗୀତଟି ଶୁଣିବେ କହିଦିଅନ୍ତୁ?
1: ଆଜି ଦେଉଛି ମୁଁ ବା ଆଖିର ଟାଇଟେଲ ସଙ୍ଗ ଟି ଶୁଣେଇ ଦେବେ।
0: ନିଶ୍ଚୟ ଭାବରେ ଭାଇ।
1: ଆଉ ଭାଇ କେମିତି ଅଛନ୍ତି, ଭଲ ଅଛନ୍ତି?
0: ମୁଁ ଭଲ ଅଛି ଭାଇ, ଆପଣ କେମିତି ଅଛନ୍ତି, ଘରେ ସମସ୍ତେ କେମିତି ଅଛନ୍ତି?
1: ହଁ ଘରେ ବି ସମସ୍ତେ ଭଲ ଅଛନ୍ତି ଭାଇ। ଆଜି ତ ସେ ଗାଁକୁ ଆସିଛି, ଆମର ଯୋଉଟା ପୂଜା କି ନାଇଁ, ଯୋଉଟା ଆମେ ଏମିତି ରଥଯାତ୍ରା ଟାଇମରେ ପୂଜା ମାନୁ କି ନାଇଁ, ସେଥିଲାଗି ଗାଁରେ ଆଜି ଅଛି ଆଉ। ବହୁତ ଆରୁ ଲଗଉଥିଲି ଲାଗିଗଲା, ବହୁତ ଖୁସି ଲାଗୁଛି ଆଉ।
0: ଯାହା ହଉ ପ୍ରଥମ କଲ, ସାଙ୍ଗେ ସାଙ୍ଗେ କଥା ହେଇକି ଆପଣ ଆଉ ଥରେ ପୂଜାରେ ତାହେଲେ ମଜି ଯିବେ ନାଇଁ?
1: ହଁ
0: ଆକାଶବାଣୀର ସମସ୍ତେ ଭଲ ଅଛନ୍ତି, ଯୁବବାଣୀ ବି ଆମ ସମସ୍ତେ ଆପଣଙ୍କୁ ମିସ୍ କରୁଛୁ ଭାଇ।
1: ଏବେ ତ ଯିବା, ମଝିରେ ମଝିରେ ଯିବା, ପ୍ରତ୍ୟେକ ସପ୍ତାହରେ ତ ଚିଠି ଦିଏ।
0: ହଁ ଆମେ ପଢୁ ଭାଇ, ବହୁତ ଖୁସି ଲାଗେ।
1: ହଁ ଆଉ ଯୁବବାଣୀକୁ ନ ଶୁଣିଲେ ଭଲ ଲାଗେ ନାହିଁ, ସଦାବେଳେ ପୁରା ଖୁସି ଲାଗେ ଆଉ।
0: ଠିକ ଠିକ ଭାଇ, ସେମିତି ଆମେ ବି ଆପଣଙ୍କ ଚିଠିର ଅପେକ୍ଷାରେ ରହିଥାଉ। ଆପଣଙ୍କ ଚିଠି ଆସିଲେ ଆମେ ବହୁତ ଖୁସି ଲାଗେ, ଖାସ କରିକି ଆପଣ ଚିଠି ଲେଖନ୍ତି
1: ସପ୍ତାହରେ ଦେଇଥାଏ ଭାଇ ଆଉ ଶିବଶକ୍ତି ଭାଇ। ଆଉ ବହୁତ ସମସ୍ତଙ୍କୁ ଦେଖିବାକୁ ମନ ଲାଗୁଛି, ମଝିରେ ଯିବା ଟିକେ ବୁଲି ଷ୍ଟେସନ ଆଡ଼େ ଆଉ।
0: ନିହାତି ଭାବରେ ଭାଇ, ଆସିଲେ ନିଶ୍ଚୟ ଭାବରେ ଦେଖା କରିବା। ଠିକ ଅଛି ଭାଇ, କଥା ହେଇକି ବହୁତ ଖୁସି ଲାଗିଲା ଭାଇ, ଏମିତି ଫୋନ୍ କରୁଥିଲି।
1: ଧନ୍ୟବାଦ ଭାଇ,
0: ନମସ୍କାର ଭାଇ।
1: ନମସ୍କାର ନମସ୍କାର।

0: ତେବେ ନିରାକାର ଭାଇଙ୍କ ପରେ ଆସନ୍ତୁ କଥାବାର୍ତ୍ତା ହୋଇଯିବା ଆଉ ଏକ ଶ୍ରୋତାବନ୍ଧୁଙ୍କ ସହ। ହ୍ୟାଲୋ ଭାଇ, ନମସ୍କାର, ଶୁଭ ସନ୍ଧ୍ୟା।
1: ନମସ୍କାର ଆଜ୍ଞା, ମୁଁ କରଣ ସାନି ସହ କହୁଛେ, ତିରଙ୍ଗା ମୁଣ୍ଡା ପୋଷଲା ମୁଣ୍ଡା ଥାନା ବି।
0: ଆଜ୍ଞା ଭାଇ, କେମିତି ଅଛନ୍ତି?
1: ମୁଁ ଭଲ ଅଛି ଆଜ୍ଞା, ଆଉ ଆପଣ ମାନେ କେନ୍ତା ଅଛନ୍?
0: ଆମେ ସମସ୍ତେ ବହୁତ ବଢିଆ ଅଛୁ ଭାଇ।
1: ଆଜ୍ଞା ଆଜ୍ଞା,
0: ତେବେ ଆଜି କୋଉ ଗୀତ ଶୁଣିବେ ଭାଇ?
1: ଆଜି ଭକ୍ତି ଗୀତ ଗୋଟେ ଦେବେ, ଯେ କୌଣସି ଭକ୍ତି ଦେବେ।
0: ଆଜି ଶ୍ରୀ ଜଗନ୍ନାଥଙ୍କ କିଛି ଭକ୍ତି ପରାବଚନ ରହିଛି, ଶୁଣିବେ?
1: ଆଜ୍ଞା ଆଜ୍ଞା ଆଜ୍ଞା।
0: ଆଉ ଭାଇ କେମିତି ଅଛନ୍ତି କୁହନ୍ତୁ?
1: ମୁଁ ଭଲ ଅଛି ଆଜ୍ଞା, ଏବେ ତ ଆମର ଆଡ଼େ ବର୍ଷା ହଉଛି, ଏଇଟା ସକାଳୁ ଏତେବେଳେ ତ ଏଇଟା ବର୍ଷା ଯାଏ ଟିକେ ବର୍ତ୍ତମାନ ଛାଡ଼ିଛି,
0: ଟିକେ ଛାଡ଼ିଛି। ତାହେଲେ ବହୁତ ବଢିଆ ଲାଗୁଥିବ ଭାଇ, ଥଣ୍ଡା ଥଣ୍ଡା
1: ପବନ ମଜା ଲାଗୁଛି। ଆଉ
0: ଆଜି ପୁରା ମାନେ ମୁଢି ମିକ୍ସଚର ନହେଲେ ବାଦାମ ଭଜା ସାଙ୍ଗରେ ପୁରା ପାଗଟି ପୁରା ବହୁତ ବଢିଆ ନାଇ?
1: ହଁ ଆଜ୍ଞା, ହଁ ଆଜ୍ଞା, ଆମେ ଯେନ୍ତା ଆମେ ସମ୍ବଲପୁରୀରେ ଭଜା ମିକ୍ସଚର ଆରୁ ମଖଲି।
0: ଆଜ୍ଞା ମାନେ ପୁରା ପାଗ ସହ ପୁରା ଲିଆ ପାଗ ବି ପୁରା ମାନେ ମାନିଯିବ।
1: ଆଜ୍ଞା ଆଜ୍ଞା,
0: ଘରେ ସମସ୍ତେ କେମିତି ଅଛନ୍ତି ଭାଇ?
1: ହଁ ଘରେ ସମସ୍ତେ ଠିକ ଅଛନ୍, ଜାଣିନି ତ ଏଇଟା ଚାଷବାସ ଲାଗି ପ୍ରସ୍ତୁତି ଚାଲିଛି ଆଜ୍ଞା।
0: ଏବେ ଖରିଫ ଫସଲ ଚାଷ ହଉଥିବ? ଆଜ୍ଞା। ଭାଇ ଏବେ କଣ ଚାଲିଛି, ରଥଯାତ୍ରା ଦେଖାଦେଖି ଚାଲିଛି ନା ନାହିଁ ଆପଣଙ୍କ ସିଆଡ଼େ?
1: ହଁ ରଥଯାତ୍ରା ବୋଲେ ଆମ ଗାଁ ପାଖରେ ଆସେ ଲାଉମୁଣ୍ଡା।
0: ଲାଉମୁଣ୍ଡା
1: ଆଜ୍ଞା,
0: ସେଇଟା କେମିତି ହୁଏ ଗାଁରେ?
1: ହଁ ଭଲ ରଥଯାତ୍ରା ଆଗଲେ ସେ ରଥଯାତ୍ରା
0: ମାନେ ଭିଡ଼ ହୁଅନ୍ତି ଭାଇ?
1: ରଥଯାତ୍ରା କିନ୍ତୁ ଆଜ୍ଞା ଛୁଆମାନଙ୍କୁ ଦେଖବାର ମଜା ଆଏ ଆଜ୍ଞା।
0: ସେ ତ ଠିକ କଥା ଭାଇ, ସହର ଅପେକ୍ଷା ଗାଁରେ ମନେବାଟା ବହୁତ ବଢିଆ ଲାଗେ
1: ଆଜ୍ଞା।
0: କାହିଁ ଗାଁର ପରିବେଶଟା ପୁରା ନିଆରା
1: ନିଆରା ଆଜ୍ଞା,
0: ସମସ୍ତେ ମିଶିକି ଏକାଠି ହେଇଥାନ୍ତି, ବହୁତ ବଢିଆ ଲାଗେ ଭାଇ।
1: ଆଜ୍ଞା ଆଜ୍ଞା,
0: ତେବେ ଭାଇ ଆମେ ସମସ୍ତେ ବହୁତ ବଢିଆ ଅଛୁ ଭାଇ, ଆପଣ ସମସ୍ତଙ୍କୁ ଭାରି ମିସ୍ କରୁ। ଆଉ ଆପଣ ବହୁତ ଦିନ ପରେ ଫୋନ କଲେ ଭାଇ, ବହୁତ ଖୁସି
1: ଲାଗେ।
0: ଖୁସି ଲାଗିଲା ଆପଣ ଫୋନ କଲେ ଏତେ ଦିନ ପରେ କଥାବାର୍ତ୍ତା ଯୁବବାଣୀ ସହ।
1: ଆଜ୍ଞା ଆଜ୍ଞା, ଆପଣଙ୍କ ସାଙ୍ଗେ ଏଇଟା ମୁଁ ପହିଲା କଥା ଲାଗୁଛି ଆଜ୍ଞା।
0: ଆଜ୍ଞା ଭାଇ ବହୁତ ଖୁସି ଲାଗିଲା ଭାଇ, ଏମିତି ଫୋନ କରୁଥାନ୍ତୁ,
1: ଖୁସି ଲାଗୁଛି ଆଜ୍ଞା।
0: ଠିକ୍ ଅଛି ଭାଇ, ତେବେ ଆସନ୍ତୁ ଶୁଣିବା ଆପଣ ମନ ପସନ୍ଦର ଗୀତ।
1: ହଁ ଆଜ୍ଞା, ନମସ୍କାର ଆଜ୍ଞା।
0: ନମସ୍କାର ଭାଇ।

0: ତେବେ ଏହି ସୁନ୍ଦର ଭୋଜନ ପରେ ଆସନ୍ତୁ କଥାବାର୍ତ୍ତା ହୋଇଯିବା ଆମ ପରବର୍ତ୍ତୀ ଶ୍ରୋତାବନ୍ଧୁଙ୍କ ସହ। ହ୍ୟାଲୋ ଭାଇ, ନମସ୍କାର, ଶୁଭ ସନ୍ଧ୍ୟା।
1: ନମସ୍କାର ଆଜ୍ଞା।
0: ଆଉ ଆଜ୍ଞା କେମିତି ଅଛନ୍ତି?
1: ବହୁତ ବଢ଼ିଆ ଅଛି ଆଜ୍ଞା।
0: ମୁଁ ତ ପରିଚୟ ମାଗିବିନି, ମୁଁ ଜାଣିଛି ଆପଣ କିଏ କହୁଛି, ଫୋନ କରିଛନ୍ତି।
1: ଲକ୍ଷ୍ମୀନଗର ସୁବର୍ଣ୍ଣପୁର।
0: ଆଜ୍ଞା ଆଜ୍ଞା
1: ଆଜ୍ଞା।
0: ଆଉ ଭାଇ କେମିତି ଅଛନ୍ତି?
1: ବହୁତ ବଢ଼ିଆ ଅଛି ଆଜ୍ଞା, ଆପଣ କେମିତି ଅଛନ୍ତି?
0: ମୁଁ ବି ବହୁତ ବଢ଼ିଆ ଅଛି ଭାଇ।
1: ବର୍ତ୍ତମାନ ତ ବର୍ଷା ହେଉଛି ଆଜ୍ଞା।
0: ବର୍ଷା ହେଉଛି ନାଇଁ
1: ଆଜ୍ଞା।
0: ତେବେ ଆଜି କୋଉ ଗୀତରେ ଶୁଣିବେ?
1: କଣ କଣ ଅଛି ଆଜ୍ଞା?
0: ଆଜି ହିନ୍ଦୀ ଚଳଚ୍ଚିତ୍ର ମଧ୍ୟରୁ ସନମରେ କ୍ରିଏଚର 3D, ୱଜା ତୁମ ହୋ, ଆଉ ଓଡ଼ିଆ କଥାଚିତ୍ର ମଧ୍ୟରୁ ଅନାମିକା ନାୟିକା, ଡେଉଁଚି ମୋ ବାଁ ଆଖି, ଅଳ୍ପ ଅଳ୍ପ କଥା, ଆଉ କିଛି ଭଜନ ରହିଛି ଭାଇ, ଓଡ଼ିଆ ଭଜନ।
1: ଓଡ଼ିଆ ଭଜନ ଦେବେ ଆଜ୍ଞା।
0: ଠିକ୍ ଅଛି ଭାଇ, ଆଉ କ'ଣ କରୁଥିଲେ ଭାଇ କୁହନ୍ତୁ? ଆଜି ଯେଉଁମାନେ ବି ଫୋନ କରୁଛନ୍ତି ଆମ ଶ୍ରୋତା ମଧ୍ୟମାନେ, ସେମାନେ କହୁଛନ୍ତି ବର୍ଷା ହେଉଛି, ଆଜି ପାଣିପାଗ ବହୁତ ବଢ଼ିଆ ଲାଗୁଛି, ଆଉ ପରିବେଶ ବି ବହୁତ ସୁନ୍ଦର ଲାଗୁଛି। ଆପଣଙ୍କୁ ସିଆଡ଼େ କେମିତି ଲାଗୁଛି?
1: ଭଲ ଲାଗୁଛି ଆଜ୍ଞା।
0: ଆଉ ମାନେ ଘରେ କ'ଣ କରୁଥିଲେ? ହ୍ୟାଲୋ ଆଜ୍ଞା ଆଜ୍ଞା। ହଁ ହଁ, ଆଉ ଦେଖିଗଲେଣି ଆପଣ ଯାତ୍ରା ଦେଖିଗଲେଣି? ହଁ ବାହୁଡ଼ାକୁ। ହଁ ହଁ, ତେବେ ଠିକ୍ ଅଛି ଭାଇ, ଆସନ୍ତୁ ଶୁଣି ନେବା ଆପଣଙ୍କ ମନ ପସନ୍ଦର ଗୀତ।

0: ତେବେ ଏହି ସୁନ୍ଦର ଭୋଜନ ପରେ ଆସନ୍ତୁ କଥାବାର୍ତ୍ତା ହୋଇଯିବା ଆମର ଆଉ ଜଣେ ଶ୍ରୋତା ବନ୍ଧୁଙ୍କ ସହ। ହ୍ୟାଲୋ
1: ହ୍ୟାଲୋ
0: ଭାଇ ନମସ୍କାର, ଶୁଭ ସନ୍ଧ୍ୟା।
1: ହଁ ନମସ୍କାର
0: ଭାଇ, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ମୁଁ ଲୋକନାଥ ସାହୁ ଭାଲୁବାଲ ବିଜେପୁର ବରଗଡ଼ କହୁଛେ।
0: ଆଉ ଭାଇ କେମିତି ଅଛନ୍ତି, ବହୁତ ଦିନ ପରେ କଥାବାର୍ତ୍ତା।
1: ଭଲ ଅଛି, ବର୍ଷା ହଉଛେ।
0: ଆଚ୍ଛା, ତାହେଲେ ଆଜି ପୁରା ଓଡ଼ିଶାରେ ପୁରା ବର୍ଷା ନାଇଁ?
1: ବର୍ଷା ଚାଲିଛି।
0: ଆଜି କୋଉ ଗୀତ ଶୁଣିବେ ଭାଇ?
1: କଣ କହିଲେ,
0: ଆଜି କୋଉ ଗୀତ ଶୁଣିବେ?
1: ଆଜି ରଥର ଗୋଟେ ଦେଇଦେବେ ଭଜନଟି।
0: ଠିକ ଅଛି, ଆଜି ଶ୍ରୀ ଜଗନ୍ନାଥଙ୍କ ବହୁତ ସାରା ଭଜନ ରହିଛି ଭାଇ। ଆଜ୍ଞା,
1: ରଥର ଗୋଟେ ଭଜନ ଦେଇଦେବେ। ଆରୁ ନୂଆ କଥାଟି, ଆମର ଗାଁ ରଥ ନି ହଉଛି।
0: ଆଚ୍ଛା, ଏଇ ବର୍ଷ ଫାର୍ଷ୍ଟ ଟାଇମ ହେଇଛି?
1: ଏଇ ବର୍ଷ ଛୋଟ ଛୋଟ ଛୁଆ ମାନେ ଏଇଟା କରୁଛନ୍।
0: ଆରେ ଆରେ, ବହୁତ ସୁନ୍ଦର ଲାଗୁଥିବ ତାହେଲେ।
1: ଆମର ଗାଁରେ ଏଇଟା ମହାପୁରୁକେ ବୁହି ଚୁରେଇ ନେଲେ ଯେ ଏନେ ହଉଛି ଆଗ ହଉଥିଲା ପରେ।
0: ଆଚ୍ଛା ଆଚ୍ଛା, ମାନେ କେତେ ବର୍ଷ ପରେ ହେଲା ଭାଇ ଏଇଟା?
1: ଆଗ ଥିଲା କି ନି?
0: ହଁ ହଁ,
1: ବୋଲେ ଅଲଗା ଗାଁ ବୁହି ନେ ଗାଁ ଲୋକ କରିବେ, ଏଇ ଲୋକ ଆମର ଗାଁ ତାପରେ ଅନ୍ୟ କଲେ।
0: ଆଚ୍ଛା ଆଚ୍ଛା,
1: ବୋଲେ ଏଇଟା ଛୋଟ ଛୋଟ ଛୁଆ ମାନେ ପୁରୀ ନୁ ଆମର ରଥ ଘିନି ଆଣିଲେ।
0: ଓହୋ,
1: ଆଉ ଛୋଟ ପାଞ୍ଚ ଫୁଟିଆ ରଥଟେ ବନେଇକିରି ଏଇଟା ଅମୁଲ କରୁଛନ୍ତି, ବହୁତ ଚମକ କରୁଛନ୍ତି ବର୍ଷ। ଆମର ଏଇଟା ଦଶମୀ ଦିନେ ଅନ୍ନ ଛତର ସବୁ ଦେବେ, ଆଉ ମଜା ଲାଗବା।
0: ମାନେ ବହୁତ ସୁନ୍ଦର ଲାଗୁଥିବ ଭାଇ ତାହେଲେ, ଏତେ ବର୍ଷ ପରେ ଆପଣ ମାନେ ଦେଖିବାକୁ ପାଉଛନ୍ତି ରଥଯାତ୍ରା ନିଜ
1: ଗାଁରେ।
0: ହଁ,
1: ବାହାରକେ ଦେଖି ଯିବାକୁ ପଡୁଥିଲା।
0: ଆଉ ଛୁଆମାନଙ୍କୁ ବି ମାନିବାକୁ ପଡିବ, ସେମାନେ ଏତେ ଭାବିକି ସେମାନେ
1: ଛୋଟ ଛୋଟ ଛୁଆ ମାନେ।
0: ହଁ ସେଇଟା ବହୁତ ସୁନ୍ଦର କଥା ଭାଇ। ଘରେ ସମସ୍ତେ କେମିତି ଅଛନ୍ତି?
1: ସବୁ ହେବା କଣ କହିଲେ ଭାଇ?
0: ଘରେ ସମସ୍ତେ କେମିତି ଅଛନ୍ତି?
1: ସବୁ ଭଲ ଅଛନ୍।
0: ଆଉ ବର୍ତ୍ତମାନ କଣ କରୁଥିଲେ?
1: ଆମେ ଚାଷ କରୁଛୁ ବୋଲେ।
0: ହଁ ହଁ, ଆଜି ତ ସବୁଆଡେ ବର୍ଷା ହଉଛି ଆଜି।
1: ହଁ ବର୍ଷା ହଉଛି,
0: ପୁଣି ଆଜି ପାଗ ବି ଆଜି ବହୁତ ବଢିଆ କରିଛି ଭାଇ।
1: ହଁ
0: କଣ ମାନେ ଚା ମୁଡ଼ି ହେଇଛି ନା ଆଉ କିଛି ସ୍ପେଶାଲ ହେଇଛି ଆଜି?
1: ଚା ମୁଡ଼ି ହେଇ ସରି ସାରିଲାନ?
0: ସରି ସାରିଲାନ, ଠିକ ଠିକ ଭାଇ।
1: ପିଠା ପୁଡ଼ାଲା ପିଠା?
0: ହଁ ହଁ,
1: ଘର ତ ଆମ ଦେଶୀ ଖାନା ପୁଡ଼ାଲା ପିଠା ମେନ୍।
0: ଯା ହଉ, ବହୁତ ବଢିଆ।
1: ପୁଡ଼ାଲା ପିଠା ଖାଲି ଖାଇକିରି ପଳେଇ ଯିବ ବୋଲେ ଖେତେ ଆର 11 ବଜେ ତ ବାସିନି ଖାଇଲେ ବି ଚଲବ।
0: ମାନେ ଏତେ ପାୱର ଅଛି ସେଇଠି ନେଇ?
1: ହଁ ହେତେ ପାୱର।
0: ହଁ ହଁ,
1: ଗୁରତ ଚା ଆର ପୁଡ଼ାଲା ପିଠା ଖାଇ ନେଲେ
0: ହଁ
1: 11 ବଜେ ତ ବାସିନି ଖାଇଲେ ବି ଚଲବ ସେଟା। ଆର କାମ କର।
0: ଆଚ୍ଛା, ବହୁତ ବହୁତ ବଢିଆ ଭାଇ, ଆମେ ତ ଭାରି ମିସ୍ କରୁଛୁ ସେ ପିଠା ଗୁଡା। ତେବେ କେବେ ଆଣନ୍ତୁ ଆମ ପାଇଁ?
1: ସିଲ ସିଲ ପାଦିନ ବାଟୁଥିଲେ, ଏବେ ତ ଗ୍ରାଇଣ୍ଡର ହେଲା ନା।
0: ହଁ ଏବେ ତ ଗ୍ରାଇଣ୍ଡର ହେଇଗଲାଣି, ଏବେ
1: ସହଜ ହେଇଯାଇଛି।
0: ଆଉ ସେ ଟେଷ୍ଟ ବି ରହୁନି ଭାଇ, ସେ ଗ୍ରାଇଣ୍ଡର ଟେଷ୍ଟ?
1: ହଁ ନାଇଁ, ଆଗ ଜିନ୍ଦା ହଉଥିଲା ସେଦିନ ଟେଷ୍ଟ ଅଲଗା ଥିଲା। ସେଟା ମା ମାନେ 4 ବଜେ ନୁ ଉଠିକରି ବାଟିକରି ପୁଡ଼େଇ ଦଉଥିଲେ, ଏବେ ତ ନାଇଁ। ସେଟା ବହୁତ ମିଠା ଲାଗୁଥିଲା।
0: ଠିକ ଠିକ। ତେବେ ଭାଇ କଥାବାର୍ତ୍ତା ହେଇକି ବହୁତ ଭଲ ଲାଗିଲା ଭାଇ, ବହୁତ ସୁନ୍ଦର ସୁନ୍ଦର କଥା ମାନେ କହିଗଲେ ନିଜ ଗାଁ ବିଷୟରେ, ରଥଯାତ୍ରା ବିଷୟରେ। ତେବେ ଆସନ୍ତୁ ବର୍ତ୍ତମାନ ଶୁଣି ନେବା ଆପଣଙ୍କ ମନ ପସନ୍ଦର ଗୀତ।
1: ହଁ ହଁ, ନମସ୍କାର।
0: ନମସ୍କାର ଭାଇ।

0: ଉପଲକ୍ଷେ ଆପଣଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଇ ମୁଁ ଚିତ୍ର କୁଶବର କଳାହାଣ୍ଡି ଭବାନୀପାଟଣା ଜଗନ୍ନାଥପୁରରୁ କହୁଛି।
1: ଆଜ୍ଞା ଆପଣଙ୍କୁ ବି ଶୁଭେଚ୍ଛା ଏବଂ ଅଭିନନ୍ଦନ।
0: ଧନ୍ୟବାଦ।
1: ତେବେ ଭାଇ ଆଜି କୋଗୀତ ଶୁଣିବେ କହିଦିଅନ୍ତୁ ପ୍ରଥମରେ।
0: ଆଜ୍ଞା
1: ଆଜି କୋଗୀତ ଶୁଣିବେ?
0: ଆଜି ତ ମୁଁ ଟିକେ ଶୁଣିପାରିଲି ନାହିଁ ତ।
1: ଆଜି ହିନ୍ଦୀ ଚଳଚ୍ଚିତ୍ର ମଧ୍ୟରୁ ସନମରେ କ୍ରିଏଚର 3D, ୱଜା ତୁମ ହୋ, ଆଉ ଓଡ଼ିଆ କଥାଚିତ୍ର ମଧ୍ୟରୁ ଅନାମିକା ନାୟିକା, ଡେଉଁଚି ମୋ ପା ଆଖି, ଅଳ୍ପ ଅଳ୍ପ କଥା ଏବଂ କିଛି ଭଜନ ରହିଛି ଭାଇ।
0: ଅଳ୍ପ ଅଳ୍ପ କଥାର ଶୁଣେଇଦେବେ?
1: ଅଳ୍ପ ଅଳ୍ପ କଥାର, ଠିକ୍ ଅଛି ଭାଇ। ତେ ଭାଇ ଆମକୁ ଭାରି ଖୁସି ଲାଗେ ଯେତେବେଳେ ଆପଣ ଫୋନ ମାନେ କରନ୍ତି ଆଉ ପୁରା ଚିଲ୍ଡ ମାଇଣ୍ଡରେ କଥାବାର୍ତ୍ତା ହୁଅନ୍ତି, ପୁରା ବିନ୍ଦାସ ମାନେ ଆମର ଦୁଃଖ ବି ଥିଲା ଆମେ ପୁରା ଖୁସି ହେଇଯାଉ ଏତେ ବିନ୍ଦାସରେ କଥାବାର୍ତ୍ତା। ଆଉ ଭାଇ କେମିତି ଅଛନ୍ତି କୁହନ୍ତୁ? ଟିକେ ଦୁଃଖରେ ଥିଲୁ କିନ୍ତୁ ଏବେ ଭାରି ଖୁସି ହେଇଗଲୁ ଆପଣ ଫୋନ କଲା ପରେ। ଘରେ ସମସ୍ତେ କେମିତି ଅଛନ୍ତି ଭାଇ?
0: ହଁ ଘରେ ତ ସମସ୍ତେ ଭଲ ଅଛନ୍ତି, ମୋର ଜେଜେ ମା ବି ଭଲ ଅଛି।
1: ହଁ ହଁ, ମୋ ଆଡୁ ପ୍ରଣାମ ଜଣେଇ ଦେବି ଭାଇ।
0: ଧନ୍ୟବାଦ। ଆମର ଜେଜେ ମା ତ 105 ବର୍ଷ ହେଲା।
1: 105 ବର୍ଷ?
0: ହଁ 105 ବର୍ଷ। ଦେଖନ୍ତୁ ମୁଁ ନାତେ ନାତୁଣୀ ଦେଖିଲି, ଫେର ଆମର ଜେଜେ ମା ଅଛନ୍ତି ବୋଇଲେ
1: ବାପରେ 105 ବର୍ଷ ମାନେ ଭାଇ ଆଉ
0: ମାନେ 105 ବର୍ଷ
1: ଆମେ 60 ବର୍ଷ ବଞ୍ଚିବୁ ନା ନାଇଁ ସେଟା ବଡ କଥା।
0: ହଁ ସେଇ କଥା ଏକା
1: ମାନେ ମାନିବାକୁ ପଡିବ। ତାହେଲେ ଭାଇ କଣ କରୁଥିଲେ ତାହେଲେ ଘରେ?
0: ବର୍ତ୍ତମାନ ତ ମୁଁ ଗ୍ରାଇଣ୍ଡର କରୁଥିଲି ବିରି।
1: ହଁ
0: ଲାଇଟଟା ଆଜି ତ ଅପ୍ ଡାଉନ୍ ହେବାର ହୁଏ, ଏବେ ଏଇନେ ସରାଇଲି ଆଉ ତାପରେ ଏଇଟା ଟାଇମ 50 ଅଛି ଦେଖିବା 10 ମିନିଟ। ହଁ
1: ହଁ
0: ଲାଗିଲି ଲାଗିଗଲା ଖୁସି।
1: ତେବେ ଭାଇ ବହୁତ ଭଲ ଲାଗିଲା ଭାଇ, ଏମିତି ଫୋନ କରନ୍ତୁ, ଚିଠି ପତ୍ର ଲେଖୁଥାନ୍ତୁ।
0: ହଉ ଭାଇ ଆଉ ଆସନ୍ତୁ ଥରେ ବୁଲି ବୁଲା।
1: ନିହାତି ନିହାତି ଭାବରେ ଭାଇ, ଆପଣ ଡାକିଛନ୍ତି ଆମେ ନିଶ୍ଚୟ ଭାବରେ ଯିବୁ।
0: ତେବେ ହଉ ଭାଇ ରହିଲି, ନମସ୍କାର,
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ଭାଇ।

0: ତେବେ ଆସନ୍ତୁ କଥାବାର୍ତ୍ତା ହୋଇଯିବା ପରବର୍ତ୍ତୀ ଶ୍ରୋତାବନ୍ଧୁଙ୍କ ସହ। ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ
0: ଭାଇ ନମସ୍କାର, ଶୁଭ ସନ୍ଧ୍ୟା।
1: ଭାଇ ନମସ୍କାର, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ।
1: ପବିତ୍ର ବିଶ୍ୱ ରଥଯାତ୍ରା

ତେବେ ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମର ସମୟ ଶେଷ ହେବାକୁ ଆସିଲାଣି। ତେବେ ଆଜିର ଏହି ଯୁବବାଣୀ କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ ହେବ। ଆଶା କରୁଛୁ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ରୂପରେ ଭଲ ଲାଗିଥିବ। ଆପଣଙ୍କ ସହ କଥାବାର୍ତ୍ତା ହୋଇ ସତରେ ବହୁତ ଖୁସି ଲାଗିଲା। ଏମିତି ଫୋନ୍ କରୁଥାନ୍ତୁ ଆଉ ଭଲ ପାଇବା ଦେଉଥାନ୍ତୁ। ତେବେ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା ମତାମତ ଦେବାକୁ ଜମାରୁ ଭୁଲିବେନି। ଆମକୁ ଚିଠି ଲେଖିବାର ଠିକଣା ହେଲା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 7660001। ଆମକୁ ଆପଣ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ନିଜର ମତାମତ ଲେଖି ଜଣାଇପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895994143। ପୁଣି ଥରେ କହି ରଖୁଛି 8895994143। ତେବେ ଶ୍ରୋତାବନ୍ଧୁ, ଆପଣଙ୍କର ଚିଠି ଏବଂ ସୁଚିନ୍ତିତ ମତାମତର ଅପେକ୍ଷାରେ ରହିଲୁ। ପରବର୍ତ୍ତୀ କାର୍ଯ୍ୟକ୍ରମମାନଙ୍କରେ ପୁଣି ଥରେ ଭେଟ ହେବା। ସେ ଯାଏ ଆମକୁ ବିଦାୟ ଦିଅନ୍ତୁ। ଆଜିର ଯୁବବାଣୀ କାର୍ଯ୍ୟକ୍ରମର ଉପସ୍ଥାପ

ଶୁଣୁଥିଲେ ଆମ ଟକ୍ ଷ୍ଟୁଡିଓରୁ ଯୁବବାଣୀର ଫୋନ୍ ଇନ୍ କାର୍ଯ୍ୟକ୍ରମ ଗୀତଟିଏ ମିତଟିଏ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଟିକେ ପରେ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ପ୍ରଥମେ ଶୁଣନ୍ତୁ ଚଳିତ ଅଧିବେଶନରେ ପ୍ରଚାର ପାଉ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ସନ୍ଧ୍ୟା 6:30 ଲୋକଗୀତ କ୍ରମରେ ଶୁଣିପାରିବେ ଝୁମେର ଗୀତ, ପରିବେଷଣ କରିଛନ୍ତି ଶିଳ୍ପୀ ମାଳବତୀ ଦେବୀ। ଜିଲ୍ଲା ହଲଚାଲ କ୍ରମରେ ଶୁଣିବେ ବରଗଡ଼ ଜିଲ୍ଲା ସମ୍ପର୍କରେ 7:25 ରିଲେ କରି ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଚାଷବାସ ପ୍ରଚାର କରିବୁ 7:30। 8:00 ସଂସଦ ସମୀକ୍ଷା ରିଲେ କରି ଶୁଣିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ହିନ୍ଦୀ ଭକ୍ତିଗୀତ ପ୍ରଚାର କରିବୁ 8:15। ସ୍ପୋର୍ଟସ୍ କ୍ୟାନ୍ 8:30, ସ୍ପଟ୍ଲାଇଟ୍ 9:15, ମନିଟକ୍ ଏବଂ ମନ୍ଥନ କାର୍ଯ୍ୟକ୍ରମ 9:30। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ନାଟକ ଓ ଗୀତିନାଟ୍ୟର ପ୍ରସାରଣ କ୍ରମରେ ଆଜି 10:00 ଶୁଣିବେ ନାଟକ ଗଜପତି ପୁରୁଷୋତ୍ତମ, ରଚନା ଚନ୍ଦ୍ରଶେଖର ମିଶ୍ର, ପ୍ରଯୋଜନା ସୁରେଶ ଚନ୍ଦ୍ର ନାୟକ, ସଙ୍ଗୀତ ଭାରତୀ କୃଷ୍ଣ ଦାସ। ଏଥିଲା ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଏଥର ଶୁଣନ୍ତୁ ଆସନ୍ତାକାଲିର ବିଭିନ୍ନ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଆଗାମୀକାଲି ପ୍ରଥମ ଅଧିବେଶନରେ 6:10 ପ୍ରଚାର କରିବୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ସମୀର କୁମାର ତ୍ରିପାଠୀ, ମନମୋହନ ନାୟକ, ବିଜୟ କୁମାର ପାଣିଗ୍ରାହୀ, ଧୀରଜ ମହାନ୍ତି ଏବଂ

0: ବୀଣାପାଣି ନାୟକ। ଚେତନାଚିନ୍ତନ ପ୍ରଚାର କରିବୁ 6:30। ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝୀ। ସକାଳ 6:35 ପ୍ରଚାର କରିବୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। 7:25 ଶୁଣିବେ ଓଡ଼ିଆ ଭକ୍ତିଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି। ଶିଳ୍ପୀମାନେ ହେଲେ ଲକ୍ଷ୍ମୀକାନ୍ତ ପାଲିତ, ଘନଶ୍ୟାମ ପଣ୍ଡା ଏବଂ ବାଦଲ କୁମାର ଆଚାର୍ଯ୍ୟ। ଚାଷର କଥା ପାଇଁ ସମୟ ରହିଛି 7:40। 7:45 ଶୁଣିବେ ପୁରାତନୀ କ୍ରମରେ ଛାନ୍ଦ, ଶିଳ୍ପୀ ହେଲେ ରାଧାମଣି ମିଶ୍ର। 8:30 ଶ୍ରୀକ୍ଷେତ୍ର ମାଧୁରୀରେ ଶୁଣିବେ ମୁଦିରସ୍ତ ସେବା ସମ୍ପର୍କରେ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ବିଶେଷଜ୍ଞ ସୁଖଦେବ ମହାନ୍ତି, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଚାର କରିବୁ 8:45। 9:00 ଶୁଣିପାରିବେ ହିନ୍ଦୀ କଥାଚିତ୍ର ଗୀତ। 9:30 ପ୍ରଚାର କରିବୁ ଓଡ଼ିଆ କଥାଚିତ୍ର ଗୀତ। ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଶୁଣିପାରିବେ ପୂର୍ବାହ୍ନ 10:10। ଦ୍ୱିତୀୟ ଅଧିବେଶନରେ ଦିନ 12:00 ପ୍ରଚାର କରିବୁ ପ୍ରାୟୋଜିତ ଧାରାବାହିକ କାର୍ଯ୍ୟକ୍ରମ ଉମଙ୍ଗ, ଏଥିରେ ଶୁଣିବେ 1329 ଅଧ୍ୟାୟ। ସୁଗମ ସଙ୍ଗୀତ ପ୍ରଚାର କରିବୁ 12:30। ଶିଳ୍ପୀମାନେ ହେଲେ ବନବିହାରୀ ଜେନା, ନନ୍ଦିତା ମହାପାତ୍ର, ତୃପ୍ତି ଦାସ ଏବଂ ପ୍ରଣବ କିଶୋର ପଟ୍ଟନାୟକ। ଚାଷର କଥା ଦିନ 1:10। ଦିନ 1:20 ଶୁଣିବେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ଦିନ 2:45। ତୃତୀୟ ଅଧିବେଶନରେ ଅପରାହ୍ନ 5:00 ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ, ଯୁବବାଣୀରେ ଶୁଣିବେ ଖେଳ ପତ୍ରିକା କାର୍ଯ୍ୟକ୍ରମ ଖେଳ ଓ ଖେଳାଳି ଅପରାହ୍ନ 5:30। ସନ୍ଧ୍ୟା 6:30 ଉଜ୍ଜଳ ଆମ ଦେଶ, ରାତି 7:25 ଜିଲ୍ଲା ହଲଚଲ କ୍ରମରେ ଭଦ୍ରକ ଜିଲ୍ଲା ସମ୍ପର୍କରେ। ଏହି କାର୍ଯ୍ୟକ୍ରମ ଦ୍ୱାରା ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ପ୍ରଚାର କରିବୁ ରାତି 7:30। ରାତି 8:00 ଶୁଣିବେ ସଂସଦ ସମୀକ୍ଷା, ରିଲେ କରି ଶୁଣିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆଞ୍ଚଳିକ ଗୀତ କ୍ରମରେ ଶୁଣିବେ କଳାହାଣ୍ଡିଆ ଗୀତ, ରାତି 8:15 ପରିବେଷଣ କରିବେ ଯୋଗେନ୍ଦ୍ର ସୁନାନି ଏବଂ ସାଥୀ। ସ୍ପୋର୍ଟସ୍ କ୍ୟାନ୍ 8:30, ସ୍ପଟ୍ଲାଇଟ୍ 9:15, ଚର୍ଚ୍ଚା କା ବିଷୟ ହେ ରାତି 9:30। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ନାଟକ ଓ ଗୀତିନାଟ୍ୟର ପ୍ରସାରଣ କ୍ରମରେ ଶୁଣିବେ ନାଟକ ଅଭିଯାନ ରାତି 10:00। ମଞ୍ଚ ନାଟକ କାଳିଚରଣ ପଟ୍ଟନାୟକ, ବେତାର ରୂପାନ୍ତର ଶରତଚନ୍ଦ୍ର ମୂଳିଆ, ପ୍ରଯୋଜନା ନୟନ କିଶୋର ମହାନ୍ତି। ଏ ଥିଲା ଚଳିତ ଅଧିବେଶନ ଏବଂ ଆସନ୍ତାକାଲିର ବିଭିନ୍ନ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା।
1: ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
0: ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି ସୂଚନା ଏବଂ ବିଜ୍ଞାପନ ପରେ। ପ୍ରଥମେ ଶୁଣନ୍ତୁ ଏହି ସୂଚନା। ଆସନ୍ତା ଶୁକ୍ରବାର ଦିନ ରାତି 7:30 ଚାଷବାସ କାର୍ଯ୍ୟକ୍ରମରେ ଫୋନ୍ ଇନ୍ କାର୍ଯ୍ୟକ୍ରମ ପ୍ରଶ୍ନ ଇଞ୍ଚ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ବିଷୟ ରହିଛି ବର୍ଷା ଦିନରେ ଗୃହପାଳିତ ପ୍ରାଣୀଙ୍କର ଯତ୍ନ। ଏଥିରେ ବିଶେଷଜ୍ଞ ଭାବରେ ଷ୍ଟୁଡିଓରେ ଉପସ୍ଥିତ ରହିବେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ କଳାହାଣ୍ଡି ଡାକ୍ତର ନୀରଜ ଚନ୍ଦ୍ର କହଁର। ଶ୍ରୋତାବନ୍ଧୁଙ୍କୁ ଅନୁରୋଧ, ଏହି କାର୍ଯ୍ୟକ୍ରମକୁ ଫୋନ୍ କରି କୁହାଯାଇଥିବା ବିଷୟ ଉପରେ ପ୍ରଶ୍ନ ପଚାରି ବିଶେଷଜ୍ଞଙ୍କଠାରୁ ସିଧାସଳଖ ନିଜର ଉତ୍ତର ପାଇପାରିବେ। ଫୋନ୍ ନମ୍ବର 0667029562 ଏବଂ ଆଉ ଗୋଟିଏ ନମ୍ବର ହେଲା 0667029562
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
4: ଏକ ପ୍ରକାର ସେ ପିଏମ୍ ଜୟ ଅବ ଗରିବୋ କି ଜୟ ବନ ଗଈ ହୈ।
5: ଦେଶ

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ

2024 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

ଲୋକଗୀତ କ୍ରମରେ ଶୁଣୁଥିଲେ ଝୁମର ଗୀତ, ପରିବେଷଣ କରିଥିଲେ ମାଳବିତା ଦେବୀ ଏବଂ ସାଥୀ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଜଡ଼ିତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଏସ୍ଆଇଆର୍ ପ୍ରକ୍ରିୟାର ସେପ୍ଟେମ୍ବର 6 ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା। ପୂର୍ବାଞ୍ଚଳ ପୁଲିସ୍ ସମନ୍ୱୟ କମିଟି ବୈଠକରେ ସମନ୍ୱିତ ସୁରକ୍ଷା ରଣନୀତି ଉପରେ ଗୁରୁତ୍ୱ ଏବଂ ପୁରୀରେ ଶ୍ରୀଜୀଉଙ୍କ ବାହୁଡ଼ାଯାତ୍ରା ନେଇ ପ୍ରସ୍ତୁତି ଆରମ୍ଭ, 3 ରଥର ଦକ୍ଷିଣ ମୋଡ଼। ଦେଶରେ ଭବିଷ୍ୟତରେ ହେବାକୁ ଥିବା ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଭଳି ଘଟଣା ଯେଭଳି ପୁନରାବୃତ୍ତି ନ ହୁଏ ସେଥିଲାଗି ସମସ୍ତଙ୍କର ସମନ୍ୱିତ ପଦକ୍ଷେପର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସଂସଦୀୟ ଦଳର ବୈଠକରେ ଶ୍ରୀ ମୋଦି କହିଛନ୍ତି, ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଜଡ଼ିତ ଲୋକମାନଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ। ଯୁବପିଢ଼ିଙ୍କ ସ୍ୱାର୍ଥର ସୁରକ୍ଷା ଦିଗରେ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ମୋଦି କହିଛନ୍ତି। ଗଣମାଧ୍ୟମକୁ ସମ୍ବୋଧିତ କରି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ସମ୍ପର୍କରେ ଅବଗତ ହେବା ପରେ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି।
1: प्रधानमंत्री जी ने अपील भी किया है कि उनका जो सजा है उसको सख्ती से सख्ती सजा कैसे दिया जाए, उसमें सारा टॉप क्लास के वकील लोग भी साथ दें ताकि जो पेपर लीक जैसे पाप काम किया है उन लोगों को घोर सख्त सजा मिले और आगे पेपर लीक नहीं होने के लिए सख्ती से जो कदम उठाया गया है उसके बारे में भी प्रधानमंत्री जी ने जानकारी दिया।
0: ଭୁବନେଶ୍ୱର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆଜି ଅପରାହ୍ନରେ ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ 2026 ଏସ୍ଆଇଆର୍ ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ସନ୍ଥ ଗୋପାଳନ ଗଣମାଧ୍ୟମକୁ ଏସ୍ଆଇଆର୍ର ଅଗ୍ରଗତି ସମ୍ପର୍କରେ ସୂଚନା ପ୍ରଦାନ କରି କହିଛନ୍ତି, ମ୍ୟାପିଂ ହୋଇନଥିବା 12 ଲକ୍ଷ ଓ ତ୍ରୁଟି ପାଇଁ 46 ଲକ୍ଷ ଲୋକଙ୍କୁ ବୁଥ୍ ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ନୋଟିସ୍ ଜାରି କରାଯାଇଛି। ଆବଶ୍ୟକୀୟ କାଗଜପତ୍ର ପ୍ରଦାନ ପରେ ଉପସ୍ଥିତ ହେବା ବାଧ୍ୟତାମୂଳକ ନୁହେଁ। ଭୋଟର ପଞ୍ଜୀକରଣ ଅଧିକାରୀ ଆବଶ୍ୟକସ୍ଥଳେ ଆଭାସୀ ଜରିଆରେ ବିବରଣୀ ସଂଗ୍ରହ କରିବେ। ଆସନ୍ତା ସେପ୍ଟେମ୍ବର 2 ତାରିଖରେ ଏସ୍ଆଇଆର୍ ପ୍ରକ୍ରିୟା ଶେଷ କରାଯାଇ 6 ତାରିଖରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଗତ 5 ତାରିଖରୁ ଆଜି ସୁଦ୍ଧା 26,745 ଫର୍ମ 6 ହସ୍ତଗତ ହୋଇଥିବା ଶ୍ରୀ ଗୋପାଳନ କହିଛନ୍ତି।
2: ନା ଆସିଲେ କିଛି ଅସୁବିଧା ନାହିଁ, ଆମକୁ ଇଆର୍ଓ ମାନଙ୍କୁ ଏଇଆର୍ଓ ମାନଙ୍କୁ ଇନ୍ଷ୍ଟ୍ରକ୍ସନ୍ ଅଛି, କାଗଜ ଯୋଉ ପଠାଇଛନ୍ତି ସେ କାଗଜ ଉପରେ ଆମେ ଡିସିସନ୍ ନେବୁ। ଯଦି ବହୁତ ଜରୁରୀ କେସ୍ରେ ଯଦି କିଛି ସନ୍ଦେହ ବୁଝିବାର ଅଛି ତାଙ୍କୁ ଫୋନ୍ କରି ବା ଭିଡ଼ିଓ କଲ୍ କରି ତାଙ୍କୁ ଇଆର୍ଓ ଏଇଆର୍ଓ ତାଙ୍କ ଠାରୁ ଯାହା ବିବରଣୀ ଗ୍ରହଣ କରିବାର ଅଛି ଗ୍ରହଣ କରିବେ। ହିୟରିଂ ପାଇଁ ଲୋକ ନିଜେ ପର୍ସନାଲି ଆସିବା ଜରୁରୀ ନୁହେଁ।
0: ରାଜ୍ୟରେ ଆସନ୍ତା ବର୍ଷ ହେବାକୁ ଥିବା 3-ସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ସମସ୍ତ ପୌର ନିଗମର ଆୟୁକ୍ତ, ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀମାନେ ଆଭାସୀ ମାଧ୍ୟମରେ ସାମିଲ ହୋଇ ନିର୍ବାଚନ ପରିଚାଳନା ସମ୍ପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଘରକୁ ଘର ସର୍ଭେ ମାଧ୍ୟମରେ

ପ୍ରକୃତ ସ୍ଥିତି ଅନୁଯାୟୀ ବୁଥସ୍ତରୀୟ ଭୋଟର ତାଲିକା ପ୍ରସ୍ତୁତ କରାଯିବ। ଏଥିସହିତ ପ୍ରତ୍ୟେକ ଘରକୁ କ୍ରମିକ ନମ୍ବର, ଗୋଟିଏ ପରିବାରର ସମସ୍ତ ଯୋଗ୍ୟ ଭୋଟରଙ୍କୁ କ୍ରମାନୁସାରେ ତାଲିକାଭୁକ୍ତ, ଅଯୋଗ୍ୟ ଭୋଟରଙ୍କ ନାମ ବାଦ ଏବଂ ବାଦ ପଡ଼ିଥିବା ଯୋଗ୍ୟ ଭୋଟରଙ୍କୁ ଆଇନଗତ ପ୍ରକ୍ରିୟାରେ ସାମିଲ କରିବାକୁ ଗୁରୁତ୍ୱ ଦିଆଯାଇଥିଲା। ଏ ସମସ୍ତ ପ୍ରକ୍ରିୟା ଆସନ୍ତା 31 ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବ। ସର୍ଭେ ପ୍ରକ୍ରିୟା, ବୁଥ୍ ଓ ୱାର୍ଡ ସୀମା ନିର୍ଦ୍ଧାରଣ, ଦାବି ଓ ଆପତ୍ତି, ଫର୍ମ ସଂଗ୍ରହ, ସର୍ଭେ ତଥ୍ୟର ଡିଜିଟାଇଜେସନ୍ ଏବଂ ସମୟସୀମା ଅନୁଯାୟୀ କାର୍ଯ୍ୟକ୍ରମ ସମ୍ପାଦନ ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଆସନ୍ତା 10 ଫେବୃଆରୀରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। ପୂର୍ବାଞ୍ଚଳ ଆଞ୍ଚଳିକ ପୁଲିସ୍ ସମନ୍ୱୟ କମିଟିର ଉଚ୍ଚସ୍ତରୀୟ ବୈଠକ ଭୁବନେଶ୍ୱରଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ସମେତ ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼ ଏବଂ ଝାଡ଼ଖଣ୍ଡର ଆରକ୍ଷୀ ମହାନିର୍ଦ୍ଦେଶକ, କେନ୍ଦ୍ରୀୟ ପୁଲିସ୍ ସଂଗଠନ ଓ ବିଭିନ୍ନ ରାଜ୍ୟର ପୁଲିସ୍ ଅଧିକାରୀମାନେ ଏଥିରେ ଉପସ୍ଥିତ ରହି ଆନ୍ତଃରାଜ୍ୟ ଅପରାଧ, ନକ୍ସଲ ଦମନ ଓ ସମନ୍ୱିତ ସୁରକ୍ଷା ରଣନୀତି ଉପରେ ଆଲୋଚନା କରିଥିଲେ। ଶ୍ରୀ ଖୁରାନିଆ କହିଛନ୍ତି, ବର୍ତ୍ତମାନ ସମୟରେ ସଂଗଠିତ ଅପରାଧ, ସାଇବର ଅପରାଧ, ମାଦକଦ୍ରବ୍ୟ ଚୋରା ଚାଲାଣ ଏବଂ ବାମପନ୍ଥୀ ଉଗ୍ରବାଦ ଭଳି ସୁରକ୍ଷାଜନିତ ଆହ୍ୱାନ କୌଣସି ଗୋଟିଏ ରାଜ୍ୟରେ ସୀମିତ ହୋଇ ରହିନାହିଁ। ଏହି ଆହ୍ୱାନର ମୁକାବିଲା ପାଇଁ ରାଜ୍ୟମାନଙ୍କ ମଧ୍ୟରେ ନିରନ୍ତର ଗୁଇନ୍ଦା ସୂଚନାର ଆଦାନ ପ୍ରଦାନ, ଆଧୁନିକ ପ୍ରଯୁକ୍ତିର ବ୍ୟବହାର, ପାରସ୍ପରିକ ବିଶ୍ୱାସ ଓ ମିଳିତ କାର୍ଯ୍ୟଶୈଳୀର ଆବଶ୍ୟକତା ରହିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀରେ ଆଜି ରଥଗୁଡ଼ିକର ଦକ୍ଷିଣ ମୋଡ଼ କରାଯାଉଛି। ଶ୍ରୀଗୁଣ୍ଡିଚା ମନ୍ଦିରରେ ସକାଳ ଧୂପନୀତି ଶେଷ ହେବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମା ଲକ୍ଷ୍ମୀଙ୍କ ଅଭିମାନକୁ ଦୃଷ୍ଟିରେ ରଖି ତିନି ରଥର ଦକ୍ଷିଣ ମୋଡ଼ ପାଇଁ ଆଜ୍ଞାମାଳ ପ୍ରଦାନ କରିଥିଲେ। ପୂଜାପଣ୍ଡା ସେବକମାନେ ଆଜ୍ଞାମାଳ ବିଜେ କରିବା ପରେ ପ୍ରଥମେ ମା ସୁଭଦ୍ରାଙ୍କ ଦର୍ପଦଳନ, ପରେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥର ଦକ୍ଷିଣ ମୋଡ଼ କରାଯାଉଥିବା ବେଳେ ପ୍ରବଳ ବର୍ଷା ପାଇଁ ଏହାକୁ ସ୍ଥଗିତ ରଖାଯାଇଛି। ଆସନ୍ତାକାଲି ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ଏବଂ ମହାପ୍ରଭୁଙ୍କ ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯିବ। ଏହି ଅବସରରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରଦ୍ଧାଳୁମାନଙ୍କୁ ଜନ୍ମବିଧିରେ ଦର୍ଶନ ଦେଉଛନ୍ତି। ହେରାପଞ୍ଚମୀ ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା 3 ତାରିଖରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ପ୍ରସ୍ତୁତ କାର୍ଯ୍ୟଖସଡ଼ା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ଗସ୍ତ ଅବସରରେ ରାଷ୍ଟ୍ରପତି ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ପୂର୍ବରୁ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ କରି ରିପୋର୍ଟ ଦାଖଲ ପାଇଁ ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି। କଟକସ୍ଥିତ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଗସ୍ତ କରି ଚିକିତ୍ସାଳୟର ସମ୍ପ୍ରସାରଣ ଓ ପୁନର୍ବିକାଶ କାର୍ଯ୍ୟର ସ୍ଥିତି ସମୀକ୍ଷା କରିଛନ୍ତି। ଏହି ଅବସରରେ ଶ୍ରୀ ମହାଲିଙ୍ଗ ଏକ ବୈଠକରେ ଯୋଗଦେଇ ହସ୍ପିଟାଲ ଭିତ୍ତିଭୂମିର ସୁଦୃଢ଼ୀକରଣ, ଅଗ୍ନି ନିରାପତ୍ତା ବ୍ୟବସ୍ଥା ଏବଂ ନୂତନ ବିଲ୍ଡିଂରେ କାର୍ଯ୍ୟର ଅଗ୍ରଗତି, ପିଜି ଛାତ୍ରାବାସରେ ରହିଥିବା ବିଭିନ୍ନ ସୁବିଧା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଗୁଣାତ୍ମକ ମାନ ବଜାୟ ରଖି ନିର୍ଦ୍ଧାରିତ ସମୟ ମଧ୍ୟରେ ହସ୍ପିଟାଲ ପରିସରରେ ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଶେଷ କରିବା ପାଇଁ ଶ୍ରୀ ମହାଲିଙ୍ଗ ଗୁରୁତ୍ୱାରୋପ କରିଥିଲେ। ଏଥିରେ କଟକ ସଦର ବିଧାୟକ ପ୍ରକାଶ ସେଠୀ, ସ୍ୱାସ୍ଥ୍ୟ ସଚିବ ଅଶ୍ୱତୀ ଏସ୍ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ନୟାଗଡ଼ ଜିଲ୍ଲାରେ ଏସ୍ଆଇଆର୍ ପ୍ରକ୍ରିୟାକୁ ସ୍ୱଚ୍ଛ ଏବଂ ନିରପେକ୍ଷ ଭାବେ ପରିଚାଳନା କରିବା ନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାର ସମସ୍ତ ବିଧାୟକ ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ସରକାରଙ୍କର ରେଜିଷ୍ଟ୍ରାର ଜେନେରାଲ ତଥା ଜନଗଣନା ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ଜନଗଣନା ହ୍ୟାଣ୍ଡବୁକ୍ 2027 ପ୍ରସ୍ତୁତି ନିମନ୍ତେ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆଗାମୀ 3 ଦିନ ମଧ୍ୟରେ ଜିଲ୍ଲାସ୍ତରୀୟ ଅଧିକାରୀ ଓ ରାଜସ୍ୱ କର୍ମଚାରୀଙ୍କ ଜରିଆରେ ପ୍ରସ୍ତାବିତ ତଥ୍ୟ ସଂଗ୍ରହ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ରଥଟି ଆଜିଠାରୁ 24 ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଫସଲ ବୀମାର ଆବଶ୍ୟକତା, ଉପକାରିତା ଏବଂ ନାମ ପଞ୍ଜୀକରଣ ସମ୍ପର୍କରେ ସଚେତନ କରିବ। ଭାରତୀୟ ଭେଷଜ ଗବେଷଣା ପରିଷଦ ଆଇସିଏମ୍ଆର୍ କର୍କଟ ଏବଂ ସଂକ୍ରାମକ ରୋଗର ଚିକିତ୍ସା ଉପାୟ ବିକାଶ କରିବା ନିମନ୍ତେ ପ୍ରମୁଖ ଭାରତୀୟ ଔଷଧ ଓ ଟିକା ନିର୍ମାତାଙ୍କୁ 3ଟି ସ୍ୱଦେଶୀ ଜୈବ ଚିକିତ୍ସା ପ୍ରଯୁକ୍ତିବିଦ୍ୟା ବ୍ୟବହାର ଲାଗି ଅନୁମତି ପ୍ରଦାନ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ପ୍ରଯୁକ୍ତିବିଦ୍ୟା ଆଗାମୀ ପିଢ଼ିର ସ୍ୱଦେଶୀ ଚିକିତ୍ସା ସମାଧାନ ଉପାୟ, ଟିକା ଏବଂ ଚିକିତ୍ସା ଉଦ୍ୟୋଗ ବୃଦ୍ଧି ଦିଗରେ ସହାୟକ ହେବ। ପାଣିପାଗ। ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 22ଟି ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି।

0: ଆଗାମୀ ଶୁକ୍ରବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଫସଲ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। କ୍ଷୟକ୍ଷତିର ଆକଳନ ପରେ ରିପୋର୍ଟ ପ୍ରଦାନ କରିବା ପାଇଁ ଜିଲ୍ଲାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଆଜି ସନ୍ଧ୍ୟା 6 ସୁଦ୍ଧା ହୀରାକୁଦ ଜଳଭଣ୍ଡାରରୁ 10 ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଜଡ଼ିତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଏସ୍ଆଇଆର୍ ପ୍ରକ୍ରିୟାର ସେପ୍ଟେମ୍ବର 6 ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା। ପୂର୍ବାଞ୍ଚଳ ପୁଲିସ୍ ସମନ୍ୱୟ କମିଟି ବୈଠକରେ ସମନ୍ୱିତ ସୁରକ୍ଷା ରଣନୀତି ଉପରେ ଗୁରୁତ୍ୱ ଏବଂ ପୁରୀରେ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ନେଇ ପ୍ରସ୍ତୁତି ଆରମ୍ଭ। ତିନି ରଥର ଦକ୍ଷିଣ ମୋଡ଼। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।
1: ଆଜିର ପ୍ରସଙ୍ଗରେ ଶୁଣନ୍ତୁ, ଡେଙ୍ଗୁ ଟିକାର ବଜାର ପ୍ରବେଶ, ଆଶା ଓ ସଚେତନତାର ନୂଆ ଅଧ୍ୟାୟ। ଆଲେଖ୍ୟ ମଳରଞ୍ଜନ ମିଶ୍ର, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ମୌସୁମୀ ଆଗମନ ସହିତ ଦେଶର ବିଭିନ୍ନ ପ୍ରାନ୍ତରେ ବର୍ଷାବାହିତ ରୋଗ ବିଶେଷ କରି ଡେଙ୍ଗୁର ପ୍ରାଦୁର୍ଭାବ ବୃଦ୍ଧି ପାଇବା ଏକ ବଡ଼ ଜନସ୍ୱାସ୍ଥ୍ୟ ଆହ୍ୱାନ ଭାବେ ଉଭା ହେଉଛି। ସହରାଞ୍ଚଳରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ସଚେତନତା ବ୍ୟବସ୍ଥା ପ୍ରତି ଏହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଡେଙ୍ଗୁ ହେଉଛି ଏକ ଭୂତାଣୁଜନିତ ଜ୍ୱର, ଯାହା ଏଡିସ୍ ନାମକ ସଂକ୍ରମିତ ମଶା କାମୁଡ଼ିବା ଦ୍ୱାରା ବ୍ୟାପିଥାଏ। ଏହି ମଶା ସାଧାରଣତଃ ଦିନବେଳେ କାମୁଡ଼ିଥାନ୍ତି। ଜମା ହୋଇ ରହିଥିବା ସ୍ୱଚ୍ଛ ଜଳରେ ଏହି ମଶା ତା'ର ବଂଶବିସ୍ତାର କରିଥାଏ। ଏହାର ମୁଖ୍ୟ ଲକ୍ଷଣ ଭିତରେ ରହିଛି ପ୍ରବଳ ଜ୍ୱର, ମୁଣ୍ଡବିନ୍ଧା, ଆଖି ପଛପଟେ ଯନ୍ତ୍ରଣା, ଗ୍ରନ୍ଥି, ମାଂସପେଶୀ ଓ ଆଣ୍ଠୁଗଣ୍ଠିରେ ଅତ୍ୟଧିକ ଯନ୍ତ୍ରଣା ହେବା, ଚର୍ମରେ ଲାଲ ଦାଗ ଦେଖାଯିବା, ଆଉ ସବୁଠାରୁ ଆହ୍ୱାନପୂର୍ଣ୍ଣ ହେଉଛି ରକ୍ତରେ ପ୍ଲାଟଲେଟ୍ ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଇବା। ସାମ୍ପ୍ରତିକ ପରିସ୍ଥିତିରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବୃଦ୍ଧି ପାଉଥିବା ତାପମାତ୍ରା, ଅନିୟମିତ ବର୍ଷା, ଦ୍ରୁତ ସହରୀକରଣ ତଥା ନିର୍ମାଣ କାର୍ଯ୍ୟ ଦ୍ୱାରା ଡେଙ୍ଗୁ ସଂକ୍ରମଣର ଢାଞ୍ଚାରେ ବ୍ୟାପକ ପରିବର୍ତ୍ତନ ଦେଖାଦେଉଛି। ପୂର୍ବରୁ ଡେଙ୍ଗୁ କେବଳ ବଡ଼ ସହରାଞ୍ଚଳରେ ସୀମାବଦ୍ଧ ଥିବାବେଳେ ଏବେ ଏହା ଅର୍ଦ୍ଧସହର ଏବଂ ଗ୍ରାମାଞ୍ଚଳକୁ ବ୍ୟାପିବାରେ ଲାଗିଛି। ଏପରିକି ଡେଙ୍ଗୁ ପ୍ରଭାବିତ ଅଞ୍ଚଳରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ପାହାଡ଼ ତଥା ଥଣ୍ଡା ଅଞ୍ଚଳ ଯେପରି ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଜାମ୍ମୁ କାଶ୍ମୀରରେ ମଧ୍ୟ ଡେଙ୍ଗୁ ଜନିତ ମାମଲା ସାମ୍ନାକୁ ଆସୁଛି। ଡେଙ୍ଗୁର ମଧ୍ୟ ବିଭିନ୍ନ ସ୍ତର ରହିଛି, ଯାହାର ପ୍ରଭାବରେ ଗୁରୁତର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଉଛି। ତେବେ ଦେଶର ଡେଙ୍ଗୁ ପ୍ରତିରୋଧ ଏବଂ ନିୟନ୍ତ୍ରଣ କ୍ଷେତ୍ରରେ ଏକ ବଡ଼ ସଫଳତା ହାସଲ ହୋଇଛି। ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷିତ ହୋଇଥିବା ଡେଙ୍ଗୁ ଟିକାର ବଜାର ପ୍ରବେଶକୁ ଅନୁମତି ମିଳିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ଡେଙ୍ଗୁ ଟ୍ରେଟାଭାଲେଣ୍ଟ ଟିକା କ୍ୱାଡେଙ୍ଗାର ବିପଣନ ପ୍ରକ୍ରିୟାକୁ ମଞ୍ଜୁରୀ ପ୍ରଦାନ କରିଛି। ଏହି ଟିକା ଜର୍ମାନୀର ଆକେଡା GmbH ଦ୍ୱାରା ନିର୍ମିତ ହୋଇଛି ଏବଂ ଏହା ଟାକେଡ୍ ବାୟୋଫାର୍ମାସ୍ୟୁଟିକାଲ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଆମଦାନୀ କରାଯିବ। ଭାରତରେ ଡେଙ୍ଗୁ ରୋଗର ପ୍ରତିରୋଧ ପାଇଁ ଅନୁମୋଦିତ ହୋଇଥିବା ଏହା ହେଉଛି ପ୍ରଥମ ଟିକା। ଔଷଧ ଓ ପ୍ରସାଧନ ଆଇନ 1940 ଏବଂ ଔଷଧ ନିୟମ 1945 ବ୍ୟବସ୍ଥା ଅଧୀନରେ ଟିକାର ଗୁଣବତ୍ତା, ସୁରକ୍ଷା ଏବଂ ପ୍ରଭାବର ବ୍ୟାପକ ବୈଜ୍ଞାନିକ ମୂଲ୍ୟାଙ୍କନ ପରେ ଏହି ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ଟିକା ପୁନଃ ସଂଯୋଜକ DNA ପ୍ରଯୁକ୍ତିବିଦ୍ୟା ଆଧାରରେ ବିକଶିତ ହୋଇଛି। ଟିକା ଏକ ଶୁଖିଲା ପାଉଡର ଭାବେ ଉପଲବ୍ଧ ହୋଇଥାଏ, ଯାହାକୁ ଚର୍ମର ନିମ୍ନ ଭାଗରେ ଇଞ୍ଜେକ୍ସନ ମାଧ୍ୟମରେ ଦିଆଯାଇଥାଏ। ପ୍ରସ୍ତୁତ କରିଥିବା କମ୍ପାନୀ ଦେଇଥିବା ତଥ୍ୟ ଅନୁଯାୟୀ ଡେଙ୍ଗୁ ରୋଗକୁ ପ୍ରତିହତ କରିବା ଲକ୍ଷ୍ୟରେ 4-60 ବୟସ୍କ ବ୍ୟକ୍ତିବିଶେଷଙ୍କୁ ଏହି ଟିକା ପ୍ରଦାନ କରାଯାଇପାରିବ। ଟିକାକରଣ ସୂଚୀ ଅନୁଯାୟୀ 0.5 ପରିମାଣର 2 ଟିକା ନେବାକୁ ପଡ଼ିବ। 2 ଯାକ ଟିକା ମଧ୍ୟରେ 3 ବ୍ୟବଧାନ ରହିବ। ଟିକାର ବ୍ୟାପକ ବିଶ୍ୱସ୍ତରୀୟ କ୍ଲିନିକାଲ ବିକାଶ କାର୍ଯ୍ୟକ୍ରମ

ମାଧ୍ୟମରେ ହସ୍ତଗତ ହୋଇଥିବା ନିର୍ଯ୍ୟାସ ଆଧାରରେ ଏହାକୁ ବ୍ୟବହାର କରିବା ପାଇଁ ଅନୁମତି ମଧ୍ୟ ଦିଆଯାଇଛି। ଡେଙ୍ଗୁ ପ୍ରଭାବିତ ଅଣପ୍ରଭାବିତ କ୍ଷେତ୍ରରେ ଏହାର ସୁରକ୍ଷା ତଥା ପ୍ରଭାବଶୀଳତା ଦେଇ ମୂଲ୍ୟାଙ୍କନ ମଧ୍ୟ ହୋଇଛି। ବ୍ରାଜିଲ, ଥାଇଲାଣ୍ଡ ଏବଂ ଶ୍ରୀଲଙ୍କା ସମେତ 8ଟିରୁ ଅଧିକ ଦେଶର ଲୋକଙ୍କ ଉପରେ ଏହାର କ୍ଲିନିକାଲ ଅଧ୍ୟୟନ କରାଯାଇସାରିଛି। ପୂର୍ବରୁ ୟୁରୋପୀୟ ସଂଘ ଗ୍ରେଟ୍ ବ୍ରିଟେନ୍, ସ୍ୱିଜରଲ୍ୟାଣ୍ଡ, ଇଣ୍ଡୋନେସିଆ, ମାଲେସିଆ ଓ ଥାଇଲାଣ୍ଡ ସମେତ 42ଟି ଦେଶ ଏହି ଟିକାର ବ୍ୟବହାରକୁ ଅନୁମୋଦନ ପ୍ରଦାନ କରିସାରିଛନ୍ତି। ଏପରିକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମଧ୍ୟ ଏହାକୁ ଯୋଗ୍ୟ ବିବେଚିତ କରାଯାଇସାରିଛି। ଏକ ଆକଳନ ଅନୁଯାୟୀ ବିଶ୍ୱସ୍ତରରେ ଏହି ଟିକାର 24 ନିୟୁତରୁ ଅଧିକ ଡୋଜ୍ ବଣ୍ଟନ କରାଯାଇସାରିଲାଣି। ବ୍ୟବହାର ହେଉଥିବା ଦେଶଗୁଡ଼ିକରେ ବଜାର ପ୍ରବେଶ, ପରବର୍ତ୍ତୀ ତଥ୍ୟ ନିରୀକ୍ଷଣ ଏହାର ସୁରକ୍ଷାକୁ ସୁନିଶ୍ଚିତ କରିଛି। ଦେଶର ଏହି ପ୍ରଥମ ଡେଙ୍ଗୁ ଟିକାର ଅନୁମୋଦନ ଡେଙ୍ଗୁ ମୁକ୍ତ ଭାରତ ଗଠନରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ଆଶା କରାଯାଉଛି। ତେବେ ସଚେତନତା ହିଁ ସର୍ବୋତ୍ତମ ପ୍ରତିଷେଧକ ବୋଲି ଗ୍ରହଣ କରି ଆମକୁ ନିଜ ଗୃହ ଏବଂ ଆଖପାଖ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ପଡ଼ିବ। ତାହେଲେ ଯାଇ ଡେଙ୍ଗୁ ମୁକ୍ତ ସମାଜ ଗଠନ ସମ୍ଭବ ହୋଇପାରିବ।

0: ସାଙ୍ଗୁଠିକାର ବଜାର ପ୍ରବେଶ ଆଶା ଓ ସଚେତନତାର ନୂଆ ଅଧ୍ୟାୟ ଆଲେଖ୍ୟ ମୟୂରଞ୍ଜନ ମିଶ୍ର ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ ଆପଣ କାର୍ଯ୍ୟକ୍ରମ
1: ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଜଡ଼ିତ ବ୍ୟକ୍ତିଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଏସ୍ଆଇଆର୍ ପ୍ରକ୍ରିୟାର ସେପ୍ଟେମ୍ବର 6 ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା। ପୂର୍ବାଞ୍ଚଳ ପୁଲିସ୍ ସମନ୍ୱୟ କମିଟି ବୈଠକରେ ସମନ୍ୱିତ ସୁରକ୍ଷା ରଣନୀତି ଉପରେ ଗୁରୁତ୍ୱାରୋପ। ପୁରୀରେ ଶ୍ରୀଜୀଉଙ୍କ ବାହୁଡ଼ଯାତ୍ରା ନେଇ ପ୍ରସ୍ତୁତି ଆରମ୍ଭ। ତିନିରଥର ଦକ୍ଷିଣ ମୋଡ଼। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା 3 ତାରିଖରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିବେ ବୋଲି ରାଷ୍ଟ୍ରପତି ଭବନ ସୂତ୍ରରୁ ଜଣାପଡ଼ିଛି। କଟକସ୍ଥିତ ଏସ୍ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲକୁ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଗସ୍ତ କରି ଚିକିତ୍ସାଳୟର ସମ୍ପ୍ରସାରଣ ଓ ପୁନର୍ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି। ରାଜ୍ୟରେ ଆସନ୍ତା ବର୍ଷ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ।

ବର୍ତ୍ତମାନ ପରିସ୍ଥିତି ଦେଖାଦେଇଥିବାରୁ ଆଗାମୀକାଲି ସକାଳ 11 ବଜେ ତକ ଲୋକସଭାକେ ମୁଲତବୀ ରଖାଯାଇଛି। ରାଜ୍ୟସଭା ଭିଲ ସମାନ ସ୍ଥିତି ଦେଖାଯାଇଥିଲା। ପହିଲା ମୁଲତବୀ ଉତରୁ ମହଧ୍ୟାହ୍ନର 12 ବଜେ ଗୃହକାର୍ଯ୍ୟ ଫେରଘାଏ ମୁଲ ହେଲା ଉତରୁ ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ବିରୋଧୀ ସଦସ୍ୟମାନଙ୍କୁ ସେମାନଙ୍କର ଆସନକେ ଯାଇକରି ସହଯୋଗ କରିବାର ଲାଗି କହିଥିଲେ, ହେଲେ ବିରୋଧୀ ସଦସ୍ୟମାନେ ସେଥି ଧ୍ୟାନ ନାଇଁ ଦେଇଥିଲେ। ତାର ଉତରୁ ରାଜ୍ୟସଭାକେ ଭିଲ ଆଗାମୀକାଲି ସକାଳ 11 ବଜେ ତକ ମୁଲତବୀ ରଖାଯାଇଛି। ଦେଶେ ଭବିଷ୍ୟତନ ହେବାର୍କେ ଥିବା ଭିନ୍ ଭିନ୍ ପରୀକ୍ଷାର୍ଥୀ ପ୍ରଶ୍ନପତ୍ର ଲିକ୍ ବାଗିର୍ ଘଟଣା ଯେନ୍ତା ଫେରଘା ନାଇଁ ହେବା ସେଥିଲାଗି ସମକର ମିଲିତ ପଦକ୍ଷେପ ବହୁତ ଜରୁରୀ ହେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ଆଜି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସଂସଦୀୟ ଦଳର ବୈଠକରେ ଶ୍ରୀ ମୋଦି କହିଛନ୍, ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାଥି ଜଡ଼ିତ ଲୋକମାନଙ୍କର ବିରୁଦ୍ଧେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା, ଯୁବପିଢ଼ିଙ୍କ ସ୍ୱାର୍ଥ ସୁରକ୍ଷା ଦିଗେ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ମୋଦି କହିଛନ୍। ଗଣମାଧ୍ୟମକେ ସମ୍ବୋଧିତ କରିକରି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍, ନିଟ୍ ପ୍ରଶ୍ନପତ୍ର ଲିକ୍ ବାବଦେ ଜାଣିବାର ଉତରୁ କେନ୍ଦ୍ର ସରକାର ତୁର୍ତ୍ତି ପଦକ୍ଷେପ ନେବାର ମୂଲ କରିଛନ୍। ରାଜୀବ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟା ଶେଷ ହେବା ଋତୁରୁ ଆଇବା ସେପ୍ଟେମ୍ବର 6 ତାରିଖ ଚୂଡ଼ାନ୍ତ ଭୋଟର ତାଲିକା ବାହାରିବା ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ସୂଚନା ଦେଇଛନ୍। ଆଜି ଗୋଟିଏ ସାମ୍ବାଦିକ ସମ୍ମିଳନୀଥି ଏ ବାବଦେ ବିସ୍ତୃତ ସୂଚନା ଦେଇକରି ଶ୍ରୀ ଗୋପାଳନ କହିଛନ୍, ଗଲା ଜୁଲାଇ 5 ତାରିଖ ଚିଠା ଭୋଟର ତାଲିକା ବାହାରିସାରିଛି। ଜୁଲାଇ 5 ନୁ ଅଗଷ୍ଟ 4 ତାରିଖ ତକ ଦାବି ଆଉ ଆପତ୍ତି ଦାଖଲ କରାଯିବା, ଜୁଲାଇ 4 ନୁ ସେପ୍ଟେମ୍ବର 1 ତାରିଖ ତକ ନୋଟିସ୍ ଆଉ ଦାବି ଆପତ୍ତିର ସମାଧାନ କାମ କରାଯିବା, ଆଉ ସେପ୍ଟେମ୍ବର 6 ତାରିଖ ଚୂଡ଼ାନ୍ତ ଭୋଟର ତାଲିକା ବାହାରିବା ବୋଲି ଶ୍ରୀ ଗୋପାଳନ କହିଛନ୍। ମୋଟ 58 ଲକ୍ଷରୁ ଅଧିକ ଲୋକ ନୋଟିସ୍ ଦିଆଯାଇଥିବାର ବେଳେ ଏପତକ 7,93,490 ଜଣଙ୍କୁ ନୋଟିସ୍ ଜାରି କରାଯାଇଛି। ନୋଟିସ୍ ପାଇଥିବା ଲୋକେ ବ୍ୟକ୍ତିଗତ ଭାବେ ଉପସ୍ଥିତ ନାଇଁ ରହିକରି ଅନ୍ଲାଇନ୍ ପୋର୍ଟାଲ ଜରିଆ ବି ବିଏଲ୍ଓ ମାନଙ୍କ ଜରିଏ କାଗଜପତ୍ର ଦାଖଲ କରିପାରିବେ। ନିର୍ବାଚନକୁ ନେଇକରି ଭୁବନେଶ୍ୱରନୁ ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ବୈଠକଟି ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ସନ୍ତୋଷ କୁମାର ଦାସ ଅଧ୍ୟକ୍ଷତା କରିକରି କହିଛନ୍, ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟା ଶେଷ ହେବା ଋତୁରୁ ଆଇବା ଅକ୍ଟୋବର 26 ତାରିଖରୁ ନଭେମ୍ବର 7 ତାରିଖ ତକ ଘରକେ ଘର ସର୍ଭେ କରାଯାଇକରି ଭୋଟର ତାଲିକା ତିଆରି କରାଯିବା, ଫେବୃୟାରୀ 10 ତାରିଖ ତକ ସବୁ ୱାର୍ଡର ଭୋଟର ତାଲିକା ବାହାରିବା, ଘରକେ ଘର ସର୍ବେକ୍ଷଣ କରାଯିବା ଲାଗି ଏହି ମାସର 31 ତାରିଖ ତକ ଗୋଟିଏ ଦଳ ଗଠନ କରାଯିବା। ଏହି ଦଳଟି ବ୍ଲକ ଅଧିକାରୀ, ବିଏଲ୍ଓ, ଅଙ୍ଗନବାଡ଼ି ଆଉ ଆଶାକର୍ମୀମାନଙ୍କୁ ସାମିଲ କରାଯିବା ବୋଲି ଶ୍ରୀ ଦାସ କହିଛନ୍ତି।

ଜନଗଣନା ଲାଗି ପଞ୍ଚାୟତ ଆଉ ପୌର ନିର୍ବାଚନ ଥି ଟିକେ ଡେରି ହେବା, ଜୁନା ବ୍ୟାଲେଟ୍ ବକ୍ସର ମରାମତି, ନୂଆ ବ୍ୟାଲେଟ୍ ବକ୍ସ ଘିନ୍ବାର ବାବଦେ ବୈଠକଟି ନିଷ୍ପତ୍ତି ହୋଇଛେ। ଜନେ ଭୋଟର ଦୁଇଟା ଜାଗାନ ଯେନ୍ତା ଭୋଟ୍ ନାଇଁ ଦେବେ ସେଥିଲାଗି ସବୁ ପ୍ରକାର ବ୍ୟବସ୍ଥା କରାଯିବ ବୋଲି ରାଜ୍ୟ ନିର୍ବାଚନ ଆୟୋଗଙ୍କର ସଚିବ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଇବା 27 ତାରିଖ ସୋମବାର ଦିନ ସାଧାରଣ ଲୋକର ଭିନ୍ ଭିନ୍ ଅଭିଯୋଗର ଶୁଣାଣି କରିବେ। ସେଥିଲାଗି ଆଇବା କାଲିଠାରୁ ଅନ୍ଲାଇନ୍ ପଞ୍ଜୀକରଣ ମୂଲ ହେବା। ଲୋକେ ଜନଶୁଣାଣୀ ଓଡ଼ିଶା.gov.in ପୋର୍ଟାଲ୍ଥି ପଞ୍ଜୀକରଣ କରିପାରିବେ। ରାଜ୍ୟର ଭିନ୍ ଭିନ୍ ଜାଗାନ ଲଗାୟତ ବର୍ଷା ଲାଗି ହୋଇଥିବା ଫସଲ ନୁକସାନୀ ଲାଗି ଜିଲ୍ଲା ପ୍ରଶାସନମାନଙ୍କନୁ ରିପୋର୍ଟ ମଗାଇଛେ ବୋଲି ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇକରି କହିଛନ୍, ବଲାଙ୍ଗୀର ଆଉ କଟକ ଜିଲ୍ଲାପାଳ ନୁକସାନ ବାବଦ ରିପୋର୍ଟ ଦେଇସାରିଛନ୍। ଆଉ ଅଲଗା ଜିଲ୍ଲାମାନଙ୍କନୁ ଭିଲ୍ ରିପୋର୍ଟ ଆସିଲା ଉତରୁ ମୂଲ୍ୟାଙ୍କନ କରାଯିବା। ଯେନ୍ ଚାଷୀମାନେ ନୁକସାନ ସହିଛନ୍ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟକେ ସିଧାସଳଖ କ୍ଷତିପୂରଣ ଟଙ୍କା ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟର ସବୁ ଅଙ୍ଗନବାଡ଼ି କେନ୍ଦ୍ରନ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସିଡିପିଓଙ୍କର ଅଧୀନଥି ପରିଚାଳନା କମିଟି ଗଠନ କରାଯିବା। ଏଥିଲାଗି ମହିଳା ଆଉ ଶିଶୁ ବିକାଶ ବିଭାଗ ତରଫରୁ ସବୁ ଜିଲ୍ଲାପାଳମାନଙ୍କୁ ଜଣାଇ ଦିଆଯାଇଛେ। ତୃଣମୂଳ ସ୍ତରର ଅଙ୍ଗନବାଡ଼ି ସେବାକେ ବରକସ କରବାର ଲାଗି ସକ୍ଷମ ଅଙ୍ଗନବାଡ଼ି ଆଉ ପୋଷଣ ଅଭିଯାନର 2 ନମ୍ବର କ୍ଷେପଥି ଏହି କମିଟି ଗଠନ କରାଯିବା। ସୁପରଭାଇଜର ଅଧ୍ୟକ୍ଷ ଦାୟିତ୍ୱ ନେବାର ସହିତ ଅଙ୍ଗନବାଡ଼ି କର୍ମୀ ସଦସ୍ୟ ଆଉ ଆବାହକ ରହିବେ ବୋଲି ଚିଠିଟି କୁହାଯାଇଛେ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶୀ ଆଇ ଭୁବନେଶ୍ୱରର ପୂର୍ବାଞ୍ଚଳ ଆଞ୍ଚଳିକ ପୁଲିସ୍ ସମନ୍ୱୟ କମିଟି ଇଆର୍ପିସିସିର ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ବୈଠକଟି ଓଡ଼ିଶା ପୁଲିସ୍ର ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ସହିତ ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼ ଆଉ ଝାଡ଼ଖଣ୍ଡର ଆରକ୍ଷୀ ମହାନିର୍ଦ୍ଦେଶକ, କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବଲ୍ ସିଏପିଏଫ୍, କେନ୍ଦ୍ରୀୟ ପୁଲିସ୍ ସଂଗଠନ ସିପିୟୁ ଆଉ ଭିନ୍ ଭିନ୍ ରାଜ୍ୟର ବରିଷ୍ଠ ପୁଲିସ୍ ଅଧିକାରୀମାନେ ଭାଗ ନେଇଥିଲେ। ଭବିଷ୍ୟତ ରାଜ୍ୟମାନଙ୍କ ଭିତରେ ତାଲମେଲ୍କେ ଐକ୍ୟ ବରକସ କରିବାର ଲାଗି

ନିୟମିତ ଏନ୍ତା ସମନ୍ୱୟ ବୈଠକ ଆୟୋଜନ କରିବାରକେ ସ୍ଥିର କରାଇଥିଲା। ଭୁବନେଶ୍ୱରଠାରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ କାରାଗାର ବିକାଶ ବୋର୍ଡର 4 ନମ୍ବର ସମୀକ୍ଷା ବୈଠକ ହୋଇଯାଇଛି। ଏଥି ମୁଖ୍ୟ ଶାସନ ସଚିବ ରାଜ୍ୟରେ ଥିବା କାରାଗାରମାନଙ୍କର ସୁରକ୍ଷା ବ୍ୟବସ୍ଥାର ଆଧୁନିକୀକରଣ ଆଉ ଅନ୍ତେବାସୀମାନଙ୍କର କଲ୍ୟାଣ ଲାଗି ସରକାରଙ୍କ ତରଫରୁ ନିଆଯାଇଥିବା ଭିନ୍ ଭିନ୍ ପଦକ୍ଷେପର ସମୀକ୍ଷା କରିଛନ୍। 20ଟା କାରାଗାର କୃତ୍ରିମ ବୁଦ୍ଧିମତା, ଏଆଇ ଆଧାରିତ ସିସିଟିଭି ଆଉ ଭିଡ଼ିଓ ଏନାଲିଟିକ୍ସ ବ୍ୟବସ୍ଥାର ସ୍ଥାପନା, କାରଗାର କାନ୍ଥିର ଉଚ୍ଚତା ବଢ଼ାବାର ସହିତ ଡ୍ରୋନ୍, ବଡି କ୍ୟାମେରା ଆଉ ମୋବାଇଲ୍ ଫୋନ୍ ଚିହ୍ନଟ ଲାଗି ଭିନ୍ ଭିନ୍ ଆଧୁନିକ ସୁରକ୍ଷା ଉପକରଣ ବ୍ୟବହାର ଉପରେ ବୈଠକଟି ଆଲୋଚନା କରାଯାଇଥିଲା। ଶ୍ରୀକ୍ଷେତ୍ର ପୁରୀନ ପବିତ୍ର ରଥଯାତ୍ରା ଅବସରରେ ଜନ୍ମବେଦୀନ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଭକ୍ତମାନେ ଦର୍ଶନ କରୁଛନ୍। ଋତୁରୁ ମହାପୁରୁମାନଙ୍କର ବାହୁଡ଼ଯାତ୍ରା ଲାଗି ପ୍ରସ୍ତୁତି ମୂଲ ହୋଇଛି। ମହାପୁରୁମାନଙ୍କୁ ଫେରଘାଏ ରତ୍ନବେଦୀକେ ଆଣବାର ଲାଗି ରଥମାନଙ୍କର ଦକ୍ଷିଣ ମୋଡ଼ ମୂଲ ହୋଇଛି। ଶ୍ରୀଗୁଣ୍ଡିଚା ମନ୍ଦିର ସକାଳ ଧୂପ ନୀତି ଶେଷ ହେବା ଋତୁରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ମା ଲକ୍ଷ୍ମୀଙ୍କର ଅଭିମାନକେ ନଜରଥି ରଖିକରି ତିନି ରଥର ଦକ୍ଷିଣ ମୋଡ଼ ଲାଗି ଆଜ୍ଞାମାଳ ଦେଇଛନ୍। ପୂଜାମାନେ ଆଜ୍ଞାମାଳ ବିଜେ କରିବା ଋତୁରୁ ମା ସୁଭଦ୍ରାଙ୍କର ଦର୍ପଦଳନ ରଥକେ ଦକ୍ଷିଣ ମୋଡ଼ କରିଛନ୍। ତା ଋତୁରୁ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଗିଚା ମୂଲ ହୋଇଥିଲା। ରଥଘିଚା ବନ୍ଦ କରାଯାଇଛି। ବଳଭଦ୍ରଙ୍କର ତାଳଧ୍ୱଜ ଆଉ ଜଗନ୍ନାଥଙ୍କର ନନ୍ଦିଘୋଷ ରଥକେ ଆଇବାକାଲ ଦକ୍ଷିଣ ମୋଡ଼ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ମିଳିଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳର ପ୍ରଭୁ ଦଧିବାମନ ଆଉ ପତିତ ପାବନ ନଅଦିନିଆ ଯାତ୍ରା ଥି ମାଉସୀମା ମନ୍ଦିରକେ ଯାଇକରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍। ସୁନାର ଅଳଙ୍କାର ଥି ସଜେଇ ହୋଇକରି ଶ୍ରୀଜଗନ୍ନାଥ ବାମନ ରୂପଥି ପୂଜା ପାଉଥିବା ବେଳେ ଯୋଡ଼ା ଜଗନ୍ନାଥ, ବଳଭଦ୍ର ଆଉ ସୁଭଦ୍ରା ଜନ୍ମବେଦିନ ବିରାଜମାନ ଅଛନ୍। ସବୁ ତହସିଲ କାର୍ଯ୍ୟାଳୟ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାମ ଜାରି ରହିଛି। ଭୋଟର ତାଲିକା ଥି ନାଁ ପଞ୍ଜିକରଣ ଲାଗିଥିବା 12ଟା ପ୍ରମାଣପତ୍ର ଭିତରୁ ଆଧାର କାର୍ଡ ସହିତ କେନ୍ସି ଗୋଟିଏ ପ୍ରମାଣପତ୍ର ଦାଖଲ କରିକରି ତାଲିକା ଥି ନାଁ ସାମିଲ କରିବାରକେ ବ୍ଲକ ପ୍ରଶାସନ ତରଫରୁ କୁହାଯାଇଛି। ଖଡ଼ିଆ ତହସିଲ ନଭିଲ ଏ ବାବଦ ଗୋଟିଏ ଯାଞ୍ଚ କାମ କରାଯାଇଛି। ବଙ୍ଗୋପସାଗରନ ହୋଇଥିବା ଘୂର୍ଣ୍ଣିବଲୟର ପ୍ରଭାବରେ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ 20ଟା ଜିଲ୍ଲାନ ବର୍ଷା ଲାଗି ସତର୍କ ସୂଚନା ଜାରି କରାଯାଇଛି। ଆଇବା ଶୁକ୍ରବାର ତକ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ବେଲବୁଡ଼ାର 6 ବଜେ ତକ 613.47 ଫୁଟ ରହିଥିଲା। ଏହି ସମୟଥି 10ଟା ଗେଟ୍ ଦେଇକରି ଫି ସେକେଣ୍ଡଟି 1,59,581 ଘନଫୁଟ ପାଣି ଛଡ଼ାଯାଉଥିବା ବେଳେ 1,47,564 ଘନଫୁଟ ପାଣି ଜଳଭଣ୍ଡାରକେ ଆସୁଛି। ଭିନ୍ ଭିନ୍ ପ୍ରସଙ୍ଗକେ ନେଇକରି ହୋହଲ୍ଲା ହେବାନୁ ସଂସଦର ଦୁଇ ଗୃହ ହେଲା ଆଇବା କାଲି ତକ ମୁଲତବୀ। ସେପ୍ଟେମ୍ବର 6 ତାରିଖ ବାହାରବା ଚୂଡ଼ାନ୍ତ ଭୋଟର ତାଲିକା, ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ତୃଣମୂଳ କରିବାର ଲାଗି ଗଠନ ହେବା ପରିଚାଳନା କମିଟି ଆଉ ପୁରୀନ ବାହୁଡ଼ାଯାତ୍ରା ଲାଗି ମୂଳ ହେବା ପ୍ରସ୍ତୁତି। ଆଜ୍ଞାମାଳ ପାଇବା ଋତୁରୁ ସୁଭଦ୍ରାଙ୍କ ରଥକେ କରାଯାଇଛି ଦକ୍ଷିଣ ମୋଡ଼। ଆଜିର ଆଞ୍ଚଳିକ ଖବର ଶେଷ ହେଲା।

ସଂସଦରେ ବାରମ୍ବାର ଉପୁଜୁଥିବା ବିଶୃଙ୍ଖଳା ପାଇଁ ବିରୋଧୀଙ୍କୁ ସମାଲୋଚନା କରି ଶ୍ରୀ ପାଶୱାନ କହିଛନ୍ତି, ବିତର୍କ ତଥ୍ୟ ଉପରେ ଆଧାରିତ ହେବା ଉଚିତ ଏବଂ ବିରୋଧ ପରିବର୍ତ୍ତେ ଏହା ଗୃହ ଭିତରେ ଗଠନମୂଳକ ଆଲୋଚନାରେ ସୀମିତ ରହିବା ଆବଶ୍ୟକ। କିନ୍ତୁ ବିରୋଧୀମାନେ ଏହା ନ କରି ଗୃହରେ ବାଧା ସୃଷ୍ଟି କରୁଛନ୍ତି ଏବଂ ସଂସଦ ବାହାରେ ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ଶ୍ରୀ ପାଶୱାନ ଅଭିଯୋଗ କରିଛନ୍ତି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏନ୍ସିବି 37 ଦେଶ ସହିତ ଦ୍ୱିପାକ୍ଷିକ ରାଜିନାମା ଏବଂ 19 ଦେଶ ସହିତ ବୁଝାମଣାପତ୍ର ଜରିଆରେ ନିଶାଦ୍ରବ୍ୟ ନିୟନ୍ତ୍ରଣ କ୍ଷେତ୍ରରେ ଆନ୍ତର୍ଜାତିକ ସହଯୋଗକୁ ସୁଦୃଢ଼ କରିଛି। ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଆଜି ଗୃହରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି, ବେଆଇନ ନିଶାଦ୍ରବ୍ୟ କାରବାରକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। ବେଆଇନ ନିଶାଦ୍ରବ୍ୟ କାରବାର ଏବଂ ନିଶାଦ୍ରବ୍ୟ ଅପବ୍ୟବହାରର ମୁକାବିଲା ପାଇଁ ଗତମାସରେ ଭିଜନ ଡକ୍ୟୁମେଣ୍ଟ ଅନ୍ ନାର୍କୋଟିକ୍ସ କଣ୍ଟ୍ରୋଲ 2026-2029 ଜାରି କରାଯାଇଥିଲା। ମ୍ୟାମାର, ନେପାଳ, ଥାଇଲାଣ୍ଡ, ଶ୍ରୀଲଙ୍କା, ଇଣ୍ଡୋନେସିଆ, ସିଙ୍ଗାପୁର ଏବଂ ଆମେରିକା ଭଳି ଦେଶଗୁଡ଼ିକ ସହିତ ଭାରତ ନିଶା କାରବାର ସମ୍ବନ୍ଧୀୟ ପ୍ରସଙ୍ଗରେ ନିୟମିତ ଭାବେ ମହାନିର୍ଦ୍ଦେଶକ ସ୍ତରୀୟ ଦ୍ୱିପାକ୍ଷିକ ଆଲୋଚନା କରିଆସୁଛି। ଏନ୍ସିବିକୁ ମଜବୁତ କରିବା ପାଇଁ ସାରା ଦେଶରେ ଆଞ୍ଚଳିକ କାର୍ଯ୍ୟାଳୟ ସଂଖ୍ୟାକୁ 13-30 ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ଏଏଆଇ ଏବଂ ଷ୍ଟିଲ୍ ପ୍ରାଧିକରଣ ଲିମିଟେଡ୍ ସେଲ୍ ମଧ୍ୟରେ ଆଜି ନୂଆଦିଲ୍ଲୀରେ ରାଉରକେଲା ବିମାନ ବନ୍ଦର ପାଇଁ ସମ୍ପ୍ରସାରିତ ପରିକଳ୍ପନା ଏବଂ ପରିଚାଳନା ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଆଞ୍ଚଳିକ ବିମାନ ସଂଯୋଗକୁ ସୁଦୃଢ଼ କରିବା ଏବଂ ଓଡ଼ିଶାର ସାମାଜିକ ଆର୍ଥିକ ବିକାଶରେ ଯୋଗଦାନ ଦେବା ପାଇଁ ଉଭୟ କର୍ତ୍ତୃପକ୍ଷଙ୍କ ମିଳିତ ପ୍ରତିବଦ୍ଧତା ଏହି ରାଜିନାମାରେ ପ୍ରତିଫଳିତ ହୋଇଛି। ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ଅଧ୍ୟକ୍ଷ ବିପିନ କୁମାରଙ୍କ ଉପସ୍ଥିତିରେ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି। ତୃଣମୂଳ ସ୍ତରର ଡିଜିଟାଲ ନବସୃଜନଙ୍କୁ ଚିହ୍ନଟ ଓ ପ୍ରୋତ୍ସାହନ ଉଦ୍ଦେଶ୍ୟରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆଜି ଜେମ୍ସ ଅଫ୍ ଇଣ୍ଡିଆ ଚ୍ୟାଲେଞ୍ଜର ପାଇଲଟ ପର୍ଯ୍ୟାୟ ଆରମ୍ଭ କରିଛି। ୱେବ୍ସ ଓଟିଟି ଅନ୍ତର୍ଗତ ମାଇ ୱେବ୍ସ ପ୍ଲାଟଫର୍ମରେ ନିର୍ମିତ ଏହି ଚ୍ୟାଲେଞ୍ଜ ନାଗରିକମାନଙ୍କୁ ସେମାନଙ୍କ ଜିଲ୍ଲାର ଅନନ୍ୟ କାହାଣୀ ଏବଂ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରୁଥିବା କ୍ଷୁଦ୍ର ଭିଡ଼ିଓ ତିଆରି କରିବାକୁ ମନ୍ତ୍ରଣାଳୟ ଆମନ୍ତ୍ରଣ କରିଛି। ଅଂଶଗ୍ରହଣକାରୀମାନେ ଆସନ୍ତା ଅଗଷ୍ଟ ମାସ 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଏହି ପ୍ଲାଟଫର୍ମ ମାଧ୍ୟମରେ 1-3 ମିନିଟ୍ର ଭିଡ଼ିଓ ଦାଖଲ କରିପାରିବେ। ଏହି ପଦକ୍ଷେପ ଦେଶବ୍ୟାପୀ କାର୍ଯ୍ୟକାରୀ ହେବାକୁ ଥିବାବେଳେ ପାଇଲଟ ପର୍ଯ୍ୟାୟରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଅରୁଣାଚଳ ପ୍ରଦେଶ, ଚଣ୍ଡିଗଡ଼, ଦାଦ୍ରା ଏବଂ ନଗର ହାବେଳି, ଡାମନ୍ଡ୍ୟୁ, ଗୋଆ ଏବଂ ଲଦାଖକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ପଦକ୍ଷେପରେ ପ୍ରତି ଜିଲ୍ଲା ପାଇଁ 20 ଜଣ ଡିଜିଟାଲ ସୃଜନକର୍ତ୍ତାଙ୍କୁ 50,000 ଟଙ୍କାର ଜିଲ୍ଲାସ୍ତରୀୟ ପୁରସ୍କାର, 2,00,000 ଟଙ୍କାର ରାଜ୍ୟସ୍ତରୀୟ ପୁରସ୍କାର ଏବଂ ଦେଶବ୍ୟାପୀ ପ୍ରସାରଣ ସମୟରେ 5,00,000 ଟଙ୍କାର ଜାତୀୟ ପୁରସ୍କାର ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି। ଏହି ପଦକ୍ଷେପର ଶୁଭାରମ୍ଭ କରି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଚଞ୍ଚଲ କୁମାର କହିଛନ୍ତି, ଯୁବପିଢ଼ିଙ୍କ ସୃଜନଶୀଳତାକୁ ଆଗକୁ ଆଣିବା ସହ ଏହି ମଞ୍ଚ ପ୍ରୋତ୍ସାହନ ଯୋଗାଇବ। ସାମାଜିକ କର୍ମୀ ସୋନମ ୱାଙ୍ଗଚୁଙ୍କୁ ତୁରନ୍ତ ଗୁରୁଗ୍ରାମର ସଫଦରଜଙ୍ଗ ହସ୍ପିଟାଲରୁ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୋନମଙ୍କ ପତ୍ନୀ ଗୀତାଞ୍ଜଳି ଆଙ୍ଗମୋଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ୍ ଡିକେ ଉପାଧ୍ୟାୟ ଏବଂ ଜଷ୍ଟିସ୍ ତେଜସ୍ କାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ମାମଲାର ଶୁଣାଣି ବେଳେ ସଲିସିଟର ଜେନେରାଲ ତୁଷାର ମେହେଟା କହିଥିଲେ, ୱାଙ୍ଗଚୁଙ୍କୁ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରିବାରେ ସରକାରଙ୍କର କୌଣସି ଆପତ୍ତି ନାହିଁ। ତେବେ ଡାକ୍ତରୀ ପରାମର୍ଶ ବିରୁଦ୍ଧରେ କାର୍ଯ୍ୟକର୍ତ୍ତା ମେଦାନ୍ତ ଡାକ୍ତରଖାନାରୁ ତାଙ୍କୁ ଡିସ୍ଚାର୍ଜ କରିବା ଉଚିତ ନୁହେଁ। ମାମଲାର ଶୁଣାଣି ବେଳେ ସଫଦରଜଙ୍ଗ ହସ୍ପିଟାଲରେ ୱାଙ୍ଗଚୁଙ୍କ ଚିକିତ୍ସା ତଦାରଖ କରୁଥିବା ଏମ୍ସର ଡାକ୍ତରମାନଙ୍କ ସହ ଖଣ୍ଡପୀଠ ଆଲୋଚନା କରିଥିଲେ। ମେଦାନ୍ତରେ ସୋନମଙ୍କ ଚିକିତ୍ସା ଉପରେ ଦିନରାତି ନଜର ରଖିବା ପାଇଁ ଏକ ବିଶେଷଜ୍ଞ ଦଳ ଗଠନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଗୀତାଞ୍ଜଳି ଯେତେବେଳେ ଚାହିଁବେ ଡାକ୍ତରଖାନାରେ ସୋନମଙ୍କୁ ଭେଟିବା ପାଇଁ ଅନୁମତି ଦିଆଯିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। କ୍ରମାଗତ 10ମ ଦିନ ପାଇଁ ଇରାନ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ଜାରି ରହିଛି। ଇରାନ ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ଏକ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଉଭୟ ପକ୍ଷ ହର୍ମୁଜ୍ ପ୍ରଣାଳୀରେ ଅବରୋଧ ଉପରେ ନିୟନ୍ତ୍ରଣ ପାଇଁ ସଂଘର୍ଷ ଜାରି ରଖିଛନ୍ତି। ଇରାନ ଏବଂ ଆମେରିକା ମଧ୍ୟରେ ଭଙ୍ଗ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଚୁକ୍ତିକୁ ପୁଣିଥରେ ଆରମ୍ଭ କରିବା ପାଇଁ କୂଟନୀତିଜ୍ଞମାନେ ଆଜି ପାକିସ୍ତାନର ମଧ୍ୟସ୍ଥତାରେ ଏକ ବୈଠକ ମଧ୍ୟ କରିଥିଲେ। ଏହା ସତ୍ତ୍ୱେ ଉଭୟ ରାଷ୍ଟ୍ର ମଧ୍ୟରେ ତିକ୍ତତା ଜାରି ରହିଛି। ସମ୍ବାଦ ଶେଷ ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆଜି ଦିନକ ପାଇଁ ମୁଲତବୀ। ଦ୍ୱିପାକ୍ଷିକ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ଭାରତ ଏବଂ ଉତ୍ତର ମାସିଡୋନିଆ ସହମତ କହିଲେ ରାଷ୍ଟ୍ରପତି। ବିଭିନ୍ନ କ୍ଷେତ୍ରରେ ସଂସ୍କାର ନେଇ ଗଠନମୂଳକ ପରାମର୍ଶ ଆହ୍ୱାନ କଲେ କେନ୍ଦ୍ର ସରକାର ଏବଂ ତୃଣମୂଳ ସ୍ତରରେ

0: ଡିଜିଟାଲ ନବସୃଜନକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆରମ୍ଭ ହେଲା ଜେମ୍ସ ଅଫ୍ ଇଣ୍ଡିଆ ଚ୍ୟାଲେଞ୍ଜ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବରଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ବରଗଡ଼ ସମ୍ବାଦଦାତା ଉମେଶ ଚନ୍ଦ୍ର ବିଶ୍ୱାଳ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ବରଗଡ଼ ସହର ନିକଟ କଟାପାଲ୍ଲୀ ଗାଁରେ ଅବସରପ୍ରାପ୍ତ ଶିକ୍ଷକମାନଙ୍କ ଉଦ୍ୟମରେ ଚାଲିଥିବା ସାନ୍ଧ୍ୟ ମୁକ୍ତ ବିଦ୍ୟାଳୟ ଏକ ବର୍ଷ ପୂରଣ କରିଛି। ପାଞ୍ଚ ଜଣ ଅବସରପ୍ରାପ୍ତ ଶିକ୍ଷକ ଓ ଦୁଇଜଣ ଉଚ୍ଚଶିକ୍ଷିତ ଯୁବତୀ ଏଠାରେ ଷଷ୍ଠରୁ ଦଶମ ଶ୍ରେଣୀର ପ୍ରାୟ 60 ଜଣ ଛାତ୍ରଛାତ୍ରୀଙ୍କୁ ନିଃଶୁଳ୍କ ଶିକ୍ଷାଦାନ କରୁଛନ୍ତି। ବାର୍ଷିକ ଉତ୍ସବରେ ବିଶିଷ୍ଟ ବ୍ୟକ୍ତି ଓ ଅଭିଭାବକମାନେ ଏହି ଅଭିନବ ପ୍ରୟାସର ପ୍ରଶଂସା କରିଛନ୍ତି। ଏ ସମ୍ପର୍କରେ ଜଣେ ଅଭିଭାବକ କହିଛନ୍ତି,
2: ଯଦି ଇନ୍କେ ଯେନ୍ ପଢ଼ି ହେଲା ରିଟାର୍ଡ ଟିଚର ମାନେ ଯେନ୍ ପଢ଼ଉଛନ୍, ସେ ଟିଚର ମାନଙ୍କୁ ମୋତେ ବହୁତ ବହୁତ ଧନ୍ୟବାଦ ଦଉଛେ। ସେମାନେ ତାଙ୍କର ବହୁ ମୂଲ୍ୟ କରି ଆମର ପୁଅ ଝିଅମାନଙ୍କର ଯେନ୍ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢ଼ବାରେ ଯେନ୍ ସୁବିଧା କରୁଛନ୍, ମାନସିକ ଦକ୍ଷତାରେ ସବୁ ଜିନିଷର ସେମାନେ ବହୁତ ଶିକ୍ଷା କରୁଛେ, ତାଙ୍କର ପଢ଼ାରେ ବି ଉନ୍ନତି ହଉଛେ।
1: ଏଭଳି ଏକ ବିଦ୍ୟାଳୟ ସ୍ଥାପନର ଉଦ୍ଦେଶ୍ୟ ସମ୍ପର୍କରେ ଅବସରପ୍ରାପ୍ତ ଶିକ୍ଷକ ରଙ୍କମଣି ଖେତି ଆକାଶବାଣୀକୁ କହିଛନ୍ତି,
3: ମୁଇଁ May 31, 2025 ସରକାରୀ ଉଚ୍ଚ ବିଦ୍ୟାଳୟ କମଗାରୁ ଅବସର ଗ୍ରହଣ କଲି ଆଉ ବର୍ତ୍ତମାନ ଏଇ ସାନ୍ଧ୍ୟ ବିଦ୍ୟାଳୟର ଜଣେ ଶିକ୍ଷକ। ପଢ଼ୁଥିଲା ସମୟରେ ମୁଁ ଟ୍ୟୁସନ୍ ପଢ଼ିବା ପାଇଁ ମଧ୍ୟ ମୋ ପାଖରେ କୌଣସି ପ୍ରକାର ସାହାରା ନଥିଲା, ତଥାପି ମୁଁ ପରିଶ୍ରମ କରୁଥିଲି। ମୋର ଶିକ୍ଷକମାନଙ୍କର ମାଗଣାରେ ମୁଁ କିଛି ଶିକ୍ଷା ପାଇ ଶିକ୍ଷକତା କଲି। ତାପରେ ଯେତେବେଳେ ଦେଖିଲି ଯେ ମୋ ପରି ବି ଅନେକ ଛାତ୍ରଛାତ୍ରୀ ଥିବେ ଯେଉଁମାନଙ୍କର ପଢ଼ିବାର ଇଚ୍ଛା ଅଛି ଅଥଚ ଅର୍ଥର ବାଧା ଥିବ, ସେଇମାନଙ୍କର କିପରି ମୁଁ ଉନ୍ନତି କରିପାରିବି, ଶିକ୍ଷାଦାନ କରିପାରିବି, ଏଇ ଭାବନା ଥିଲା।
1: ଏ ସମ୍ପର୍କରେ ଆଉ ଜଣେ ଅଭିଭାବକ ଜିତେନ୍ଦ୍ରିୟ ବାଗ କହିଛନ୍ତି,
4: କଟାପାଲ୍ଲୀରେ ପ୍ରଥମ କରି ଗୋଟେ ଆମର ଅବସରପ୍ରାପ୍ତ ଶିକ୍ଷକମାନେ ଗୋଟେ ଫ୍ରି ଟ୍ୟୁସନ୍ ଦେବାର ବଢ଼ିଆ ପ୍ରୋଗ୍ରାମ୍ଟେ ଷ୍ଟାର୍ଟ କରିଛନ୍, ବର୍ଷେ ଖଣ୍ଡେ ହେଇଗଲାନ। ଆଉ ତାର ଦ୍ୱାରା ଛୁଆମାନେ ଟିକେ ବେଶୀ ଯେନ୍ ସ୍କୁଲ୍ମାନଙ୍କେ ଯେନ୍ଟା ପଢ଼ା ହଉଛେ ତାଠାରୁ ଇଠାନେ ଡାଉଟ୍ କ୍ଲିୟର ହେଇପାରୁଛନ୍, ତାର ସାଙ୍ଗେ ସାଙ୍ଗେ ଅଧିକ ଟିକେ ଶିକ୍ଷା ପାଇପାରୁଛନ୍, ଘରେ ବି ସେଟାକେ ଟାସ୍କ ମାନେ ଯେନ୍ଟା ଦଉଛନ୍, ଘରେ ବି ଭଲ ହିସାବରେ ପଢ଼ିପାରୁଛନ୍, ଆଉ ଟିକେ ଉନ୍ନତି କଲା ବି ଲାଗୁଛେ। ଆମ ଘରେ ତ ଏକଲା ପଢ଼ବା, କିନ୍ତୁ ଇନୁ କାଣା ହେବା, ଛୁଆମାନଙ୍କର ସାଙ୍ଗେ ପଢ଼ବାର ଦ୍ୱାରା ଆଉ ଶିକ୍ଷକମାନେ ପଢ଼ାବାର ଦ୍ୱାରା ଟିକେ ତାଙ୍କ ଟିକେ ଉତ୍ସାହ ବଢ଼ବା, ଆଉ ଶିକ୍ଷକମାନେ ଯେନ୍ଟା ବି ମାନେ ଷ୍ଟେପ୍ଟେ ନେଇଛନ୍, ଆଜ୍ଞାମାନଙ୍କୁ ବହୁତ ବହୁତ ଧନ୍ୟବାଦ। କଟାପାଲ୍ଲୀ ଗ୍ରାମ ପଞ୍ଚାୟତର ଉନ୍ନତି ଉପରେ ଆଉ ଭବିଷ୍ୟତ ଉପରେ ବହୁତ ଚିନ୍ତା କରୁଛନ୍, ଯେ ଯଦ୍ୱାରା କି ଛୁଆମାନଙ୍କୁ ଫ୍ରି ଟ୍ୟୁସନ୍ ଦେଇପାରୁଛନ୍, ଆଉ ଛୁଆମାନଙ୍କର ଭବିଷ୍ୟତ ଉଜ୍ଜଳ ହେଲେ ଗାଁର ଭବିଷ୍ୟତ ଉଜ୍ଜଳ ହେବା, ତା ସାଙ୍ଗେ ସାଙ୍ଗେ ଆମର ଗାଁର ପରିବେଶ ବି ଭଲ ରହିବା, ଗାଁର ସବୁ ଶିକ୍ଷିତ ଲୋକମାନେ ବାହାରିବେ, ଯାହାଦ୍ୱାରା କି ଗାଁର ଉନ୍ନତି ହେଇପାରିବା।
1: ଭୋଟର ତାଲିକାର ସଘନ ସଂଶୋଧନ ପ୍ରକ୍ରିୟା ଅନ୍ତର୍ଗତ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଆଦିତ୍ୟ ଗୋୟଲ ଏହାକୁ ଉନ୍ମୋଚନ କରିଛନ୍ତି। ଚିଠା ତାଲିକା ସମ୍ପର୍କରେ ଆପତ୍ତି କିମ୍ବା ଅଭିଯୋଗ ଥିଲେ ଆସନ୍ତା ଅଗଷ୍ଟ 4 ତାରିଖ ସୁଦ୍ଧା ନିର୍ଦ୍ଧାରିତ ଫର୍ମରେ ଆବେଦନ କରାଯାଇପାରିବ। ଅମୃତ ଭାରତ ରେଳ ଷ୍ଟେସନ ଯୋଜନାରେ ବିକଶିତ ବରପାଲ୍ଲୀ ରେଳ ଷ୍ଟେସନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି। ପ୍ରାୟ 22 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଷ୍ଟେସନରେ ଆଧୁନିକ ପ୍ରତୀକ୍ଷାଳୟ, ପ୍ଲାଟଫର୍ମ, ପାନୀୟ ଜଳ, ଆଲୋକୀକରଣ ଓ ପାର୍କିଂ ସୁବିଧା କରାଯାଇଛି। ବରଗଡ଼ ଜିଲ୍ଲାରେ ପବିତ୍ର ରଥଯାତ୍ରା ଭକ୍ତି ଓ ଉତ୍ସାହର ସହ ପାଳିତ ହୋଇଛି। ଭଟଲି ଦଧିବାମନ ପୀଠରେ ନବଗୁଞ୍ଜର ରଥଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବାବେଳେ ବରଗଡ଼ ସହରରେ ପ୍ରଥମ ଥର ପାଇଁ ପ୍ରଶାସନ ପକ୍ଷରୁ ସାମୂହିକ ରଥଟଣା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପାଇକମାଲର ନରସିଂହନାଥ ପୀଠରେ ମଧ୍ୟ ରଥଯାତ୍ରା ଶ୍ରଦ୍ଧାର ସହ ଅନୁଷ୍ଠିତ ହୋଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବରଗଡ଼ ଗସ୍ତରେ ଯାଇ ତୋରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରେକ୍ଷାଳୟ ଏବଂ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟର ନୂତନ ଶ୍ରେଣୀଗୃହ ଉଦ୍ଘାଟନ କରିଥିଲେ। ପରେ ସେ ଏକ ବୁଦ୍ଧିଜୀବୀ ସମାବେଶରେ ଯୋଗଦେଇ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ମତ ରଖିଥିଲେ। ପଦ୍ମପୁର ବନାଞ୍ଚଳର ଚଙ୍ଗରିଆ ବୃକ୍ଷରୋପଣ ପରିସରରେ 77ତମ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ପାଳିତ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ସାଂସଦ ପ୍ରଦୀପ ପୁରୋହିତ ଓ ଅନ୍ୟାନ୍ୟ ଅତିଥି ଏଥିରେ ଯୋଗଦେଇ ବୃକ୍ଷରୋପଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଭଦ୍ରକ ଜିଲ୍ଲା ସମ୍ପର୍କରେ।

0: ଏତେବେଳେ ଯାଏଁ କାର୍ଯ୍ୟକ୍ରମରେ ଲେଖି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ରାତି 7:30। ପ୍ରଚାର କରୁଛୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ଶୁଣିପାରିବେ ଏହି ସୂଚନା ଏବଂ ବିଜ୍ଞାପନ ପରେ। ପ୍ରଥମେ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କିତ ଏହି ସୂଚନା। ଆସନ୍ତା ଶୁକ୍ରବାର ଦିନ ରାତି 7:30 ଚାଷବାସ କାର୍ଯ୍ୟକ୍ରମରେ ଏକ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ବିଷୟ ରହିଛି ବର୍ଷା ଦିନରେ ଗୃହପାଳିତ ପ୍ରାଣୀଙ୍କର ଯତ୍ନ। ଏଥିରେ ବିଶେଷଜ୍ଞ ଭାବରେ ଷ୍ଟୁଡିଓରେ ଉପସ୍ଥିତ ରହିବେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ କଳାହାଣ୍ଡି ଡାକ୍ତର ନିରଜ ଚନ୍ଦ୍ର କହଁର। ଶ୍ରୋତାବନ୍ଧୁଙ୍କ ଅନୁରୋଧ, ଏହି କାର୍ଯ୍ୟକ୍ରମକୁ ଫୋନ୍ କରି କୁହାଯାଇଥିବା ବିଷୟ ଉପରେ ପ୍ରଶ୍ନ ପଚାରି ବିଶେଷଜ୍ଞଠାରୁ ସିଧାସଳଖ ଉତ୍ତର ପାଇବାକୁ। ଫୋନ୍ ନମ୍ବର ହେଲା 0667029562 ଏବଂ ଆଉ ଗୋଟିଏ ନମ୍ବର ହେଲା 0667029562। ସୂଚନାଟି ଏତିକିରେ ଶେଷ ହେଲା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ସେନ୍ତା ହେଲା କହ।
1: ହଁ ବଢ଼ିଆଁ ଲାଗ୍ଲା ଦାଦା, ଯେ ଖାଲି ବଢ଼ିଆଁ ଲାଗ୍ଲା ବୋଲି ହେବାକେ କହୁ, କାଣ ଗୋଟେ ବ୍ୟବସ୍ଥା ଗୋଟେ କର
0: କାଣା ବୋଲେ ଧନ୍ୟବାଦ।
1: ହେଟା ତ ବୋଲୁଛି ଧ୍ୟାନାନନ୍ଦ ପଣ୍ଡା ଦଦା, ଶିଳ୍ପୀ ଦଦା ଆରୁ ତାଙ୍କର ଦଲବଲ କେ ବୋଲୁ, ଆମର ଅନୁଷ୍ଠାନକେ ଆସିକରି ତାଙ୍କର ଗାନା ବାଦନା କଲେ, ଆମର ଶ୍ରୋତା ବନ୍ଧୁ ମନକେ ବୋଲୁ, ତାଙ୍କର ମନକେ ହାଲକା କଲେ ଆର ଆମର ମନକେ ଫୁଣି ହାଲକା କଲେ ବୋଲିକରି ଆମର ଦଦାକେ ଧନ୍ୟବାଦ ଗୁଟେ ଦମା
0: ଦମା। ତାର ପଛେ ଭାଇ,
1: ହଁ
0: ଚାଷବାସ ଆଡ଼େ ଖଣ୍ଡେ ବଢୁ,
1: ଚାଷବାସ ଆଡ଼େ ବଢ଼ମୁ ବୋଲେ କାଣ ଘରକେ ଗଲେ ତ ଚାଷବାସ କରମୁ।
0: ଶୁଣୁ ଭାଇ, ଜ୍ଞାନ କୁଶଳର କଥା
1: ହେନ୍ତା ବୋଲୁ, ଯେ ବିଶେଷଜ୍ଞ ଆଜ୍ଞା ଏବେ ଜ୍ଞାନ କୁଶଳ କଥା କହିବେ
0: କହିବେ,
1: ତୁଇ ଫୁଣି ଶୁନ ବୋଇଲେ ସିନା ହେବା।
0: ଦେଖ ଏ ମନ ଭାବୁଥା ଯା କାଲେ ପାର୍ବତ ହୁଏ
1: ତାହା, ତୁ ଆଜ୍ଞା କାଁ ବୋଲି କରି ଚାଷବାସ ବାବଦ ନେ ବୋଲୁ ଆଲୋଚନା କରିବେ ଯେ ଶୁଣିଦେଉ।
0: ଆମର ଅଞ୍ଚଳରେ ପ୍ରାୟ ଗୋଟେ ନୂଆ ଚାଷ କାଁ ଭା କେନେ କରୁଥିବେ କେନ୍ତି, ତ ସେ ଚାଷ ବାବଦେ ଆଜି ଆମେ ଇନା ଆଲୋଚନା କର୍ମା ଆମର ବୈଠକ ନା। ସେଟା ହଉଛେ ଉନ୍ନତ ପ୍ରଣାଳୀରେ ସୋୟାବିନ ଚାଷ, ଆଉ ଏ ବିଷୟରେ କହିବା କାଜେ ବୋଲିକରି ଆମର ବୈଠକରେ ଜଣେ ବିଶେଷଜ୍ଞ ଆଜ୍ଞା ଆସିଛନ୍। ଆଜ୍ଞା ହେଲେ ଡକ୍ଟର ଅଂଶୁମାନ ନାୟକ, କନିଷ୍ଠ ବୈଜ୍ଞାନିକ, ଆଞ୍ଚଳିକ ଗବେଷଣା ଓ ପ୍ରଯୁକ୍ତି ବିଦ୍ୟା ସମ୍ପ୍ରସାରଣ କେନ୍ଦ୍ର ଭବାନୀପାଟଣା। ଆଜ୍ଞା ଜୁହାର।
2: ଜୁହାର ଆଜ୍ଞା, ଜୁହାର
0: ଆଜ୍ଞା। ନୂଆ ଜିନିଷଟେ ଆଜ୍ଞା ଆଜି ଆମେ ଆଲୋଚନା କରମା ଆଜ୍ଞା, ସୋୟାବିନ।
2: ଆଜ୍ଞା ଆଜ୍ଞା,
0: ତାର ବିଷୟରେ ଏଇଟା କହୁନ ଆଜ୍ଞା, ଏଇଟା ବିଷୟରେ ଆଗ ଆରମ୍ଭରେ ଟିକେ କୁହନ୍ତୁ। ସୋୟାବିନ

0: କାଣା କେମିତି କରି ହେଉଛି ଏଇଟା?
1: ଆଜ୍ଞା ଆଜ୍ଞା, ଦେଖନ୍ତୁ ଆଜ୍ଞା, ଆମର ଯେତେ ଆମେ ଯେତେ ପ୍ରକାର ଚାଷ କରୁଛୁ, ସୋୟାବିନ୍ ଗୋଟେ ଏମିତି ଫସଲ ଯାହାକୁ ଆମେ ଡାଲି ହିସାବରେ ବ୍ୟବହାର କରିପାରିବା,
2: ଆଜ୍ଞା ଆଜ୍ଞା,
1: ଏବଂ ତେଲ ମଧ୍ୟ ସେଥିରୁ ଆମେ ବାହାର କରିପାରିବା।
2: ହଁ ହଁ,
1: ତ ଆମର ଯେଉଁ ସୋୟାବିନ୍ ଫସଲରେ ସବୁଠୁ ଗୋଟେ ବଡ଼ ଗୁଣ ହେଉଛି ସେଥିରେ ପୃଷ୍ଟି ସାରର ମାତ୍ରା ହେଉଛି ସବୁଠାରୁ ଅଧିକା,
2: ଆଜ୍ଞା,
1: 40% ପୃଷ୍ଟି ସାର ସେଥିରେ ଅଛି,
2: ଆଜ୍ଞା,
1: ଏବଂ ତେଲର ମାତ୍ରା ହେଉଛି 20%,
2: ଆଜ୍ଞା।
1: ତେଣୁ ଆମେ ଆଉ ଅନ୍ୟ ସବୁ ଯେତେ ଡାଲି ବ୍ୟବହାର କରୁଛୁ ସେଥିରେ ଆମର ପୃଷ୍ଟି ସାରର ମାତ୍ରା ସବୁ 20-25% ମଧ୍ୟରେ, ତେଣୁ ଆମେ ଯଦି ଆକୁ ଡାଲି ହିସାବରେ ଆମେ ବ୍ୟବହାର କରିବା ଆମର ପୃଷ୍ଟି ସାର ପୂରଣ କରିପାରିବ,
2: ତା
1: ଛଡ଼ା ଆମକୁ ଏଇଟା ତେଲ ମଧ୍ୟ ପ୍ରଦାନ କରିପାରିବ।
2: ଆଜ୍ଞା,
1: ଆମ ଦେଶରେ ପାଖାପାଖି 11.8 million ହେକ୍ଟରରେ ଆମର ସୋୟାବିନ୍ ଚାଷ ହେଉଛି,
2: ଆଜ୍ଞା,
1: ଏବଂ ତାର ସେଥିରୁ ଆମେ 13.5 million ସୋୟାବିନ୍ ଆମର ଉତ୍ପାଦନ ହେଉଛି,
2: ଆଜ୍ଞା,
1: ଆଉ ଏଇ ସୋୟାବିନ୍ ଉତ୍ପାଦନରେ ଆମ ଭାରତ ଦେଶ ହେଉଛି ପଞ୍ଚମ ସମଗ୍ର ପୃଥିବୀରେ,
2: ଆଜ୍ଞା ଆଜ୍ଞା।
1: ଆମର ଏଇ ସୋୟାବିନ୍ଟା ହେଉଛି ଆଉ ଗୋଟେ ଜିନିଷ ଯେଉଁଟାକି ଡାଲି ଜାତୀୟ ଫସଲର 43% ଅଂଶ ପୂରଣ କରୁଛି,
2: ଆଜ୍ଞା,
1: ଏବଂ ତେଲର ଯେଉଁ ବାହାରୁଛି ଆମ ସମଗ୍ର ଆମର ଫସଲରୁ 25% ଆମର ପୂରଣ ହେଇପାରୁଛି,
2: ଆଜ୍ଞା।
1: ତେଣୁ ଆମ ଅଞ୍ଚଳରେ ଯଦି ଆମେ କି ଆମ ରାଜ୍ୟରେ,
2: ଆଜ୍ଞା,
1: ଆମେ ଯଦି ସୋୟାବିନ୍ ଚାଷ କରିପାରିବା ଏହା ଆମର ମାନେ ଡାଲିର ଆବଶ୍ୟକତାକୁ ପୂରଣ କରିବ,
2: ଆଜ୍ଞା,
1: ଏବଂ ଆମର ତେଲର ଆବଶ୍ୟକତାକୁ ମଧ୍ୟ ପୂରଣ କରିପାରିବ,
2: ଆଜ୍ଞା।
1: କିନ୍ତୁ ଆମକୁ ସେଥିପାଇଁ କିଛି ଉନ୍ନତ ପ୍ରଣାଳୀରେ ଚାଷ ପଦ୍ଧତି ଆପଣାଇବା ଉଚିତ,
2: ଆଜ୍ଞା ଆଜ୍ଞା ଆଜ୍ଞା। ଏଇଟା ଗୋଟେ ବଢ଼ିଆ ଲାଗୁଛି ଆଜ୍ଞା ଶୁଣିବାକୁ, ଯେହେତୁ ଆପଣ ଡାଲି କଥା ବି କହିଦେଲେ, ଆମର କଳାହାଣ୍ଡି ଅଞ୍ଚଳରେ ପ୍ରାୟ ଲୋକ କାନ୍ଦୁଲ ଡାଲି ବୋଲୁଛନ୍, ଆଜ୍ଞା, ମୁଗ ଡାଲି ବୋଲୁଛନ୍, ଆଜ୍ଞା
1: ଆଜ୍ଞା ଆଜ୍ଞା,
2: କି ମିଶି ମୁଶାକରେ ମୁଶ୍ରିକି ଚଣା ଟିକେ ଯାଉଛେ,
1: ଆଜ୍ଞା ଆଜ୍ଞା।
2: ଆପଣ ସୋୟାବିନ୍କୁ ଡାଲି ହିସାବରେ କହିଦେଲେ ତ ମନକେ ଗୋଟେ ଆଗ୍ରହ ଆସୁଛି ଏଇଟା କା ଯେ ମାଟି କେନ୍ତା ହେଇଥିବା, ଜଳବାୟୁ କେନ୍ତା ହେଇଥିବା, ଆଜ୍ଞା
1: ଆଜ୍ଞା ଆଜ୍ଞା ଆଜ୍ଞା। ଦେଖନ୍ତୁ ଆମର ସୋୟାବିନ୍ ଚାଷ ପାଇଁ ମଧ୍ୟମ ଉର୍ବର କିମ୍ବା ଉର୍ବର,
2: ଆଜ୍ଞା,
1: ଜମି ଏବଂ ଦୋରସା ମାଟି ହେଇଥିବା ଆବଶ୍ୟକ,
2: ଆଜ୍ଞା ଆଜ୍ଞା,
1: ଏବଂ ଜମିଟା ନିଗିଡ଼ା,
2: ହଁ ହଁ,
1: ଗୋଟେ ପାଣି ଜମି ରହୁନଥିବ,
2: ଆଜ୍ଞା ଆଜ୍ଞା,
1: ସେଥିରେ ଖାଲୁଆ ଜମି କିମ୍ବା ଆମର ପାଣି ଜମି ରହୁଥିବା ଜମିରେ ଆମେ ସୋୟାବିନ୍ ଚାଷ କରିପାରିବା ନାହିଁ,
2: ଆଜ୍ଞା,
1: ଏବଂ ଏ ଫସଲ ଯେକୌଣସି ମାଟିରେ ବି ହେଇପାରିବ,
2: ଆଜ୍ଞା,
1: କିନ୍ତୁ ଆମର ଉପଯୁକ୍ତ ମାଟି ହେଉଛି ଉର୍ବରରୁ ଉର୍ବର ଦୋରସା ମାଟି ଏବଂ ନିଗିଡ଼ା ମାଟି ହେଇଥିବା ଆବଶ୍ୟକ,
2: ଆଜ୍ଞା ଆଜ୍ଞା
1: ଆଜ୍ଞା।
2: ତ ଆମର ଏଇ କଳାହାଣ୍ଡି ଯେଉଁ ଜଳବାୟୁ ଅଛି, ଆଜ୍ଞା, ଆମର ଟିକେ ଗରମ ରହୁଛି, ଆଜ୍ଞା, ବର୍ଷା ଟିକେ କମି ବି ଆସୁଛି, ତ ଏଇ ପ୍ରକାର ଜଳବାୟୁ କେମିତି ହେବ, ଆଜ୍ଞା, ସୋୟାବିନ୍ଟା?
1: ଆଜ୍ଞା, ବଢ଼ିଆ କଥାଟେ ପଚାରିଲେ। ଆକ୍ଚୁଆଲି ସୋୟାବିନ୍ ଫସଲ ପାଇଁ ଆମକୁ ଉଷ୍ମ ଆଉ ଆର୍ଦ୍ର ଜଳବାୟୁ ଆବଶ୍ୟକ,
2: ଆଜ୍ଞା,
1: ଯେଉଁଟାକି ଆମ ଅଞ୍ଚଳ ହେଉଛି ଉପଯୁକ୍ତ। ଆପଣ ବର୍ଷା ଦିନେ ଦେଖନ୍ତୁ ଆମର ତାପମାତ୍ରା 30-35 ପର୍ଯ୍ୟନ୍ତ ବି ରହୁଛି ଜୁନ୍ ଜୁଲାଇରେ,
2: ଆଜ୍ଞା ଆଜ୍ଞା,
1: ଏବଂ ସେତେବେଳେ ହ୍ୟୁମିଡ଼ିଟି ଆର୍ଦ୍ରତା ମଧ୍ୟ ଅଧିକା ରହୁଛି,
2: ଆଜ୍ଞା,
1: ତେଣୁ ବର୍ଷା ଦିନେ ଚାଷ କରିବା ପାଇଁ ଆମ ଅଞ୍ଚଳରେ ଏଇଟା ବହୁତ ଉପଯୁକ୍ତ ଅଟେ, ମାଟି ମଧ୍ୟ ଉପଯୁକ୍ତ,
2: ଆଜ୍ଞା ଆଜ୍ଞା। ଆଉ ଗୋଟେ କଥା ରହିଲା, ଆଜ୍ଞା, ଆମର ଚାଷୀମାନଙ୍କୁ ଯେତେବେଳେ ଚାଷ ବିଷୟରେ କହି ଦିଆଯାଉଛି, କିସମ କଥା ଗୋଟେ ସାଙ୍ଗେ ସାଙ୍ଗେ ପଚାରୁଛନ୍, କେନ୍ କିସମ ଅଛି, କେନ୍ କେନ୍ ପ୍ରକାରର ଅଛି, ତ ସୋୟାବିନ୍ର ଏମିତି କିଛି କିସମ ଅଛି, ଆଜ୍ଞା?
1: ଆଜ୍ଞା, ବଢ଼ିଆ କଥାଟେ ପଚାରିଲେ। ମୁଁ ଆଉ ଗୋଟିଏ କଥା ଟିକେ କହିବା ପାଇଁ ଚାହୁଁଛି, ଆମର ଯେଉଁ ଏଇ ଆଞ୍ଚଳିକ ଗବେଷଣା ପ୍ରଯୁକ୍ତି ବିଦ୍ୟା ସମ୍ପ୍ରସାରଣ କେନ୍ଦ୍ର ଭବାନୀପାଟଣାରେ ଅଛି,
2: ଆଜ୍ଞା,
1: ଆମର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନରେ,
2: ଆଜ୍ଞା,
1: ସେଠି ଆମର ଗୋଟେ ସର୍ବଭାରତୀୟ ସମନ୍ୱିତ ସୋୟାବିନ୍ ପ୍ରକଳ୍ପ ଗୋଟେ ଚାଲିଛି,
2: ଆଜ୍ଞା ଆଜ୍ଞା,
1: ଅଲ୍ ଇଣ୍ଡିଆ କୋଡିନେଟର ରିସର୍ଚ୍ଚ ପ୍ରୋଜେକ୍ଟ ଅନ୍ ସୋୟାବିନ୍, ଯେଉଁଠିକି ଆମେ ଏଇ ଅଞ୍ଚଳ ପାଇଁ କ'ଣ କିସମ ଆମର ଭଲ ଉତ୍ପାଦନ ଦେଇପାରିବ, କ'ଣ କ'ଣ ଉନ୍ନତ ପ୍ରଣାଳୀ ଚାଷ ପଦ୍ଧତି ଆମର ହେଇପାରିବ, ସେଗୁଡ଼ା ସବୁ ଆମେ ସେ ଗବେଷଣା କରିକି ଆମେ ବାହାର କରିଛୁ। ତେଣୁ ଏଇ ଆମ ଅଞ୍ଚଳ ପାଇଁ MSES 1460, RSC 10-46, RSC 11-07, JS 20-116, NRC 136, NRC 128, AMS 2014-1, ଏଇସବୁ କିସମର ଉତ୍ପାଦନ ଆମ ଅଞ୍ଚଳରେ ଭଲ।
2: ଆଉ ଗୋଟେ କଥା ରହିଲା, ଆଜ୍ଞା, ଯେ ଆମେ ଯେତେବେଳେ କେନ୍ସି ଚାଷବାସ କରୁଛୁ, ଆମର ଦାସିଦା ମାନେ କହୁଛନ୍ତି ଯେ ଏକରକେ ଏତ୍କି ପଡ଼ବା, ଏତ୍କି ପୁଟି ପଡ଼ୁଛେ କି ଏତ୍କି,
1: ଆଜ୍ଞା ଆଜ୍ଞା ଆଜ୍ଞା,
2: ତ ଇ ଯେନ୍ ମଞ୍ଜିଟା ଆବଶ୍ୟକ କେତେ ହେବା, ଆଜ୍ଞା, ଏକର ପିଛା ଆମର ସୋୟାବିନ?
1: ଆଜ୍ଞା, ଆମର ସୋୟାବିନ୍ ମଞ୍ଜି ଏକରକୁ 20-24 kg ହେଲେ ଆମେ ଗୋଟେ ଏକର ପର୍ଯ୍ୟନ୍ତ ଆମେ ଚାଷ କରିପାରିବା,
2: ଆଜ୍ଞା ଆଜ୍ଞା। ଏବେ ବୁନବାର ସମୟ ଗୋଟେ, ଆଜ୍ଞା
1: ଆଜ୍ଞା,
2: ତ କେନ୍ ସମୟରେ ବୁଣମା, ଆଜ୍ଞା?
1: ଆମର ସୋୟାବିନ୍ ଫସଲ, ଆଜ୍ଞା, ଖରିଫ ଋତୁ ଅର୍ଥାତ୍ ବର୍ଷା ଋତୁରେ ହେଇପାରିବ,
2: ଆଜ୍ଞା,
1: ଏବଂ ରବି ଅର୍ଥାତ୍ ଶୀତ ଋତୁରେ ମଧ୍ୟ ହେଇପାରିବ,
2: ଆଜ୍ଞା ଆଜ୍ଞା।
1: ଖରିଫ ଋତୁରେ ଆମେ ଜୁଲାଇ ମାସର ତୃତୀୟ ସପ୍ତାହ ରୁ ଆମେ ଅଗଷ୍ଟ ମାସର ପ୍ରଥମ ସପ୍ତାହରେ ବୁଣିବା ଆବଶ୍ୟକ,
2: ଆଜ୍ଞା ଆଜ୍ଞା।
1: କାହିଁକି ନା ଆମେ ଯଦି ଜୁନ୍ ମାସର ପ୍ରଥମ ସପ୍ତାହରେ ବୁଣିଲେ କ'ଣ ଅସୁବିଧା ହେଉଛି, ଆଜ୍ଞା, ଏହା ହେଉଛି ଗୋଟେ 100-ଦିନିଆ ଫସଲ,
2: ଆଜ୍ଞା ଆଜ୍ଞା।
1: ତେଣୁ ଆମର ଜୁନ୍ ମାସର ପ୍ରଥମ ସପ୍ତାହରେ ବୁଣିଲେ,
2: ଆଜ୍ଞା,
1: ସେଇଟା ଅକ୍ଟୋବର ମାସ ପ୍ରଥମ ସପ୍ତାହରୁ ଆମର ଅମଳ ହେଇଗଲା, ଯେଉଁ ସମୟରେ କି ଆମର ବର୍ଷା
2: ବର୍ଷା ଥିବା,
1: ଆଉ ଯଦି ସେହି ସମୟରେ ପାକଳ ମଞ୍ଜି ବର୍ଷା ମାଡ଼ ଖାଉଛି ତ ସେଇଟା ଗଜା ହେଇଯିବାର ସମ୍ଭାବନା ଅଛି। ତେଣୁ ଆମେ ଜୁଲାଇ ମାସର ତୃତୀୟ ସପ୍ତାହରୁ ଅଗଷ୍ଟ ମାସର ପ୍ରଥମ ସପ୍ତାହରେ ଯଦି ବୁଣିବା ତ ଆମର ଅମଳଟା ଅକ୍ଟୋବର ମାସର ଶେଷ ସପ୍ତାହକୁ ହେବ। ତେଣୁ ସେତେବେଳକୁ ଆମର ବର୍ଷା ଛାଡ଼ି ଯାଇଥିବ, ମଞ୍ଜି ନଷ୍ଟ ହେବାର ଭୟ ହିଁ ନାହିଁ। ଆଉ ଶୀତ ଋତୁରେ ଆମେ ଏଇଟା ନଭେମ୍ବର ମାସର ତୃତୀୟ ସପ୍ତାହରୁ

0: ଡିସେମ୍ବର ମାସର ପ୍ରଥମ ସପ୍ତାହ ମଧ୍ୟରେ ବୁଣିବା ଆବଶ୍ୟକ ଏବଂ ଶୀତ ଋତୁରେ ଯେଉଁ ଆମେ ଚାଷ କରିବା ଏଇଟା ରବି ଋତୁରେ ସେଥିପାଇଁ ଆମକୁ ଜଳସେଚନର ସୁବିଧା ଥିବା ସ୍ଥାନରେ ଆମେ ଚାଷ କରିବା
1: ଆଜ୍ଞା ବଢ଼ିଆ କଥା ଗୋଟେ କହିଲେ ଆଜ୍ଞା ଆଜି ଲୋକର ପାଖରେ ସମୟ ନେଇ ନାହିଁ ଆପଣ ଯାହାକେ କହିବେ କ୍ୱିକ୍ ଆକ୍ସନ୍ ବୋଲୁଛନ୍ ସାଙ୍ଗେ ସାଙ୍ଗେ ସେମାନଙ୍କୁ ରିଜଲ୍ଟଟା ଦରକାର ହେଉଛି ତ ବଢ଼ିଆ କଥା କହିଲେ 100 ଦିନ ଭିତରେ ଆମର ବାହାରି ଯାଉଛି ତ ଯେହେତୁ ଇଏ ଗୋଟେ କମ୍ ଦିନିଆ ରହୁଛି ଆଜ୍ଞା ତ ୟାର ଜମି ପ୍ରସ୍ତୁତି କେମିତି କରି କରିବାକୁ ପଡ଼ିବ ଆଜ୍ଞା
0: ଦେଖନ୍ତୁ ଜମି ପ୍ରସ୍ତୁତି ପାଇଁ ଆମର ଏଥିରେ କିଛି ଗୁଣ୍ଡ ଚାଷ କରିବା ଆବଶ୍ୟକତା ନାହିଁ
1: ଆଜ୍ଞା
0: କେବଳ ଦୁଇ ଓଡ଼ ଚାଷ ଆମେ କରିବା
1: ଆଜ୍ଞା
0: ଏବଂ ଥରେ ପଟା ଦେଇକି ଜମିକୁ ସମତୁଲ କରିବା ଏତିକି ହିଁ ମାତ୍ର ଆମକୁ ଦରକାର
1: ଆଜ୍ଞା
0: ଆଉ ଆମକୁ ମାଟି ସମ୍ପୂର୍ଣ୍ଣ ମାତ୍ରାରେ ଗୁଣ୍ଡ କରିବାର କୌଣସି ଆବଶ୍ୟକତା ନାହିଁ
1: ତ ଆଉ ଗୋଟେ ରହିଲା ଆଜ୍ଞା ଯେ ମଝି ଯେତେବେଳେ ଲଗାମା
0: ଆଜ୍ଞା
1: ଗୋଟେ ଦୂରତାର ଅଛି ଏତିକି ଦୂରିଆ ଲଗ ଏତିକି ସେଣ୍ଟିମିଟର ଲଗ ଆପଣ ମାନେ ବୁଝେଇସନ୍ ଆଜ୍ଞା
0: ଆଜ୍ଞା
1: ସୋୟାବିନ୍ର ସେମିତି ଦୂରତା କାଣ ରହିଲା ଗଛକେ ଗଛ
0: ନାଇଁ ଠିକ୍ କଥା କହିଲେ ଆମର ଅଧିକାଂଶ ଜାଗାରେ ଆମ ଚାଷୀ ଭାଇମାନେ ମୁଗ ବିରି ଏସବୁ ବହୁତ ଫସଲ ଅଛି ଯେଉଁଟାକି ବୁଣି ହେଉଛନ୍ତି କିନ୍ତୁ ସୋୟାବିନ୍ ଗୋଟିଏ ଫସଲ ତାକୁ ବୁଣିଲେ ସେ ଭଲ ଅମଳ ଦେବ ନାହିଁ ତେଣୁ ଏହାକୁ ଧାଡ଼ିରେ ଲଗାଇବା ଆବଶ୍ୟକ ସେଥିପାଇଁ ଆମକୁ ଧାଡ଼ିକୁ ଧାଡ଼ି 45 ସେଣ୍ଟିମିଟର ଅର୍ଥାତ୍ 1.5 ଫୁଟ ଦୂରତା ରହିବା ଆବଶ୍ୟକ ଏବଂ ଗୋଟିଏ ଲାଇନ୍ରେ ମଞ୍ଜିକୁ ମଞ୍ଜି ଆମେ 10 ସେଣ୍ଟିମିଟର 4 ଇଞ୍ଚ ପର୍ଯ୍ୟନ୍ତ ଆମେ ଦୂରତାରେ ମଞ୍ଜି ବୁଣିବା ଆବଶ୍ୟକ
1: ଆଜିକାଲି ଆଜ୍ଞା ଚାଷବାସ ଧୀରେ ଧୀରେ ଆମେ ଯେତେବେଳେ କରି ଚାଲୁନେ ଉନ୍ନତ କିସମ ଅଧିକ ଉତ୍ପାଦନ ଆମର ମୁଣ୍ଡରେ ପଶିଗଲା ନାଇଁ ଆଉ ନେଇ କଲେ ନେଇ ହୁଏ ତ ସେଥିରେ କାଜ ବୋଲିକରି ଆମର ଯେନ୍ ଯୁବକ ଚାଷୀମାନେ ଆଜି ଆଗଭର ହେଲେ ନାହିଁ ଆଉ ଜ୍ଞାନ କୌଶଳ ଲଗେଇକରି ଚାଷବାସ କରୁଛନ୍ ଆଜ୍ଞା
0: ଆଜ୍ଞା
1: ଏଇ ସମୟ ଆଗେ ଖସାର ଗୋଟେ ଆମକୁ ସବୁବେଳେ ଆବଶ୍ୟକ ଅଛି ନେଇ ଦେଲେ ନେଇ ହେବାର
0: ଆଜ୍ଞା
1: ସୋୟାବିନ୍ ଚାଷ କର୍ମା ଆଜ୍ଞା ଇନେ ଖସାର କେତେ ଆବଶ୍ୟକ ହେବା କେନ୍ ପରିମାଣରେ ଦେବାକୁ ପଡ଼ିବ ଆଜ୍ଞା
0: ନାଇଁ ଖତ ସାର ଆଜ୍ଞା ସୋୟାବିନ୍ ପାଇଁ ନିହାତି ଦେବା ଆବଶ୍ୟକ
1: ଆଜ୍ଞା
0: ସୋୟାବିନ୍ ଯଦିଓ ଗୋଟେ ଡାଲି ଜାତୀୟ ଫସଲ ସେଥିରେ ଯବକ୍ଷାର ଯାନ ପ୍ରୟୋଗର ମାତ୍ରା କମ୍
1: ଆଜ୍ଞା
0: କିନ୍ତୁ ଆମକୁ ଫସ୍ଫରସ୍ ଏବଂ ପଟାସ୍ ଏବଂ ସଲଫର ନିହାତି ପ୍ରୟୋଗ କରିବା ଆବଶ୍ୟକ କାହିଁକି ନା ଏଇଟା ହେଉଛି ଗୋଟିଏ ଯେହେତୁ ତେଲ ଜାତୀୟ ଫସଲ ତେଣୁ ସଲଫର ଏଥିରେ ଗୋଟିଏ ନିତ୍ୟାନ୍ତ ଆବଶ୍ୟକ ଖାଦ୍ୟ ସାର ତେଣୁ ଆମେ ଜମି ପ୍ରସ୍ତୁତି କରିବା ସମୟରେ ପ୍ରଥମ ଏକରକୁ 2 ଟନ୍ ସୋଢ଼ା ଗୋବର ଖତ ପ୍ରୟୋଗ କରିବା ଉଚିତ ଶେଷ ଗୋଟ ଚାଷ ପୂର୍ବରୁ ଆମେ 2 ଟନ୍ ଗୋବର ଖତ ବା 2 ଗାଡ଼ି କୁହନ୍ତୁ 2 ଟ୍ରାକ୍ଟର ଲୋଡ୍ ପ୍ରୟୋଗ କରିକି ଆମେ ମାଟିରେ ମିଶାଇ ଦେବା ଏହା ଛଡ଼ା ଆମେ ଯେତେବେଳେ ଧାଡ଼ିରେ ଆମେ ବୁଣିବା ପ୍ରଥମେ ଆମେ ଧାଡ଼ି ଟାଣିବା ଲାଇନ୍ ଟାଣିବା ଲାଇନ୍ ଟାଣି ସାରିଲା ପରେ ସେଇ ଲାଇନ୍ରେ ଏକରକୁ 10 କିଲୋ ଯବକ୍ଷାର ଯାନ 40 କିଲୋ ଫସ୍ଫରସ୍ 20 କିଲୋ ପଟାସ୍ ଓ 20 କିଲୋ ସଲଫର ସାର ପ୍ରୟୋଗ କରିବା ଆବଶ୍ୟକ ଏଇଟା ଆମର ବଜାରରେ ଯେଉଁ ସାର ମିଳୁଛି ସେଇ ସାରକୁ ଆମେ ହିସାବ କଲେ ଆମର ସିଙ୍ଗିଲ୍ ସୁପର ଫସ୍ଫେଟ୍ ସାର ଯେଉଁଟା ଫସ୍ଫରସ୍ ପାଇଁ ଆମେ ପ୍ରୟୋଗ କରିବା ଏବଂ ସେଥିରୁ ସଲଫର ମଧ୍ୟ ମିଳିବ ତେଣୁ ସେଇଟା ଆମେ ଏକରକୁ 250 କିଲୋ ୟୁରିଆ 22 କିଲୋ ଏମ୍ଓପି ସାର 33 କିଲୋ ପ୍ରୟୋଗ କରିବା ଆବଶ୍ୟକ ଆଜ୍ଞା ଏଇଟାକୁ ଆମେ ମଞ୍ଜି ବୁଣିବା ପୂର୍ବରୁ ସିଆରରେ ପ୍ରୟୋଗ କରିକି ଟିକେ ବାଡ଼ି ମାରିକି ଆମେ ମାଟିରେ ମିଶାଇଦେବା ଆବଶ୍ୟକ କାହିଁକିନା ଏଇ ସାରରେ ମଞ୍ଜି ଯଦି ଆମକୁ ଲାଗୁଛି ତାହେଲେ ମଞ୍ଜିଟା ନଷ୍ଟ ହୋଇଯିବାର ଚାନ୍ସ ଅଛି
1: ଆଜ୍ଞା ଏଇଟା ତ ଖତ ସାର କଥା ଆପଣ କହିଲେ
0: ଆଜ୍ଞା
1: କେମିତି ଲଗାମା କହିଲେ
0: ଆଜ୍ଞା
1: ଆମର କଳାହାଣ୍ଡିଆ ଗୋଟେ ବଢ଼ିଆ କଥା କହିଛନ୍ ଆଜ୍ଞା ଭାଜିର ତଳେ ଭଅଁତା ଯିଏ ବୋଲସନ୍
0: ଆଜ୍ଞା ଆଜ୍ଞା
1: ସେ ଭଅଁତା ଆକା ଭାଜିକି କ୍ଷତି କରିବ
0: ଆଜ୍ଞା
1: ଯେହେତୁ ଖତ ସାର କଥା ଆସିଗଲା ତ ଘାସ ଆଜ୍ଞା ସେତେବେଳେ ଜଗିଥିବାଟା ଏଇଟା ଗୋଟେ ନିଦାନ କଥା
0: ଆଜ୍ଞା
1: ତ ଏଇ ଯେନ୍ ସୋୟାବିନ୍ ଘାସ ପରିଚାଳନା କେନ୍ତା କର୍ମା ଆଜ୍ଞା
0: ସୋୟାବିନ୍ ଫସଲର ଦେଖନ୍ତୁ ଆମର 100 ଦିନ ଭିତରେ ଯେହେତୁ ଅମଳ ହେଉଛି ଆମକୁ 45-50 ଦିନ ପର୍ଯ୍ୟନ୍ତ ଆମକୁ ଘାସ ମୁକ୍ତ ରଖିବା ଆବଶ୍ୟକ ସେଥିପାଇଁ ଆମେ କ'ଣ କରିବା ନା ଯଦି ଆମେ ପ୍ରଥମେ 20 ଦିନ ଏବଂ ପରବର୍ତ୍ତୀ 40 ଦିନରେ ମଞ୍ଜି ଲଗାଇବାର 20 ଦିନ ଏବଂ 40 ଦିନ ସମୟରେ 2 ଥର ଆମେ କୋଡ଼ା ଖୋସା କରିବା ଆବଶ୍ୟକ କୋଡ଼ା ଖୋସା କରିବା ଘାସ ବାଛିଦେବା ତାହେଲେ ସେ ଜମି ଘାସ ମୁକ୍ତ ରହିବ ତାହେଲେ ଅମଳ ମଧ୍ୟ ଭଲ ହେବ କିମ୍ବା ଆମେ ଗୋଟିଏ ଆମର ତୃଣନାଶକ ମିଳୁଛି ଇମାଜେଥାପିନ୍ ଯେଉଁଟାକି ଆମେ ଏକରକୁ 400 ମିଲିଲିଟର କୁ ଆମେ 200 ଲିଟର ପାଣିରେ ମିଶାଇବା ମିଶାଇକି ମଞ୍ଜି ବୁଣିବାର 10-15 ଦିନ ମଧ୍ୟରେ ଆମେ ମାଟିରେ ସିଞ୍ଚନ କରିବା ଏଇଟା ସିଞ୍ଚନ କଲେ ଘାସ ମଧ୍ୟ ଆପଣ 40 ଦିନ ପର୍ଯ୍ୟନ୍ତ ମୁକ୍ତ ରହିପାରିବ
1: ତାପରେ ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ ଜିନିଷ ରହିଲା ଆଜ୍ଞା ଯେହେତୁ ଏଇଟା ଆପଣ କହିଲେ ଯେ ପାଣିଟା ଅଧିକ ଆବଶ୍ୟକ ନେବେ ବର୍ଷା ସମୟ ନେ କୁହି ବି ଯିବା ଡର ଥିସି
0: ଆଜ୍ଞା ଆଜ୍ଞା
1: ତ ଏଇ ଜଳ ପରିଚାଳନାଟା କେମିତି କର୍ମା ଆଜ୍ଞା ସୋୟାବିନ୍ରେ
0: ଆଜ୍ଞା ବର୍ଷା ଦିନେ ଆମେ ଯେଉଁ ଚାଷ କରିବା ସୋୟାବିନ୍ ଆଜ୍ଞା ସେଥିରେ ପାଣି ମଡ଼େଇବାର କୌଣସି ଆବଶ୍ୟକତା ନାହିଁ ବରଂ ଜଳ ନିଷ୍କାସନର ଆବଶ୍ୟକତା ଅଛି ଜମିରେ ଯେପରି ଆପଣଙ୍କର ଠିଆ ପାଣି ନ ରୁହେ ସେଥିପ୍ରତି ଆମେ ଧ୍ୟାନ ଦେବା ଏବଂ ଯେଉଁଟା ଶୀତ ଦିନେ ବା ରବି ଋତୁରେ ଆମେ ଚାଷ କରିବା ସେଥିପାଇଁ ଜଳ ସେଚନର ଆବଶ୍ୟକତା ନିହାତି ଅଛି ଆପଣ ଜଳସେଚନ ଶୀତ ଋତୁରେ ଯେଉଁ ଚାଷ କରିବେ ମଞ୍ଜି ବୁଣିବା ପରେ ଗୋଟେ ଜଳସେଚନ ନିହାତି ଆବଶ୍ୟକ ତାପରେ ଆପଣ 15-20 ଦିନ ଭିତରେ ଗୋଟେ ଜଳସେଚନ କରି କୁଡ଼ା ଖୋସା କରିବେ ତାପରେ ଆଉ ଥରେ 35-40 ଦିନ ଭିତରେ ଗୋଟେ ଜଳସେଚନ କରି କୁଡ଼ା ଖୋସା କରି ଘାସ ନିୟନ୍ତ୍ରଣ କରିବେ ତାପରେ ଆଉ ଥରେ ଫୁଲ ଆସିବା ସମୟରେ ଏବଂ ମଞ୍ଜି ପୂରଣ ସମୟରେ ମଞ୍ଜି ଯେତେବେଳେ ତାପରେ ଛୁଇଁ ଆପଣଙ୍କ ଭିତରେ ମଞ୍ଜି ଆସୁଛି ସେତେବେଳେ ଆପଣ ଜଳସେଚନ ନିହାତି କରିବା ଆବଶ୍ୟକ
1: ତ ଶେଷରେ ଆଉ ଗୋଟେ କଥା ରହିଲା ଆଜ୍ଞା ଯେନ୍ଟାକି ଚାଷୀର ବଡ଼ ମୂଳ ଦୁଃଖ ଆଜ୍ଞା ଦେଖୁଥିବା ଗଛ ବଢ଼ିଆ ହେଇ ଆସିଲା ଏ ମୋର ଅମଲ ଅଧିକ ହେବା ନା ମୁଁ ଏଇଟା ସେଇଟା କର୍ମି ଚାଷୀ ଗୋଟେ ଯୋଜନା କଲା ବେଳେ ଆଜ୍ଞା ରୋଗ ପୋକ ଗୋଟେ ସବୁବେଳେ ଘାଣ୍ଟ

0: ଥିବା ଚାଷୀ କି
1: ଆଜ୍ଞା ଆଜ୍ଞା
0: ସେ ରୋଗ ପୋକ ଇନେ ଲାଗବା ବୋଲେ ଆଜ୍ଞା ଏଇଟା ତାର ବ୍ୟବସ୍ଥା କାଣ କରମା ସୋୟାବିନ ନା ଆଜ୍ଞା
1: ଆମ ଅଞ୍ଚଳରେ ଆଜ୍ଞା ଏଇ ଯେଉଁ ଆମେ ସୋୟାବିନ ଚାଷ ଏଠି ଆମର ଗବେଷଣା ଚାଲିଛି
0: ଆଜ୍ଞା
1: ସେଥିରେ ଆମର ଯେଉଁ ଆମର ଏକ୍ସପେରିଏନ୍ସ କହୁଛି ଆମର ଅନୁଭୂତି କହୁଛି
0: ଆଜ୍ଞା
1: ଯେ ଆମ ଅଞ୍ଚଳରେ ଗୋଟେ ଶୋଷକ ପୋକ ଯେଉଁଟା ଧଳା ମାଛି
0: ଆଜ୍ଞା
1: ଏବଂ ଆଉ ଗୋଟେ ପତ୍ରଘିଆ ପୋକ
0: ଆଜ୍ଞା
1: ଏଇ ଦୁଇଟାର ଟିକେ ପ୍ରାଦୁର୍ଭାବ ପୋକ ହିସାବରେ ଅଧିକା
0: ଅଛି ଆଜ୍ଞା ଆଜ୍ଞା
1: ତେଣୁ ଏଇ ଶୋଷକ ପୋକ ଯଦି ଆପଣଙ୍କର ଲାଗୁଛି
0: ଆଜ୍ଞା
1: ତାହେଲେ ଆମର ଥାୟୋମେଥାକ୍ ଯେଉଁ ନାମରେ ଗୋଟେ ଔଷଧ ମିଳୁଛି
0: ଆଜ୍ଞା
1: ସେଇ ଥାୟୋମେଥାକ୍ ଯେଉଁ ଔଷଧକୁ ଏକର ପ୍ରତି 80 ml ଆବଶ୍ୟକତା ଅଛି
0: ଆଜ୍ଞା
1: ତାକୁ ଆମେ 200 L ପାଣିରେ ମିଶାଇ ଏକରେ ସିଞ୍ଚନ କଲେ ଧଳା ମାଛି ନିୟନ୍ତ୍ରଣ ହୋଇପାରିବ ଏବଂ ଥରେ ଆମେ ସିଞ୍ଚନ କଲା ପରେ ଯଦି ଆଉ ଥରେ ଆବଶ୍ୟକ ପଡ଼େ 10 ଦିନ ପରେ ଆମେ ଆଉ ଥରେ କରିପାରିବା
0: ଆଜ୍ଞା
1: ସେହିପରି ଏଇ ଯେଉଁ ପତ୍ରଖିଆ ପୋକ କଥା କହିଲେ ଆଜ୍ଞା
0: ଆଜ୍ଞା
1: ଏଇଟା ପାଇଁ ମଧ୍ୟ ଆମକୁ 2 ଥର ସିଞ୍ଚନ କରିବା ପାଇଁ ପଡ଼ିବ
0: ଆଜ୍ଞା
1: ପାଖାପାଖି ଗୋଟେ 15-20 ଦିନ ଭିତରେ ଥରେ ଆମେ କରିବା ଆଉ ଥରେ 30-40 ଦିନ ବେଳକୁ କରିବା ସେଥିପାଇଁ ଆମର ପ୍ରୋଫେନୋପସ୍ ନାମରେ ଗୋଟେ ଔଷଧ ମିଳୁଛି
0: ଆଜ୍ଞା
1: ସେ ପ୍ରୋଫେନୋପସ୍ ଔଷଧକୁ 400 ml ଏକର ପ୍ରତି ଆବଶ୍ୟକତା ହୋଇଥାଏ ତାକୁ ଆମେ 200 L ପାଣିରେ 400 ml ଅର୍ଥାତ୍ 1 L ପାଣିରେ 2 ml
0: ଆଜ୍ଞା
1: ହିସାବରେ ମିଶାଇକି ଆମେ ପତ୍ର ସିଞ୍ଚନ କରିବା ଆବଶ୍ୟକ ସେଟା 2 ଥର ସିଞ୍ଚନ କଲେ ପତ୍ରଖିଆ ପୋକରୁ ରକ୍ଷା ପାଇପାରିବା
0: ଯାଉ ଆଜ୍ଞା ଆଜି ଆପଣ ଆମର ବୈଠକରେ ଆସିଲେ ସମୟ ଦେଲେ ଆରି ଉନ୍ନତ ପ୍ରଣାଳୀରେ ଆମେ ସୋୟାବିନ ଚାଷ କେମିତିକରି କର୍ମା ଏ ବିଷୟରେ ସୁନ୍ଦରିଆ କରି ବୁଝାଲେ ସମୟ ଦେଇଥିବା ତୁ ଆକାଶବାଣୀ ତରଫରୁ ଆର ଆମର ବୈଠକ ତରଫରୁ ବହୁତ ବହୁତ ଧନ୍ୟବାଦ ଜୁହାର ଆଜ୍ଞା
1: ଜୁହାର ଆଜ୍ଞା ଜୁହାର
2: ଭାଇରେ
3: ହଁ
2: ଆଜ୍ଞା ଯେନ୍ ପ୍ରକାର ବୁଝାଲେ ତିଆର ତ ଲାଗ୍ଲା
3: ଲାଗ୍ଲା
2: ଏଇଟାକେ କାମେ ଲଗାବାକେ ପଡ଼ବା
3: ଯେ ଶୁଣତୁ
2: ହଁ
3: କାର୍ଯ୍ୟକ୍ରମ କେ ବନୁ
2: ହଁ
3: ଆଗକେ ତ ବଢ଼ାମା
2: ହଇ
3: କି ନେଇ ବଢ଼ୁନା
2: ଶେଷ ଅଧିଆ
3: ଶେଷ ଅଧିଆ
2: ହଇ
3: ବୋଲେ ଆମର ଚାଷୀ ତ ତାମାନେ ବୋଲ
2: ହଁ
3: ଯେନ୍ ମନେ ଆଗଧାଡ଼ିଆ ଚାଷୀ
2: ହଇ
3: ଚାଷବାସ କରୁଛନ୍
2: ହଁ
3: ଉନ୍ନତି କରୁଛନ୍
2: ହଇ
3: ହେ ସେମାନଙ୍କର ହାଲଚାଲ
2: ହାଲଚାଲ ହାଲଚାଲ
3: ଶୁନମା
2: ହଇ
3: ହଁ
4: ତୋ ଚାଷୀ ଦାଦା ଆପଣଙ୍କର ପରିଚୟ ଟିକେ ଆମ ଶ୍ରୋତା ବନ୍ଧୁ ମାନଙ୍କୁ ଜଣେଇ ଦିଅନ୍
5: ଆଜ୍ଞା ମୋର ନାଁ ଭଗବାନ ପଟେଲ ପରୁଆଗୁଡ଼ା ଜିଲ୍ଲା କଳାହାଣ୍ଡି ଓଡ଼ିଶା
4: ହଁ ହଁ ତ ଆପଣଙ୍କର ବୟସ କେତେ ହେବା
5: ମୋର ହେଇଯିବା 49 ଖଣ୍ଡେ ହେଇଯିବ
4: ଆପଣ କେତେ ବର୍ଷ ହେଲା ଚାଷ କାମ କରୁଛନ୍
5: ମୋର ହଁ 18-17 ବର୍ଷରୁ ମୋର ଚାଲିଛି ଆଜ୍ଞା
4: ତ ଆପଣ କାଣା କାଣା ଚାଷବାସ କରୁଛନ୍
5: ଆମର ବାଇଗଣ ଆହୁରି ଏ ଭାଜି ତ ହେଉଛି ଆଜ୍ଞା ଆଉ ତା ସାଙ୍ଗରେ ଟମାଟୋ ହେଉଛି ଆଉ ଭେଣ୍ଡି ବି ହେଉଛି ତାପରେ ଆମର କାକୁଡ଼ି ଯେଉଁଟା କି ଛୋଟ ଛୋଟ କାକୁଡ଼ିଟା ସେଟା ହୁଏ ଆଉ ଆମର କରଳାଟା ବି ହୁଏ
4: ଏବେ କାଣା କାଣା ଚାଷବାସ କରୁଛନ୍
5: ଏବେ ଭେଣ୍ଡି ଅଛି ଆଉ ବାଇଗଣ ଆଉ ଟମାଟୋ ଅଛି
4: ଆପଣ ଯେନ୍ ଭେଣ୍ଡି ଚାଷ କରୁଛନ୍ କି ବାଇଗଣ ଟମାଟୋ କରୁଛେ ବୋଇଲେ ତ ଆମର ଯେନ୍ ଅଛେ ଯେକୌଣସି ଚାଷ କଲା ଆଗରୁ ଆମର ଜମି ଯେନ୍ ମାଟି ଅଛେ ତାର ସେ ମାଟିକି ଆମେ ପରୀକ୍ଷା କରୁଛୁ ଆପଣ ପରୀକ୍ଷା କରୁଛନ୍ କି
5: ନା ଆଜ୍ଞା କରିନି ଆଗ ଗୋଟେ ଥର ଥିଲେ ଆମର ସାଇଡ୍ରେ ଆଜ୍ଞା ଗୋଟେ ଥିଲେ କଳମ୍ପୁରରେ ରହୁଥିଲେ ସେମାନେ ଆସିକି ନେଉଥିଲେ ଆର ଏବେ ବର୍ଷେ 1.5 ବର୍ଷ ହେଲା ଟିକେ ନାଇଁ କିଛି ପରୀକ୍ଷା କରିନାହିଁ
4: ତ ଭେଣ୍ଡି ଚାଷ କରିବାର ଆଗରୁ ଆପଣ ମାଟି କେନ୍ତା କରୁଛନ୍
5: ଆଜ୍ଞା ଭେଣ୍ଡି ଚାଷରେ ଯେଉଁଟା କି ଆମର ଏ ଆମର ସାଧାରଣ ଯେନ୍ଟା କମ୍ପୋଷ୍ଟ ରହୁଛି କମ୍ପୋଷ୍ଟ ଟିକେ ଦେଇଦେଉଛୁ ଆଉ ତାପରେ ଆଉ 2-4 କାଷ୍ଟା ହଳରେ ଚଷା ଚଷି ହଉଛି ଆର୍ ଶୁଖିଲା ପରେ ଆଜ୍ଞା ନାଳ ଟିକେ କରିକିରି ଉରି ଉରି ଭଳିଆ କରିକିରି ସେନା ରୂପା ଦେଉଛି ଆଜ୍ଞା
4: ଆଚ୍ଛା ଯେନ୍ ଚାଷ କଲେ ବି ତ ଆମକୁ ଗୋଟେ ପାଣି ଗୋଟେ ମୁଖ୍ୟ ସମସ୍ୟା ରହୁଛେ ଯେନ୍ ପାଣିର ସୁବିଧା ଅଛି ସେ ଜାଗାରେ ଆମେ ଚାଷବାସ କରିପାରମା ତ ଆପଣଙ୍କର ଗାଁରେ ଚାଷ କରିବା ଲାଗି ପାଣିର କାଣ ସୁବିଧା ଅଛି
5: ପାଣି ବୋଲେ ଆଜ୍ଞା ଡଲେ ଡଲେ ମାନେ ଆସୁଛେ ବୋଲି ଟିକେ ପାଣି ଟିକେ ସକ୍ସେସ ହଉଛେ
4: ଆପଣ ଯେନ୍ ଭେଣ୍ଡି ଚାଷ କରୁଛେ ବୋଲିକିରି କହିଲେ ତ ଆପଣ ବିହନ ଆଣିଲେ ଧୁରି ମାରିକରି ମଞ୍ଜି ଲଗାଲେ ଏବେ ଆପଣଙ୍କର ଭେଣ୍ଡି ଚାଷଟା ହଉଛି ତ ଭେଣ୍ଡି ଚାଷରେ କେନ୍ତା କେନ୍ତା ରକମର ରୋଗ ପୋକ ଲାଗ୍ସି
5: ରୋଗ ଆଜ୍ଞା ଛୋଟ ଛୋଟ ଧଳା ମାଛି ବି ହଉଛି ଆଉ ତାପରେ ଆମର ଆଖିରେ ଦିଶୁନି ସାର୍ ସେ କିଡ଼ା ଟିକେ ଛୋଟ ଛୋଟ ରହୁଛି ତାକୁ ଟିକେ ଆମର ଲାଗିଗଲା ପରେ ଜାଲ ହଉଛି ସେଟା ସେଥିପାଇଁ ମେଡିସିନ
4: ଭେଣ୍ଡି ଚାଷ କେତେ ଜାଗାରେ
5: କରୁଛନ୍
4: ଆପଣଙ୍କର ଖର୍ଚ୍ଚା କେତେ ହଉଛି ଆର ଆପଣଙ୍କ ଲାଭ କେତେ ହଉଛି
5: ଖର୍ଚ୍ଚାର ଟିକେ ହେତକି ହିସାବ କିତାବ ଟିକେ ନାଇଁ ରଖବାର ଆଜ୍ଞା ହେଲେ ବି ଅନୁମାନିକ ଖର୍ଚ୍ଚ ଟିକେ ଲାଗୁଛି ଆଜ୍ଞା ଅନୁମାନିକ ହୁଏତ ହାରାହୁରି ହଏ 7-8 ହଜାର ଖଣ୍ଡେ ଖର୍ଚ୍ଚ ମିଳୁଛି ଆଜ୍ଞା
4: ଲାଭ କେତେ ହଉଛି
5: ଲାଭ ସେ ଭିତରେ ତ କିଛି ରଖିପାରୁନି ଆଜ୍ଞା ଛୋଟିଆ ଚାଷୀ ମାନେ ତ ହଉଛି ଆଜ୍ଞା ଟଙ୍କା 10-12 ହଜାର ମିଳୁଛି
4: ତ ଯାହା ହଉ ଚାଷୀ ଦାଦା ଆଜି ଆପଣ ଆମକୁ ସମୟ ଦେଲେ ଆର ଆପଣଙ୍କର ଚାଷବାସ ବିଷୟରେ କହିଲେ ସେଥିଲାଗି ଆପଣଙ୍କୁ ଆମର ଅନୁଷ୍ଠାନ ତରଫରୁ ଆର ଆକାଶବାଣୀ ଭବାନୀପାଟନା ତରଫରୁ ବହୁତ ବହୁତ ଧନ୍ୟବାଦ ଆର ଜୁହାର
5: ଜୁହାର
6: ପ୍ରଚାର କଲୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସଦ ସମୀକ୍ଷା ରିଲିକରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ

ଶୁଣୁଥିଲେ ସଂସଦ ସମୀକ୍ଷା, ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଏହି ସୂଚନା ପରେ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ନାଟକ ଏବଂ ଗୀତିନାଟ୍ୟର ପ୍ରସାରଣ ଆକାଶବାଣୀ କଟକ କେନ୍ଦ୍ରରୁ ଆପଣମାନେ ଶୁଣି ଆସୁଛନ୍ତି ଗତ 16 ଜୁଲାଇ ତାରିଖରୁ ପ୍ରତିଦିନ ରାତି 10ଟାରେ। ଚଳିତ ଅଧିବେଶନରେ ଆଜି ରାତି 10ଟାରେ ଶୁଣିପାରିବେ ନାଟକ ଗୀତିନାଟ୍ୟ ଗଜପତି ପୁରୁଷୋତ୍ତମ, ରଚନା ଚନ୍ଦ୍ରଶେଖର ମିଶ୍ର, ପ୍ରଯୋଜନା ସୁରେଶ ଚନ୍ଦ୍ର ନାୟକ, ସଙ୍ଗୀତ ଡକ୍ଟର ଭାରତୀ କୃଷ୍ଣ ଦାସ। ଆସନ୍ତା ବୁଧବାର 22 ତାରିଖ ଦିନ ରାତି 10ଟାରେ ଶୁଣିପାରିବେ ନାଟକ ଅଭିଯାନ, ମଞ୍ଚ ନାଟକ କାଳିଚରଣ ପଟ୍ଟନାୟକ, ପ୍ରଯୋଜନା ନୟନ କିଶୋର ମହାନ୍ତି, ବେତାର ନାଟ୍ୟରୂପ ଶରତ ଚନ୍ଦ୍ର ମୂଳିଆ। ଗୁରୁବାର 23 ତାରିଖ ରାତି 10ଟାରେ ଶୁଣିପାରିବେ ଗୀତିନାଟ୍ୟ କୃଷ୍ଣ ସୁଦାମା, ମୂଳ ରଚନା ବାଳକୃଷ୍ଣ ମହାନ୍ତି, ବେତାର ରୂପାନ୍ତର ନାରାୟଣ ସିଂ, ପ୍ରଯୋଜନା ରମାପଦ ନନ୍ଦ, ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି। ଶୁକ୍ରବାର 24 ତାରିଖ ରାତି 10ଟାରେ ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ନାଟକ ଭକ୍ତ ବାଲିଗାଁ ଦାସ, ରଚନା ଡକ୍ଟର ବ୍ରଜମୋହନ ମହାନ୍ତି, ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ, ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି। 25 ତାରିଖ ଶନିବାର ରାତି 10ଟାରେ ଶୁଣିପାରିବେ ନାଟକ ପବିତ୍ର ଦାସିଆ, ରଚନା ନିର୍ମଳ କୁମାର ମିଶ୍ର, ପ୍ରଯୋଜନା ଡକ୍ଟର କିଶୋର ମହାନ୍ତି। 26 ତାରିଖ ରବିବାର ରାତି 10ଟାରେ ନାଟକ

0: ଶ୍ରୀ ନୀଳମାଧବ, ରଚନା ସରୋଜ ଚନ୍ଦ୍ର ମଲ୍ଲିଆ, ପ୍ରଯୋଜନା ରମାପଦାନନ୍ଦ। 27 ତାରିଖ ସୋମବାର ରାତି 10ଟାରେ ଗୀତିନାଟ୍ୟ ନୀଳାଦ୍ରି ବିଜେ, ରଚନା ଅଭିମନ୍ୟୁ ବରାଳ, ପ୍ରଯୋଜନା ବସନ୍ତ ମହାନ୍ତି, ସଙ୍ଗୀତ ପ୍ରଫୁଲ୍ଲ ଚନ୍ଦ୍ର ବେହେରା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ବର୍ତ୍ତମାନ ସମୟ ରାତି 8:15। ପ୍ରଚାର କରୁଛୁ ହିନ୍ଦୀ ଭକ୍ତିଗୀତର କାର୍ଯ୍ୟକ୍ରମ। ଶୁଣିପାରିବେ ଏ ବିଜ୍ଞାପନ ପରେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: एक प्रकार से पीएम जय अब गरीबों की जय बन गई है।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ପ୍ରଥମେ ଶୁଣନ୍ତୁ କେଏଲ ସାଇଗଲଙ୍କ କଣ୍ଠରେ ଏହି ହିନ୍ଦୀ ଭକ୍ତିଗୀତ ପୁରାତନ ରଚନାରୁ।

0: ମହାରାଜ, ଆପଣ କେବଳ ଜଣେ ରାଜା ନୁହନ୍ତି, ଲକ୍ଷ ରାଜାର ମୌଢ଼ମଣି ପ୍ରଭୁ ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା, ଅଗ୍ରଗଣ୍ୟ ସେବକ, କଳିଙ୍ଗର ଭାଗ୍ୟ ବିଧାତା, କଳିଙ୍ଗବାସୀଙ୍କର ସମସ୍ତ ଆଶା ଆକାଂକ୍ଷାର ପ୍ରତୀକ ଆପଣ। ମୁଁ କଲ୍ୟାଣ କରୁଛି, ଏ ଦାୟିତ୍ୱ ସମ୍ପାଦନ କରିବାରେ ପ୍ରଭୁ ଆପଣଙ୍କୁ ଶକ୍ତି ସାମର୍ଥ୍ୟ ପ୍ରଦାନ କରନ୍ତୁ।
1: ପ୍ରତ୍ୟେକ ଉତ୍ସବ ମୁଖର ଦିବସରେ ଆପଣ ସର୍ବଦା ମୋତେ ସଚେତନ କରିଛନ୍ତି ମୋର ଦାୟିତ୍ୱ ସମ୍ପର୍କରେ। ସତରେ ଏ ଗୁରୁ ଦାୟିତ୍ୱର ଗୌରବ ତ ଗଜପତି ବଂଶର ଯଶ ଖ୍ୟାତି ପ୍ରତିଷ୍ଠାର କାରଣ, ଆଉ ଏ ପ୍ରତିଷ୍ଠାର ପ୍ରତୀକ ହେଉଛନ୍ତି ଏ ମହାନ କଳିଙ୍ଗର ବିଧକ୍ତ ଜନତା। ସେମାନେ ରାଜ୍ୟ ଚାହାନ୍ତିନି, କ୍ଷମତା ଚାହାନ୍ତିନି, ଅର୍ଥ ମଧ୍ୟ ଚାହାନ୍ତିନି, ଚାହାନ୍ତି କେବଳ ହଜିଯିବାକୁ ସେ ଜଗତର ନାଥ ଜଗନ୍ନାଥଙ୍କର ଚରଣାର ବିନ୍ଦରେ।
2: ହଁ ମହାରାଜ, ସେଇ ବଳିଆର ଭୁଜ ତ ସମଗ୍ର କଳିଙ୍ଗର ଶାନ୍ତି ପ୍ରଗତିର ପ୍ରାଣକେନ୍ଦ୍ର, କଳିଙ୍ଗବାସୀଙ୍କ ଆତ୍ମା, ତାଙ୍କ ବିନା କଳିଙ୍ଗର ଅସ୍ତିତ୍ୱ କାହିଁ। ଆଉ ସେଇ ଅସ୍ତିତ୍ୱର ସାର୍ବଜନୀନ ପରିପ୍ରକାଶ ହେଉଛନ୍ତି ଗଜପତି ପୁରୁଷୋତ୍ତମ ଦେବ।
1: ନା ନା ମହାମନ୍ତ୍ରୀ, କଳିଙ୍ଗର ପ୍ରକୃତ କର୍ଣ୍ଣଧାର ତ ସେଇ ଛକା ନୟନ ପତିତ ପାବନ, ତାଙ୍କରି ନିର୍ଦ୍ଦେଶରେ ସବୁ କାର୍ଯ୍ୟ ପରିଚାଳିତ ହେଉଛି, ଗଜପତି ତ କେବଳ ନିମିତ୍ତ ମାତ୍ର।
3: କିନ୍ତୁ
1: କୁହନ୍ତୁ କୁହନ୍ତୁ ସେନାପତି।
3: ମହାରାଜ, ଏତେ ତ୍ୟାଗ ଓ ସାଧନାର ପ୍ରତିଦାନରେ ଆମେ ଯେଉଁ ଶାନ୍ତି ଓ ପ୍ରଗତି ପଥରେ ଦ୍ରୁତ ଆଗେଇ ଚାଲିଛୁ, କେହି ଯଦି ତାର ପଥରୁଦ୍ଧ କରେ, ତାହେଲେ କ'ଣ ଭାତୃତ୍ୱର ନିଗଡ଼ ବନ୍ଧନର ଦୁଆଇ ଦେଇ ଆମେ ଚୁପେଇ ବସି ରହିବା।
2: ସେନାପତିଙ୍କର ଏହି ଆବେଗର ଭାଷା ମୋତେ ଆଉ ପାଦେ ଆଗେଇ ଯିବାକୁ ବାଧ୍ୟ କରୁଛି।
1: କୁହନ୍ତୁ ମହାମନ୍ତ୍ରୀ।
2: ମହାରାଜ, କିଏ ଯଦି ଏହି କଳିଙ୍ଗ ରାଜଶକ୍ତିର ଛତ୍ର ଛାୟା ତଳେ ଗଜପତି ବଂଶର ଦୁଆହି ଦେଇ ବିଦ୍ରୋହ ଘୋଷଣା କରେ, ତୁଚ୍ଛ ସ୍ୱାର୍ଥ ପାଇଁ ରାଜ୍ୟରେ ବ୍ୟଭିଚାର, ଭ୍ରଷ୍ଟାଚାର ଆଉ ଅରାଜକତାର ବୀଜ ବପନ କରେ,
4: ତେବେ ଅଙ୍କୁରୋଦ୍ଗମ ହେବା ପୂର୍ବରୁ ସେହି ବୀଜକୁ ସମୂଳେ ନିଶେଷ କରିବାକୁ ହେବ। ସେହି କାଳଦ୍ରୋହୀ ଧୂମକେତୁମାନଙ୍କୁ କକ୍ଷଚ୍ୟୁତ କରି ସାଗରର ଅତଳ ଗର୍ଭରେ ନିକ୍ଷେପ କରିବାକୁ ହେବ। ଆଉ ସେମାନଙ୍କୁ ଦେଖିଦେବାକୁ ପଡ଼ିବ କଳିଙ୍ଗର ରାଜଶକ୍ତି ଦୁର୍ବଳ କିମ୍ବା ଅସହାୟ ନୁହେଁ।
1: ମୁଁ ଆପଣମାନଙ୍କର ଉକ୍ତିର ମର୍ମ ବୁଝୁଛି ମହାମନ୍ତ୍ରୀ।
3: ମୋର ଧୃଷ୍ଟତା ମାର୍ଜନ କରିବେ ଛାମୁ, ଆପଣଙ୍କ ଭାଇମାନେ ଏହି ମହର୍ଗ ସିଂହାସନ ପାଇଁ ବିଦ୍ରୋହ ଘୋଷଣା କରିଛନ୍ତି।
1: ମୁଁ ଜାଣେ ସେନାପତି, କିନ୍ତୁ ଯିଏ ଯେତେ ଉଚ୍ଚ ପଦାଧିକାରୀ ହେଇଥାନ୍ତୁ ନା କାହିଁକି, ଯଦି ରାଜ୍ୟରେ ଅରାଜକତା ସୃଷ୍ଟି କରନ୍ତି, ବ୍ୟଭିଚାର ସୃଷ୍ଟି କରନ୍ତି, ତେବେ ସମ୍ରାଟ ପୁରୁଷୋତ୍ତମ ତାଙ୍କୁ କେବେ ହେଲେ କ୍ଷମା ଦେବ ନାହିଁ। ସେମାନେ ଦେଖିବେ ଥରେ ବିଦ୍ରୋହ କଲେ କଳିଙ୍ଗର ରାଜଶକ୍ତି କିପରି କଠୋର ଦଣ୍ଡରେ ଦଣ୍ଡିତ କରିପାରେ। ଆପଣ ଶୁଭବଳ ନିର୍ଘଣ୍ଟ କରନ୍ତୁ ରାଜଗୁରୁ ଆପଣେ, ମୁଁ ନିଜେ ବିଦ୍ରୋହ ଦମନ କରିବାକୁ ଯିବି। ଆଉ ମୋତେ ମଧ୍ୟ ପ୍ରମାଣିତ କରି ଦେଖାଇଦେବାକୁ ହେବ ନ୍ୟାୟ ପାଇଁ, ପବିତ୍ର ସିଂହାସନର ସୁରକ୍ଷା ପାଇଁ ସମ୍ରାଟ ପୁରୁଷୋତ୍ତମ ତାର ଭାଇ ବକ୍ଷରେ ତରବାରୀ ବିଦ୍ଧ କରିପାରୁଛି କି ନା।

0: ପ୍ରାପ୍ତ କରିଛ। ଆଉ ସେଇଦିନ ଠାରୁ ଅଗ୍ରଜ ବିକ୍ରମଦେବ ଅରାଜକତାର ବୀଜ ବପନ କରିଛି ଏଇ ଉତ୍କଳ ଭୂଖଣ୍ଡରେ।
1: ନାର୍ଯ୍ୟ ପ୍ରାପ୍ୟରୁ ବଞ୍ଚିତ କରି ପିତା ଆମକୁ ସର୍ବଶାନ୍ତ ଦାଣ୍ଡର ଭିକାରୀ କରିଦେଇ ଯାଇଛନ୍ତି।
2: ହଁ ପଦ୍ମନାଭ, ପିତା ଜାଣିଶୁଣି ସମସ୍ତ ପରମ୍ପରାକୁ ଭଙ୍ଗ କରି ପୁରୁଷୋତ୍ତମକୁ ଉତ୍କଳର ସମ୍ରାଟ ପଦରେ ଅଭିଷିକ୍ତ କରିଛନ୍ତି।
0: ମୁଁ କିନ୍ତୁ ତାକୁ ସେଇ ମହାର୍ଗ ସିଂହାସନ ଉପରୁ ଟାଣି ଆଣିବି କର୍ଦ୍ଦମାର୍ତ୍ତ ପଥ ପ୍ରାନ୍ତକୁ।
3: କିନ୍ତୁ ଭାଇ, ଏତେ କାଳ ବିଦ୍ରୋହ କରି ଆପଣ ପାଇଛନ୍ତି କ'ଣ? କେବଳ ଅଶାନ୍ତି, ଦୁଃଖ, ଯନ୍ତ୍ରଣା। ସମସ୍ୟାର କ'ଣ କେବେ ସମାଧାନ ହୋଇପାରିଛି?
0: ଉତ୍କଳର ରାଜ ସିଂହାସନ ମୋର ଜନ୍ମ ସିଦ୍ଧ ଅଧିକାର, ଆଉ ଏ ଅଧିକାରକୁ ସାବ୍ୟସ୍ତ କରିବାର ଶକ୍ତି ସାମର୍ଥ୍ୟ ମୋର ଅଛି।
4: ପ୍ରଣାମ ରାଜଭ୍ରାତା, ଆପଣ ମୋତେ ସମ୍ବାଦ ଦେଇଥିଲେ ଆସିବାକୁ?
0: ହଁ, ଆମେ ପୁରୁଷୋତ୍ତମଙ୍କ ବିରୁଦ୍ଧରେ ବିଦ୍ରୋହ କରିଛୁ, ସେଇ ବିଦ୍ରୋହ ଦମନ କରିବା ପାଇଁ ପୁରୁଷୋତ୍ତମ ନିଜେ ଆସୁଛି। ତୁମେ ତୁମର ପାହାଡ଼ି ସୈନ୍ୟଙ୍କ ସହ ଆମକୁ ସହଯୋଗ କରିବା ପାଇଁ ମୁଁ ତୁମକୁ ଆମନ୍ତ୍ରଣ କରିଛି।
4: କ'ଣ କହିଲେ, କ'ଣ କହିଲେ ରାଜଭ୍ରାତା?
5: ଗଜପତି ପୁରୁଷୋତ୍ତମଙ୍କ ବିରୁଦ୍ଧରେ ଅସିଧାରଣ କରିବାକୁ ଆପଣ ମୋତେ କହୁଛନ୍ତି?
6: ନା, ଅସମ୍ଭବ। ଆପଣମାନଙ୍କ ପରି ଶିକ୍ଷା, ସଭ୍ୟତା, ପାଣ୍ଡିତ୍ୟ ମୋର ନାହିଁ। ବିଜୟ ଚନ୍ଦ୍ରାକ୍ଷ ଏକ ଅନୁନ୍ନତ ପାହାଡ଼ି ରାଜ୍ୟର ଶାସକ, କିନ୍ତୁ ଯେକୌଣସି ମୂଲ୍ୟ ବିନିମୟରେ ଉତ୍କଳ ରାଜ ସିଂହାସନ ପ୍ରତି ବିଶ୍ୱାସଘାତକତା ମୁଁ କରିପାରିବି ନାହିଁ। ଆସୁଛି, ପ୍ରଣାମ।
7: ଧନ୍ୟ ଧନ୍ୟ ବିଜୟ ଚନ୍ଦ୍ରାକ୍ଷ, ଧନ୍ୟ ତୁମର ଦେଶଭକ୍ତି, ଉତ୍କଳ ରାଜ ସିଂହାସନ ପ୍ରତି ଆନୁଗତ୍ୟ ବାସ୍ତବିକ ବାସ୍ତବିକ ପ୍ରଶଂସନୀୟ।
0: ଚୁପ୍ କର,
8: କ୍ରୋଧ ସମ୍ବରଣ କରନ୍ତୁ ମହାରାଜ। ଉତ୍କଳ ସେନା ଚକଡ଼ା ଛାଡ଼ି ସାରିଲେଣି, ଆଗରୁ ସାବଧାନ ନ ରହିଲେ ପରିସ୍ଥିତି ଅଣାୟତ ହୋଇପଡ଼ିବ।

0: ଗ୍ରୀଷ୍ମର କ୍ଳାନ୍ତ ଗୋଧୂଳିରେ ବନ ବିହଙ୍ଗମର କାକଳି ତୁର ବନ ପାହାଡ଼ ତଳେ ଅସ୍ତଗାମୀ ସୂର୍ଯ୍ୟର ରକ୍ତିମ ଆଭା ଆକାଶର ନୀଳ ଜଳ ତରଙ୍ଗ ଆଉ କୃଷ୍ଣା ନଦୀର ନୀଳ ତରଙ୍ଗ ଦୁହେଁ ମିଶି ଯେପରି ଏକ ହେଇଯାଇଛନ୍ତି।
1: ହଁ ଯେ ମା, ଆକାଶ ଯେଉଁଠି ଧରିତ୍ରୀ ସହିତ ମିଶିଯାଇଛି ନା।
0: ହଁ ସଖୀ, ସେଠି ବାଧା ନାହିଁ, ବନ୍ଧନ ନାହିଁ, ହିଂସା ନାହିଁ, ଦ୍ୱେଷ ନାହିଁ, ବିଦ୍ରୋହ ନାହିଁ, ବିପ୍ଳବ ନାହିଁ, ଅଛି କେବଳ ତନ୍ମୟତା ଆଉ ସମ୍ପୂର୍ଣ୍ଣ ରୂପେ ନିଜକୁ ନିଶ୍ୱ କରିଦେବାର ସାର୍ଥକତା।
1: କିନ୍ତୁ ଜେମା, ହିଂସା, ଦେଶ, ବିଦ୍ରୋହ, ବିପ୍ଳବ ନଥିଲେ ଉତ୍କଳର ଗଜପତି ମହାରାଜା ପୁରୁଷୋତ୍ତମଙ୍କ ଭାଇମାନେ କ'ଣ ତାଙ୍କ ବିରୁଦ୍ଧରେ ଯୁଦ୍ଧ କରୁଥାନ୍ତେ?
0: କ'ଣ କହିଲ ସଖୀ, ଉତ୍କଳ ସମ୍ରାଟଙ୍କ ବିରୁଦ୍ଧରେ ଅସ୍ତ୍ର ଧାରଣ କରିଛନ୍ତି ତାଙ୍କର ଭାଇମାନେ?
1: ହଁ ଜେମା, ସେଇଥିପାଇଁ ତ ସ୍ୱୟଂ ମହାରାଜା ନିଜେ ବିଜେ କରୁଛନ୍ତି ବିଦ୍ରୋହ ଦମନ କରିବାକୁ।
0: କ'ଣ କହିଲ ସଖୀ, ସ୍ୱୟଂ ରାଜା ପୁରୁଷ

0: ପୁରୁଷୋତ୍ତମଦେବ। ଆଚ୍ଛା ଜେମା ଦେଇ, ତମେ ମହାରାଜା ପୁରୁଷୋତ୍ତମଙ୍କୁ କେବେ ଦେଖିଛ?
1: ନା ସଖୀ, ପ୍ରଭୁ ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା, ଲକ୍ଷେ ରାଜାର ମୌଢ ମଣିଷେ, ତାଙ୍କୁ ଦର୍ଶନ କରିବାର ସୌଭାଗ୍ୟ ମୋର ଏପର୍ଯ୍ୟନ୍ତ ହେଇନି ସଖୀ।
0: ଜେମା ଦେଖିଲ, ଦେଖିଲ ପ୍ରବଳ ବିକ୍ରମରେ ଏକ ବୀରପୁରୁଷ କେମିତି ଚାରି ଜଣଙ୍କ ସହ ଯୁଦ୍ଧ କରୁଛନ୍ତି।
1: ବାଃ, ବୀରପୁରୁଷଟି ସୁପୁରୁଷ, କି କ୍ଷିପ୍ର ଅସି ଚାଳନା! ବଳିଷ୍ଠ ସୁଠାମ ଅଙ୍ଗରୁ ସ୍ୱେଦ ବାରି ଝରି ପଡ଼ୁଛି, ତେଜ ଦୀପ୍ତ ଶରୀରରେ ରୁଧିରର ଛିଟା, ଅସ୍ତ୍ରର ଆଘାତ ପ୍ରତି ଭୃକ୍ଷେପ ନାହିଁ। ଏଇ ତ ଚରମ ବୀରତ୍ୱର ଗୌରବମୟ ଆଲକ୍ଷ୍ୟ। ଦେଖ ଦେଖ ସଖୀ, ଅରାତି ଛତ୍ରଭଙ୍ଗ ଦେଇଛି, ପଶୁରାଜ ସିଂହ ସମ୍ମୁଖରୁ ଶୃଗାଳମାନେ ପଳାୟନ କରିଛନ୍ତି, କିନ୍ତୁ କିନ୍ତୁ କିନ୍ତୁ ଇଏ କ'ଣ ସଖୀ? ସିଂହ ଯେ ଶ୍ରାନ୍ତ କ୍ଲାନ୍ତ ଆହତ।
2: ହଁ ହଁ ଜେମା, ରଣକ୍ଲାନ୍ତ ବୀରପୁରୁଷ ଟଳି ଟଳି ଏଇ ଆଡ଼କୁ ଆଗେଇ ଆସୁଛନ୍ତି, ଶରୀରରେ ଗଭୀର ବ୍ୟଥାର ଚିହ୍ନ ସୁସ୍ପଷ୍ଟ।
3: ପାଣି ପାଣି, ତୃଷାରେ ତୃଷାରେ କଣ୍ଠ ଫାଟି ଯାଉଛି।
1: ଆପଣ ଧୈର୍ଯ୍ୟ ଧରନ୍ତୁ ଭଦ୍ର। ମାୟା
0: ଜେମା,
1: ଯାଅ ତୁରନ୍ତ ଜଳ ନେଇ ଆସ।
3: ଆପଣଙ୍କୁ ଆପଣଙ୍କୁ କଷ୍ଟ ଦେଲେ ଦେବି, କ୍ଷମା କରିବି।
1: ଏ କ'ଣ କହୁଛନ୍ତି ଆପଣ? ଏହା ତ ମନୁଷ୍ୟ ପ୍ରତି ମନୁଷ୍ୟର କର୍ତ୍ତବ୍ୟ, ଏଥିରେ କଷ୍ଟର ପ୍ରଶ୍ନ ଉଠୁଛି କୋଉଠୁ?
0: ନିଅନ୍ତୁ ଜେମା ଦେଇ ପାଣି।

0: ଆପଣ ଆପଣ ଏ ଜୀବନଟାକୁ ବଞ୍ଚାଇ ଦେଲେ ଦେବି, ଖୁବ୍ ଆଶାରେ ଯେ କୃତଜ୍ଞତା ଜଣେଇବି ଭାବିପାରୁନି, କ୍ଷମା କରିବେ, ଦେବୀଙ୍କର ପରିଚୟ ଜାଣିପାରିଲିନି।
1: ଦେବୀ ହେଉଛନ୍ତି କାଞ୍ଚି ରାଜଜେମା ପଦ୍ମାବତୀ।
0: କାଞ୍ଚି ରାଜଜେମା ପଦ୍ମାବତୀ, ଆପଣଙ୍କ ଗୁଣର ପ୍ରଶଂସା ସତ ମୁଖରେ ଶୁଣିଥିଲି, କିନ୍ତୁ ଆଜି ଦେଖି କୃତାର୍ଥ ହେଲି। ପ୍ରକୃତରେ ପ୍ରକୃତରେ ଆପଣ ପ୍ରଶଂସାର ଅଧିକାରିଣୀ।
1: କିନ୍ତୁ ହେ ବୀରପୁଙ୍କବ, ଆପଣଙ୍କ ପରିଚୟଟା ଜାଣିବାରେ କ'ଣ ବାଧା ଅଛି?
0: ନା ନା ଭତ୍ରେ, ଜୀବନଦାତ୍ରୀଙ୍କ ପରିଚୟ ଗୋପନ ରଖିବାରେ କିଛି ମାନେ ହୁଏ ନା। ମୁଁ ଉତ୍କଳର ଗଜପତି ସମ୍ରାଟ ପୁରୁଷୋତ୍ତମ।
2: ଗଜପତି ସମ୍ରାଟ ପୁରୁଷୋତ୍ତମ ଦେବ, ଲକ୍ଷେ ରାଜାର ମୌଡ଼ମଣି, ପ୍ରଭୁ ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା। ଆହୋ ଆହୋ ଭାଗ୍ୟ ମୋର, ଆପଣଙ୍କର ଦର୍ଶନ ଲାଭ କରି ନୟନ ମନ ସାର୍ଥକ ହେଲା ମୋର ମହାରାଜ।
3: ବିଦ୍ରୋହ ସମ୍ପୂର୍ଣ୍ଣ ଭାବରେ ଦମନ ହୋଇଛି ମହାରାଜ।
0: ଉତ୍ତମ ସେନାପତି, ଏହି ମହିଷୀ ଦେବୀ ହେଉଛନ୍ତି କାଞ୍ଚି ରାଜନନ୍ଦିନୀ ପଦ୍ମାବତୀ, ପୁରୁଷୋତ୍ତମର ଜୀବନଦାତ୍ରୀ।
3: ପ୍ରଣାମ ଦେବୀ।
1: ପ୍ରଣାମ। କିନ୍ତୁ ମହାରାଜ, ଆପଣ ଆହତ, ବିଶ୍ରାମ ଆପଣଙ୍କର ଏକାନ୍ତ ପ୍ରୟୋଜନ, ଏଥିପାଇଁ କାଞ୍ଚି ରାଜପୁରୀର ଆତିଥେୟତା ଗ୍ରହଣ କରିବା ପାଇଁ ମୁଁ ଅନୁରୋଧ କରୁଛି ମହାରାଜ।
0: ଆପଣଙ୍କ ସୌଜନ୍ୟ ପାଇଁ ଧନ୍ୟବାଦ ଦେବୀ। ଏ ଆତିଥେୟତା ସ୍ୱୀକାର କରିପାରିଥିଲେ ପୁରୁଷୋତ୍ତମ ନିଜକୁ ଧନ୍ୟ ମନେ କରିପାରିଥାନ୍ତା, କିନ୍ତୁ କିନ୍ତୁ ମୁଁ ଯେ ନିରୁପାୟ ଦେବୀ, ଏକାନ୍ତ ନିରୁପାୟ, ମୋତେ ଫେରିଯିବାକୁ ହେବ। ଏ ଜୀବନ ଦାନ କରି ଆପଣ ସବୁଦିନ ପାଇଁ ପୁରୁଷୋତ୍ତମକୁ ଋଣୀ କରି ରଖିଦେଲେ ଏ ମହତ ଦାନର ପ୍ରତିଦାନ ଥାଏ ନା ଦେବୀ। ତଥାପି ଏହି ଘଟଣାକୁ ସ୍ମରଣୀୟ ରଖିବା ପାଇଁ ପ୍ରଭୁ ଜଗନ୍ନାଥଙ୍କର ଅଙ୍ଗବସ୍ତ୍ର ଆପଣଙ୍କୁ ମୁଁ ପ୍ରଦାନ କରୁଛି। ଜଗତର ନାଥ ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ। ମୁଁ ଆସୁଛି ଦେବୀ।
1: ପ୍ରଣାମ ମହାରାଜ।
0: ପ୍ରଣାମ।
3: ମହାମନ୍ତ୍ରୀ ମହୋଦୟ, ମହାରାଜ କ'ଣ ଅସୁସ୍ଥ?
4: ନା, ସେପରି କିଛି ନୁହେଁ, ମୁଁ ବୈଦ୍ୟରାଜଙ୍କ ସହ ପରାମର୍ଶ କରିଥିଲି।
3: ତେବେ ଯୁଦ୍ଧରୁ ଫେରିବା ଦିନଠାରୁ ଛାମୁଙ୍କଠାରେ କିଛି ଅସ୍ୱାଭାବିକତା ପରିଲକ୍ଷିତ ହେଉଛି, ନୁହେଁ କି?
5: ହଁ ସେନାପତି ମହାଶୟ, ଆପଣଙ୍କ ଅନୁମାନ ଠିକ୍, ଚିତ୍ତ ଚାଞ୍ଚଲ୍ୟ।

0: ପୂଜ୍ୟ ଭ୍ରାତାଙ୍କ ଚିତ୍ତରେ ଚାଞ୍ଚଲ୍ୟ ଦେଖାଦେଇଛି।
1: ଚିତ୍ତ ଚାଞ୍ଚଲ୍ୟ ଅର୍ଥାତ୍?
2: କୃଷ୍ଣା ନଦୀ ତଟରେ ଅସ୍ତରାଗର ଗୋଧୂଳି, ଦୁଇଟି ଘନକୁଷ୍ଠ ଚପଳ ନୟନ, ନୟନରେ କାହିଁ କେତେ ଯୁଗର ସ୍ୱପ୍ନୀଳ ଛାୟା,
0: ଦୁଇ ଚକ୍ଷୁ ଚାରି ଚକ୍ଷୁ ହେଲା, ଅଙ୍ଗରେ ଶତ କଦମ୍ବରେ ରୋମାଞ୍ଚ।
1: ବାସ୍ତବିକ ଉତ୍କଳର ମହାରାଣୀ ହେବାର ସମସ୍ତ ଯୋଗ୍ୟତା କାଞ୍ଚି ରାଜନନ୍ଦିନୀଙ୍କର ଅଛି ମହାମନ୍ତ୍ରୀ ମହୋଦୟ।
3: ଉତ୍ତମ, କାଞ୍ଚି ଓ କଳିଙ୍ଗ ଦୁଇ ମହାନ ଦେଶ ମୈତ୍ରୀ ବନ୍ଧନରେ ଆବଦ୍ଧ ହେବେ, ଏହା ତ ଅତି ସୌଭାଗ୍ୟର କଥା।
0: ତାପରେ ପୁଣି ସ୍ୱୟଂ କାଞ୍ଚିରାଜ କନ୍ୟାଙ୍କ ସହ ଶ୍ରୀକ୍ଷେତ୍ରକୁ ବିଜେ କରୁଛନ୍ତି। ସ୍ନାନ ଯାତ୍ରା ଠାରୁ ଗୁଣ୍ଡିଚା ଯାତ୍ରା ପର୍ଯ୍ୟନ୍ତ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ,
3: ଏହା ତ ଅତି ଆନନ୍ଦର କଥା। ମଳୁ ଖୋଜୁଥିଲା ଯାହା ବୈଦବ ତାଇଲା।

0: ଆସନ୍ତୁ ଆସନ୍ତୁ କାଞ୍ଚି ନରେଶ, ସ୍ନାନ ମଣ୍ଡପରେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରନ୍ତୁ। ଆସନ୍ତୁ ମା, ଏଠାରେ ଉପବିଷ୍ଟ ହେବା ହୁଅନ୍ତୁ। ମହାର୍ଯ୍ୟା ବିଜେ କଲେ ପରମ୍ପରାଗତ ମାଜଣା ବିଧି ଅନୁଷ୍ଠିତ ହେବ।
1: ବଡ଼ ବିଚିତ୍ର ଏହି ପ୍ରଭୁର ଲୀଳା ରାଜନ, ଜଗତର ନାଥ ବୋଲି ତ ତା ନାଁ ଜଗନ୍ନାଥ। ଜଗତବାସୀଙ୍କର ସାମାଜିକ ଚିତ୍ର ପ୍ରତିଫଳିତ ହୋଇଥାଏ ପ୍ରଭୁର ସେବା ମାଧ୍ୟମରେ।
0: ଦେଖୁନାହାନ୍ତି, ଏତେ ବଡ଼ ପ୍ରଭୁ ଚାହିଁଲେ ବିଶ୍ୱ ଥରି ଉଠିବ। ସେ ପୁଣି ଶତକୁମ୍ଭ ଜଳରେ ସ୍ନାନ କରିବେ, ତାଙ୍କୁ ଜ୍ୱର ହେବ, ଅଣସର ଘରେ ରହିବେ, ଦଶମୂଳାରିଷ୍ଟ ପାଚନ ପିଇବେ, ଭଲ ହେବେ, ନବ ଯୌବନ ଭେଷ ହୋଇ ଗୁଣ୍ଡିଚା ଦିନ ରଥଯାତ୍ରା କରିବେ। ଅପୂର୍ବ ଅପୂର୍ବ ଏ ଲୀଳା।
2: କିନ୍ତୁ ବଡ଼ ପଣ୍ଡା ଆପଣେ, ଯାଦୃଶୀ ଭାବନା ଯଶ୍ୟ ସିଦ୍ଧିର୍ ଭବତି ତାଦୃଶ୍ୟ, ଯିଏ ଯେପରି ଭାବେ ତାର ସିଦ୍ଧି ସେପରି ହୁଏ। ମୁଁ ଗାଣପତ୍ୟ, ପ୍ରଭୁ ଗଣପତି ମୋର ଇଷ୍ଟ ଦେବତା, ତାଙ୍କ ପ୍ରସାଦ ବ୍ୟତୀତ ଅନ୍ୟ ପ୍ରସାଦରେ ମୋର ଅଭିରୁଚି ନାହିଁ। ତେଣୁ ପ୍ରଭୁ ଜଗବନ୍ଧୁ ଜଗନ୍ନାଥଙ୍କଠାରେ ମୁଁ ଯଦି ଗଜପତିଙ୍କୁ ଦର୍ଶନ କରିପାରନ୍ତି, ତେବେ ଏ ଜନ୍ମ ସାର୍ଥକ ହୁଅନ୍ତା।
3: ପିତା, ଯିଏ ଯେପରି ତାଙ୍କୁ ଭଜନ କରନ୍ତି ସେ ସେହିପରି ତାଙ୍କୁ ଅନୁଗୃହିତ କରନ୍ତି। ସବୁ କେବଳ ନିଷ୍ଠା ଉପରେ ନିର୍ଭର କରେ।
4: ଗଜପତି ମହାରାଜ ଶ୍ରୀ ଶ୍ରୀ ପୁରୁଷୋତ୍ତମ ଦେବ ବିଜେ।
0: ଆହେ ଶରଣ ପଞ୍ଜର ମହାବାହୁ, ଆହେ ବଳିଆର ଭୁଜ, ଗଜପତି ଶ୍ରୀ ଶ୍ରୀ ପୁରୁଷୋତ୍ତମ ଦେବ ମହାରାଜାଙ୍କ ପୂଜାର୍ଚ୍ଚନା ଗ୍ରହଣ କରିବାକୁ ଅବଦାନ ହେଉ ମଣିମା।

0: ଖେଣ୍ଡିଆ ଟୋକା ଦିଟା ଗତର ନ ଖଟେ ମାଗି ଖାଇବାକୁ ଭାରି ସୁଖ ଲାଗୁଛି ନାଇଁ।
1: କଣ କହିଲୁ କଣ କହିଲୁ? ଆମେ ଛତିଶ ବର୍ଣ୍ଣରେ ରାଜା, ଦିଜ କୁଳ ଶ୍ରେଷ୍ଠ ରତନ ହରି ଚନ୍ଦନ ଭବ ଖଣ୍ଡନ ମଣିମଣ୍ଡନ ଜନରଞ୍ଜନ ବୈରି ଗଞ୍ଜନ। ଆମେ ଅନାଦି ଅନନ୍ତ ଗତର ଖଟେଇ ପତର ଗୋଟେ ଉଦର ଭରଣା କରିବୁ, ଆଲୋ ପୁଥି ଠୋକିନା ଫାଟି ଯିବନି।
2: ହଁ ଲୋ ମାଣିକ, ଅନାଦି ଠିକ କହୁଛି, ନହେଲେ ବ୍ରାହ୍ମଣ ପୁଅ ପଇତା ଧରି ଅଭିଶାପଟା ଦେଇଦେଲା ନା, କଣ ନାଇଁ କଣ ହେଇଯିବ। ତତେ ଭଲରେ କହୁଛି ମାଣିକ, ସେ ଅଡୁଆ ଭିତରେ ଆଉ ପଶ ନା।
0: କଣ କହିଲୁ ରେ ଅଳ ପଇସା ରହିଜଳା, ଅଭିସମ୍ପାଦ ଦବୁ ନା ନିଆଁ ପାଉଁଶ ଦବୁ ମ? ଆରେ ମାଣିକକୁ ଚିହ୍ନିନି ପରା, ଦେବି ଯେ ଖଡ଼ୁ ମୂଷାରେ ବୋପାକୁ ମଉସା ଡାକି ପଳେଇବୁ। ହେ ଏ ଛନକ ଛଟା ତିନି ବେଳା ତାର ଖଦି ପାଲଟା ମାଉସୀ ଦୁଆରେ ଥାଏ, ଏ ନାକଟି ଅଗରେ ଚିତାକୁଟି ଥାଏ, ଅଗସ ପାଟିରେ ଖାଏ।
2: ଆଦିଆ ଏ ଅନନ୍ତର ଏଇଠି ଅନ୍ତ ହେଇଯିବ ରେ। ଭାଗବତ କହିନି ଏ ଘର ଦୁଆର ନୁହେଁ କିଛି, ଏ ଜୀବନ ଥିଲେ ସବୁ ଅଛି।
1: ହଁ ଅନ୍ତା ମାତା, ବର୍ତ୍ତମାନ ଉଗ୍ର ଚଣ୍ଡା ପ୍ରଚଣ୍ଡା ଚ, ବର୍ତ୍ତମାନ ଜ ପଳାୟତି ସହଜୀବତି ଆପଳେଇ
2: ଚାଲ ପଳେଇ
1: ଆପଳେଇ
2: ଚାଲ ପଳେଇ।
0: ଆରେ ମଉସା, ତମେ ବୁଢା ମଣିଷ, ଏ ତାତିରେ ବାହାରି ନଥିଲେ କଣ ଚଳି ନଥାନ୍ତା?
3: କଣ କରିବି ରେ ମା, ଦୁଃଖୀ ଲୋକ, ସମସ୍ତେ ସିନା ମତେ ଛାଡ଼ି ଚାଲିଗଲେ, ଏ ନିଆଁ ନଗା ପେଟ ଚାଖଣ୍ଡ କତ ଅଛି।
0: ହଁ ମଉସା, ସବୁ କପାଳ, କାହା କରମକୁ ଖିରି ଖିରିସା, କାହା କପାଳକୁ ଲଡ଼ୁ, କାହା କରମକୁ ଖାରିଆ ଖଡ଼ା, ଚୋବେଇ ଚୋବେଇ ମରୁ। ତମେ ଦହି ଟିକେ ପିଇଦିଅ ମଉସା, ଆତ୍ମା ଶାନ୍ତି ହେଇଯିବ।
3: ନାଇଁ ରେ ମା, ପାଖରେ କଉଡ଼ି ନାହିଁ, ଦହି ପିଇବି, ପେଜ ତୋରାଣୀ ସାତ ସପନ, ସେ ପୁଣି କରିବ ପୁରୀ ଭୋଜନ।
0: କଉଡ଼ି ତମକୁ କିଏ ମାଗୁଛି ଯେ ମଉସା, କଉଡ଼ି କ'ଣ ସ୍ୱର୍ଗକୁ ନବ? ତମେ ଦହି ପିଇଲ, ପିଅ ନିଅ।
3: ଓହୋ, ଜୀବନଟା ରହିଗଲା ରେ ମା, ଜଗନ୍ନାଥ ତୋର ମଙ୍ଗଳ କରନ୍ତୁ, ମୁଁ କଲ୍ୟାଣ କରୁଛି, ତୋ ଇଚ୍ଛା ପୂରଣ ହୋ ମା।
0: କଣ କହିଲ କଣ କହିଲ ମଉସା? ଜଗନ୍ନାଥ ମୋର ଇଚ୍ଛା ପୂରଣ କରିବେ? ସତେ ମୋର ଏଡ଼େ ବଡ଼ ଭାଗ୍ୟ ହବ।

0: ମାଣିକ ମାଣିକ ମାଣିକ ଟିକେ ଶୁଣ ମୋ ଆରେ ଅନ୍ତା ହେଇ ଆମ ମାଣିକ ଆଲୋ ବୁଝିଲୁ ମାଣିକ ତୁ ଯେତେବେଳେ ହାତୀ ପରି ତୋହଲି ତୋହଲି ହଲି ହଲି ଝୁଲି ଝୁଲି ଏଇ ପସରା ମୁଣ୍ଡେ ଆଇଲୁ ନା ଆମେ ଆମେ ତୋରି ପଛେ ପଛେ ଧପାଲିଛୁ ଆଉ
1: ସତ କହୁଛୁ ନା ମାଣିକ ଗାଈ ପଛରେ ବାଛୁରୀ ଦୌଡ଼ିଲା ପରି ଆମେ ଦିଟା ତୋ ପଛରେ ଦୌଡ଼ି ଦୌଡ଼ି ନୟାନ୍ତ ହେଇଗଲୁଣି
2: କାହିଁକି ବା ତମ ଦିଟାଙ୍କୁ ତ ମୁଁ ଚିହ୍ନିନି କିଏ ବା ତମେ
0: କଣ କହିଲୁ ଆମକୁ ଚିହ୍ନିନୁ ଆମେ ହଉଛୁ ଅନାଦି
1: ଆମେ ଅନନ୍ତ
0: ମୋର ଆଦି ନାହିଁ
1: ମୋର ଅନ୍ତ ନାହିଁ ବାଡ଼ି ଅଗରେ ଗୋବେ ନାହିଁ
0: ଘର ନାହିଁ କି ଢିଅ ନାହିଁ
1: ପାଠ ନାହିଁ କି ସାଠ ନାହିଁ
0: ରୂପ ନାହିଁ କି ଭେକ ନାହିଁ ଠକ୍ ଠକ୍ ମଦନ ଗୋସେଇ ନେମା ଦେଲୁ ଦହି ମୁନ୍ଦିଏ ଦେ
2: ନାଗର ଏ ଫଟା ରସିକର ଛ

0: ବିଜ୍ଞ ଏ ଅଜ୍ଞତା ଆପଣଙ୍କ ନିକଟରେ ଶୋଭା ପାଇନ
1: ରସନ ସଂଯୋଜକର ପ୍ରଗଳ୍ଭ ଦୂତ ସିଂହାସନ ରାଜାର ଥାଏ ଚଣ୍ଡାଳର ନୁହେଁ
0: ଦୂତର ଶୃଙ୍ଖଳିତ ଅନୁଶାସନ ରସନା ସଂଯତ କରିବାକୁ ମୋତେ ବାଧ୍ୟ କରୁଛି ମହାରାଜ ନଚେତ ଆପଣଙ୍କ ମନ୍ତବ୍ୟର ଉତ୍ତର ଦେବାରେ ଏ ଦାସ କାର୍ପଣ୍ୟ କରିନଥାନ୍ତା ମୁଁ ଅନୁରୋଧ କରୁଛି ଛାମୁ ଆପଣଙ୍କର ଏହି କଠୋର ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ
2: ହଁ ମହାରାଜ ରାଜଜେମାଙ୍କର ଜୀବନର ପ୍ରଶ୍ନ ଏଥିରେ ଜଡ଼ିତ
1: ନା ନା ନା ସେନାପତି ନା ଆକାଶରେ ଚନ୍ଦ୍ର କକ୍ଷ୍ୟଚ୍ୟୁତ ହୋଇପାରେ ପୃଥିବୀ ତାର ଘୂର୍ଣ୍ଣନ ଗତି ପରିବର୍ତ୍ତିତ କରିପାରେ କିନ୍ତୁ କିନ୍ତୁ କାଞ୍ଚି ରାଜ ଶାଲ ନରସିଂହ କନ୍ୟା ସ୍ନେହରେ ତାର ଆତ୍ମସମ୍ମାନକୁ ବଳି ଦେଇ ପାରିବ ନାହିଁ।

0: ମହାରାଜ, ଦୂତଠାରୁ ଏ ଦୁଃସମ୍ବାଦ ଶୁଣି ମୁଁ ବଡ଼ ମର୍ମାହତ ହୋଇଛି ମହାରାଜ। ଏଥିରେ ଭବିଷ୍ୟତର ପାରିବାରିକ ସମ୍ପର୍କ ତୁଟିଯିବାର ସମ୍ଭାବନା ଅଧିକ।
1: କ'ଣ କହିଲେ କ'ଣ କହିଲେ ମହାମନ୍ତ୍ରୀ? ପାରିବାରିକ ସମ୍ପର୍କ, ସେ ସମ୍ପର୍କ ତ ତୁଟି ଗଲା ମହାମନ୍ତ୍ରୀ, ଆଉ ସମ୍ଭାବନା କ'ଣ? କିନ୍ତୁ ଏ ସମ୍ପର୍କ ସ୍ଥାପନ କରିବାକୁ ମୁଁ ତ ପ୍ରସ୍ତାବ ଦେଇନଥିଲି। ପଦ୍ମାବତୀଙ୍କର ପାଣି ଗ୍ରହଣ କରିବାକୁ ମୁଁ ତ କାଞ୍ଚି ନରସିଂହଙ୍କ ନିକଟରେ ଭିକ୍ଷା ପ୍ରାର୍ଥନା କରିନଥିଲି।
2: ନା ଛାମୁ, ଅଯାଚିତ ଭାବରେ ସେ ପ୍ରସ୍ତାବକୁ ଉପସ୍ଥାପିତ କରିଥିଲେ, ବଚନବଦ୍ଧ ହୋଇଥିଲେ ପ୍ରଭୁ ଜଗନ୍ନାଥଙ୍କ ସମ୍ମୁଖରେ।
1: ତେବେ କାହିଁକି ସେ ବଚନ ଭଙ୍ଗ କଲେ? କାହିଁକି ସେ ପୁରୁଷୋତ୍ତମକୁ ହୀନ ବୀର୍ଯ୍ୟ ଦୁର୍ବଳ ବ୍ୟକ୍ତିତ୍ୱ ଭାବରେ ଚିତ୍ରିତ କଲେ? କାହିଁକି କାହିଁକି ତାକୁ ଘୃଣିତ ହୀନ ଚଣ୍ଡାଳ କହି ସର୍ବଜନ ସମକ୍ଷରେ ଅପମାନିତ କଲେ? ସାଲ୍ଲୋ ନରସିଂହ, ତମର ଆସ୍ପର୍ଦ୍ଧା ସୀମା ଲଙ୍ଘନ କରିଛି। ତମେ ଦେଖିବ, ତମର ଗର୍ବୋନ୍ନତ ଉଦ୍ଧତ ଶିରସ୍ତ୍ରାଣକୁ ପଦାନତ କରି ତମର ସମସ୍ତ ବୈଭବକୁ ସାଗରର ଅତଳ ଗର୍ଭରେ ମୁଁ ନିକ୍ଷେପ କରିବି, ଆଉ ତମର କନ୍ୟା ପଦ୍ମାବତୀକୁ ବଳାତ୍କାରରେ ଘେଣିଯିବି ରାଣୀ ହଂସପୁରକୁ।
0: ବଳାତ୍କାରରେ ଅଧିକାର ସାବ୍ୟସ୍ତ ହୁଏ ନା ମଣିମା? ଏହା ଅଧର୍ମ, ଅନ୍ୟାୟ।
1: ଧର୍ମ ଅଧର୍ମ, ନ୍ୟାୟ ଅନ୍ୟାୟ ମୋ ନିକଟରେ ବର୍ତ୍ତମାନ ମୂଲ୍ୟହୀନ ମହାମନ୍ତ୍ରୀ। କେବଳ ଶବ୍ଦାବଳୀ ପ୍ରୟୋଗ ନ କରି କାର୍ଯ୍ୟାନୁଷ୍ଠାନ କଥା ଚିନ୍ତା କରନ୍ତୁ।
2: ଛାମୁ, ଆପଣ ରାଜା, ପ୍ରଜାମାନଙ୍କ ଭାଗ୍ୟ ବିଧାତା। ଆପଣ ଅଶାନ୍ତ ହେଲେ ସେମାନେ ଅନାଥ ହୋଇଯିବେ। ଆପଣ ଧୈର୍ଯ୍ୟ ଧରନ୍ତୁ, କ୍ରୋଧ ସମ୍ବରଣ କରନ୍ତୁ।
1: ଆରେ ଆରେ, ସତେ ତ, ମୁଁ ଯେ ଜଣେ ରାଜା, ମୁଁ କ୍ରୋଧିତ ହେବି ନାହିଁ, ଅଶାନ୍ତ ହେବି ନାହିଁ, ଅଧୈର୍ଯ୍ୟ ହେବି ନାହିଁ। ଜଣେ ଜଣେ ମୋତେ ଅପମାନିତ କରିବ, ହୀନ ଚଣ୍ଡାଳ କହି ତିରସ୍କାର କରିବ, ଆଉ ମୁଁ ସ୍ଥାଣୁ ପଙ୍ଗୁ ପରି ନିଚେଷ୍ଟ ହୋଇ ବସି ରହିବି? ବା ବା, ଚମତ୍କାର ଉପଦେଶ।
3: ନା ନା ସେନାପତି, ପ୍ରଜାମାନଙ୍କ ପରି ରାଜାର ମଧ୍ୟ ଗୋଟେ ମନ ଅଛି, ସେ ରାଜା ହେଲେ ବି ମଣିଷ।
0: ମହାରାଜ, ଯେଉଁ ଠାକୁରର ସେବା କାର୍ଯ୍ୟ ପାଇଁ ଠାକୁର ରାଜା ଆଜି ଲାଞ୍ଛିତ ଅପମାନିତ, ସେ ତ କେବଳ ରାଜାର ଅପମାନ ନୁହେଁ, ସ୍ୱୟଂ ଜଗତର ନାଥ ଜଗନ୍ନାଥଙ୍କର ଅପମାନ। ତେଣୁ ତାରି ଉପରେ ଭରସା ରଖି ଧୈର୍ଯ୍ୟ ଧରିବାକୁ ମୁଁ ଅନୁରୋଧ କରୁଛି ଛାମ।
1: ଠାକୁର ଠାକୁର କହି ମୁଁ ମୋର ଶକ୍ତି ସାମର୍ଥ୍ୟ ପୁରୁଷକାରକୁ ଅମର୍ଯ୍ୟା କରିପାରିବି ନାହିଁ ମହାମନ୍ତ୍ରୀ। ମୁଁ ସିଦ୍ଧାନ୍ତ କରିସାରିଛି, ଉପଦେଶ ନୁହେଁ, ଆଦେଶ ପାଳନ ହିଁ ଆପଣମାନଙ୍କର କର୍ତ୍ତବ୍ୟ। ସେନାପତି
2: ମହାରାଜ,
1: ସୈନ୍ୟବାହିନୀଙ୍କୁ ମୋର ଆଦେଶ ଜଣାଇ ଦିଅନ୍ତୁ, କାଲି କାଲି ପ୍ରଭାତରୁ ମୁଁ ଯୁଦ୍ଧ ଯାତ୍ରା କରିବି।
2: ଆଦେଶ ଶିରୋଧାର୍ଯ୍ୟ ମଣିମା।

0: ସ୍ନେହ ପ୍ରେମ ଦୟା କ୍ଷମା ଓ ମାନବିକତାର ପବିତ୍ର ମନ୍ତ୍ରରେ ଦୀକ୍ଷିତ ହୁଅ। ସତ୍ୟ ଶିବ ସୁନ୍ଦରକୁ ଉପଲବ୍ଧି କର। ନିଷ୍ଠାର ସହିତ ଯେକୌଣସି କର୍ମ ନୀଚ କିମ୍ବା ଘୃଣିତ ନୁହେଁ, କିନ୍ତୁ
1: ଏଇଟା ପୁରୁଷୋତ୍ତମ ନିକଟରେ ଗୌଣ ହୋଇଗଲା। ଅଥଚ ମୁଖ୍ୟ ହେଲା ଏକ ନାରୀକୁ ପାଇବାର ଦୁର୍ବାର ଆକାଂକ୍ଷା, ଜୈବିକ କ୍ଷୁଧାରେ ଏକ ନିର୍ଲଜ ପରିପ୍ରକାଶ।
0: ଭାଇ, ସମଗ୍ର ଜନତାର ପ୍ରତିନିଧିତ୍ୱ କରୁଥିବା ଶାସକ ଯେବେ ଭ୍ରଷ୍ଟାଚାରୀ ଆତ୍ମକେନ୍ଦ୍ରିକ ହୁଏ, ତେବେ କାହାକୁ ଆଦର୍ଶ ଭାବରେ ଗ୍ରହଣ କରି ଏ ଦେଶ ଏ ଜାତି ଅଗ୍ରସର ହେବ?
1: ତୁ ଠିକ୍ କହିଛୁ ଜଗନ୍ନାଥ। କୋଟି କୋଟି ପ୍ରଜା ପାଠକଙ୍କ ମଧ୍ୟରୁ କେବଳ ଜଣେ ରାଜା ହୁଏ, କାହିଁକି? କାରଣ ତାର କର୍ମ ଆଉ ସଂସ୍କାର ପାଇଁ। ସେ ଦୁଃଖରେ ଉଦ୍ବିଗ୍ନ ହେବ ନାହିଁ, ସୁଖରେ ବିଗତସ୍ପ ହେବ ନାହିଁ, ସ୍ଥିଧତି ହେବ। ଦୁଃଖେ ସୁଉଦ୍ବିଗ୍ନ ମନା ସୁଖେ ସୁବିଗତସ୍ପ ବିତରାଗ ଭୟକ୍ରୋଧ ସ୍ଥିତତି ମୁନିରୋଚ୍ୟତି। ମନେ ଅଛି ଜଗନ୍ନାଥ?
0: ସବୁ ମନେ ଅଛି ଭାଇ, ଆଉ ସେଇଥିପାଇଁ ତ ପୁରୁଷୋତ୍ତମର ଏଇ ଦୁର୍ଗତିରେ ମୁଁ ବେଶୀ ବିଚଳିତ ହୋଇପଡ଼ୁଛି। ଯାହା ହେଲେ ମଧ୍ୟ ସେ ମୋର ପରମ ଭକ୍ତ, ଆଦ୍ୟ ସେବକ, କିନ୍ତୁ କ'ଣ ବା କରିପାରିବି ମୁଁ?
1: ଜଗତର ସର୍ବକର୍ମର କାରକ ଯିଏ, ସେ କହୁଛି ମୁଁ କିଛି କରିପାରିବି ନାହିଁ ବୋଲି।
0: ନା ଭାଇ, ମୁଁ ଚାହିଁଲେ ବି କିଛି ହେବ ନାହିଁ। ମହାଭାରତ ଯୁଦ୍ଧ ନ ହେଉ ବୋଲି ମୁଁ କ'ଣ ଚାହିଁନଥିଲି? ସେଇଥିପାଇଁ ଦୂତ ଭାବରେ କାର୍ଯ୍ୟ କରିବାକୁ ମୁଁ କେବେ କୁଣ୍ଠାବୋଧ କରିନାହିଁ। ହେଲେ କ'ଣ ହେଲା, 18 ଦିନ ଭିତରେ 18 ଅକ୍ଷଣୀ ସୈନ୍ୟ ନିଶେଷ ହୋଇଗଲେ। ଏତେ ବଡ଼ ଯାଦବ ବଂଶକୁ କଳିର ପ୍ରଭାବରୁ ମୁକ୍ତ କରିବାକୁ ମହର୍ଷି ଅଷ୍ଟବକ୍ରଙ୍କ ଆଶୀର୍ବାଦ ଭିକ୍ଷା କରିଥିଲି, କିନ୍ତୁ ସେହି ଆଶୀର୍ବାଦ ଅଭିଶାପରେ ପରିଣତ ହୋଇଗଲା। ଯଦୁବଂଶ ଧ୍ୱଂସ ହୋଇଗଲା। କ'ଣ କରିପାରିଲି ମୁଁ ନିରୁପାୟ ଭାଇ।
1: ତାହେଲେ ତୁ କହୁଛୁ ଯିଏ ଯେଉଁ କର୍ମ କରିବ ତା ଫଳ ଭୋଗ କରିବାକୁ ସେ ବାଧ୍ୟ?
0: ନିଶ୍ଚିତ, ଏହା ହିଁ ମହାକାଳର ଅନୁଶାସନ ଧାରା। କାମନାର ବଶବର୍ତ୍ତୀ ହୋଇ ପୁରୁଷୋତ୍ତମ ଗୋଟିକ ପରେ ଗୋଟିଏ ଯେଉଁ ଭୁଲ କରି ଚାଲିଛି ତାର ଫଳ ଭୋଗିବାକୁ ସେ ବାଧ୍ୟ। ମନେ ଅଛି ଭାଇ ଭଗବତ ଗୀତାର ସେହି ପଙ୍କ୍ତି ଯାହା ମୁଁ ଅର୍ଜୁନକୁ ବୁଝାଇଥିଲି ମହାଭାରତ ଯୁଦ୍ଧ କ୍ଷେତ୍ରରେ? ଧାୟତୋ ବିଂଶୟାନ ପୁଂସଃ ସଙ୍ଗସ୍ତେ ସ ଉପଜାୟତେ ସଙ୍ଗାତ ସଞ୍ଜାୟତେ କାମ କାମାତ କ୍ରୋଧ ଭିଜାୟତେ କ୍ରୋଧାତ ଭବତି ସମ୍ମୋହ ସମ୍ମୋହାତ ସ୍ମୃତି ବିଭ୍ରମ ସ୍ମୃତି ଭ୍ରଂଶାତ ବୁଦ୍ଧିନାଶ ବୁଦ୍ଧିନାଶାତ ପ୍ରଣଶ୍ୟତି।

0: ମହାରାଜ, କାଞ୍ଚିରୁ ପ୍ରତ୍ୟାବର୍ତ୍ତନ ପରେ ଆପଣ ମ୍ରିୟମାଣ ହୋଇପଡ଼ିଛନ୍ତି। ସ୍ନାନ ଶୟନ ଭୋଜନ ପରିତ୍ୟାଗ କରି ଏଇ କକ୍ଷରେ ନିଜକୁ ଅବରୁଦ୍ଧ କରି ରଖିଛନ୍ତି। କିନ୍ତୁ ମହାରାଜ, ଜୟ ପରାଜୟ ତ ଏକ ରାଜା ପକ୍ଷରେ କିଛି ନୂତନ କଥା ନୁହେଁ।
1: ହଁ ମହାରାଜ, ଏଇ ସାମାନ୍ୟ କଥାରେ ଆପଣ ଯଦି ଏତେ ଭାଙ୍ଗି ପଡ଼ିବେ ତେବେ ରାଜକାର୍ଯ୍ୟ ଚଳିବ କେମିତି?
2: ମହାମନ୍ତ୍ରୀ, ସେନାପତି, ଆପଣମାନେ ଏଇ ଗଜପତି ବଂଶର ଚିରଦିନ ଅନୁଗତ, କିନ୍ତୁ ଏଇ ଅଧମ ପୁରୁଷୋତ୍ତମ ସେଇ ଆନୁଗତ୍ୟକୁ ସ୍ୱୀକାର କରିନାହିଁ। ଆପଣମାନଙ୍କର ମୂଲ୍ୟବାନ ଉପଦେଶ ପ୍ରତି ବୃକ୍ଷେପ ସୁଦ୍ଧା କରିନାହିଁ। ନିଜର ଉଦ୍ଭ୍ରାନ୍ତ କାମନାକୁ ଚରିତାର୍ଥ କରିବାକୁ ଯାଇ ଦେଶର ଧନ ଜୀବନକୁ ବିପନ୍ନ କରିଛି। ଏହା ସତ୍ୟ ମଧ୍ୟ ଆପଣମାନେ ମୋତେ କ'ଣ କ୍ଷମା କରିବାକୁ ଚାହାନ୍ତି? ନା ନା ନା ନା ମହାମନ୍ତ୍ରୀ, ଆପଣମାନେ ମୋତେ ତିରସ୍କାର କରନ୍ତୁ, ଚରମ ଶାସ୍ତି ବିଧାନ କରନ୍ତୁ।
0: ମହାରାଜ, ଦାସ କ'ଣ କେବେ ପ୍ରଭୁ ପ୍ରତି ଦଣ୍ଡ ବିଧାନ କରିପାରେ? ଏପରି କହି ଆମକୁ ଲଜ୍ଜା ଦିଅନ୍ତୁ ନାହିଁ, ମଣିମା ଲଜ୍ଜା ଦିଅନ୍ତୁ ନାହିଁ।
2: ନା ନା ମହାମନ୍ତ୍ରୀ, ପୁରୁଷୋତ୍ତମ ପ୍ରଭୁ ହେବା ପାଇଁ ଏକାନ୍ତ ଅଯୋଗ୍ୟ। ସେ ପ୍ରଭୁତ୍ୱର ଅବମାନନା କରିଛି, ପବିତ୍ର ରାଜସିଂହାସନର ଅମର୍ଯ୍ୟାଦା କରିଛି, ପୁଚ୍ଛ ପିତାଙ୍କ ବିଶ୍ୱାସରେ କୁଠାରଘାତ କରିଛି। ତେଣୁ ରାଜଭାବରେ ରହିବାର ତାର କୌଣସି ନୈତିକ ଅଧିକାର ନାହିଁ।
1: ମହାରାଜ, ଆମେ କେବଳ ଗଜପତି ବଂଶର ଅନୁଗତ ଦାସ ନୁହଁ, ଏ ବଂଶର ଏ ପରିବାରର ସଦସ୍ୟ ବୋଲି ମନେ କରୁ। ଆମେ ଆପଣଙ୍କ ଅତୀତ ବ୍ୟବହାରରେ କ୍ଷୁବ୍ଧ ନୁହଁ ଛାମୁ, ବରଂ ଆମେ ଆନନ୍ଦିତ ଯେ ଆମେ ଏପରି ପ୍ରଭୁର ଦାସ ଯେ ନିଜର ଭୁଲ ପାଇଁ ଅନୁତାପ କରେ, ପ୍ରାୟଶ୍ଚିତ କରିବା ପାଇଁ କ୍ଷମା ପ୍ରାର୍ଥନା କରେ। ଏ ତ ଆପଣଙ୍କ ମହାନତା ଛାମୁ।

0: ଉଠନ୍ତୁ ଭାଇ, ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ଦରବାରକୁ ବିଜେ କରନ୍ତୁ।
1: ଭାଇ, ଭାଇ ରାମଚନ୍ଦ୍ର, ଏଇ କଳଙ୍କିତ ମୁଖ ନେଇ ମୁଁ କାଳିଆ ପାଖକୁ ଯିବି କେମିତି? ମୁଁ ଯେ ତାର ସତ୍ତାକୁ ଅସ୍ୱୀକାର କରିଛି।
0: ଭାଇ, ମନ ଆପଣଙ୍କର ଅଶାନ୍ତ ହୋଇପଡ଼ିଛି। ଅଭିମାନ, ବଳ, ଦର୍ପ, କାମକ୍ରୋଧକୁ ପରିହାର କରି ସମ୍ପୂର୍ଣ୍ଣ କାମନା ଶୂନ୍ୟ ଭାବରେ ସେହି ପରମ ବ୍ରହ୍ମଙ୍କ ଚରଣାରବିନ୍ଦରେ ନିଜକୁ ସମର୍ପଣ କରନ୍ତୁ।

0: ଦେଖନ୍ତୁ ଦେଖନ୍ତୁ ମହାରାଜ, ପ୍ରଭୁ ଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଖସି ପଡ଼ିଛି।
1: ପ୍ରଭୁଙ୍କର ଆଜ୍ଞାମାଳ, ଦେଖ ଦେଖ ଭାଇ ରାମଚନ୍ଦ୍ର, ଦେଖନ୍ତୁ ଦେଖନ୍ତୁ ମହାମନ୍ତ୍ରୀ, ପ୍ରଭୁ ମୋତେ କ୍ଷମା କରିଦେଇଛନ୍ତି, ମୋର ମୋର ଅପରାଧକୁ ମାର୍ଜନା କରିଛନ୍ତି।
0: ମହାରାଜ, ପ୍ରଭୁଙ୍କ ଠାରେ ମୁଁ ଗୁହାରିଆ ଥିଲି, ହଠାତ୍ ସ୍ୱପ୍ନାଦେଶ ହେଲା ଯେ ଯାଅ, ମୋ ନିର୍ଦ୍ଦେଶ ପୁରୁଷୋତ୍ତମକୁ ଜଣାଇ ଦିଅ, ତୁରନ୍ତ କାଞ୍ଚି ଆକ୍ରମଣ କରି ମୋର ଅପମାନର ପ୍ରତିଶୋଧ ନେଉ।
1: କିନ୍ତୁ
2: ଏଥିରେ କିନ୍ତୁର ପ୍ରଶ୍ନ ନାହିଁ ମହାରାଜ, ଏଥର ଏ ଅଭିଯାନ ଗଜପତି ସମ୍ରାଟ ପୁରୁଷୋତ୍ତମ ଦେବଙ୍କର ନୁହେଁ, କାଞ୍ଚି ରାଜକନ୍ୟା ପଦ୍ମାବତୀଙ୍କ ପାଇଁ ନୁହେଁ। ଏ ଅଭିଯାନ ହେବ ଓଡ଼ିଆ ଜାତିର, ଦେଶର, ଧର୍ମର, ସର୍ବୋପରି ଜଗତର ନାଥ ଜଗନ୍ନାଥଙ୍କର ଅପମାନର ପ୍ରତିଶୋଧ ପାଇଁ।
1: ତବ ଇଚ୍ଛା, ତବ ଇଚ୍ଛା ସେହି ମୋର ଦୀକ୍ଷା।
3: ଜୟ ଜଗତର ନାଥ ଜଗନ୍ନାଥଙ୍କର।
4: ଜୟ।

0: ଆରେ ଜଗନ୍ନାଥ, କାଞ୍ଚି ଯୁଦ୍ଧକୁ ଆମେ ଯେତେବେଳେ ଯାଉଛେ, ସେତେବେଳେ ମୋର ମନେ ହୁଏ ପୁରୁଷୋତ୍ତମକୁ ତୁ କ୍ଷମା ଦେଇଥିଲୁ ନା?
1: କ୍ଷମା? ମୁଁ କ୍ଷମା ଦେବାକୁ କିଏ ଭାଇ? ସିଏ ତାର ଭୁଲର ପ୍ରାୟଶ୍ଚିତ କରୁଛି, ପ୍ରାୟଶ୍ଚିତ ପରେ କ୍ଷମା ତ ତାର ପ୍ରାପ୍ୟ, ଏଥିରେ ମୋର ଦେବା ନ ଦେବାର ପ୍ରଶ୍ନ ଉଠୁଛି କେଉଁଠି?
0: ବାଃ, ସୁନ୍ଦର ସମୀକ୍ଷା! ତାହେଲେ ମାଣିକ ଗୌଡ଼ୁଣୀ, ତାର ପୁଣି କ'ଣ ପ୍ରାପ୍ୟ?
1: ମାତୃତ୍ୱ।
0: ମାତୃତ୍ୱ?
1: ହଁ ଭାଇ, ସବୁ ଜନନୀ ମା ନୁହନ୍ତି, ଆଉ ଜନନୀ ନ ହୋଇ ମା ସେ ତ ତପସ୍ୟା, ସାଧନା। ସତରେ ଭାଇ, ଯଦି ଏ ପୃଥିବୀର ସମସ୍ତ ନାରୀ ଜାତି ମାତୃତ୍ୱର ମମତ୍ୱବୋଧକୁ ନିଜ ଭିତରେ ଉଜ୍ଜୀବିତ କରିପାରନ୍ତେ, ତାହେଲେ ଚାରିତ୍ରିକ ସ୍ଖଳନରୁ ଦ୍ରୁତ ଅବକ୍ଷୟ ହେଉଥିବା ଏହି ସମାଜ ଧ୍ୱଂସର କରାଳ ଦାବାଗ୍ନିରୁ ରକ୍ଷା ପାଇଯାଆନ୍ତା।

0: ଦେଖ ମାଣିକ ଆସୁଛି, ଆସ ଶୀଘ୍ର ଆସ।
1: ଭାରି ଟାଣ ଖରା ହୋଇଛି, ଶୋଷରେ କଣ୍ଠ ଫାଟି ଯାଉଛି, ମୁନ୍ଦେ ପାଣି ଦିଅନ୍ତୁ ନାହିଁ ମା।
2: ଆମେ ପୁରସ୍ତମରୁ ଆସିଛୁ ମା, ପାଣି ଟିକେ ନ ପାଇଲେ, ପାଣି ଟିକେ ନ ପାଇଲେ ଆମ ଜୀବନ ଛାଡ଼ିଯିବ ମା।
3: ହଉ ହଉ ବସ, ଶାସ୍ତମ ହୁଅ। ଆରେ ଆରେ ଲହୁଣୀ ପିତୁଳା ପରି ଦେହ, ଖରାରେ କ'ଣ ହେଲାଣି? ଆରେ ପୁଅ ପାଣି ତ ନାହିଁ, ତେବେ ଘୋଳ ଦହି ଅଛି, ନିଅ ପିଅ। ମାଣିକ ଦହି ପିଇଲେ ନା ଆତ୍ମା ଶାନ୍ତି ହେଇଯିବ, ନେ ପୁଅ।

0: Dio, Dio ma.
1: Dio.
0: Dio ma. Dio.
2: ଜୀବନଟା ରହିଗଲା ଭାଇ।
0: ଆଉ ପଚାରୁଛୁ ମା, ତମ ତ ଅହିନା ଅମୃତ ପରି ଲାଗିଲା।
3: ଆରେ ପୁଅ, ତମେ କ'ଣ ଦି ଭାଇ, ତମର କ'ଣ କେହି ନାହାନ୍ତି ଯେ ଏ ଅରକ୍ଷିତଙ୍କ ପରି ଏଡ଼େ ଖରାଟାରେ ଯାଉଛ?
2: ମା, ଆମେ ହେଉଛୁ ଗଜପତି ମହାରାଜାଙ୍କ ପାଇକ ଦି ଭାଇ, ଜଗା ବଳିଆ। କାଞ୍ଚିରେ ଯୁଦ୍ଧ ହେବ ଯେ ମହାରାଜା ଆମକୁ ଆଗରେ ପଠାଇ ପଛରେ ଆସୁଛନ୍ତି।
0: ମା, ତୋର ଆଉ ସବୁ କିଏ ଅଛନ୍ତି, କିଛି କହିଲୁନି ତ?
3: ନା ରେ ପୁଅ, ଏଡ଼େ ବଡ଼ ସଂସାରଟାରେ ମୋର କେହି ବିଲି କେହି ନାହାନ୍ତି। ଦୁଃଖୀ ଲୋକ ସେଇ ଠାକୁରଙ୍କୁ ଆଶ୍ରା କରି ପଡ଼ି ରହିଛି। ପେଟ ଚାଖଣ୍ଡକ ପାଇଁ ଦହି ବିକି ଚଳିଯାଉଛି।
2: ବା, ତାହେଲେ ତ ହେଲା, ତୋର କେହି ନାହାନ୍ତି, ଆମର ବି କେହି ନାହାନ୍ତି। ଆଜିଠାରୁ ତୁ ହେଲୁ ଆମର ମା, ଆଉ ଆମେ ତୋ ପୁଅ ଜଗା ବଳିଆ।
3: କ'ଣ କହିଲୁ, କ'ଣ କହିଲୁ ଜଗା? ତମେ ଦୁହେଁ ମୋର ପୁଅ? ସତ କହୁଛୁ, ସତ କହୁଛୁ ଜଗା? ଆରେ ବଳିଆ, ଜଗା କ'ଣ କହୁଛି ତୁ ଶୁଣିଲୁ ତ? ଆରେ ଆଉ ଥରେ, ଆଉ ଥରେ ମା ବିଲି ଡାକିଲୁ, ଆଉ ଥରେ ମା ବିଲି ଡାକେ।
2: ମା,
0: ମା, ମା,
2: ଏ ମା, କ'ଣ ହେଲା ତୋର, କହିଲୁ?
3: ଏ କ'ଣ କହିଲୁ, କ'ଣ କହିଲୁ ଜଗା? ନା ନା, ମୋର କିଛି ହେଇନି ତ, ତମ ପରି ପୁଅ ଥାଉ ଥାଉ ମୋର ଆଉ କ'ଣ ହବ?
2: ମାମ, ଆମ ପଛରେ ମହାରାଜା ଆସୁଛନ୍ତି, ତାଙ୍କୁ ଟିକେ ଜଣେଇଦେବୁ ଆମେ ଯୁଦ୍ଧକୁ ଯାଉଛୁ। ଏ ମୁଦିଟା ରଖତ, ମହାରାଜାଙ୍କୁ ଦେଲେ ସେ ଜାଣିପାରିବେ। ଆମେ ଯାଉଛୁ ମା।
4: ସେନାପତି, ପ୍ରଚଣ୍ଡ ରୌଦ୍ରତା ପରେ ଆମେମାନେ କ୍ଲାନ୍ତ, ଏଇଠାରେ କିଛି ସମୟ ବିଶ୍ରାମ କରି ତାପରେ ଯାତ୍ରା କରିବା।
5: ଯଥା ଆଜ୍ଞା ମହାରାଜ।
3: ଜୁହାର ଛାମୁ, ମୁଁ ମାଣିକ, ଦହି ବିକେ। ମୋର ଦି ପୁଅ ଜଗା ଆଉ ବଳିଆ ଆପଣଙ୍କର ପାଇକ ହେଇଛନ୍ତି। ଖରାରେ ଆସିଲେ ଦହି ଦେଲି ପିଇଲେ, ଖାଇଲେ, ସାଷ୍ଟାମ ହେଲେ, କାଞ୍ଚି ଗଲେ ଯୁଦ୍ଧ କରିବାକୁ।
4: କ'ଣ ହେଲା, ଉତ୍କଳର ଦୁଇ ଜଣ ପାଇକ କାଞ୍ଚି ଅଭିମୁଖେ ଯାତ୍ରା କଲେ, ଅଥଚ ମୁଁ ଜାଣିପାରିଲିନି?
3: ହଁ ଛାମୁ, ଜଗା ମୋତେ କହିଲା ଏ ମୁଦି ମହାରାଜାଙ୍କୁ ଦବୁ, ସିଏ ପରତେ ଯିବେ। ନିଅନ୍ତୁ ଛାମୁ, ଏ ମୁଦି ନିଅନ୍ତୁ।
4: ଏ ସେନାପତି, ସେନାପତି, ଏ ଯେ ପ୍ରଭୁ ଜଗନ୍ନାଥଙ୍କ ରତ୍ନ ଅଙ୍ଗୁରୀୟ। ପ୍ରଭୁ, ପ୍ରଭୁ ତେବେ ମୋର କୁହାରୀ ଶୁଣିଛନ୍ତି ସେନାପତି? ଆଉ ଭୟ ନାହିଁ, ଆଉ ଭୟ ନାହିଁ, ଏଥର କାଞ୍ଚି ବିଜୟ ସୁନିଶ୍ଚିତ। ଧନ୍ୟ, ଧନ୍ୟ ତୁ ମାଣିକ, କୋଟି କୋଟି କଳ୍ପ ତପସ୍ୟା କରି ମୁନି ଋଷିମାନେ ଯାହାର ଦର୍ଶନ ପାଇନାହାନ୍ତି, ତୁ ତୁ ତୋର ପୁଣ୍ୟ ବଳରେ ଏହି ଏହି ସୌଭାଗ୍ୟ ପାଇଛୁ ମା, ଜଗତନାଥଙ୍କୁ ସ୍ୱଚକ୍ଷରେ ଦର୍ଶନ କରିଛୁ।
3: ନାଇଁ ନାଇଁ ଛାମୁ, ସିଏ ଠାକୁର ନୁହନ୍ତି ମ, ସିଏ ପରା ମୋ ପୁଅ ଜଗା ଆଉ ବଳିଆ। ମୋର ଦୁଃଖ ପାସୋରା ରଙ୍କ ରତନ ଏଇ ବାଟେ ପରା ଯାଇଛି। ମୁଁ ଠିକ୍ ଦେଖିପାରୁଛି, ଖରାରେ ଛାଉଁଳି ପଡ଼ିଛି ତା ମୁହଁ, ଧୂଳିରେ ଦିହଟା ଖସରା ଦେଖାଯାଉଛି। ହେଇ ଦେଖୁନାହାନ୍ତି, ଦେଖୁନାହାନ୍ତି ଛାମୁ, ତା ପାଦ ଚିହ୍ନ କେମିତି ପଡ଼ି ପଡ଼ି ଯାଇଛି।

0: ଆଜିର ଏହି ସ୍ମୃତିକୁ ଚିରସ୍ମରଣୀୟ ରଖିବା ପାଇଁ ତୋରି ନାମରେ ନାମିତ କରୁଛି ଏ ବିସ୍ତୃତ ଅଞ୍ଚଳ। ଆଜିଠାରୁ ଏହାର ନାମ ହେବ ମାଣିକ ପାଟଣା। ପ୍ରଭୁଙ୍କୁ ତୁ ଦହି ଦେଇଛୁ, ଧନ ଦୌଲତରେ ତୋର ଅଭାବ ରହିବ ନାହିଁ ମା।
1: ନାଇଁ ନାଇଁ, ଏମିତି କୁହନ୍ତୁ ନାହିଁ ମଣିମା। ଜଗା ବଳିଆ ପରି ପୁଅ ଥାଉ ଥାଉ ଧନ ଦୌଲତ ପାଟଣା, ଇଏ ମୋର କ'ଣ ହବ ଛାମୁ? ମାଠୁ ପୁଅ ଦହି ଖାଇଛି, ମା କୌଡ଼ି ନବ, ପୁଅର ସିରି ତୁଟିଯିବନି। ସିଏ ତମ ଗରିବର ସଂଖାଳି, ଆଖିର ତାରା, ତାକୁ କ'ଣ ମୁଁ ଭୁଲି ପାରିବି? ମୁଁ ମାଣିକ, ସିଏ କାଳିଆ, ସିଏ ମୋର କଳା ମାଣିକ।

ସେନାପତି, ଦ୍ୱାପର ଯୁଗର ଯଶୋଦା ମାଙ୍କ କଥା ପଢ଼ିଥିଲି, କିନ୍ତୁ କିନ୍ତୁ ଆଜି ମାଣିକକୁ ଦେଖି ଅନୁଭବ କରୁଛି ପୁଅ ପାଇଁ ମାଆର ବ୍ୟାକୁଳତା, ସର୍ବସ୍ୱ ତ୍ୟାଗ କରିବାର ଭାବନା। ଧନ୍ୟ ଧନ୍ୟ ତୁ ମାଣିକ, ଧନ୍ୟ ତୁ। ଜଗତର ନାଥଙ୍କୁ ପୁଅ ରୂପରେ ପାଇ ଜୀବନ ତୋର ଧନ୍ୟ ହେଇଛି, ସାର୍ଥକ ହେଇଛି ତୋର ଜନ୍ମ। ଚାଲ ଚାଲ ସେନାପତି, ପ୍ରଭୁ ଯେତେବେଳେ ଆଗରେ ଗଲେଣି ଆଉ ବିଶ୍ରାମର ପ୍ରୟୋଜନ ନାହିଁ। ମୁଁ ଆସୁଛି ମା, ମୋତେ ଆଶୀର୍ବାଦ ଦେ। ଉତ୍କଳ ଗଜପତି ପୁରୁଷୋତ୍ତମର ପ୍ରଣାମ ତୁ ଗ୍ରହଣ କର ମା।

0: ପ୍ରଭୁର ନିର୍ଦ୍ଦେଶ ଆଉ ଉତ୍କଳ ଗଜପତି ସମ୍ରାଟ ପୁରୁଷୋତ୍ତମର ସିଦ୍ଧାନ୍ତ। ସେନାପତି, ଦେବୀ ପଦ୍ମାବତୀଙ୍କୁ ସସମ୍ମାନେ ଉତ୍କଳର ମହାମନ୍ତ୍ରୀଙ୍କ ନିକଟରେ ପହଞ୍ଚାଇ ଦେଇ ମୋର ଆଦେଶ ଜଣାଇ ଦିଅନ୍ତୁ।
1: ମହାରାଜ, ଆଜ ଦିନ ଦେବୀ ପଦ୍ମାବତୀଙ୍କୁ ଏକ ଚଣ୍ଡାଳ ହସ୍ତରେ ଅର୍ପଣ କରିବାକୁ ମୋତେ ଆଦେଶ ଦିଅ। ସେହି ଦାୟିତ୍ୱ ନିର୍ବାହ କରିବାକୁ ଦାସ ଆପଣଙ୍କୁ ଅନୁମତି ପ୍ରାର୍ଥନା।
0: ଆପଣ ଆଦେଶ ପାଳନ କରିବେ, ଏଥିରେ ଅନୁମତିର ପ୍ରୟୋଜନ କ'ଣ?
1: ତେବେ ଆସ ମା, ଆଜିର ଏହି ପବିତ୍ର ଗୁଣ୍ଡିଚା ଦିବସରେ ରଥାରୂଢ଼ ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କୁ ସାକ୍ଷୀ ରଖି ଲକ୍ଷ ଲକ୍ଷ ଜନତା ଜନାର୍ଦ୍ଦନଙ୍କ ସମ୍ମୁଖରେ ମୁଁ ଉତ୍କଳର ମହାମନ୍ତ୍ରୀ ଦେବୀ ପଦ୍ମାବତୀଙ୍କୁ ନିର୍ଦ୍ଦେଶ ଦେଉଛି, ପୃଥିବୀର ସର୍ବଶ୍ରେଷ୍ଠ ଚଣ୍ଡାଳ ଗଜପତି ପୁରୁଷୋତ୍ତମଙ୍କୁ ସ୍ୱାମୀ ରୂପରେ ବରଣ କରନ୍ତୁ।
0: ମହାମନ୍ତ୍ରୀ, ଆପଣ ଏ କ'ଣ କହୁଛନ୍ତି? ମହାମନ୍ତ୍ରୀ,
1: ମୋର ଧୃଷ୍ଟତା ମାର୍ଜନା କରିବେ ଛାମୁ। ଆପଣଙ୍କର ନିଜର ବିଚାରଧାରାକୁ ଯଦି ଆପଣ ନ ମାନିବେ ତେବେ ମୋର କିଛି କହିବାର ନାହିଁ ମଣିମା, କିନ୍ତୁ ମୁଁ କହିବି ଗଜପତି ନିଜେ କ'ଣ ସ୍ୱୀକାର କରିନାହାନ୍ତି ଏହି ସମୟରେ ତାଙ୍କର ଚଣ୍ଡାଳତ୍ୱକୁ? ମହାରାଜ କ'ଣ ମାନି ନେଇନାହାନ୍ତି ଏହା ତାଙ୍କର ଗୌରବ ଓ ପ୍ରତିଷ୍ଠାର ପ୍ରତୀକ ବୋଲି? ତେବେ କୁହନ୍ତୁ ସମ୍ରାଟ, ପୃଥିବୀର ସର୍ବଶ୍ରେଷ୍ଠ ଚଣ୍ଡାଳ ମୋ ପାଖରେ ଥାଉ ଥାଉ ମୁଁ ଆଉ କେଉଁ ଚଣ୍ଡାଳକୁ ଖୋଜିବି ଛାମୁ? ଏଥିରେ ଏହି ବୃଦ୍ଧ ସେବକର ଯଦି ଅପରାଧ ହୁଏ, ବିଚାରରେ ତ୍ରୁଟି ଥାଏ, ତେବେ ସର୍ବଜନ ସମ୍ମୁଖରେ ଯେକୌଣସି ଦଣ୍ଡ ଭୋଗିବାକୁ ମୁଁ ପ୍ରସ୍ତୁତ ମହାରାଜ।
0: ଚତୁରତାର ଇନ୍ଦ୍ରଜାଳରେ ମୋର ସମସ୍ତ ପଥ ଅବରୁଦ୍ଧ କରିଦେଲେ ମହାମନ୍ତ୍ରୀ, ମୋର ନିକ୍ଷେପିତ ତୀରକୁ ମୋରି ତୁଣୀରକୁ ପୁଣି ଫେରାଇଦେଲେ। ଆପଣଙ୍କ ଅକାଟ୍ୟ ଯୁକ୍ତି ନିକଟରେ ମୁଁ ପରାଜିତ ମହାମନ୍ତ୍ରୀ।
2: ଆପଣ ଆଉ ନିର୍ବାକ ବୋଲି ଚାହିଁଛନ୍ତି କ'ଣ ବଡ଼ପଣ୍ଡା? ଆପଣ ପ୍ରଭୁ ନିକଟରେ ମାଳା ବଦଳ କରନ୍ତୁ।
3: ଆସନ୍ତୁ ଆସନ୍ତୁ ମହାରାଜ, ଆସନ୍ତୁ ମା, ଅମୃତ ବେଳା ଗଡ଼ି ଯାଉଛି।
4: ଜୟ ଜଗତର ନାଥ ଜଗନ୍ନାଥଙ୍କର, ଜୟ ଜଗତର ନାଥ ଜଗନ୍ନାଥଙ୍କର, ଜୟ ଜଗତର ନାଥ।